ମହାପ୍ରଭୁଙ୍କ ପାଖରେ ଭକ୍ତ ଯେମିତି ପରାସ୍ତ ହୁଏ, ଠିକ୍ ସେମିତି ଭକ୍ତ ପାଖରେ ମଧ୍ୟ ମହାପ୍ରଭୁ ପରାସ୍ତ ହୁଅନ୍ତି। ସେଥିପାଇଁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ କହିଲେ, ଅହମ୍ ଭକ୍ତ ପରାଧୀନ। ଭକ୍ତର ପଛେ ପଛେ ସେ ସଦାସର୍ବଦା ଥାନ୍ତି। କୌଣସି ବିପଦ ଆପଦ ପଡ଼ିବା ପୂର୍ବରୁ ସେ ଭକ୍ତକୁ ରକ୍ଷା କରିଥାନ୍ତି। ହଁ, କେତେବେଳେ ଭକ୍ତ ଭାବ ବିହୋଳ ହୋଇ କହିପକାଏ, ହେ ମଣିମା ମହାପ୍ରଭୁ, ଆପଣ କ'ଣ ସତରେ ଭକ୍ତ ବାନ୍ଧବ, ଦୀନ ବାନ୍ଧବ, ଦୀନ ବନ୍ଧୁ, ଭକ୍ତ ପ୍ରାଣଧନ। ପୁଣି କେତେବେଳେ କହେ, ଆପଣ ଏତେ ନିଷ୍ଠୁର ହୃଦୟ, ଆପଣ ଏତେ ଦଗାଦିଆ, ଆପଣ ଏତେ ଭକ୍ତମାନଙ୍କୁ ହଇରାଣ ହରକତ କରନ୍ତି, ଏତେ ଲୀଳା ଆପଣ କରନ୍ତି। ଏମିତି କହୁ କହୁ ଭକ୍ତ ଆଖି ଛଳ ଛଳ ହୋଇଯାଏ। କହିଦିଏ, ଭାବରେ ଭାବରେ ମଣିମାଙ୍କୁ ମୁଁ ନିଜର ଭାବି କ'ଣ କ'ଣ ସବୁ କହିଦେଲି, ହେ ମଣିମା ମୋତେ କ୍ଷମା କରିଦେବେ। ମହାପ୍ରଭୁଙ୍କର ସେବାରେ ଲାଗିଥିବା ସେବାୟତମାନେ ମହାପ୍ରଭୁଙ୍କୁ କେତେ ବେଶ ପରିପାଟି, କେତେ ଆଭୂଷଣ ଅଳଙ୍କାର, କେତେ ପ୍ରକାରର ନୈବେଦ୍ୟ ବାଢ଼ି ଦିଅନ୍ତି ଦିନ ରାତି। ସତରେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଏସବୁ କ'ଣ ସତରେ ସେବାୟତମାନେ ନିଜ ଇଚ୍ଛାରେ ବା ନିଜେ କରିପାରନ୍ତି ନା? ଆଉ ବେଳେବେଳେ ମନରେ ପ୍ରଶ୍ନ ଆସେ, ଆଉ ବେଳେବେଳେ ମନକୁ ଆପେ ଆପେ ଉତ୍ତର ଚାଲିଆସେ, ମହାପ୍ରଭୁ ନିଜେ ଏସବୁ ଲୀଳା କରୁଛନ୍ତି, କେବଳ ମାଧ୍ୟମ ହେଉଛନ୍ତି ସେବାୟତମାନେ। ଆଉ ସେ ସେବାୟତମାନେ ମହାପ୍ରଭୁଙ୍କର ଅତି ପ୍ରିୟ, ଅତି ଆପଣାର।

ଭକ୍ତ କେତେବେଳେ ବାତ୍ସଲ୍ୟ ମମତାରେ ମହାପ୍ରଭୁଙ୍କୁ ବାନ୍ଧିଦିଏ ତ ଆଉ କେତେବେଳେ ଗାଳି ମଧ୍ୟ କରେ। ଭକ୍ତର ସବୁ ଗାଳି, ସବୁ ବାତ୍ସଲ୍ୟ ମମତା, ସବୁ ପ୍ରକାର ଭାବନାକୁ ମହାପ୍ରଭୁ ଆନନ୍ଦରେ ଗ୍ରହଣ କରନ୍ତି, କାରଣ ସେଦିନ ଶ୍ରୀବତ୍ସ ବ୍ରାହ୍ମଣ ମହାପ୍ରଭୁଙ୍କୁ ପାଦରେ ଆଘାତ କଲେ ଏବଂ ମହାପ୍ରଭୁ ତାକୁ ମଧ୍ୟ ଆନନ୍ଦରେ ଗ୍ରହଣ କଲେ ଏବଂ ନିଜର ବକ୍ଷ ଦେଶରେ ସେ ପାଦ ଚିହ୍ନକୁ ସ୍ଥାନିତ କଲେ। ଇଏ ହେଉଛନ୍ତି ଆମ ମହାପ୍ରଭୁ।

ଆମ କୃପାଳୁ ଠାକୁର। ତେଣୁ ଅସଂଖ୍ୟ ଭକ୍ତି ସଙ୍ଗୀତ ଜଣାଣ ମାଧ୍ୟମରେ ଓଡ଼ିଆ କବିମାନେ ନିଜର ହୃଦୟର ଭାବନାକୁ ସମର୍ପଣ କରିଦିଅନ୍ତି ମଣିମାଙ୍କ ଶ୍ରୀ ଛାମୁରେ। ଠିକ୍ ସେମିତି କଣ୍ଠଶିଳ୍ପୀଟିଏ ନିଜର ଦରଦୀ କଣ୍ଠରେ ଶତ ପ୍ରତିଶତ ଚେଷ୍ଟା କରେ ସୁନ୍ଦର ଭାବରେ ସେ ଭକ୍ତି ସଙ୍ଗୀତକୁ ପରିବେଷଣ କରିବା ପାଇଁ।

ସତରେ ସେ ଯାହା ବି ହେଉନା କାହିଁକି, ଆମ ମହାପ୍ରଭୁ ସଙ୍ଗୀତ ପ୍ରିୟ, ଭୋଜନ ପ୍ରିୟ, ଭକ୍ତ ପ୍ରିୟ, ଭକ୍ତି ପ୍ରିୟ, ବେଶ ପ୍ରିୟ ଏବଂ ଗହଳି ଚହଳି ପ୍ରିୟ। ସେଇ କୋଟି କୈବଲ୍ୟନାଥ ଜଗତର ନାଥ କାଳିଆ ସାନ୍ତଙ୍କୁ ଅନନ୍ତ କୋଟିବାର ଦଣ୍ଡ ପ୍ରଣିପାତ। ହେମଣିମା, ଆପଣଙ୍କର ଲୀଳା ଏମିତି ଚାଲିଥାଉ, ଆପଣ ଏମିତି ଭକ୍ତମାନଙ୍କୁ କୃପା କଲ୍ୟାଣ ପ୍ରଦାନ କରୁଥାନ୍ତୁ।

ଏଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 25ତମ ଭାଗ ପ୍ରଯୋଜନା ସୁହାସ।

ରାଜାଙ୍କ ଆଦେଶରେ ଦ୍ୱାରକା ଖବର ବୁଝିବାକୁ ଅର୍ଜୁନ ଯାଇଥିଲେ। ସାତ ମାସ ବିତିଗଲା, ମାତ୍ର ସେ ଫେରିଲେ ନାହିଁ। ସେତେବେଳେ ବହୁତ ଅଶୁଭ ଲକ୍ଷଣ ଦେଖାଯାଉଥିଲା। ବନ ଆଶ୍ରମ ସାରା ରାଜ୍ୟ ହତଶ୍ରୀ ଜଣାପଡ଼ୁଥିଲା। ଲୀଳାମୟ ଶ୍ରୀକୃଷ୍ଣଙ୍କ ଯୋଗୁଁ ସିନା ପୃଥିବୀ କୃଷ୍ଣମୟ ସୁନ୍ଦର ଦିଶୁଥିଲା। ସେ ସଂସାର ଛାଡ଼ିଯିବାରୁ ପୃଥିବୀ ଏପରି ଶ୍ରୀହୀନ ହୋଇଥିବା ସନ୍ଦେହ କରି ଯୁଧିଷ୍ଠିର ଭୀମଙ୍କୁ କହୁଥିବା ବେଳେ ଅର୍ଜୁନ ସେଠାରେ ପହଞ୍ଚି ପ୍ରଣାମ କଲେ। ଅର୍ଜୁନଙ୍କ ଶୁଖିଲା ମୁହଁ ଦେଖି ଗୋବିନ୍ଦ କିପରି ଅଛନ୍ତି ବୋଲି ତାଙ୍କୁ ଯୁଧିଷ୍ଠିର ପଚାରିଲେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 25ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ଶୈଳଭାମ ମହାପାତ୍ର, ତୃପ୍ତି ଦାସ, ବାଦଲ କୁମାର ଆଚାର୍ଯ୍ୟ ଏବଂ କେଶବ ଚନ୍ଦ୍ର ସାହୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଏବେ ଆସନ୍ତୁ ନଜର ପକାଇନେବା ଆଜିର ପାଣିପାଗ ସମ୍ପର୍କରେ। ପାଣିପାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ଶୁଖିଲା ରହିବ ଏବଂ ସ୍ଥାନେ ସ୍ଥାନେ ଆକାଶ ମେଘାଚ୍ଛନ୍ନ କରିବା ସହିତ କୋଠି ନା କୋଠି ପବନ ସହିତ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇପାରେ। ଏଥିଲା ପାଣିପାଗର ସୂଚନା।

ସତର୍କ ରହିଲେ, ସଚେତନ ରହିଲେ ନିଶ୍ଚିତ ଭାବରେ ଆମେ ସୁସ୍ଥ ରହିବା, ଆମ ପରିବାର ସୁସ୍ଥ ରହିବ, ଆମ ସମାଜ ମଧ୍ୟ ସୁସ୍ଥ ରହିବ। ତେଣୁ ସତର୍କତା, ସଚେତନତା ଆମ ସମସ୍ତଙ୍କର ନିତାନ୍ତ ଆବଶ୍ୟକ। ସେଥିରୁ ବିଚ୍ୟୁତ ହେବା ଉଚିତ ନୁହେଁ।

0: ଯେହେତୁ କାଳବୈଶାଖୀର ସମ୍ଭାବନା ଅଛି, ଆଜି ହେଉଛି ୱାର୍କିଂ ଡେ ମାନେ ସୋମବାର। ଆପଣମାନେ ନିଜ କାମରେ ବାହାରକୁ ଯାଉଥିଲା ବେଳେ ରେନକୋଟ୍, ଛତା ଏବଂ ସାଙ୍ଗରେ ପାଣି ବଟଲଟେ ନିହାତି ନେଇ ଯାଆନ୍ତୁ। ଜୋରରେ ପବନ ବୋହୁଥିବା ସମୟରେ ବା ବିଜୁଳି ଘଡ଼ଘଡ଼ି ମାରୁଥିବା ସମୟରେ ରାସ୍ତାରେ ଯାଆସ ନ କରି କୋଉଠି ଯଦି ରହିବା ପାଇଁ ବା ଟିକେ ଠିଆ ହେବା ପାଇଁ ଜାଗା ଅଛି, ସେଠି ଟିକେ ରହିଯାଆନ୍ତୁ, ଅଟକି ଯାଆନ୍ତୁ, ତାପରେ ନିଜର ଯାତ୍ରା ଆରମ୍ଭ କରନ୍ତୁ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବା ପାଇଁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ
1: ଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ରିଚା ଝା। अथ वार्ताः। असम पश्चिम बंगाल केरलम तमिलनाडु राज्येषु केन्द्र शासित प्रदेशे पुडुचेरी इत्यत्र विधानसभा निर्वाचनेभ्यः अद्य मतगणनायै सर्वाः सज्जताः जाताः। मतगणना प्रातः 8 प्रारप्स्यते। प्रैष्य मतपत्राणां गणना सर्वप्रथमं भविष्यति, तथा वैद्युतिकी मतदान यन्त्राणां गणना प्रातः 8:30 प्रारप्स्यते।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ଆୟୁର୍ବେଦରେ ମା ଓ ଶିଶୁଙ୍କ ପୋଷଣ। ଏ ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା। ଶୁଭ ସକାଳ 7:25 ମର୍ଣ୍ଣିଂ ମେଲୋଡି ସକାଳ 8:30। ସକାଳ 9:00 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ସ ମାଧ୍ୟମରେ ନିଜର ମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଦିନ 10:00 ଦିନ 11:00 କାର୍ଯ୍ୟକ୍ରମ କଳାକାର କିଛି କଥା କିଛି ଗୀତ ଅପରାହ୍ନ 12:00 ଦିନ 1:10 ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ହ୍ୱାଟ୍ସଆପ୍ ଏସ୍ଏମ୍ଏସ୍ ମାଧ୍ୟମରେ ସେୟାର କରିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45 ଅପରାହ୍ନ 3:00 ମୋ ଦେଶ ସୁରିଲା ଆଫ୍ଟରନୁନ୍ ଅପରାହ୍ନ 4:00 ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୁଣିବେ 5:02।

0: ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ସପ୍ତମ ଭାଗ ଶୁଣିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30। ରାତି 7:25 ସନ୍ଧ୍ୟା ଆସର। ରାତି 8:02 ଗୀତରେ ମିତରେ ଅଭୁଲା ସ୍ମୃତି ଶୁଣିବେ ରାତି 9:15 ଏବଂ ରାତି 10:00 ରେନ୍ବୋ ଏସ୍ଏମ୍ଏସ୍। ଏହି ଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଆଜି ଭୋଟ୍ ଗଣତି କରାଯିବ। ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ 8ଟାରେ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ୍ଗୁଡ଼ିକର ଗଣତି କରାଯିବ ଏବଂ ଏହାପରେ ଇଭିଏମ୍ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା ହୋଇଛି। ଅପରାହ୍ନ ସୁଦ୍ଧା ଫଳାଫଳ ସମ୍ପର୍କରେ ସ୍ୱଷ୍ଟ ଚିତ୍ର ମିଳିବାର ସମ୍ଭାବନା ରହିଛି। ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ଆଜି ସହାୟତା ରାଶି ପ୍ରଦାନ କରାଯିବ। ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ

0: କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ଅଧୀନରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତି ପାଇବାରୁ ବଞ୍ଚିତ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବେ। 1,23,849 ଜଣ ହିତାଧିକାରୀଙ୍କୁ ଏହି ପର୍ଯ୍ୟାୟରେ ସହାୟତା ରାଶି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଦେଶରେ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ମିଳିତ ଭାବେ ଏହି ସପ୍ତାହ ପାଳନ କରୁଛନ୍ତି। ସପ୍ତାହ ପାଳନ ଅବସରରେ ଦେଶବ୍ୟାପୀ ବ୍ୟାପକ ସଚେତନତା ଅଭିଯାନ, ମକ୍ଡ୍ରିଲ୍, ଦକ୍ଷତା ବିକାଶ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକାର ଅନୁପାଳନ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିଧାନସଭା କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଜୟପୁରଠାରେ ଆସନ୍ତାକାଲି ଆରମ୍ଭ ହେବ। ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଓଡ଼ିଶା, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ସିକ୍କିମ ବିଧାନସଭାର ବାଚସ୍କତି ଯୋଗ ଦେଉଛନ୍ତି। ଓଡ଼ିଶା ବାଚସ୍କତି ସୋରମା ପାଢ଼ୀ ଏଥିରେ ଯୋଗ ଦେବା ପାଇଁ ଜୟପୁର ଗସ୍ତ କରିଛନ୍ତି। ବିଧାନସଭା କମିଟି ବ୍ୟବସ୍ଥା ଏବଂ ଆଗାମୀ ଦିନରେ ଏହାକୁ ଅଧିକ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଆଭ୍ୟନ୍ତରୀଣ ଜଳପଥଗୁଡ଼ିକରେ ଯାତ୍ରୀ ପରିବହନ ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିବା ଏବଂ ଓଭରଲୋଡିଂ ଓ ନିୟମ ଉଲ୍ଲଙ୍ଘନ କ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ଭନ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଯାତ୍ରୀ ପରିବହନ ସମୟରେ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଅନୁପାଳନ ନେଇ ଅଚାନକ ଯାଞ୍ଚ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆଜି ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଅଭିଯୋଗ ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ତଥା ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ରଥଦାଣ୍ଡଠାରେ ଚାଲିଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ଚୈତ୍ର ମହୋତ୍ସବ ଗତକାଲି ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ସମାରୋହରେ ଯୋଗଦେଇ ସାଂସଦ ବିଭୁ ପ୍ରସାଦ ତରାଇ ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ଏକ ସମ୍ଭର୍ଦ୍ଧନା ସମାରୋହ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା 9 ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ହାଇକୋର୍ଟ ସମେତ ପ୍ରତ୍ୟେକ ଜିଲ୍ଲା ଏବଂ ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଦାଲତ ଅନୁଷ୍ଠିତ ହେବ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣମ୍ଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ଆସନ୍ତା ମାସ 5 ତାରିଖ ପର୍ଯ୍ୟନ୍ତ 33 ଦିନ ଧରି ଏହି ଯାତ୍ରା ଚାଲିବ। କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଜାତୀୟ ପ୍ରତିଯୋଗିତାର ମହିଳା ବର୍ଗ କ୍ରୀଡ଼ା ଗତକାଲି ଉଦ୍ଯାପିତ ହୋଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଥିରେ ଯୋଗଦେଇ ରାଜ୍ୟର ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ରକୁ ସମଗ୍ର ଦେଶ ପାଇଁ ଅଲିମ୍ପିକ୍ସ ତାଲିମ କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି। 2036 ଅଲିମ୍ପିକ୍ସ ପ୍ରତିଯୋଗିତା ଭାରତରେ ଆୟୋଜନ ନେଇ ସେ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି। ଉଭୟ କନିଷ୍ଠ ଏବଂ ବରିଷ୍ଠ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଭାରତୀୟ କ୍ରୀଡ଼ା ସଂଘ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା ଇଣ୍ଡିଆନ୍ ଇଣ୍ଡୋର ଓପନ୍ କମ୍ବାଇଣ୍ଡ ଇଭେଣ୍ଟ ଆଣ୍ଡ ପୋଲଭଲ୍ଟ ପ୍ରତିଯୋଗିତାରେ ଗତକାଲି ଓଡ଼ିଶାର ପୂର୍ଣ୍ଣିମା ହେମ୍ରମ୍ ମହିଳା ପେଣ୍ଟାଥଲମ୍ରେ ସ୍ୱର୍ଣ୍ଣପଦକ ପାଇଛନ୍ତି। ତାମିଲନାଡୁର ବାରାନିକା ପୋଲଭଲ୍ଟରେ 4.23 ମିଟର ଅତିକ୍ରମ କରି ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଅପରପକ୍ଷରେ ଗତକାଲି 4ଟି ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆୟୁର୍ବେଦରେ ମା ଓ ଶିଶୁଙ୍କ ପୋଷଣ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା।
2: ଆମ ଶରୀରର ସମସ୍ତ ପ୍ରକାର ଜୈବିକ ପ୍ରକ୍ରିୟା ଶରୀର ବୃଦ୍ଧି କୋଷ ତଥା ତନ୍ତୁର ସୁରକ୍ଷା ପୁନର୍ଗଠନ ଓ ଆବଶ୍ୟକ ଶକ୍ତିର ସଂରଚନା ପାଇଁ ଆମେ ଖାଦ୍ୟ ଗ୍ରହଣ କରିଥାଏ। ସନ୍ତୁଳିତ ଆହାରରେ ଧାତବ ଲବଣ, କ୍ୟାଲୋରୀ, ଜୈବ ସାର ବା ଭିଟାମିନ୍ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଥାଏ। ଅଧିକ ପରିମାଣ ତଟକା ପନିପରିବା ଫଳମୂଳ খুব কম পরিমাণের লবণ শর্করা ও চর্বিজাত খাদ্য শরীর উপযুক্ত পোষণ করে থাকে। শ্বেত সার, প্রোটিন, খাদ্যসার, খনিজ লবণ, তন্তুযুক্ত খাদ্য, এপরিকি ভাত, চিনি।

0: ଚିନି ଅଟା ଜ ବାଜରା ରାଶି ଫଳରସ ମୂଳା ଆଖୁ ଆଳୁ ଗାଜର ପ୍ରଭୃତି ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରୋଟିନ୍ ଶରୀର ଗଠନ ପାଇଁ ଏନ୍ଜାଇମ୍ ହରମୋନ୍ ଆଣ୍ଟିବଡି ଗଠନ କରିବା ସହ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ବିଶେଷତଃ ଶିଶୁ ଗର୍ଭବତୀ ମହିଳା ଓ ରୋଗୀମାନଙ୍କ ପାଇଁ ଛୁଇଁ ଜାତୀୟ ତଟକା ସବୁଜ ପନିପରିବା ବାଦାମ କ୍ଷୀର ଓ କ୍ଷୀର ଜାତୀୟ ପଦାର୍ଥ ଛେନା ଦହି ଚୁନା ମାଛ ଓ ସୋୟାବିନରୁ ଶତକଡା 40% ପ୍ରୋଟିନ୍ ମିଳେ। ବାଦାମ ତେଲ ସୋରିଷ ତେଲ ଘିଅ ରାଶି ତେଲ ସୂର୍ଯ୍ୟମୁଖୀ ତେଲ ଓ ନଡ଼ିଆ ତେଲ କ୍ଷୀର ଲହୁଣୀ ପ୍ରଭୃତି ଚର୍ବି ଜାତୀୟ ଖାଦ୍ୟଶସ୍ୟରେ ଭିଟାମିନ୍ ଏ ଡି ଭିଟାମିନ୍ ଇ ଓ ଭିଟାମିନ୍ କେ ଭରପୁର ରହିଥାଏ। ପାଳଙ୍ଗ ଶାଗ ବଥୁଆ ଶାଗ ସୋରିଷ ଶାଗ ପତ୍ରକୋବି ମେଥି ଶାଗ ମୂଳା ଶାଗ ଧନିଆ ପତ୍ର କଦଳୀ ଭଣ୍ଡା ଚଣା ଶାଗ ପିଆଜ ସଣ୍ଡା ସିମଲା ଲଙ୍କା ଅଙ୍ଗୁର ନାସପାତି ପିଜୁଳି ପ୍ରଭୃତି ହାଡ଼ ଓ ଦାନ୍ତ ଦୃଢ଼ କରେ। ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି କରେ। ଖଣିଜ ଲବଣ କ୍ଷୀର କାଲସିୟମ ଖାଦ୍ୟସାର ଓ ପ୍ରୋଟିନ୍ର ଏକ ମହତ୍ୱପୂର୍ଣ୍ଣ ଉତ୍ସ। ପୁଷ୍ଟିହୀନତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବିଚାର କରି ସତର୍କ ରହି ଏହିସବୁ ଖାଦ୍ୟର ବହୁଳ ବ୍ୟବହାର କଲେ କୁପୋଷଣରୁ ମୁକ୍ତି ମିଳେ ବୋଲି ସନ୍ଦେଶ ଦେଇଛନ୍ତି। ପୁଷ୍ଟିହୀନତା କୁପୋଷଣରୁ ରକ୍ଷା ଓ ଜନସଚେତନତା ସୃଷ୍ଟି ପାଇଁ ଆୟୁର୍ବେଦ ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। ସାଧାରଣତଃ ମହିଳା ଓ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇ ରକ୍ତରେ ହିମୋଗ୍ଲୋବିନ୍ କମିଯିବା ଦ୍ୱାରା ରକ୍ତହୀନତାର ଶିକାର ହୋଇଥାନ୍ତି। ରକ୍ତହୀନତା ଯୋଗୁଁ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଜଟିଳତା ସୃଷ୍ଟି ହୋଇଥାଏ। ମହିଳାମାନେ ସେଠା ଦେଖାଯିବା ସହ ହାଲିଆ ଲାଗିବା ଦୁର୍ବଳତା ମୁଣ୍ଡ ବୁଲାଇବା ଅଣନିଶ୍ୱାସୀ ହେବା ଅନୁଭବ କରନ୍ତି। 18 ବର୍ଷରୁ କମ୍ 35 ବର୍ଷରୁ ଅଧିକ ବୟସରେ ପ୍ରଥମ ଗର୍ଭଧାରଣ ଗୁରୁତର ରକ୍ତହୀନତା ଉଚ୍ଚ ରକ୍ତଚାପ ଥାଲାସେମିଆ ମଧୁମେହ ଥାଇରଏଡ୍ ହୃଦରୋଗ କିଡ଼ନୀ ରୋଗ ଗର୍ଭାବସ୍ଥାରେ ରକ୍ତସ୍ରାବ ପେଟରେ ଅଧିକ ଯନ୍ତ୍ରଣା ପେଟରେ ପିଲା ନ ବୁଲିବା ଲକ୍ଷଣ ଗୁଡ଼ିକ ବିପଦପୂର୍ଣ୍ଣ ହୋଇଥିବାରୁ ସଠିକ୍ ଚିକିତ୍ସା ଖାଦ୍ୟପେୟ ଓ ବିଶ୍ରାମ ନିହାତି ଆବଶ୍ୟକ। ମାଆର ପ୍ରଥମ କ୍ଷୀର ହଳଦିଆ ଓ ବହଳିଆ ଅଶକ୍ଷୀର ଯାହାକୁ କୋଲେଷ୍ଟ୍ରମ୍ କହନ୍ତି ତାହା ଶିଶୁକୁ ପିଆଇବା ନିହାତି ଦରକାର। ଏହି କ୍ଷୀର ଶିଶୁକୁ ଅନେକ ସଂକ୍ରମଣରୁ ରକ୍ଷା କରିବା ସହ ତାର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରେ। ଏହା ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ଶିଶୁଟି ମାତୃଗର୍ଭରେ ସଞ୍ଚାର ହେବା ଓ ଜନ୍ମ ହେବା ପରଠାରୁ ପୂର୍ଣ୍ଣ ବୟସ ପ୍ରାପ୍ତ ହେବା ପର୍ଯ୍ୟନ୍ତ ମା ଓ ଶିଶୁର ଉତ୍ତମ ପୋଷଣ ଆବଶ୍ୟକ। କୁପୋଷଣ ହେତୁ ଶିଶୁଟି ଦୁର୍ବଳ ହୋଇପଡେ, ଓଜନ କମିଯାଏ, ରିକେଟ୍ ଓ ଅନ୍ୟାନ୍ୟ ରୋଗଗ୍ରସ୍ତ ହୋଇଯାଏ। ଭିଟାମିନ୍ କ ଅଭାବରୁ ଅନ୍ଧାରକଣା, ଭିଟାମିନ୍ ଖ ଅଭାବରୁ ବେରିବେରି, ଭିଟାମିନ୍ ଘ ଅଭାବରୁ ଦାନ୍ତମାଡ଼ିରୁ ରକ୍ତସ୍ରାବ, ଘ ଅଭାବରୁ ହାଡ଼ ଦୁର୍ବଳ, ଭିଟାମିନ୍ ଚ ବା ଇ ଅଭାବରୁ ପ୍ରଜନନ ଶକ୍ତି ହ୍ରାସ, ଭିଟାମିନ୍ କେ ଅଭାବରୁ ରକ୍ତସ୍ତମ୍ଭନ ହୁଏ ନାହିଁ। ସେହିପରି ବିଭିନ୍ନ ଖଣିଜ ଲବଣ ଅଭାବରୁ ରକ୍ତହୀନତା ହୃଦରୋଗ ତଥା ସ୍ମରଣ ଶକ୍ତି ହ୍ରାସ ପାଏ। ବିଶେଷ କରି ଶାଗ ଜାତୀୟ ଖାଦ୍ୟରୁ ଖଣିଜ ଲବଣ, ଗାଜରରେ ପ୍ରଚୁର ଜୀବସାର, କାଞ୍ଜି ଅଁଳା ଲେମ୍ବୁ ସଜନା ଶାଗରେ ଜୀବସାର ଗ, କଦଳୀ ବ୍ରୋକୋଲି ବନ୍ଧାକୋବି ଭେଣ୍ଡି ପୋଟଳ ପ୍ରଭୃତି ତଟକା ସବୁଜ ପନିପରିବା ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ପୋଷଣ ଯୋଗାଇଥାଏ। ଆୟୁର୍ବେଦ ଔଷଧ ମାନଙ୍କରେ ବ୍ରାହ୍ମୀ ରସାୟନ ଚ୍ୟବନପ୍ରାଶ ପୁନର୍ବାରିଷ୍ଟ ଅଶ୍ୱନ୍ଧା ଯଷ୍ଟିମଧୁ ମଣ୍ଡୁକପର୍ଣ୍ଣି ଆମଳକି ରକ୍ତପୂରଣୀ ଶାଗ ପ୍ରଭୃତି ଶରୀରକୁ ବହୁତ ପୋଷଣ କରିବାର ଶକ୍ତି ରଖିଥାଏ। ତେଣୁ ଆମେ ସଚେତନ ହୋଇ ପ୍ରାକୃତିକ ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ସହ ଉପଯୁକ୍ତ ଭାବେ ପୋଷଣ କରି ପ୍ରଚୁର ବିଶୁଦ୍ଧ ଅମ୍ଳଜାନ ଆମ ପରିବେଶରେ ପାଇବା ପାଇଁ ତୁଳସୀ ବଟ ଅଶ୍ୱସ୍ଥ ବୃକ୍ଷ ରୋପଣ କରି ଏକ ନିରୋଗ ଓ ସୁସ୍ଥ ସମାଜ ଗଠନ କରିବାକୁ ଆସନ୍ତୁ ଆଜି ହିଁ ଶପଥ ନେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଆୟୁର୍ବେଦରେ ମା ଓ ଶିଶୁଙ୍କ ପୋଷଣ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 100.4 ମେଗାହର୍ଜ ଯୋଗେ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଏବେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଭୋଟ ଗଣତି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ରକ୍ଷା ତ୍ରିବେଣୀ ସିମ୍ପୋଜିୟମର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ଯୁଦ୍ଧ ପରିସ୍ଥିତି ସମାପ୍ତ ପାଇଁ ଇରାନ ଦେଇଥିବା ସାନି ପ୍ରସ୍ତାବକୁ ଗ୍ରହଣୀୟ ନୁହେଁ କହିଲେ ଆମେରିକା ରାଷ୍ଟ୍ରପତି। ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଆଜିଠାରୁ ପାଳନ କରାଯିବ ଅଗ୍ନି ନିରାପତ୍ତା ସପ୍ତାହ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ

ତ ଦୁଇଟି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ନିମନ୍ତେ ସମସ୍ତ ବ୍ୟବସ୍ଥା ଚୂଡ଼ାନ୍ତ ହୋଇଛି। ଆଜି ସକାଳ 8ଟାରେ ଭୋଟ୍ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ ବାଲଟ ଗଣତି କରାଯିବ ଏବଂ ସକାଳ 8:30ରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଗଣତି ଆରମ୍ଭ ହେବ। ମଧ୍ୟାହ୍ନ ସୁଦ୍ଧା ପ୍ରାରମ୍ଭିକ ଫଳାଫଳ ପ୍ରକାଶ ପାଇବା ଆଶା କରାଯାଉଛି। ପଶ୍ଚିମବଙ୍ଗରେ ଆଜି 293ଟି ଆସନ ପାଇଁ 77ଟି କେନ୍ଦ୍ରରେ ଭୋଟ୍ ଗଣନା ହେବ। ପ୍ରତ୍ୟେକ ଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣନା କେନ୍ଦ୍ରରେ ଜିଲ୍ଲା ପୁଲିସ୍, ରାଜ୍ୟ ପୁଲିସ୍ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର 200 କମ୍ପାନୀ ନିୟୋଜିତ ହୋଇଛନ୍ତି। ଗଣନା କେନ୍ଦ୍ରର 100 ମିଟର ମଧ୍ୟରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା 163 ଲାଗୁ କରାଯାଇଛି ଏବଂ ଆବଶ୍ୟକ ହେଲେ ଏହି ପରିଧିକୁ ବୃଦ୍ଧି କରାଯିବ। ଭୋଟ୍ ଗଣନା ପ୍ରକ୍ରିୟା ସମୟରେ କର୍ତ୍ତବ୍ୟରେ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱଷ୍ଟ କରାଯାଇଛି। ସମଗ୍ର ପ୍ରକ୍ରିୟା ପର୍ଯ୍ୟବେକ୍ଷକ ଏବଂ ପୁଲିସ୍ ପର୍ଯ୍ୟବେକ୍ଷକଙ୍କ ସହିତ ରିଟର୍ଣ୍ଣିଂ ଅଧିକାରୀ ଏବଂ ସହକାରୀ ରିଟର୍ଣ୍ଣିଂ ଅଧିକାରୀମାନେ ତଦାରଖ କରିବେ। ପ୍ରଥମଥର ପାଇଁ ପୁଲିସ୍ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଗଣନା ପ୍ରକ୍ରିୟାରେ ସାମିଲ କରାଯାଇଛି। ଫାଲ୍ଟା ବିଧାନସଭା ପାଇଁ ପୁନଃ ନିର୍ବାଚନ ଆସନ୍ତା 21ରେ ଅନୁଷ୍ଠିତ ହୋଇ 24ରେ ଭୋଟ୍ ଗଣତି ହେବ। ତାମିଲନାଡୁରେ 234 ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 234 ଜଣ ଗଣନା ପର୍ଯ୍ୟବେକ୍ଷକ ଏବଂ 4624 ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଛନ୍ତି। ଗଣନା କାର୍ଯ୍ୟରେ 10545 ଜଣ କର୍ମଚାରୀଙ୍କୁ ସାମିଲ କରାଯାଇଛି। ଆସାମରେ 126 ବିଧାନସଭା ଆସନ, କେରଳରେ 140 ଏବଂ ପୁଡୁଚେରୀରେ 30 ଆସନ ପାଇଁ ଆଜି ଭୋଟ୍ ଗଣତି କରାଯିବ। ନାଗାଲାଣ୍ଡରେ ଆଜି ମୋକକ୍ଚୁଙ୍ଗ୍ ଜିଲ୍ଲାରେ କୋରିଡାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ୍ ଗଣନା ବ୍ୟବସ୍ଥା କରାଯାଇଛି। ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ 3 ପର୍ଯ୍ୟାୟରେ 10 ଟେବୁଲରେ ଭୋଟ୍ ଗଣନା କରାଯିବ। ଗଣନା ସ୍ଥାନରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସିସିଟିଭି ଜରିଆରେ ସମସ୍ତ ବ୍ୟବସ୍ଥା ନିୟନ୍ତ୍ରଣ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ରକ୍ଷା ତ୍ରିବେଣୀ ସଙ୍ଗମ ସିମ୍ପୋଜିୟମ୍ ଉଦ୍ଘାଟନ କରିବେ। ସିମ୍ପୋଜିୟମ୍ରେ ପ୍ରଯୁକ୍ତିବିଦ୍ୟା, ଶିଳ୍ପ ଏବଂ ସେନା ଏକତ୍ରୀକରଣ ବିଷୟରେ ଆଲୋଚନା ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସିମ୍ପୋଜିୟମ୍ ବିଭିନ୍ନ ଆହ୍ୱାନଗୁଡ଼ିକୁ ଦୂର କରିବା ପାଇଁ ଅତ୍ୟାଧୁନିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ସମନ୍ୱିତ କରିବା ପାଇଁ ଏକ ସକ୍ରିୟ ମଞ୍ଚ ଭାବରେ କାର୍ଯ୍ୟ କରିବ। ପ୍ରଦର୍ଶନୀରେ ଦେଶର ଏମ୍ଏସ୍ଏମ୍ଇ, ଘରୋଇ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଫାର୍ମ, ଷ୍ଟାର୍ଟଅପ୍ ଏବଂ ନବସୃଜନକାରୀଙ୍କ ସମେତ ବିଭିନ୍ନ ଅଂଶଗ୍ରହଣକାରୀ ସାମିଲ ହେବେ। 280 ଅଧିକ କମ୍ପାନୀ ସେମାନଙ୍କର ସଦ୍ୟତମ ଉଦ୍ଭାବନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବା ସହ ଷ୍ଟଲ୍ ସ୍ଥାପନ କରିବେ ବୋଲି ଜଣାପଡ଼ିଛି। ଏହି 3-ଦିନିଆ କାର୍ଯ୍ୟକ୍ରମ ଭାରତୀୟ ସେନାର ନର୍ଦର୍ଣ୍ଣ କମାଣ୍ଡ ଏବଂ କେନ୍ଦ୍ରୀୟ କମାଣ୍ଡ ଓ ଭାରତୀୟ ପ୍ରତିରକ୍ଷା ନିର୍ମାତା ସଂଗଠନ ଦ୍ୱାରା ମିଳିତ ଭାବରେ ଆୟୋଜନ କରାଯାଉଛି। ଶିକ୍ଷା ହେଉଛି ଜାତି ଗଠନର ସବୁଠାରୁ ଶକ୍ତିଶାଳୀ ଉପକରଣ। ଏ ଦିଗରେ ଜାତୀୟ ଶିକ୍ଷାନୀତି 2020 ଏକ ରୂପାନ୍ତରଣକାରୀ ସଂସ୍କାର ବୋଲି ଓଡ଼ିଶା ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଜାତୀୟ ଶିକ୍ଷାନୀତିର କାର୍ଯ୍ୟକାରିତା ଏବଂ ଉଚ୍ଚ ସଂସ୍କାର ସମ୍ପର୍କିତ ଜାତୀୟ ସ୍ତରୀୟ କର୍ମଶାଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଜାତୀୟ ଶିକ୍ଷାନୀତି 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ଦୃଷ୍ଟିକୋଣକୁ ରୂପାୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଜାତୀୟ ଶିକ୍ଷାନୀତିରେ ଏକ ଶକ୍ତିଶାଳୀ, ଅନ୍ତର୍ଭୁକ୍ତିମୂଳକ ଏବଂ ଭବିଷ୍ୟତ ପ୍ରସ୍ତୁତ ଶିକ୍ଷା ବ୍ୟବସ୍ଥା କରାଯାଇଛି। ଏହା ଅର୍ଥନୈତିକ ଅଭିବୃଦ୍ଧି, ସାମାଜିକ ପ୍ରଗତି ଏବଂ ବିଶ୍ୱ ନେତୃତ୍ୱ ପାଇଁ ଶକ୍ତି ପ୍ରଦାନ କରିବ ବୋଲି ରାଜ୍ୟପାଳ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିରେ ଯୁଦ୍ଧ ସମାପ୍ତ କରିବା ପାଇଁ ତେହେରାନ ଦେଇଥିବା 14-ସୂତ୍ରୀ ଯୋଜନାର ଆମେରିକା ସମୀକ୍ଷା କରିଛି। ଇସ୍ରାଏଲି ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ପ୍ରସ୍ତାବକୁ ଯାଞ୍ଚ କରିଛନ୍ତି ଏବଂ ଏହାକୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ସେ କହିଛନ୍ତି ଇରାନ୍ ଏପର୍ଯ୍ୟନ୍ତ ଗ୍ରହଣୀୟ ପ୍ରସ୍ତାବ ଦେଇନାହିଁ। ଇରାନ୍ର ବୈଦେଶିକ ମନ୍ତ୍ରଣାଳୟ କହିଛି ଆମେରିକାର ପ୍ରତିକ୍ରିୟା ମିଳିଛି ଏବଂ ଇରାନ୍ ସରକାର ଏହାର ସମୀକ୍ଷା କରୁଛନ୍ତି।
ଏହି ପର୍ଯ୍ୟାୟରେ ପରମାଣୁ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇନାହିଁ ବୋଲି

ଏସିଆ ସଙ୍କଟ ସତ୍ତ୍ୱେ ଶକ୍ତି ଯୋଗାଣ, ସାମୁଦ୍ରିକ କାର୍ଯ୍ୟକଳାପ ଏବଂ ଭାରତୀୟ ନାଗରିକଙ୍କୁ ସହାୟତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଏଲ୍ପିଜି ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଦେଶବ୍ୟାପୀ ଅନ୍ଲାଇନ୍ ଏଲ୍ପିଜି ସିଲିଣ୍ଡର ବୁକିଂ 99% ବୃଦ୍ଧି ପାଇଛି। 47,40,000 ଏଲ୍ପିଜି ସିଲିଣ୍ଡର ବୁକିଂ ହୋଇଥିବାବେଳେ 47,00,000 ଏଲ୍ପିଜି ସିଲିଣ୍ଡର ବିତରଣ ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ମାର୍ଚ୍ଚ ପରଠାରୁ ପ୍ରାୟ 6,04,000 ପିଏନ୍ଜି ସଂଯୋଗକୁ ଗ୍ୟାସ୍ ଯୋଗାଣ କରାଯାଇଛି ଏବଂ ଅତିରିକ୍ତ 2,68,000 ସଂଯୋଗ ପାଇଁ ଭିଭିଭୂମି ସୃଷ୍ଟି କରାଯାଇଛି। ଏପ୍ରିଲ୍ ମାସ 3 ପରଠାରୁ 1,75,000 5 kg ବିଶିଷ୍ଟ ମୁକ୍ତ ବାଣିଜ୍ୟ ଏଲ୍ପିଜି ସିଲିଣ୍ଡର ବିକ୍ରି ହୋଇଛି। ମାର୍ଶାଲ ଦ୍ୱୀପପୁଞ୍ଜ ଧ୍ୱଜାଧାରୀ ଏଲ୍ପିଜି ବୋଝେଇ ଜାହାଜ ଏମ୍ଟି ସର୍ବଶକ୍ତି 46,313 metric tons ଏଲ୍ପିଜି ନେଇ ସୁରକ୍ଷିତ ଭାବେ ହରମୁଜ ପ୍ରଣାଳୀ ଅତିକ୍ରମ କରିଛି। ଆସନ୍ତା 13 ବିଶାଖାପାଟନମରେ ଏହା ପହଞ୍ଚବା ଆଶା କରାଯାଉଛି। ସଂଯୁକ୍ତ ଆରବ ଏମିରେଟ୍ସ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ସେଠାକାର ବାୟୁସୀମା ମଧ୍ୟରେ ସାଧାରଣ ବିମାନ ଚଳାଚଳକୁ ପୁନଃ ଆରମ୍ଭ କରିବା ନେଇ ଘୋଷଣା କରିଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ମିଳିତ ଭାବେ ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ନେଇ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଆଜିଠାରୁ ସର୍ବଭାରତୀୟ ଅଗ୍ନି ନିରାପତ୍ତା ସପ୍ତାହ ପାଳନ କରୁଛନ୍ତି। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଅଗ୍ନି ନିରାପତ୍ତା ସପ୍ତାହର ଆଜି ଉଦ୍ଘାଟନ କରିବେ। ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ଶ୍ରୀ ଶ୍ରୀବାସ୍ତବ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 4 ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପଞ୍ଜାବ କିଙ୍ଗ୍ସ ଦ୍ୱାରା ଧାର୍ଯ୍ୟ 164 ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ଗୋଟିଏ ବଲ୍ ବାକି ଥାଇ 6 167 କରିଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 9 ବିନିମୟରେ 163 କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 7 ପରାସ୍ତ କରିଛି। ସନ୍ରାଇଜର୍ସ ହାଇଦ୍ରାବାଦ ଦ୍ୱାରା ଧାର୍ଯ୍ୟ 166 ଲକ୍ଷ୍ୟକୁ ପିଛା କରି କୋଲକାତା ନାଇଟ୍ ରାଇଡର୍ସ 18 ଓଭର 2 ବଲ୍ରେ 3 169 କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭରରେ ସମସ୍ତ ୱିକେଟ୍ ହରାଇ 165 କରିଥିଲା। ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଲ୍ଲୀ, ହରିୟାଣା, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ଉତ୍ତରାଖଣ୍ଡରେ ଝଡ଼ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାରେ ମଧ୍ୟ ଝଡ଼ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 14 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ, ଆସାମ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଭୋଟ୍ ଗଣତି। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ରକ୍ଷା ତ୍ରିବେଣୀ ସିମ୍ପୋଜିୟମର ଶୁଭାରମ୍ଭ କରିବେ ପ୍ରତିରକ୍ଷା ମନ୍ତ୍ରୀ। ପଶ୍ଚିମ ଏସିଆରେ ସୃଷ୍ଟ ଯୁଦ୍ଧ ପରିସ୍ଥିତି ସମାପ୍ତ ପାଇଁ ଇରାନ ଦେଇଥିବା ସାନି ପ୍ରସ୍ତାବକୁ ଗ୍ରହଣୀୟ ନୁହେଁ କହିଲେ ଆମେରିକା ରାଷ୍ଟ୍ରପତି। ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଆଜିଠାରୁ ପାଳନ କରାଯିବ ଅଗ୍ନି ନିରାପତ୍ତା ସପ୍ତାହ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ। ସମ୍ବାଦ ଶେଷ ହେଲା।

હેલો હે નમસ્કાર ગુડ મોર્નિંગ ગુડ મોર્નિંગ ગુડ મોર્નિંગ હા આજે સોમવાર એ સકાળ સકાળ નિશ્ચિત તરફરુ આપણમાનંકુ બહુત બહુત શુભેચ્છા શુભ અભિનંદન એવં સકાળર અનેક અનેક શુભ મનાસ એ સકાળ હેઉ આપણંક પાઇ મંગળમય એ સકાળ આણીદેઉ અનેક આનંદ અનેક ખુશી આપણંક પાઇ ગોટે સ્વતંત્ર સકાળરે પરિણત હોઉ આજર સકાળ ଏହି ସୁନ୍ଦର ଭାବନା ସହିତ ଆରମ୍ଭ କରିବା ଶୁଭ ସକାଳ। ପୂର୍ବାକାଶକୁ ସକାଳ ସକାଳ ଚାହିଁଲେ ସିନ୍ଦୁର ଫାଟିବାର ଦୃଶ୍ୟ, ସୂର୍ଯ୍ୟ ନାରାୟଣଙ୍କର ଆଗମନର ଦୃଶ୍ୟ, ତା ସହିତ ପକ୍ଷୀମାନେ ଯେତେବେଳେ ଦଳ ଦଳ ହେଇ ଆକାଶରେ ଉଡ଼ିଯାଆନ୍ତି, ସେ ଦୃଶ୍ୟକୁ ଦେଖି କେହି ବି ଆଖି ଫେରେଇ ଆଣିପାରିବ ନାହିଁ। ପକ୍ଷୀର କାକଳି କିଚିରି ମିଚିରି ଶବ୍ଦ କାହାକୁ ଅନ୍ୟମନସ୍କ ନ କରିଛି କହିଲେ ହଁ। ସକାଳ ହେବା ଆଗରୁ ପକ୍ଷୀମାନେ ଉଠିପଡ଼ନ୍ତି, ଆଉ ସେ ଚଢ଼େଇମାନେ ଗଛ ଡାଳରେ ହେଉ, ଉଡ଼ି ଉଡ଼ି ଯିବା ସମୟରେ ହେଉ, କିଚିରି ମିଚିରି ଶବ୍ଦ କରନ୍ତି। ସେଇ କାକଳି ବା କିଚିରି ମିଚିରି ଶବ୍ଦ ଆମକୁ ଭାରି ଭଲ ଲାଗେ। ସତରେ ପ୍ରକୃତିର ଏହି ସୁନ୍ଦର ବରଦାନ, ଈଶ୍ୱରଙ୍କର ଏହି ସୁନ୍ଦର ସୃଷ୍ଟି ସମସ୍ତଙ୍କୁ ସବୁବେଳେ ଅନ୍ୟମନସ୍କ କରେ। ଏବଂ ସେଇ କାକଳି ଭିତରେ କିଛି ସମୟ ଆମେ ହଜିଯାଉ, ସେଇ କାକଳିର ଆନନ୍ଦ ମଧ୍ୟ ନଉଥାଉ।

ଆମେ ଜାଣିଛେ ଶୁଣିଛେ ଚଢ଼େଇଟିଏ ଗୋଟିଏ ମଣିଷ ପାଖରୁ ବାର୍ତ୍ତା ନେଇ ଆଉ ଗୋଟିଏ ମଣିଷ ପାଖରେ ପହଞ୍ଚାଇ ଦିଏ। ଆପଣମାନେ ଶୁଣିଛନ୍ତି ନା? ହଁ, କିନ୍ତୁ ପକ୍ଷୀ କଥା କହିବା ମଧ୍ୟ ଆମେ ସମସ୍ତେ ଶୁଣିଛେ ଜାଣିଛେ। ସେ ପାରା ହେଉ କି ଶୁଆ ସାରି ହୁଅନ୍ତୁ, ପାରାଟିଏ ବାର୍ତ୍ତା ନେଇ ପହଞ୍ଚାଇ ଦିଏ ଏବଂ କୋଉ ଦୂର ଦିଗନ୍ତ ଆକାଶରୁ ଉଡ଼ି ଉଡ଼ି ଆସି ମଣିଷ ପାଖରେ ବସିପଡ଼େ। କ'ଣ ଟିକେ ଆହାର ଖାଇଦେଇ ପୁଣି ଉଡ଼ିଯାଏ ଡେଣା ବାଡ଼େଇ ବାଡ଼େଇ ଆନନ୍ଦରେ ଆକାଶର ବୁକୁ ଚିରି। ଆକାଶର ଅଥଳ ସାଗର କୁହନ୍ତୁ ଏବଂ ଆକାଶର ବୁକୁ ଚିରି ପକ୍ଷୀଟିଏ ଉଡ଼ିଯାଏ ଆନନ୍ଦରେ ଡେଣା ବାଡ଼େଇ ବାଡ଼େଇ। ସେ ପକ୍ଷୀ ଯେତେବେଳେ କୌଣସି ନା କୌଣସି ଜାଗାରେ ବନ୍ଦୀ ହୋଇ ରହେ, ସେ କ'ଣ ସତରେ ତା ମନ କଥା ଆଉ କାହାକୁ କହିପାରେ? ସେ କ'ଣ ସତରେ ଖୁସିରେ ଥାଏ? ସେ କ'ଣ ସତରେ ତା ମନ ଇଚ୍ଛାରେ ଉଡ଼ିପାରେ? ତେଣୁ ପକ୍ଷୀ ଆଜି ମନ ଆନନ୍ଦରେ ଆକାଶରେ ଉଡ଼ିଯିବା ବେଳେ ସେ ଗୀତ ଗାଏ, କଥା କହେ ଏବଂ ମଣିଷର ବାର୍ତ୍ତାକୁ ମଧ୍ୟ ଆଉ ଗୋଟିଏ ମଣିଷ ପାଖରେ ପହଞ୍ଚାଇ ଦେଇଥାଏ।

ଶୁଭ ସକାଳ ସୋରେ ନିଶି ଅଛି ଆପଣଙ୍କ ସହିତ ଏଇ ସୁନ୍ଦର ସକାଳରେ। ମୁଁ କହୁଥିଲି ନା ଚଢ଼େଇର କଥା, ପକ୍ଷୀର କଥା। ହଁ, ବର୍ଷା କୁହନ୍ତୁ, ଖରା କୁହନ୍ତୁ, ଶୀତ କାକର କୁହନ୍ତୁ, ଯେକୌଣସି ସମୟ କୁହନ୍ତୁ, ପକ୍ଷୀମାନେ ଆକାଶରେ ଦଳ ଦଳ ହେଇ ମିଳିମିଳି ହେଇ ଉଡ଼ି ବୁଲୁଥିବାର ଦୃଶ୍ୟ ଆମେ ସମସ୍ତେ ଦେଖିଛୁ, ଅନୁଭବ କରିଛୁ ଏବଂ ସେହି ଦୃଶ୍ୟରେ ବିଭୋର ମଧ୍ୟ ହେଇଛୁ। ତେବେ ପକ୍ଷୀ କଥା କହେ, ପକ୍ଷୀ ଗୀତ ଗାଏ। ପକ୍ଷୀର ଗୀତ ଆପଣମାନେ କେବେ ଶୁଣିଛନ୍ତି? ଶୁଣିଥିବେ ନିଶ୍ଚୟ, ନାଇଁ କରିପାରିବେନି, କାହିଁକି ନା ପକ୍ଷୀ କଥା କହେ ପୁଣି ଗୀତ ଗାଏ। କେମିତି ଗୀତ ଗାଏ କହିଲେ, ତା ମନ କଥାକୁ ସେ ଆଉ ଗୋଟିଏ ପକ୍ଷୀର ଆଗରେ ବା ଆଉ ଗୋଟିଏ ଚଢ଼େଇର କାନରେ କଣ କଣ କଣ କଣ ଗୁଣୁଗୁଣୁ ଗୁଣୁଗୁଣୁ ଫୁସୁଫୁସୁ ହେଇ କହି ପକାଉଥାଏ, ସେ ହିଁ ତ ଗୀତ। ହଁ, ତେବେ ଶୁଆ ଆଉ ସାରି ମଣିଷ ଯେଉଁ କଥା ସେମାନଙ୍କୁ ଶିଖେଇଥାଏ ସେମାନେ ସେ କଥା ହିଁ କୁହନ୍ତି। କେତେ କେତେ କଠିନ ଶବ୍ଦକୁ ମଧ୍ୟ ସୁନ୍ଦର ଭାବରେ ସ୍ପଷ୍ଟ ଭାବରେ ଉଚ୍ଚାରଣ କରିଥାଏ ଚଢ଼େଇଟିଏ। ତେବେ ସେ ଚଢ଼େଇ ଆଜି ମଣିଷ ପାଖରେ ତା ମନର କଥା କହିଦିଏ, ଆଉ ସେ ଚଢ଼େଇ ଆନନ୍ଦରେ ସକାଳୁ ସକାଳୁ ଆହାର ଖୋଜି ବୁଲେ, ଆକାଶରେ ଉଡ଼ି ବୁଲେ। ପୁଣି ସେଇ ଚଢ଼େଇ ସପନର ପକ୍ଷୀ ହୋଇଯାଏ, ସ୍ୱପ୍ନରେ ସ୍ୱପ୍ନରେ ଆସି ମଣିଷକୁ ଚେତେଇ ଦିଏ, ଜାଗ୍ରତ କରିଦିଏ। ଆଉ ସେ ଚଢ଼େଇ କ'ଣ କହେ ଗୀତ ମାଧ୍ୟମରେ ଶୁଣିବା ଆସନ୍ତୁ।

ବିଭିନ୍ନ ଭାଷାରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ରରେ ଚଢ଼େଇମାନଙ୍କୁ ନେଇ ସୁନ୍ଦର ସୁନ୍ଦର ସଙ୍ଗୀତ ମଧ୍ୟ ତିଆରି ହୋଇଛି। ସତେ ଯେମିତି ଆମ ଜୀବନଶୈଳୀ ସହିତ କାହିଁ କେଉଁ ଆଦିମ ଅନନ୍ତ କାଳରୁ ଏହି ଚଢ଼େଇମାନଙ୍କର ସମ୍ପର୍କ ରହିଆସିଛି।

ଚିଲଡ୍ରେନ୍ସ, ଆମେ ସମସ୍ତେ ଚାହୁଁ ମୁକ୍ତ ଭାବରେ ବଞ୍ଚିବା ପାଇଁ, ନୁହେଁ କି? ପକ୍ଷୀଟିଏ ମଧ୍ୟ ନିଜ ମନର କଥା ଯେ କହୁଛି, ସେ ମଧ୍ୟ ବନ୍ଦୀ ହୋଇ ପଞ୍ଜୁରୀ ଭିତରେ ରହିବା ପାଇଁ ଚାହୁଁନି। ସେ ଖୋଲା ଆକାଶରେ ଉଡ଼ି ବୁଲିବାକୁ ଚାହୁଁଛି। ନିଜ ମନର କଥା ଆଉ ଗୋଟିଏ ଚଢ଼େଇକୁ କହିଦେବା ପାଇଁ ଚାହୁଁଛି। ତା ମନରେ ଯେତେ ଯେତେ ଅଗୁହା କଥା ଅଛି, ସେ କଥାକୁ ଅନ୍ୟ ଗୋଟିଏ ଚଢ଼େଇ ସହିତ ବାଣ୍ଟିବାକୁ ସେ ଚାହୁଁଛି। ପଞ୍ଜୁରୀ ଭିତରେ ଦିନ ରାତି ଗୋଟିଏ ଜାଗାରେ ବସି ରହିବା ପାଇଁ ତାର ଆଉ ଇଚ୍ଛା ନାହିଁ। ସେ କହୁଛି, ମୋତେ ଖୋଲି ଦିଅ, ମୋତେ ବନ୍ଧନରୁ ମୁକ୍ତି କରିଦିଅ, ମୋତେ ଛାଡ଼ିଦିଅ ମୋ ଦୁନିଆକୁ। ସେ ଦୁନିଆରେ ମୁଁ ବେଶ କିଛି ସମୟ, ବେଶ କିଛି ମୁହୂର୍ତ୍ତ ହଜିଯିବି, ମଜିଯିବି, ନାଚିଯିବି, ଝୁମିଯିବି, ଆଉ ସେ ଆନନ୍ଦର ମୁହୂର୍ତ୍ତକୁ ଉପଭୋଗ କରିବି।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକରେ ଚାଲିଛି ଶୁଭ ସକାଳ ପ୍ରୋଗ୍ରାମ୍। ପକ୍ଷୀମାନଙ୍କୁ ଖାଇବାକୁ ଦେଲେ ବହୁତ ପୁଣ୍ୟ ମିଳିଥାଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ଦାନା, ଖାଦ୍ୟ, ଖୁଦକଣିକା ସକାଳୁ ସକାଳୁ ବହୁତ ଲୋକ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ ବିତରଣ କରିଥାନ୍ତି ବା ବୁଣି ଦେଇଥାନ୍ତି। ଆଉ ସେ ପକ୍ଷୀମାନେ କେଉଁଠି ଥାନ୍ତି କେଜାଣି, ଦଳ ଦଳ ହୋଇ ଉଡ଼ିଆସି ସେ ଖାଦ୍ୟକୁ ଖୁଣ୍ଟି ଖୁଣ୍ଟି ସୁନ୍ଦର ଭାବରେ ଖାଇଦେଇ ପୁଣି ଡେଣା ବାଡ଼େଇ ବାଡ଼େଇ ଉଡ଼ିଯାଆନ୍ତି।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ନିଶି ଅଛି ପୁଣି ଥରେ ଆପଣମାନଙ୍କ ପାଖରେ ଆଉ ଶୋ ଷ୍ଟାର୍ଟ କରିବା ମର୍ଣ୍ଣିଂ ମେଲୋଡି ହଁ ଏଇ ସକାଳକୁ ଆଉ ଟିକେ ରଙ୍ଗାରଙ୍ଗ କରିବା ଆଉ ଟିକେ ମନଲାଖି କରିବା ନିଶି ସହିତ ଯୋଡ଼ି ହୋଇକି ରହିଥାନ୍ତୁ ଶୁଣୁଥାନ୍ତୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସଙ୍ଗୀତ ସ୍ୱର୍ଗୀୟ ସଙ୍ଗୀତ ଅମୃତମୟ ସେ ସଙ୍ଗୀତର ମିଠା ମିଠା ଧୁନ୍ରେ ଆପଣମାନେ ମଧ୍ୟ ବେଶ୍ କିଛି ମୁହୂର୍ତ୍ତ ପାଇଁ ନିଜକୁ ହଜେଇ ଦିଅନ୍ତି ମଜେଇ ଦିଅନ୍ତି ଆଉ ଭିଜେଇ ଦିଅନ୍ତି ସଙ୍ଗୀତ କହେ ହୃଦୟର କଥା ବୁଣିଦିଏ ରଙ୍ଗର ମୁରୁଜ ପୁଣି ମନରେ ଆନନ୍ଦ ଭରିଦିଏ ନିମିଷକେ ସଙ୍ଗୀତରେ ଶବ୍ଦ ସଂଯୋଜନା ସ୍ୱର ବିନ୍ୟାସ ଏବଂ ଗାୟକୀର ପରିସ୍ଫୁଟନ ଜନମନ ହରଣ କରେ ଅତି ସହଜରେ ସେ ସଙ୍ଗୀତରେ ଆଉ କ'ଣ କ'ଣ ଥାଏ ଆଲୋଚନା କରିବା

ଫ୍ରେଣ୍ଡସ୍, ମୁଁ କହୁଥିଲି ନା ହସ କଥା, ତେବେ ଏଇ ହସର ଜାଦୁକରୀ ସ୍ପର୍ଶ ବା ଏ ହସର ଝଲକ ସଙ୍ଗୀତ ମାଧ୍ୟମରେ ମଧ୍ୟ ବିଭିନ୍ନ ଗୀତରେ ପଞ୍ଚ କରାହେଇଛି ବା ଇନସର୍ଟ କରାହେଇଛି। ଆପଣମାନେ କେତେ କେତେ ଗୀତ ଶୁଣିଥିବେ ସେ ଗୀତରେ ଦେଖିବେ ହସ ଥିବ। ଆଉ ନାୟିକାଟିଏ ଯେତେବେଳେ ସେଇ ଗୀତକୁ ନେଇ ଅଭିନୟ କରେ ସେ ମଧ୍ୟ ସେ ସମୟରେ ହସିଦିଏ, ଯେହେତୁ ଅଡିଓରେ ହସ ଥାଏ ବା କୌଣସି ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ପ୍ରଡ୍ୟୁସର ହସ ଦେଇଥାନ୍ତି ଗୀତ ମାଧ୍ୟମରେ। ତେଣୁ ନାୟିକାଟିଏ ଯେତେବେଳେ ଆକ୍ଟିଂ କରେ ସେଇ ଜାଗାରେ ସେ ହସିଦିଏ, ଆଉ ସେ ହସିଦେଲେ ଅନ୍ୟମାନେ ସମସ୍ତେ ମଧ୍ୟ ଖୁସି ହୋଇଯାଆନ୍ତି, ହସିଦିଅନ୍ତି। ହସ ଏମିତି ଗୋଟେ ସୁନ୍ଦର ସୃଷ୍ଟି ଭଗବାନଙ୍କର, ହସ ହସ ମୁହଁ ଦେଖିଦେଲେ ଭାରି ଭଲ ଲାଗେ। ଆଉ ଏଇ ଗୀତରେ କେମିତି ହସ ପଞ୍ଚ କରାହେଇଛି, ଆଉ ସେଇ ମୁମେଣ୍ଟ ବା ସେଇ ପର୍ଟିକୁଲାର ଜାଗାରେ ହସ ଦେବା ଦ୍ୱାରା ଗୀତର କେମିତି ଆହୁରି ମାଧୁର୍ଯ୍ୟତା ବଢ଼ିଯାଇଥାଏ, ଆସନ୍ତୁ ଶୁଣିବା ଏଇ ଗୀତ ମାଧ୍ୟମରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ମୋଟାମୋଟି କହିବାକୁ ଗଲେ ମନ ଭଲ ଥିଲେ ହସିବାକୁ ଇଚ୍ଛା ହୁଏ, ଆଉ ହସିଲେ ମନ ଭଲ ରହେ। ତେଣୁ ଏ ହସିବା ଆଉ ହୃଦୟ ବା ମନ ସହିତ ଆମ ଶରୀର ମଧ୍ୟ ଜଡ଼ିତ। ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତିଦିନ କିଛି କିଛି ସମୟ ବାହାର କରି ହସନ୍ତୁ, ମନ ଖୋଲା ହସ ହସନ୍ତୁ। ହସିଲେ ଶରୀର ସୁସ୍ଥ ରହେ, ମୁହଁର ସୌନ୍ଦର୍ଯ୍ୟତା ମଧ୍ୟ ବଢ଼େ ବୋଲି ଆମେ ସମସ୍ତେ ଜାଣିଛେ। କିନ୍ତୁ ଗୀତରେ ଗୀତରେ ହସର କିଛି ଝଲକକୁ ଯଦି ଅନୁଭବ କରିବା

କିଏ ସାତ କିଏ ସତର, ହସିଦେଲେ ପରା ସବୁ ନିଜର ସବୁ ଆପଣାର। ଏକଥା ମୁଁ କହୁନି, ଏକଥା ସମସ୍ତେ ଅନୁଭବ କରିଥିବେ, ଅନୁମାନ ମଧ୍ୟ କରିଥିବେ। ମୁହଁଟାକୁ ଏଡ଼ବଡ଼ ହାଣ୍ଡି କରି ବସିଲେ କ'ଣ ଭଲ ଲାଗେ? ଯେତେ ବି ଭିତରେ ଦୁଃଖ ଥାଉ, ଯନ୍ତ୍ରଣା ଥାଉ, ଯାହା ଥାଉ, ଦିନକୁ ହସିଲେ କିଛି ସମୟ ଯଦି ଆମେ ସୁସ୍ଥ ରହିବା ତାହେଲେ କାହିଁକି ନ ହସିବା? ହସିଲେ ଦେହ ମନ ସୁସ୍ଥ ରହିବ, ମନ ନିଶ୍ଚିତ ଭାବରେ ହାଲକା ଲାଗିବ, ଫୁର୍ତ୍ତି ଲାଗିବ, ଫ୍ରି ଲାଗିବ, ମୁହଁର ସୌନ୍ଦର୍ଯ୍ୟତା ମଧ୍ୟ ବଢ଼ିବ, ଶରୀର ସୁସ୍ଥ ରହିବ, ବିଭିନ୍ନ ପ୍ରକାର ଏକ୍ସରସାଇଜ୍ ମଧ୍ୟ ହୋଇପାରିବ ଏହି ହସ ମାଧ୍ୟମରେ। ତେବେ ଆଉ ଜମା ମନଉଣା ନ କରି ସମସ୍ତେ ଯିଏ ଯେଉଁଠି ଅଛନ୍ତି ମନ ଖୋଲା ଟିକେ ହସି ଦିଅନ୍ତୁ, ଶୁଣୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କାଟ ଦିଲ୍ ସେ ଦିଲ୍ ତକ୍।

0: ଏବେ ଦେଖିବା ଫାଷ୍ଟ କଲର କିଏ ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, କ'ଣ ରହିଥିଲା ତାଙ୍କର ମାଟ୍ରିକ ପରୀକ୍ଷା ରେଜଲ୍ଟ ସମୟର ସ୍ମୃତି। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୋ ପାଇଁ ନିୟମିତ ଶ୍ରୋତା ସୁନୀଲ କାନ୍ତ ମହାନ୍ତି ଦେହକାଲି ସଂକଟରେ କଟକରୁ କହୁଛି।
0: ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ। ତେବେ ଆଜିର ଟପିକ ତ ନିହାତି ଭାବରେ ଆପଣ ଶୁଣିଥିବେ, କୁହନ୍ତୁ ସେହି ସମୟରେ କ'ଣ ରହିଥିଲା ଆପଣଙ୍କର ଆନନ୍ଦ, ପରିବାରର ଖୁସି କେମିତି ରହିଥିଲା?
1: ନିଶ୍ଚିତ ବହୁତ ଖୁସି ସେତେବେଳେ ଥିଲେ, କାରଣ ସେତେବେଳେ ଆମେ 750 ମାର୍କର ପରୀକ୍ଷା ଦେଉଥିଲୁ।
0: ଆଜ୍ଞା।
1: ଆଉ ସେତେବେଳେ ଆଉ ଗୋଟେ ଥିଲା ପ୍ରୋବ୍ଲେମ କ'ଣ କି, ସେତେବେଳେ ଆମେ ନବମ ଆଉ ଦଶମ ଦିଟା ଏକ ବର୍ଷର କୋର୍ସ କାମକୁ ଦେବାକୁ ପଡୁଥିଲା। ଆଉ ତା ପରବର୍ତ୍ତୀ କଥା ହେଲା କଣ, ଅପ୍ସନାଲ ଥିଲା, ଅପ୍ସନାଲ ଇଚ୍ଛାଧୀନ ସବଜେକ୍ଟ ଥିଲା ମ୍ୟାଥମେଟିକ୍ସ, ତାପରେ ହୋମ୍ ସାଇନ୍ସ, ଏଗୁଡା ସବୁ ଥିଲା, ସାଂସ୍କ୍ରିଟ ଥିଲା। ସେତେବେଳେ ଆମେ ଏଗୁଡା ସବୁ ଦଉଥିଲୁ, ମାନେ ଆମେ ଇଆଡେ କମ୍ପଲସରି ମ୍ୟାଥ ପଢିବୁ, ଇଆଡେ ଅପ୍ସନାଲ ମ୍ୟାଥ ପଢିବୁ, ଭଲ ଷ୍ଟୁଡେଣ୍ଟ ସେମାନେ ମ୍ୟାଥ ନିଅନ୍ତି। ତେଣୁ ଆମକୁ ବହୁତ କଷ୍ଟ କରିବାକୁ ପଡୁଥିଲା ଯେହେତୁ ଦି ବର୍ଷର ପାଠ। ବର୍ତ୍ତମାନ ଆପଣ ଦେଖନ୍ତୁ ଗୋଟିଏ ଇଏରେ ଗୋଟେ ବର୍ଷରେ ଗୋଟିଏ ବର୍ଷର ପାଠ ହିଁ ପିଲାମାନେ ଦେବେ, ନାଇନ୍ଥ ର କୌଣସି ସମ୍ପର୍କ ତା ସହିତ
0: ନଥିଲା।
1: ଆଜ୍ଞା, ମ୍ୟାଥ ବହୁତ ଇଏ। ତାପରେ ସେତେବେଳେ ଯଦି ସେକେଣ୍ଡ ଡିଭିଜନ ଫାର୍ଷ୍ଟ କ୍ଲାସ ତ ଅତି ସୁନ୍ଦର କଥା, ଯଦି ପାସ୍ ବି ଜଣେ କରୁଥିଲା ସେତେବେଳେ ବି ବହୁତ ଗର୍ବ ଅନୁଭବ କରୁଥିଲେ ଯେ ଯାଇ ମୁଁ ମାଟ୍ରିକ ଟି ପାସ୍ କଲି। ଆଉ ଯାହା ହଉ ମୋର ସେତେବେଳେ ମୁଁ ସେକେଣ୍ଡ କ୍ଲାସ ପାଇଥିଲି। ଆଉ ଆମ ଘରେ ବହୁତ ଖୁସି ହେଇଥିଲେ, ବାପା ଟିଚର ଥିଲେ। ତାପରେ ସମୟକ୍ରମେ ଭାଇ ଭାଉଜ ଆମ ଫ୍ୟାମିଲି ଟୋଟାଲ ଟିଚର
0: ଫ୍ୟାମିଲି।
1: ଆଉ ବାପା ଖୁସିର କଥା ହଉଛି କଣ, ଯେ ମୋର ଗୋଟେ ସ୍ୱପ୍ନ ଥିଲା ଯେତେବେଳେ ବାପାଙ୍କୁ ସମସ୍ତେ ରେସପେକ୍ଟ ଦିଅନ୍ତି ଆସିକି ତାଙ୍କ ଷ୍ଟୁଡେଣ୍ଟ ମାନେ, ମୁଁ ସେଇଟାକୁ ଦେଖିକି ବହୁତ ଫିଲ୍ କରେ। ଅଫିସର ମାନେ, ଡକ୍ଟର ମାନେ, ଏମିତିକି ପୋଲିସ ଅଫିସର ସମସ୍ତେ ଆସି ବାପାଙ୍କ ପାଖରେ ଯେତେବେଳେ ମୁଣ୍ଡ ନୁହାନ୍ତି, ସେତେବେଳେ ମୁଁ ସେଇଟାକୁ ଦେଖିକି ମୁଁ ବାପାଙ୍କୁ କହିଥିଲି, ବାପା ମତେ ପଚାରିଲେ ଯେତେବେଳେ ତୁ କଣ ହବାକୁ
0: ଚାହୁଁ,
1: କହିଲେ ବାପା ଆପଣଙ୍କ ଷ୍ଟେଜକୁ ମୁଁ ଯିବାକୁ ଚାହେଁ। କାରଣ ଶିକ୍ଷକ ବୋଧେ ସବୁଠୁ ଉଚ୍ଚ ସ୍ଥାନର ଲୋକ, ଯିଏକି ସମାଜର ଯିଏ ଉତ୍ତର ଦାୟିତ୍ୱ ସବୁ ସୃଷ୍ଟି କରନ୍ତି, ଭଲ ଭଲ ଦାୟିତ୍ୱ ଦିଅନ୍ତି ଆମ ମାନେ
0: ସମାଜକୁ। ଆଜ୍ଞା
1: ଆଜ୍ଞା। ତେଣୁ ମୁଁ ବି ଅପା

0: ଜଣ ଖୁସି ହେବେ ଯେ ମୁଁ ଟିଚରସିପ୍ କରୁଛି, ତା ସହିତ ମୁଁ କୋଚିଂ ସେଣ୍ଟର କରିଛି।
1: ବହୁତ
0: କୋଚିଂରେ ବି ବହୁତ ସୁନ୍ଦର ଭାବେ ସଫଳତା ପାଇଛନ୍ତି। ଆଉ ଶୁଣିଲେ ଆଉ ଟିକେ ହସିବେ ବି, ଗାର୍ଡିଆନଙ୍କର ଏତେ ଭରସା ବିଶ୍ୱାସ। ଜଣେ ଗାର୍ଡିଆନଙ୍କର ଦିଟା ପିଲା ପରୀକ୍ଷା ଦଉଥିଲେ, ସେ ପିଲା 324 ଜଣ ରଖିଲା, 334 ଜଣ ରଖିଲା। ମୋ ମନଟି ଦୁଃଖ ହେଲା, ମୁଁ କହିଲି ସେ ବହୁତ ଆଶା କରିଥିଲେ ଯେ ସାର ପୁଅ ଦିଟା ଭଲ ରେଜଲ୍ଟ କରିବେ, କିନ୍ତୁ ସିଏ ତାଙ୍କ ମନକୁ ବୁଝେଇ ପାରିଲେ ଯେ ନାଇଁ ସାରଙ୍କର କୌଣସି ଦୋଷ ନାହିଁ, ଆମ ପିଲା ପଢିଲେ ନାହିଁ ତେଣୁ ରେଜଲ୍ଟ ଭଲ କଲେ ନାହିଁ। ଆପଣ ବିଶ୍ୱାସ କରିବେନି, ସେଇ ଗାର୍ଡିଆନ ହିଁ କାଲି ଆସିକି ଆମ ଘରେ ଛେନାପୋଡ କିଲେ ଆଣିକି ଦେଇକି ଗଲେ, ଖୁସି ହେଇକି ଗଲେ, କହିଲେ ନାଇଁ ସାର ଆପଣଙ୍କର କିଛି ନାହିଁ, ଆମ ପିଲାର ଦୋଷ। ତେଣୁ ଶିକ୍ଷକ ସ୍ଥାନ ଅପା ଆମେ କଳ୍ପନା
1: କରିପାରିବେ
0: ଆଜ୍ଞା। ଆଉ ଶିକ୍ଷା ତ ମାନେ କଣ କହିବା, ମାଟ୍ରିକ ପରୀକ୍ଷାରେ ଏବେ ଯୋଉ ରେଜଲ୍ଟ, ଏବେ ରେଜଲ୍ଟରେ ଏତେଟା କାହିଁ ଆମେ ଖୁସି ଅନୁଭବ କାହିଁ ମୁଁ କରିପାରୁନି, କାରଣ ସେତେବେଳେ କଣ ହଉଥିଲା ନା ଖାତା ସବୁ ପ୍ରିଣ୍ଟ ହେଇକି ବାହାରୁଥିଲା ବହି, ରେଜଲ୍ଟ ବହି। ଆମ ଘର ସୁଦୂର କଟକରୁ 12 କିଲୋମିଟର ହେଲେ ମଧ୍ୟ ଆମେ ଆସିକି ସାଇକେଲିଂ କରିକି ବହି ନେଇକି ଯିବୁ, ସବୁ ତାଟସ୍ଥାୟୀ ଅପେକ୍ଷା କରୁଥିବେ 12:00 ପର୍ଯ୍ୟନ୍ତ ବହି କେତେବେଳେ ଆସିବ ଆମ ରେଜଲ୍ଟ। ଆଉ ରେଜଲ୍ଟ ପାଇଲା ପରେ ଏତେ ମିଠା ଆସିକି ମାନେ ସେଠି କିଏ ହବ କହିବାର ନାହିଁ, କିନ୍ତୁ ବର୍ତ୍ତମାନ କଣ ହେଲାଣି ନା ସବୁ ମୋବାଇଲରେ ସବୁ ମାରିଦେଲେ, ଘରେ ଆଜ୍ଞା, ତେଣୁ ସେ ମଜାଟା ଆଉ ଆଗ ଭଳି ମଜା ଆଉ କିନ୍ତୁ ମାଟ୍ରିକ ପରୀକ୍ଷା ରେଜଲ୍ଟ।
1: ଯା ହଉ, ଏତେ ସୁନ୍ଦର କଥା ଆମ ସହିତ ସେୟାର କଲେ ଆପଣ, ସେଇ ସମୟରେ ମାଟ୍ରିକ ପରୀକ୍ଷାର ରେଜଲ୍ଟ ବାହାରିବା ସମୟର ସ୍ମୃତି ଆମ ସହିତ ବଖାଣିଲେ। ଆପଣ ଜଣେ ଶିକ୍ଷକ ଭାବରେ ଆପଣଙ୍କୁ ମଧ୍ୟ ଆମେ ସମ୍ମାନ ଜଣାଉଛୁ, ଆପଣ ଫାଷ୍ଟ କଲର ହିସାବରେ ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଆଜ୍ଞା ନମସ୍କାର।

0: ସତରେ କେହି କେହି କହନ୍ତି ମାଟ୍ରିକ ପରୀକ୍ଷାରେ ପାସ୍ କରିଗଲେ ବାସ୍, ସେପଟକୁ ଆଉ କିଛି ଅସୁବିଧା ନାହିଁ, ଟେନସନ୍ ନାହିଁ, ଆଉ ଅଧିକ ପରିଶ୍ରମ ନାହିଁ। ଆଉ କେହି କେହି କହନ୍ତି ମାଟ୍ରିକଟେ ପାସ୍ କରିଗଲେ ଗୋଟେ ଘାଟି ସରିଗଲା, ଜୀବନର ଗୋଟେ ଘାଟି ସରିଗଲା। ଆଉ କେହି କେହି କହନ୍ତି ସେଇଠୁ ଜୀବନର ମୋଡ଼ ପରିବର୍ତ୍ତନ ହୁଏ, କ'ଣ ପଢ଼ିବା କ'ଣ ନାହିଁ, କେମିତି କ'ଣ ଭବିଷ୍ୟତ ଆମେ ଗଢ଼ିବା, ସେଇଠୁ ହିଁ ସବୁ ଜଣାପଡ଼ିଯାଇଥାଏ। ତେଣୁ ମାଟ୍ରିକ ପରୀକ୍ଷା ଆମ ସମସ୍ତଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା, ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ସେଇଠୁ ହିଁ ମଣିଷର ଲାଇଫ୍ ନିର୍ଦ୍ଧାରଣ ହୋଇଥାଏ, କୋଉ ଦିଗରେ ଆମେ ଯିବା, କ'ଣ ଆମେ ପ୍ରଫେସନ୍ କରିପାରିବା, ସେଇଠୁ ହିଁ ଆମକୁ ଗୋଟେ ନିର୍ଦ୍ଦିଷ୍ଟ ଦିଗରେ ପହଞ୍ଚିବାର ଗୋଟେ ଖୋରାକ ମଧ୍ୟ ମିଳିଥାଏ। ତେବେ କ'ଣ ରହିଥିଲା ଆପଣଙ୍କର ଯେତେବେଳେ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିଥିଲା, ସେହି ସମୟରେ ଖୁସି, ସେହି ସମୟରେ ଆନନ୍ଦ କେମିତି କ'ଣ ରହିଥିଲା ଆମ ସହିତ ସେୟାର କରିବା ପାଇଁ ଚାହୁଁଥିଲେ, ଡାଏଲ କରନ୍ତୁ 06712303153। ଆଉ ଜଣେ କଲର ଆମ ସହିତ ଯୋଡ଼ି ହେବାକୁ ଚାହୁଁଛନ୍ତି, ଦେଖିବା ସେ କିଏ କୋଉଠୁ କହୁଛନ୍ତି। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ନିଶି ମ୍ୟାମ୍, ଶୁଭ ସକାଳର ଶୁଭେଚ୍ଛା, ଅଭିନନ୍ଦନ।
0: କିଏ କହୁଛନ୍ତି, ନାଁଟା କୁହନ୍ତୁ।
1: ଆଜ୍ଞା, ମୁଁ ସମୀର ଖଟୁଆ, ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ା।
0: ଆପଣଙ୍କୁ ଆମେ ସ୍ୱାଗତ ଜଣାଉଛୁ।
1: ଆଜ୍ଞା ଆଜ୍ଞା,
0: କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଆଜ୍ଞା, ଆମେ ତ ସେତେବେଳେ 1985 ମସିହାରେ ମାଟ୍ରିକ ପରୀକ୍ଷା ଆଜ୍ଞା ଦେଇଥିଲୁ।
0: ଆଜ୍ଞା,
1: ଆମର ଥିଲା ଅପ୍ସନାଲ, ଏକ୍ସଟ୍ରା ଅପ୍ସନାଲ ଦିଟା ଥିଲା। ଅପ୍ସନାଲକୁ ମିଶିକି 700, ଏକ୍ସଟ୍ରା ଅପ୍ସନାଲ ମିଶିକି 800 ନମ୍ବର ଥିଲା ମୋ ବେଳେ।
0: ଆଚ୍ଛା,
1: ମୋର କମ୍ପଲସରି ମାଥମେଟିକ୍ସ ଥିଲା 100, ଅପ୍ସନାଲ ଥିଲା 100 ମାଥମେଟିକ୍ସ, ଏକ୍ସଟ୍ରା ଅପ୍ସନାଲ ମାଥମେଟିକ୍ସ ଥିଲା 100।
0: ଆଜ୍ଞା,
1: 300 ମାଥମେଟିକ୍ସ ଭିତରେ ପଢ଼ିଥିଲି।
0: ବାପା,
1: ଆଉ ଲାଙ୍ଗୁଏଜ ଇଂଲିଶ 100, ଓଡ଼ିଆ 100, ସାଂସ୍କୃତି ଥାର୍ଡ ଲାଙ୍ଗୁଏଜ 100, ଇଏ ହେଲା 600, ହିଷ୍ଟ୍ରି ଜିଓଗ୍ରାଫି 100, ସାଇନ୍ସ 100। ଆଉ
0: ବାସ 800 ନମ୍ବର ଆପଣ ଦେଇଥିଲେ ପରୀକ୍ଷାରେ।
1: ଆଜ୍ଞା,
0: ସେଇ ସମୟରେ କେମିତି ରହିଥିଲା ଯେତେବେଳେ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିଲା, ସେଇ ସମୟରେ ଆନନ୍ଦ ଖୁସି କେମିତି ରହିଥିଲା?
1: ଆଜ୍ଞା, ସେତେବେଳେ ମୁଁ ଆଜ୍ଞା 85% ମାର୍କ ସିକ୍ୟୋର କରିଥିଲି।
0: ବାଃ, ବହୁତ ବଢିଆ।
1: ଆଉ ବାପା ମାଙ୍କର ଜଣେ ଗୋଟିଏ ପୁଅ, ତେଣୁ ଖୁସିର ଲହରୀ ଘରେ ଖେଳି ଯାଇଥିଲା। ଏବଂ ସେତେବେଳେ ମୁଁ ସାଲେପୁର କଲେଜରେ ସାଇନ୍ସ PCMB ପଢିବା ପାଇଁ ଯୋଗ୍ୟ ହୋଇଥିଲି।
0: ଆଜ୍ଞା ଆଜ୍ଞା, ବହୁତ ବଢିଆ। ତେବେ ସେଇ ସମୟରେ ପାଠ ବା ସେଇ ସମୟରେ ଯୋଉ ଥିଲା ଆମର

0: ଅପ୍ସନାଲ ଆପଣ ଯେଉଁ କହୁଛନ୍ତି 800 ମାର୍କର ଆପଣ ପରୀକ୍ଷା ଦେଇଥିଲେ, ବର୍ତ୍ତମାନର ପାଠ ଭିତରେ କ'ଣ ଫରକ ଆପଣ ଅନୁଭବ କରୁଛନ୍ତି?
1: ଫରକ ଏଇଆ ହଉଛି ଆଜ୍ଞା, ସେବେଳର ପାଠ ଏବେଳର ଭିତରେ ଏତିକି ମୁଁ କହିବି ମୋର ଯେତିକି ଏକ୍ସପିରିଏନ୍ସ, ପାଠ ପିଲାମାନେ ଶସ୍ତା ଯଦିଓ ନୁହେଁ କିନ୍ତୁ 75% ପାଠକୁ ଶସ୍ତା କରିସାରିଲେଣି।
0: ଆଚ୍ଛା,
1: ପାଠର ମର୍ଯ୍ୟାଦା ଆଜ୍ଞା କେହି ରଖୁନାହାନ୍ତି, ଖାଲି ପ୍ରାଇଭେଟ କୋଚିଂ ପ୍ରାଇଭେଟ କଲେଜ ଏଇଥିରେ ପଢିକି ପାଠର ମାନହାନି କରିସାରିଲେଣି।
0: ଆଚ୍ଛା, ପରିଶ୍ରମ କମିଗଲାଣି ପିଲାମାନଙ୍କର?
1: ହଁ, ଆଉ ସେ କମ୍ପିଟେଟିଭ ମାଇଣ୍ଡରେ ପିଲା ଆଉ ପଢୁନାହାନ୍ତି, ଖାଲି ଆମେ 200 ରଖିଲେ ଆଜିକାଲି ପାସ୍, ଏ ବି ସି ଡି ଇ, ଏବେ ଏ ବି ସି ଡି ଇ ତିନିଟା 5 ଗ୍ରେଡ୍ ହେଇଗଲାଣି।
0: ଆଚ୍ଛା,
1: ଆଉ ଥାର୍ଡ ଡିଭିଜନ ଆମ ବେଳେ ଯୋଉ ଥାର୍ଡ ଡିଭିଜନ ସେକେଣ୍ଡ ଡିଭିଜନ ଥାର୍ଡ ଡିଭିଜନ ଆଉ ନାହିଁ, ମିନିମମ 150-200 ରଖିଲେ ପାସ୍, ସେ ପାସ୍ରେ ଆଜ୍ଞା କିଛି ମୂଲ୍ୟ ନାହିଁ, ଫ୍ୟୁଚର ଅନ୍ଧାର।
0: ଆଚ୍ଛା, ତେବେ ଆପଣ 85% ନମ୍ବର ସେ ସମୟରେ ରଖିଥିଲେ ଆଉ ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିଲେ, ସେ ସମୟରେ ଖୁସି ଆନନ୍ଦର ଲହରୀ ଖେଳି ଯାଇଥିଲା ବୋଲି ଆପଣ ଆଜି ଆମକୁ କହିଲେ, ସେ ସମୟର ଅନୁଭୂତି ଆମ ସହିତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା, କେବଳ ଗୋଟିଏ ଅବଶେଷ ରହିଗଲା ଆଜ୍ଞା, MBBS ହବା କଥା କିନ୍ତୁ BS ହେଇଗଲି ଆଉ।
0: ଆଚ୍ଛା, ଅବଶେଷ ନୁହେଁ, ଜୀବନର ଧାରାରେ ଆପଣ ଆଜି ପର୍ଯ୍ୟନ୍ତ ଚାଲିଛନ୍ତି, ନିଜ କର୍ତ୍ତବ୍ୟକୁ ଆପଣ କେବେ ହେଲେ ଅବହେଳା କରିନାହାନ୍ତି, ଆଗକୁ ଆଗକୁ ଚାଲିଛନ୍ତି, ସେମିତି କର୍ତ୍ତବ୍ୟ ପଥରେ ଆପଣ ଲାଗି ରହିଥାନ୍ତୁ, ଆମ ସହିତ ଯୋଡ଼ି ହେଲେ ବହୁତ ବହୁତ ଧନ୍ୟବାଦ।
1: ଆଜ୍ଞା ଆଜ୍ଞା, ଧନ୍ୟବାଦ।

0: ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଆପଣମାନେ ନିଜ ମନର କଥା ଟପିକ୍ ସମ୍ବନ୍ଧୀୟ କିଛି କଥା ଆମ ସହିତ ସେୟାର କରୁଛନ୍ତି ଟପିକ୍ଟି ରହିଛି ଆପଣଙ୍କ ସମୟରେ ନିଜର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ ବାହାରିବା ସମୟର କିଛି ସ୍କୃତି କିଛି କଥା ଆମ ସହିତ ସେୟାର କରିବା ପାଇଁ ଚାହୁଁଛନ୍ତି ଯଦି ଡାଇଲ୍ କରନ୍ତୁ 06712303153 ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଇଗଲେଣି ହ୍ୟାଲୋ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ
1: ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଛନ୍ତି
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର
0: ଆପଣଙ୍କୁ ସ୍ୱାଗତ ଜଣାଉଛି ଆଜି ଆପଣ କହିବେ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିବା ସମୟର ଆନନ୍ଦ ଆଉ ଖୁସିର ମୁହୂର୍ତ୍ତ ସମ୍ପର୍କରେ
1: ନିଶ୍ଚିତ ଭାବରେ ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ସେ ଧନ୍ୟବାଦ ଦେବି ଆଉ ଏ ଟପିକ ଉପରେ କହିବି ଆଜିକାଲିକା ଯୁଗରେ ଆଧୁନିକ ଅତ୍ୟାଧୁନିକ ବୈଜ୍ଞାନିକ କଳି ଯୁଗରେ ମଡର୍ଣ୍ଣ ଯୁଗର ସଡନ୍ ପିଲା ଆଉ ବର୍ତ୍ତମାନ ଯୁଗରେ ଆପଣ ଦେଖନ୍ତୁ ମାନେ ପାଠର ମାନ ବହୁତ କମିଗଲାଣି ଯେମିତିକି ଆମ ବେଳେ ଯେମିତି ଚାଟଶାଳୀ ପାଠ ଥିଲା ବିଭିନ୍ନ ପାଠ ଥିଲା ଯେମିତି ସାର୍ ମାନେ ଟିକେ ଆକଟ କରୁଥିଲେ ବର୍ତ୍ତମାନ ତ ନାହିଁ ଦଣ୍ଡମୁକ୍ତ ଅଞ୍ଚଳ ତେଣୁ ଆମର ଗୋଟେ କଥାରେ ଅଛି ଦ୍ୱିତୀୟ ଗୋଟେ ମହାଧନ ବାଳକଙ୍କର ଉପାର୍ଜନ ତେଣୁ ମହାଧନକୁ ତ ଯିଏ ଯୋଉ ପ୍ରକାର ଦେଖିଛି ସେ ତାକୁ ସେ ପ୍ରକାର ଫଳ ଦବ ନିଶ୍ଚିନ୍ତ ଭାବରେ ଆଉ ଆମର ଯେତେବେଳେ ମୁଁ ପଢୁଥିଲି ମାଟ୍ରିକ ପରୀକ୍ଷା ମୁଁ ଦେଇଥିଲି ଶ୍ରୀକୃଷ୍ଣ ଏକାଡେମୀ ଜଗତସିଂହପୁରରେ ଯିଏକି ସୁର ସାର୍ ଥିଲେ ଆମର ହେଡ୍ମାଷ୍ଟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ତେଣୁ ମୁଁ ଦେଇଥିଲି ମୋର ସେଣ୍ଟର ପଡିଥିଲା ତିର୍ତ୍ତୋଲ ଏମ୍ଏସ୍ ଏକାଡେମୀରେ ଆଉ ମୋର ଟିକେ ଦେହ ଖରାପ ହେଇଗଲା ଜ୍ୱର ହେଇଗଲା ଫିର୍ ବି 4 ଫାଷ୍ଟ ଡିଭିଜନରୁ କମିଗଲା ସେତେବେଳେ 750 ମାର୍କ ଥିଲା ଆମର ସାଇନ୍ସ ପଢିବାର ବହୁତ ଇଚ୍ଛା ଥିଲା କିନ୍ତୁ ସାଇନ୍ସ ତ ଟିକେ କମିଯିବାରୁ ପଢି ପାରିଲିନି ଫିର୍ ବି ମୋ ଲାଇନ୍ରେ ମୁଁ ଅଛି ଆପଣଙ୍କର ଏସ୍ବିଏମ୍ ଅଟୋନମସ୍ କଲେଜରେ ଇଂଲିଶ ଅନର୍ସରେ ମୁଁ ଗ୍ରାଜୁଏସନ୍ କରିଥିଲି ତାପରେ LLB କରିଥିଲି ଆଉ ମେଡିକାଲ ଟ୍ରାନ୍ସକ୍ରିପ୍ସନ୍ କରିଥିଲି ତେଣୁ ପାଠ ତ ଆମେ ଅକ୍ତିଆର କରିଛୁ ସେଲ୍ ବିଜନେସ୍ ବର୍ତ୍ତମାନ କରୁଛି ଆଉ ମୁଁ କାହା ପାଖରେ ମୁଣ୍ଡ ନୁଆଏ ନାହିଁ ତେଣୁ ଯେତିକି ସକ୍ଷମ ସେତିକି ମୁଁ ବର୍ତ୍ତମାନ ଇନକମ୍ କରୁଛି ସତ ଇମାନଦାରୀ ଇନକମ୍ କରୁଛି ବର୍ତ୍ତମାନ ମୋର ରିଅଲ ଇଷ୍ଟେଟ୍ କାମ ଅଛି ଫୋର୍ ହ୍ୱିଲର ଫାଇନାନ୍ସ ରିଫାଇନାନ୍ସ ଅଛି ଆଉ ଆଷ୍ଟ୍ରୋଲୋଜି ବିଦ୍ୟା ବି କରେ ଆଉ
0: ବହୁତ ଭଲ ଲାଗିଲା ଆପଣ ସେଇ ସମୟର ସ୍ମୃତି ଆମ ସହିତ ସେୟାର କଲେ ସେଇ ସମୟରେ କେମିତି କଷ୍ଟ କରେ
1: ଆପଣଙ୍କ ସହିତ କନେକ୍ଟ ହଉଛି ଆପଣଙ୍କ ପ୍ରୋଗ୍ରାମ ସବୁବେଳେ ଶୁଣେ ଆପଣଙ୍କ ସହିତ ବି ମତାମତ ଦିଏ ଆଉ
0: ତେବେ ସେଇ ସମୟରେ ଆପଣ କେତେ ଘଣ୍ଟା ପରିଶ୍ରମ କରୁଥିଲେ ମାଟ୍ରିକ ପରୀକ୍ଷା ପଢିବା ସମୟରେ
1: ଟାଇମରେ ମୁଁ ମାତ୍ର 5-6 ଘଣ୍ଟା ଟାଇମ ଦଉଥିଲି ଏପଟେ ରେଡିଓ ଶୁଣୁଥିବି କାରଣ କ୍ଲାସ 4 ମୁଁ ଜିଦି କଲି ବାପା ମତେ ଗୁପ୍ତା ଡିଷ୍ଟ୍ରିବ୍ୟୁଟର ଦୋଳମୁଣ୍ଡେଇରୁ ଗୋଟେ ରେଡିଓ ଆଣି ଦେଇଥିଲେ ଆଡେ ରେଡିଓ ଶୁଣୁଥିବି ସେଆଡେ ପାଠ ପଢୁଥିବି ଘରେ ବିଗୁଡୁଥିବେ ଚାରିଆଡେ ମୁଣ୍ଡ ଦଉଛି ପାଠ କଣ ହବ କିନ୍ତୁ ପାଠ ଯାହାର ହବା କଥା ହବ ତେଣୁ ମୁଁ ସେତେବେଳେ ଆମ ବେଳେ କପି ନଥିଲା କି ଏତେ MP ହଉନଥିଲେ କି ପାର୍ଲାମେଣ୍ଟ ଲୋକ ଯାଉନଥିଲେ ତାପରେ ତ ଆଜ୍ଞା ସିଚୁଏସନ୍ ବଦଳିଗଲା ଆଉ ବର୍ତ୍ତମାନ ତ ବିଭିନ୍ନ ପ୍ରକାର ଯେଉଁମାନେ କପି ଫପି କରିକି ବର୍ତ୍ତମାନ ଗୋଡ଼ିମାଟି ଶାଳଗ୍ରାମ ସମସ୍ତେ ଆଜ୍ଞା ଫାଷ୍ଟ ଡିଭିଜନ ବେଷ୍ଟେଣ୍ଟ କିନ୍ତୁ ଯୋଉଠି କମ୍ପିଟେଟିଭ ପରୀକ୍ଷା ଆସିବ ସେଠି ସବୁ ଝୁଣ୍ଟିବେ ଆଗକୁ ତ କେହି ଯାଇପାରିବେନି ଯେ ଠିକ ପାଠ ପଢିଥିବ ସେ ଆଗକୁ ବଢିବ ଆଉ
0: ଏତେ ସୁନ୍ଦର ସୁନ୍ଦର ସ୍ମୃତି ଆମ ସହିତ ସେୟାର କଲେ ସେହି ସମୟରେ ମାଟ୍ରିକ ପରୀକ୍ଷା ରେଜଲ୍ଟ ବାହାରିବା ସମୟର ସ୍ମୃତି ସେୟାର କଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ଆପଣଙ୍କୁ ମା ଶାରଳା ଘଣ୍ଟ ଉଡେଇଛନ୍ତି ରହିଲି ଭଉଣୀ ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ

ପରୀକ୍ଷା ଆସିଲେ ସମସ୍ତଙ୍କ ମନ ଭିତରେ ଗୋଟେ ଭୟ ଥାଏ, ଗୋଟେ ଛନକା ଥାଏ, କାଳେ ଏଇ ସବଜେକ୍ଟଟା ମୋର ମାର୍କ କମିଯିବ, କାଳେ ଏଇ ସବଜେକ୍ଟରେ କେମିତି କ'ଣ କ୍ୱେଶ୍ଚିନ୍ ଆସିବ, ମୁଁ ଯାହା ପ୍ରିପେୟାର କରିଛି ସେମିତି ମୁଁ କରିପାରିବି କି ନାହିଁ, ଏମିତି ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ମନକୁ ଉଙ୍କି ମାରେ। ତଥାପି ଆମେ ଯଦି ଠିକ୍ରେ ପାଠ ପଢ଼ିଥିବା, ପାଠକୁ ଠିକ୍ରେ ବୁଝି

ଥିବା ନିଜସ୍ୱ ଶୈଳୀରେ ଆମେ ଆନ୍ସର ଦେବା ପାଇଁ ସକ୍ଷମ ହୋଇପାରିବା ଏବଂ ବହୁତ ପରିଶ୍ରମ ଦରକାର, ଅଧ୍ୟବସାୟ ଦରକାର, ନିଷ୍ଠାର ସହିତ ଅନ୍ୟମନସ୍କ ନ ହୋଇ ଚଗଲ ବଗଲ ନ ହୋଇ ଏକଦମ ସୁନ୍ଦର ଭାବରେ ନିରୀକ୍ଷଣ କରି ପାଠକୁ ପଢ଼ିବା ଦରକାର। ଯେଉଁ ପାଠ ଆମେ ଠିକ୍ ଭାବରେ ପଢ଼ିଥିବା, ଯାହା ବି କ୍ୱେଶ୍ଚିନ୍ ଆସିବ, ଯାହା ବି ପ୍ରଶ୍ନ ଆସିବ, ଆମେ ତା'ର ଉତ୍ତର ଆରାମରେ ଦେଇପାରିବା। ତେବେ କ'ଣ ରହିଛି, ଆପଣ ଯେତେବେଳେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ରେଜଲ୍ଟ ବାହାରିବା ସମୟରେ କ'ଣ ରହିଥିଲା, ସେହି ସମୟର ମାହୋଲ ପରିବେଶ।

0: ରହିଛି ଆପଣ ଯେତେବେଳେ ମାଟ୍ରିକ ପରୀକ୍ଷା ଦେଇଥିଲେ ରେଜଲ୍ଟ ବାହାରିବା ସମୟରେ କଣ ରହିଥିଲା, ସେହି ସମୟର ମାହୋଲ ପରିବେଶ ପରିସ୍ଥିତି କେମିତି ରହିଥିଲା ଆମ ସହିତ ସେୟାର କରିବା ପାଇଁ ଚାହୁଁଥିଲେ ଫଟାଫଟ ଡାଏଲ କରନ୍ତୁ 0671230315। ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଉଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ କିଏ କହୁଛନ୍ତି?
1: ହ୍ୟାଲୋ
0: କିଏ କହୁଛନ୍ତି?
1: ଆଭାସ କହୁଛି, ଟାଟା ଷ୍ଟିଲ ପ୍ଲାଣ୍ଟ ବାପା। ନମସ୍କାର।
0: ନମସ୍କାର। ଏତେ ଦୂରରୁ ଆପଣ ଆମ ସହିତ କନେକ୍ଟ ହୋଇଛନ୍ତି, ଟପିକ ତ ଶୁଣି ସାରିଥିବେ, ଏବେ ଆପଣଙ୍କ ମତ ରଖନ୍ତୁ।
1: ହଁ, ଜେଜେଠୁ ଭାଗଲପୁରରୁ ଫାଷ୍ଟ ଟାଇମ୍ ପାଇଥିଲି, ବହୁତ ଖୁସି ଥିଲା।
0: କିନ୍ତୁ
1: ଘରେ ଟିକେ ଥିଲେ ଆଉ ଟିକେ ଭଲ ନମ୍ବର ରହିଥାନ୍ତା, ଟିକେ ନମ୍ବର ଟିକେ ପାଞ୍ଚ ମାର୍କ ମୋର କମିଯାଇଛି ସେ ଟାଇମ୍ରେ। ଦିଟା ସବଜେକ୍ଟ ଆମେ ଦେଖୁଛୁ ତ, 9th କ୍ଲାସ୍ ଆଉ 10th କ୍ଲାସ୍, ସେ ଟାଇମ୍ରେ ଆମ ଟାଇମ୍ରେ ଦିଟା ସବଜେକ୍ଟ ଥିଲା। ବହୁତ ବି ସେତେବେଳେ ଟିକେ ଟାଇଟ୍ ବହୁତ ଥିଲା ଘରେ ସବୁ, ଦି ଟାଇମ୍ ଭଳିଆ ଟ୍ୟୁସନ୍, ସ୍କୁଲ ଆସିବୁ ଚାରିଟା ବେଳେ ଯିବୁ ଟ୍ୟୁସନ୍, ପୁଣି ସକାଳ ବେଳା ବି ଟ୍ୟୁସନ୍ ଯିବୁ, ବହୁତ ଟିକେ ଟାଇଟ୍ ଆମେ ପଢୁଥିଲୁ ଟିକେ। ଭଲ ମାର୍କ ଥିଲା, ଭଲ ଡିଭିଜନ୍ ପାଇଥିଲି, ଘରେ ବହୁତ ଖୁସି ଥିଲେ।
0: ବହୁତ ବଢିଆ। ଆପଣ ଏତେ କଷ୍ଟ କରି ପାଠ ପଢିଥିଲେ ବୋଲି ଭଲ ମାର୍କ ପାଇଲେ, ଯଦି ପାଠ ନ ପଢିଥାନ୍ତେ
1: ଆଜି ମୁଁ ପ୍ଲାଣ୍ଟରେ ଜବ୍ ପାଇଛି।
0: ବାଃ, ବହୁତ ବଢିଆ। ତେଣୁ ଶିକ୍ଷା ଆମର ମୌଳିକ ଅଧିକାର, ଶିକ୍ଷାକୁ ଛାଡିଦେଲେ ଆମେ କିଛି ବି କରିପାରିବାନି।
1: ଆଜ୍ଞା ଆଜ୍ଞା, ଆଜି ଫାଷ୍ଟ ଟାଇମ୍ କଥା।
0: ହଁ, ମୁଁ ବି ଫାଷ୍ଟ ଟାଇମ୍ କଥା ହଉଛି, ବହୁତ ଭଲ ଲାଗିଲା ଆପଣଙ୍କ ସହିତ
1: କଥା ହେଲି।
0: ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମ ସହିତ ଯୋଡ଼ି ହେଇଥିବାରୁ।
1: ଧନ୍ୟବାଦ ଆପଣ। ନମସ୍କାର।

0: ସେତେବେଳେ ଆପଣ ଏତେ ପାଠ ପଢି ଡିଫେନ୍ସ ଲାଇନରେ ଯିବା ପାଇଁ ଚାହୁଁଥିଲେ, କିନ୍ତୁ ଭାଗ୍ୟର ମୋଡ ଆଉ ଗୁରୁଜନ ମାନେ ଯାହା ଉପଦେଶ ଦିଅନ୍ତି ଆପଣ ତାକୁ ପାଳନ କରିଛନ୍ତି। ଏବେ ଚାଷବାସ କରିକି ମଧ୍ୟ ଆପଣ ବେଶ ଲାଭବାନ ହେଉଛନ୍ତି, ଭଲରେ ଅଛନ୍ତି,
1: ଭଲରେ ଅଛି,
0: ଘରେ ରହୁଛନ୍ତି, ଶାନ୍ତିରେ ଅଛନ୍ତି, ଭଲରେ ଅଛନ୍ତି। ଆମ ସହିତ ଏତେ ସୁନ୍ଦର ସ୍ମୃତି ବାଣ୍ଟିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ। ପ୍ରକୃତରେ ଯେତେ କଷ୍ଟ କରି ପାଠ ପଢ଼ିଲେ ଯଦି ଭାଗ୍ୟରେ ଅନ୍ୟ ଦିଗରେ ଯିବାର ଥିବ ବା ଆଉ କୌଣସି ଲାଇନ୍ରେ ଆମକୁ କନ୍ସେନ୍ଟ୍ରେଟ୍ କରିବାର ଥିବ, ପ୍ରଫେସନ୍ କରିବାର ଥିବ, ତାକୁ ବା କିଏ ଅନ୍ୟଥା କରିବ, ଏମିତି ଅନେକ ଉଦାହରଣ ଆପଣମାନେ ଦେଖିଥିବେ, ଜାଣିଥିବେ, ଅନୁମାନ କରିଥିବେ, ଅନୁଭବ ମଧ୍ୟ କରିଥିବେ। ତେବେ କ'ଣ ରହିଛି ସେହି ସମୟରେ ଆପଣଙ୍କ ସ୍ମୃତି ଆମ ସହିତ ବଖାଣିବାକୁ ଚାହୁଁଥିଲେ, ଡାଏଲ୍ କରନ୍ତୁ 06712303153।

0: म्युझिकली ओर्स आकाशवाणी एफएम रेनबो कटक दिल से दिल तक रे चली डायलिन लाइव चिटचाट आपण माने सुंदर भावरे निजरा स्मृति बखाणु छथि मैट्रिक परीक्षा रिजल्ट बाहरी बारा स्मृति एबे देखबा आउ जने कलर हम सहित जोडी हेइ छथि से के कोठु कहउ छथि हेलो आकाशवाणी एफएम रेनबो कटक
1: हेलो
0: हेलो
1: अपा नमस्कार
0: हेलो
1: हेलो अपा नमस्कार
0: हेलो हेलो किछि मो सुनि परलिन मते किछि भी सुना गलानि बोधे क्रॉस कनेक्शन लागि जाय छि आपण माने पुनि थरे हमको डायल करंतु 0671230315 हेलो आकाशवाणी एफएम रे
2: हेलो जय जगन्नाथ
0: के कहछन्ति
2: प्रकाश सुंदर आउतरा कहतली
0: आपण को स्वागत करू छि कौन कहिबे आपणकर मैट्रिक परीक्षा रिजल्ट जो समय बाहरी थिला कौन रही थिला से समय परिस्थिति
2: मोर अनेसत मसिया मैट्रिक
0: आगे
2: से समय रे एक्चुअली मु स्क्वाड विषय रे किछ जानि नथिली जतले मु परीक्षा दउथिली मु बाबुथिली मु स्क्वाड केमतिया जिनिस कोन मु देखिबी
0: देखिबी अच्छा
2: मोर अन जे स्क्वाड आस्थले से जने वयस्क व्यक्ति आस्थले ताकु मु अनैली गोड़ ठु मुंड जाय ସିଏ ଭାବିଲେ ଆସିଲେ ଭାବିଲେ ବୋଧେ ଇଏ କପି ରଖିଛି ବୋଲି ମତେ ଅନଉଛି ସେ କଣ କଲେ ସିଏ ଆଇଲେ ସବୁ ଚେକିଂ କଲେ କପି ନାହିଁ କିଛି ନାହିଁ ମତେ ତାପରେ ପଚାରିଲେ କାହିଁକି ଦେଖୁଥିଲ ମୁଁ କହିଲି ମୁଁ ଦେଖୁଥିଲି ସ୍କ୍ୱାର୍ଡ କେମିତିଆ ଜିନିଷ ସିଏ ବୁହେ ହସିଲେ ତାପରେ ମୋ ଖାତା ଦେଖିଲେ ଦେଖିଲା ପରେ ନାହିଁ ତ ଭଲ ଲେଖିଛ ଯେ ସ୍କ୍ୱାର୍ଡ ମୁଁ ସେପର୍ଯ୍ୟନ୍ତ ଜାଣିନଥିଲି ସ୍କ୍ୱାର୍ଡ କାହୁ କହନ୍ତି ବୁଝିପାରୁ ନାହିଁ ଆଉ ସେ ସମୟରେ ଆମର ତ ଆଉ ମାଟ୍ରିକ ତାପରେ ରେଜଲ୍ଟ ବାହାରିଲା ସେକେଣ୍ଡ ଡିଭିଜନ ବି ହେଇଥିଲା ଫାଷ୍ଟ ଡିଭିଜନ ଅଳ୍ପ କମିଗଲା ତାପରେ ଆମର ପ୍ଲସ ଟୁ ପରୀକ୍ଷା ଦେଲି ପ୍ଲସ ଟୁ ପରୀକ୍ଷାରେ ସେଇ ଯୋଉ ଖାତା ଦେଖା ଯେମିତି ଆମର ଖାତା ଆସେ ଟୋଟାଲ ଆମେ କଲେଜରେ ଦେଇଥିଲୁ 153 ଜଣ ପରୀକ୍ଷା 53 ଜଣଙ୍କୁ ଯେତେବେଳେ ଆମେ ପରୀକ୍ଷା ଖାତା ଦେଖିବାକୁ ଗଲୁ ବାଟରେ ଗୋଟେ ପିଲା କହିଲା ଟୋଟାଲ 9 ପିଲା ପାସ୍ କରିଛନ୍ତି ତାପରେ ଆମେ ମୋ ସାଙ୍ଗରେ ଗୋଟେ ପିଲା ସାଇକେଲ ନେଇକି ଆମେ ସେତେବେଳେ ସୁନାକଳା ଆସିଥିଲୁ ଦେଖିବା ପାଇଁ ମୋ ସାଙ୍ଗରେ ପିଲା ଥିଲା କୈଳାସ ବୋଲି ମୁଁ କାହିଁ ଆଉ ଖାତାରେ ରୋଲ ନମ୍ବର ଥବ ସେତେବେଳେ ମୋ ପାଖରେ ଥିଲା 30 ତାର 10 ଆଣିକି ଆଇଥିଲା ମୁଁ କହିଲି ଚା ଜଳଖିଆ ଖାଇଦେବି ଘରକୁ ରାତି ହବ ପଳେଇବା ଆଉ ଆମେ ତ ଖାତାରେ ଆଉ ନଥବ ଆଉ
0: 9 ସେଥିରେ କୋଉଠୁ ନମ୍ବର ଆସିବ
2: 53 ଜଣ ତାପରେ ଯେତେବେଳେ ଆସିକି ତାକୁ ପଚାରିଲୁ କେତେ ଜଣ ପାସ୍ କରିଛନ୍ତି ସେ କହିଲା 6 ପିଲା ପାସ୍ କରିଛନ୍ତି ମୋର ସେ ନମ୍ବର ମନେ ଅଛି ଲାଷ୍ଟକୁ 0072 ଯେତେବେଳେ କିନ୍ତୁ ସେ ପିଲାର କନଫିଡେନ୍ସ ଅଛି ତୋର ପାସ୍ ହେଇଥିବ ମୁଁ 153 ଜଣ ପିଲା ଆମେ ଯୋଉ ପିଏନ୍ କେସି ପିଏନ୍ କଲେଜ ବାଙ୍କୋଇ ଆମର ସୁନାଗଳା ପାଖରେ ନେଇଥିଲୁ ଆଉ ମୋଟି ପାସ୍ ହେଇଛି ସେ ଲୋକଟି ବହି ଯିଏ ଆଣିକି ନେଇଛି ସେ ଯେତେ ପିଲା ଆସିନି ସମସ୍ତେ ପିଲା ଫେଲ
0: ତେଣୁ
2: ସିଏ ବହିଟି ନେଇକି ଯାଇଛି ଆସିକି ଯୋଉ ନେଇକି ତାର ପଇସା ଉଠିବାର ନାହିଁ ସିଏ ଆମକୁ ଦେଲା କହିଲା 100 ଦେଲେ ଯିବ ଆମକୁ କହିଲା ମୋ ପାଖରେ 30 ତା ପାଖରେ ଅଛି 10 40 ହେଲା ଟି ମାନେ ଖୁସି ଯେତେବେଳେ କହିଦେଲା ପାସ୍ ହେଇଛି ମାନେ ଖୁସି ଆଉ କହିଲେ ନଥିଲେ ସେଠି ଯେତେ ଲୋକ ଥିଲେ ମାନେ ସେଠି ମିନିମମ 15-20 ଲୋକ ସେତେବେଳେ ଥିଲେ ଆଉ ସମସ୍ତେ କୁଣ୍ଢେଇ ପକେଇକି ଇଏ କଲେ ଆଉ ଏତେ ପିଲା ଭିତରେ ଆମେ ପାସ୍ କରିଛେ ମାନେ ସେ ଯୋଉ ସ୍ମୃତି ଆଜି ପର୍ଯ୍ୟନ୍ତ କେବେ ଭୁଲି ହବ
0: ନାହିଁ
2: ମାନେ ତାକୁ କଥା କହିକି ଆମେ 40 ଦେଇକି ଆସିଲୁ ଖାଇଲୁନି କିନ୍ତୁ ମନ ଖୁସି ଆଉ କହିଲେ ନଥିଲେ
0: ମନ ଖୁସି ତ ପେଟ ପୁରିଗର ଲେଜର ଶୁଣିକିରି ଆଉ ଖାଇବେ କଣ କେତେ ସୁନ୍ଦର ସ୍ମୃତି।

0: ସତରେ ଗୋଟେ ସ୍ମୃତି ଥିଲା କହିବା ପାଇଁ,
1: ଗୋଟେ ମୌକା ମିଳିଲା ଆକାଶବାଣୀ ମାଧ୍ୟମରେ ଆପଣ ବଖାଣିଲେ।
0: ମୁଁ ଗାଡି କାର ଚଲେଇକି ଯାଉଛି ଭୁବନେଶ୍ୱର, ମୋ ନମ୍ବରଟା ଯେତେବେଳେ ଶୁଣୁଥିଲି ଆପଣ FM ଟ୍ରାଏଲ କରୁଥିଲି ଲାଗୁନଥିଲା, ଲାଗିଲା ପରେ କାର୍ଟାକୁ ସାଇଟ୍ କଲି ତାପରେ ଲଗେଇ କଥା ହେଲି।
1: ଓକେ ଓକେ, ବହୁତ ଭଲ ଲାଗିଲା ଆପଣଙ୍କ ସ୍ମୃତି ଆପଣ ଆଜି ସେୟାର କଲେ ଆମ ସହିତ, ସେଇ ସମୟର ସ୍ମୃତି। ଏତେ ଛଅ ଜଣ ପିଲାଙ୍କ ଭିତରୁ ଆପଣଙ୍କ ନମ୍ବର ଥିଲା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: 53 ଜଣ ପିଲା ଆମେ ପରୀକ୍ଷା ଦେଇଥିଲୁ,
1: ହଁ 153 ରୁ 6 ଜଣ
0: ପଚାରିଲେ ଯେ କୋଉଠି ପାଠ ପଢିବା ପାଇଁ, ମୁଁ ଏଠି ସେଠି କହିଲି, କିନ୍ତୁ ସ୍ଥିତିରେ ପଡିକି ଆଉ ପ୍ଲସ ଟୁ ମାନେ ପ୍ଲସ ଥ୍ରୀ କରିପାରିନଥିଲି। ତାପରେ କିଛି 2-3 ବର୍ଷ ଗ୍ୟାପ ପରେ ତାପରେ ଯାଇକି ମୁଁ ପ୍ଲସ ଥ୍ରୀ ପୁଣି କଲି।
1: ଆଚ୍ଛା, ଓକେ, ଏତେ ସୁନ୍ଦର ସ୍ମୃତି ଆମ ସହିତ ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଏବେ ଗାଡି ଷ୍ଟାର୍ଟ କରି ଆପଣଙ୍କ ଲକ୍ଷ୍ୟ ପଥରେ ଆପଣ ବାହାରି ଯାଆନ୍ତୁ।
0: ଯାଉ, ଭଗବାନଙ୍କୁ ପାରୁ ବର୍ତ୍ତମାନ ଠାକୁରଙ୍କ ଆଶୀର୍ବାଦରେ।
1: ଆଜ୍ଞା,
0: ଯାଉ, ସେ ସମୟର ଯୋଉମାନେ ଟିଚର ଥିଲେ ସେମାନଙ୍କର ବି ବିଶ୍ୱାସ ବର୍ଷା ହେଇଥିଲେ, ନାଇଁ ପ୍ରକାଶ ଯାଉ ପାସ୍ କରିବ, ମାନେ ବାଳୁଙ୍ଗାମୀ ହବା ସହିତ
1: ପାଠ ବି ଆପଣ ପଢ଼ାରେ
0: ବି ଜ୍ଞାନ ଥିଲା। ଯାଉ, ଭଗବାନଙ୍କ ଆଶୀର୍ବାଦ, ଆଜି ବି ଗୋଟେ ଖୋର୍ଦ୍ଧା ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କରେ ଡାଇରେକ୍ଟର ହେଇପାରିଛେ, ଏବଂ ଯୋଉଟାରେ ଗୋଟେ ୱେଲ୍ ଏଷ୍ଟାବ୍ଲିଶ ମାନେ ଯୋଉ ସାର ମାନେ ମୁଁ ଯୋଉ ସ୍କୁଲରେ ପଢୁଥିଲି ସେଇ ସ୍କୁଲ ପାଇଁ ବି କାମ ନେଲି, ଯୋଉ ହାଇସ୍କୁଲରେ ପଢୁଥିଲି ସେ ହାଇସ୍କୁଲର ଡେଭଲପମେଣ୍ଟ କରିଲି, ଯୋଉ ପ୍ଲସ ଟୁ କଲେଜ ଦିନେ ପାଠ ପଢୁଥିଲି ସେ ପ୍ଲସ ଟୁ କଲେଜ ତାର ପ୍ଲସ ଟୁ ଆଉ ପ୍ଲସ ଥ୍ରୀ ତାର ଗଭର୍ଣ୍ଣମେଣ୍ଟରୁ ଲାଗିକି କାମ ନେଇ ସେଠି ଭଲ ଅଫିସ ଭଲ ଘର, ଯୋଉଟା କି ମୋ ଦିନେ ମୁଁ ଯୋଉ ସ୍କୁଲରେ ପାଠ ପଢିବା ଯାଉଥିଲି ସେ ସ୍କୁଲ କାମ କରି ଡେଭଲପମେଣ୍ଟ କରିକି ଏରିଆ ଭିତରେ ବି ଦେଖେଇଦେଲି। ଯାହା
1: ବହୁତ ବଢିଆ, ବହୁତ ବଢିଆ, ଏତେ ସୁନ୍ଦର ସ୍ମୃତି ଆମ ସହିତ ଆଜି ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ,
0: ନମସ୍କାର।

0: ஜாட ஹாய் தொட்டி சதர் நெல்லி தன மனை முதலி ஹாய் தொட்டி சதர் நெல்லி தன மனை முதலி அரு ஜில்மில் ஜில்மில் ஜில்மில் ஜில்மில்
1: म्यूजिकली और आकाशवाणी एफ एम रेनबो कटक दिल सही दिल तक रे निश्चय छे आपण सहित सुंदर सकाल रे चले छे डायलिंग लाइव चिटचैट आपण माने सीधा सड़क भाव रे निजर मत आम सहित शेयर करि पारु छंती आम नंबर 0671230315 तबे आपण जो समय रे मैट्रिक परीक्षा देथिले से समय रे कोन रहिथिला जेते बेले रिजल्ट बाहर थिला से परिवेश से परिस्थिति केमती खुशी रो माहौल रहिथिला केमती आपण को अन्य माने शुभेच्छा जणैथिले आमको आपण आज सीधा सडख जणै परिबे एबे देखिबा कि हम सते जोडी हेबा को चाहू छंती हेलो आकाशवाणी एफएम रेनबो कटक
2: हेलो आपण नमस्कार
1: नमस्कार के कहू छंती
2: कटक मैदाक बाजार सिवेंद्र सिंह कहू छी
1: आपण को स्वागत जणू छी
2: କିନ୍ତୁ ଅପା ମତେ ପ୍ରହଲ୍ଲାଦ ସାର ଯୋଉ ସାଂସ୍କୃତିକ ପଢାନ୍ତି ସେ କହିଲେ ହେଲେ ତୁ ସତରା ଫେଲ ହବୁ ତା ଛଡା କିଛି ନାହିଁ ତୋର ସାଂସ୍କୃତିକ ଜନ୍ମରୁ ଏକ ଦୁଇ ଆସିବ ତୁ କିଛି ପାରିବୁନି ତୁ କାଇଁ ମେଟ୍ରିକ କରିବା ଦେଉଥିବୁ ତୁ ଯଦି ଆନୁଆଲ ଫଙ୍କସନରେ ଯୋଗଦାନ କରିକି ଯଦି ସାଂସ୍କୃତିକ ରୋଲ କରିବୁ ତାହେଲେ ତୁ ପାସ୍ କରି ମୋର ଆଶୀର୍ବାଦ ରହିବ ମୁଁ କହିଲି ହଁ ସାର୍ ମୁଁ ଜବାବ ଦଉଛି ଆପଣଙ୍କର ଆନୁଆଲ ଫଙ୍କସନରେ ମୁଁ ନିଜେ ଏକଲବ୍ୟ ବହି ହଉଥିଲା ମଧ୍ୟରେ ଗୋଟେ ଜାତକ ରୋଲ ଦେଇଥିଲେ କମିଡିଆନ ରୋଲଟା ମୁଁ କହିଲି ହଁ ସାର୍ କରିବେ ମତେ କେମିତି ପାସ୍ କରିବାର ଅଛି ମୁଁ ମୁଣ୍ଡିଆ ମାରିକି ଗଲି କିନ୍ତୁ ସାଂସ୍କୃତିରେ ମୋର ବାପା ଅନେଶତ ରହିଥିଲା
1: ଏ ବାବା କେମିତି କଣ ରହିଲା ଆଶ୍ଚର୍ଯ୍ୟ
2: ସେଠି ଅଶୀ ମସିହାରେ ମୁଁ ଛାଡ଼ିଲି ମାରିଛି ବାପା ତାପରେ ଆନୁଆଲ ଫଙ୍କସନ ହେଲା ଆଉ ସେଥିରେ ଆମର ଆନୁଆଲ ଫଙ୍କସନ ରେ ବି ସାଂସ୍କୃତିକ ବହିରେ ମୁଁ ଫାର୍ଷ୍ଟ ହେଇଛି ମତେ ସେତେବେଳେ ଜାନୀ ବୋଲ ପଟ୍ଟନାୟକ ମନ୍ତ୍ରୀ ଥିଲେ ମତେ ସେତେବେଳେ ଗୋଟେ ବାଇଶି ଗୋଟେ ଦୁଆତ ଗୋଟେ ଅକ୍ଷର ଖାତା ଆଉ କଲମ ଦେଇଥିଲେ ଆଜି ପର୍ଯ୍ୟନ୍ତ ତାକୁ ରଖିଛି ସାହିତ୍ୟ କରି
1: ସ୍ମୃତି ଭାବରେ ଆପଣ ରଖିଛନ୍ତି ପାଖରେ ସାହିତ୍ୟ କରି
2: ଛାନିଆ ହେଇଗଲି ମୁଁ କହିଲି ଫେଲ ହେଲି ଆଉ ମୁଁ ତ କିଛି କରିନି ଖାଲି କପି କରିଛି କଣ କରିବି
1: ଆପଣଙ୍କ ତେବେ ଆପଣଙ୍କ କପି କିଏ ଯୋଗଉଥିଲେ ସେଇ ସମୟରେ କେମିତି ଆପଣ କପି କରି ପାସ୍ କରିଛନ୍ତି ଆପଣଙ୍କୁ କେହି ଧରିପାରିଲେନି ଆପଣ ଏତେ
2: ଧରିପାରିଲେନି ଯୋଉ କପି ଯୋଉ ନେଇଥିଲି ଆମର ଗୋଟାଏ ସେନ୍ସର ପଡୁଛି 13 ଜଣ 14 ଜଣ ମୁଁ ସେଇଠି ବସିକି ମଝିରେ ପଡିଛି 60 ଦଶମିକ ଦିଟା କାର୍ଡ ପଡିଥାନ୍ତି ମୁଁ ମା ତାଣିକି ମୁଣ୍ଡିଆ ମାରିକି ଅଧଘଣ୍ଟା ଗଲେ ଆମର 2.5 ଘଣ୍ଟା ବସିଥିଲା ତ ଅଧଘଣ୍ଟା ପଳେଇଲା ଫାଙ୍କାରେ ଏଇ ଘଣ୍ଟାରେ ମୁଁ କପି ଉଡେଇଦେଲି ପୁରା ପୋଷ୍ଟାର ଟେଷ୍ଟ କରିଥାନ୍ତି
1: କପି ଉଡେଇବାରେ ଆପଣ ପୁରା ମାଷ୍ଟର ହେଇକି 3rd ଡିଭିଜନ ପାସ୍ କରିଦେଲେ
2: ମୁଁ ପଢେନି ବାପା ମୁଁ ଯେତେବେଳେ ପରୀକ୍ଷା ମାସ 15 ଦିନ ମୁଁ ଜମା ପଢେନି ଖାଲି ଫିଲ୍ମ ଦେଖେ ନାଚ ଦେଖେ ଭିଡିଓ ଶୁଣେ ସେସବୁ କିନ୍ତୁ ଜମା ପଢେନି ମୁଁ ଜାଣିଛି ଗତକାଲି ଯାହା ହବ ମୁଁ କପି ନେଇଯିବି ଅଙ୍କ ହେଲେ କପି ନେଇଯିବି ଇଂଲିଶ ହେଲେ କପି ନେଇଯିବି ସାଂସ୍କୃତି ହେଲେ କପି ନେଇଯିବି ସେଇ ସାଂସ୍କୃତି ମତେ ରକ୍ଷା କଲା
1: ଆଚ୍ଛା ଯୋଉ ଆପଣ କପି ନିଅନ୍ତି କେମିତି ଜାଣନ୍ତି ଏଇ କ୍ୱେଶ୍ଚିନ୍ ପଡିବ ଏଇଟା ମୁଁ କପି ନେଇକରି ଯିବି ବା
2: ଆମର ସେତେବେଳେ ସମୟରେ 3 ବର୍ଷକୁ ଥରେ ଟେଷ୍ଟ ହୁଏ 3 ବର୍ଷ ଯୋଉ ଆମର ସିଲାବସ ଯୋଉ ପୋଷ୍ଟାର ଟେଷ୍ଟ ହୁଏ ଲାଷ୍ଟ ଆଡକୁ ଯୋଉ କ୍ୱେଶ୍ଚିନ୍ ଗୁଡା ଥାଏ ସେଇ କ୍ୱେଶ୍ଚିନ୍ ଗୁଡାକୁ ସବୁବେଳେ 3 ବର୍ଷ ଥରେ ଚେଞ୍ଜ କରାଯିବ ଧର 10 ପତାକା ଆଉ ଶୀତ ପାର୍ଶ୍ୱ ପାର୍ଥକ୍ୟ ଦର୍ଶାଅ 1980-82 ରେ ପଡିଥିଲା ତା 3 ବର୍ଷ ମଧ୍ୟ ପୁଣି ଚେଞ୍ଜ ହେଲି ସେଗୁଡା ପୁଣି ପଡିଲା ସେଇ ହିସାବରେ ତାକୁ ଜାଣିକି ସବୁ ଇଏ କରି କାଗଜରେ ଲେଖିକି ରାତି ସାରା ଲେଖିକି ଯାଏ ସବୁବେଳେ
1: ଏତେ ଦିନର କଥା ଆପଣ ଆଜି ସତ ମାନେ କାହାକୁ କହିବେ ବୋଲି ଭାବୁଥିଲେ ଏତେ ଦିନ ଗୋଟେ ସୁଯୋଗ ମିଳିଲା ଆପଣଙ୍କୁ ସତ କହିବା ପାଇଁ ଯେ କପି କରି ଆପଣ ପାସ୍ କରିଛନ୍ତି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସତ ସତ କହି ପକେଇଲେ ସବୁ କପି କରି ଆପଣ ପାସ୍ କରି ଆଜି 1900

0: ସମୟ ସରି ସରି ଆସୁଛି, କିନ୍ତୁ ମୁଁ କହିବି ମତେ ଏତେ ମାନେ ମଜା ଲାଗିଲା, ମୁଁ ହସି ହସି ଏକଦମ ବେଦମ ହେଇପଡ଼ିଲି। ଏଇ ଯୋଉ କଲ୍ଟି ଆସିଥିଲା, ଲାଷ୍ଟ କଲ୍ଟି କପି କରି ମାନେ କେତେ ସାହସର ସହିତ, କେତେ କନଫିଡେଣ୍ଟଲି ଏଇ କ୍ୱେଶ୍ଚିନ୍ ପଡ଼ିବ ବୋଲି କପି ନେଇଯାଇ ଏକଦମ ପାସ୍ କରିଛନ୍ତି, ଆଉ ଆଜି ଆମକୁ କହିଲେ ସେ, ବହୁତ ବହୁତ ଧନ୍ୟବାଦ ତାଙ୍କୁ। ତେବେ ସମୟ ସରି ସରି ଆସୁଛି, ଆପଣମାନେ ମଧ୍ୟ ଟ୍ରାଏ କରୁଛନ୍ତି, ଫୋନ୍ ଫ୍ଲିକ୍ ଫ୍ଲିକ୍ ହେଲାଣି, ଦେଖିବା ଏବେ ଲାଷ୍ଟ କଲର୍ କିଏ କୋଉଠୁ କହୁଛନ୍ତି। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ଭୁବନେଶ୍ୱର କହୁଥିଲି, କୃପା ସିନ୍ଧୁ କବି।
0: ଆପଣଙ୍କୁ ସ୍ୱାଗତ ଜଣାଉଛି, ଆପଣ କଣ କହିବେ? ସେଇ ସମୟର ଅନୁଭୂତି କେମିତି ଥିଲା, ଆନନ୍ଦ କେମିତି ଥିଲା, ସ୍ମୃତି କେମିତି ଥିଲା?
1: ମାନେ 89 ହଉଛି ମୋର ମ୍ୟାଟ୍ରିକ,
0: ଆଜ୍ଞା,
1: ପାସ୍ କଲି,
0: ଆଜ୍ଞା।
1: ରେଜଲ୍ଟ ଶୁଣିବା ପାଇଁ ଆମେ କଳ୍ପନା ଫ୍ଲାଟ ରେ ରହୁଥିଲୁ, ଆଉ ରେଜଲ୍ଟ ବାହାରିବ ରାମ ମନ୍ଦିର ଠି, ମାନେ ଏଇ ଯୋଉ କ୍ୟାପିଟାଲ ହାଇସ୍କୁଲ ଅଛି, ସେଠି ସାଇକେଲ ନେଇକି ଯିବୁ। ସକାଳ 10 ପରେ ରେଜଲ୍ଟ ବାହାରିବ ବୋଲି ମାନେ ଆନାଉନ୍ସ ହେଇଛି। ତାପରେ ଆମେ ସବୁ ଗଲୁ ସେଠି ଶୁଣିବା ପାଇଁ, ଯେତେବେଳେ ସବୁ ବହି ରେ ନମ୍ବର କହିବ, ରୋଲ ନମ୍ବର ଟା କହିଲେ ସେମାନେ କହନ୍ତି,
0: ଆଉ
1: ଶୁଣିବା ପାଇଁ ମାନେ ସେ ନମ୍ବର ଟା ଶୁଣିବା ପାଇଁ କହିଲେ 2 ଦିଅ, 2 ଦେଇକି ମାନେ ଶୁଣିଲୁ। ଯେତେବେଳେ ଶୁଣିଲୁ ଯେ 3rd division ହେଇଛି, ବୋଲେ ହଉ ମାନେ ଖୁସି ତ ଲାଗିଲା, କିନ୍ତୁ ଆଶା କରିନଥିଲି 3rd division ହବ ବୋଲି।
0: ଆଚ୍ଛା,
1: ସିଏ ହଁ, ତେଣୁ ଆଉ ମୋର 2 ଆଉ ଯୋଉ ସାଙ୍ଗ ଯାଇଥିଲେ, ସେ ଜଣଙ୍କର 2nd ହେଲା, ଆଉ ଜଣଙ୍କର 1st ହେଲା।
0: ଆଚ୍ଛା,
1: ହଁ, ମୁଁ କହିଲି ଏମିତି କଣ ହେଲା, 2 ଯାହା ବି ହେଲେ ମୋର ତ 2nd ହବା କଥା, ଆଉ ମୁଁ କହିଲି ହଉ ଛାଡ, ଯା 3rd division ହେଲା, ସେଇଠୁ ଆଉ ଗୋଟେ ଲୋକଟେ କହୁଛି ତୋର ତ 2nd division ଆଉ। ମୁଁ କହିଲି ଏଇଟା କଣ 2nd division ବହି ପୁଣି ଗୋଟେ ଗଲୁ କିଣିବା ପାଇଁ।
0: ଆଚ୍ଛା,
1: ମାନେ ବହି କିଣିକି ଆସିଲେ ଏଠି ଆମର ମାନେ ଘର ପାଖରେ ଆହୁରି ଜଣେ ଅଛନ୍ତି, ଆମ ଫ୍ଲାଟରେ ଦେଇଛନ୍ତି 7 ପିଲା ପରୀକ୍ଷା ଦେଇଛନ୍ତି।
0: ଆଚ୍ଛା,
1: ହଁ, ଆମର ଗୋଟେ ଆଉ ଗୋଟେ ପିଲାଟେ ଥିଲା ଉମେଶ ପଣ୍ଡା ବୋଲି, ସେ ସବୁଠୁ ଅଧିକା ନମ୍ବର ରଖିଥିଲା, ମାନେ ଫାର୍ଷ୍ଟ ହେଇଥିଲା ସେ ପିଲାଟା। ଏବେ ସବୁ ଆମର ସବୁ ବ୍ୟାଚରେ ଯେତେ ପିଲା ସବୁ ଅଛନ୍ତି, ମାନେ IAS ଅଛନ୍ତି, OAS ଅଛନ୍ତି, ଇଞ୍ଜିନିୟର ଅଛନ୍ତି, କିନ୍ତୁ କେହି ନେତା ନାହାନ୍ତି।
0: ଆଚ୍ଛା,
1: ଆମ ବ୍ୟାଚରେ ଯେତେ ସବୁ ପିଲା ସବୁ ଏବେ ବି କଣ୍ଟାକ୍ଟ ଅଛି ବେଳେବେଳେ ସବୁ, ଆଉ ମାନେ ମୁଁ କହୁଛି ସେତେବେଳେ ଗୋଟେ ଭାରି ଗୋଟେ ମଜା ଲାଗିଲା। ସେଦିନ ପୁଣି ଆମର ବଡ଼ବାପାଙ୍କର ବଡ ପୁଅର ସେଦିନ ମାନେ ଗୋଟେ ଭୋଜି ଥିଲା, ମାନେ ସେ ସବୁ ସାଙ୍ଗମାନଙ୍କୁ ମୁଁ ଏକାଠି କରି ମୁଁ କହିଲି ଚାଲ ସବୁ, ମୁଁ ତ ପାସ୍ କରିଛି ଆଉ ଭୋଜି ଦେବି ଗୋଟେ ତମମାନଙ୍କୁ, ମାନେ ବାହାଘର ନେଇ ଭୋଜି ସବୁ ରାତିରେ ଖାଇଦେଲି।
0: ବହୁତ ବଢିଆ, ଯାହା ହଉ ଏତେ ପୁରୁଣା, ହଁ, ଏତେ ଦିନର ପୁରୁଣା ସ୍ମୃତି ଆଜି ମୌକା ମିଳିଛି ଆପଣଙ୍କୁ ଆଲୋଚନା କରିବା ପାଇଁ, ଗୋଟେ ପ୍ଲାଟଫର୍ମ ମିଳିଛି, ଆପଣ ଆଲୋଚନା କଲେ, ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ତାପରେ ଆଉ ଗୋଟେ କଥା କହୁଛି, କପିର ଆମେ କେବେ

ତେବେ ପରୀକ୍ଷା ଆସିଲେ ମନ ଭିତରେ କାହିଁକି କେଜାଣି ଗୋଟିଏ ଭୟର ବାତାବରଣ ସୃଷ୍ଟି ହୁଏ। ଯେଉଁମାନେ କନଫିଡେଣ୍ଟଲି ପାଠ ପଢ଼ିଥିବେ ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ପାଠରେ ଠକିଥିବେ, ମାନେ ଯେଉଁ ପାଠ ଦିଆହେଇଥିବ ଠିକ୍ରେ ପାଠ ପଢ଼ିନଥିବେ, ସାର୍ଙ୍କୁ ମିଛ କଥା କହିଥିବେ, ଘରେ ଠକିଥିବେ, ସେମାନଙ୍କ ମନରେ ବହୁତ ଡର ଥାଏ, ବହୁତ ଭୟ ଥାଏ, କେମିତି କ୍ୱେଶ୍ଚିନ୍ ଆସିବ, କେମିତି ଆନ୍ସର ମୋତେ ଦେବାକୁ ପଡ଼ିବ, କାଳେ ଫେଲ୍ ହୋଇଯିବି, ଏମିତି ବିଭିନ୍ନ ପ୍ରକାର ସିଚୁଏସନ୍ ଭିତରେ ବି ପରୀକ୍ଷା ହୁଏ। ତାପରେ ଯେତେବେଳେ ରେଜଲ୍ଟ ବାହାରେ, ସେହି ସମୟର ସ୍ମୃତି, ସେହି ସମୟର ପରିବେଶ, ପରିସ୍ଥିତି, ଆନନ୍ଦ, ଏସବୁ ପ୍ରତ୍ୟେକ ମଣିଷଙ୍କର ବା ପ୍ରତ୍ୟେକ ଲୋକଙ୍କର ମନେ ରହିଥାଏ ସବୁଦିନ ପାଇଁ। ତେବେ କ'ଣ ରହିଥିଲା ସେହି ସମୟର ପରିସ୍ଥିତି, ଆଉ ଗୋଟେ କଲ୍ ମୁଁ ନେଇପାରିବି, ଟାଇମ୍ ତ ଅଲରେଡି ହେଇଗଲାଣି। ତେବେ ଲାଷ୍ଟ କଲର୍ କିଏ, କୋଉଠୁ କହୁଛନ୍ତି ଦେଖିବା। ହ୍ୟାଲୋ, କଲ୍ଟି କଟିଯାଇଛି। ମୁଁ ଚାହୁଁଥିଲି ଆଉ ଗୋଟେ କଲ୍ ନେବା ପାଇଁ, କିନ୍ତୁ କଲ୍ଟି କଟିଯାଇଛି। ତେବେ ଏଇଠି ଆମେ ଶେଷ କରୁଛୁ ଡାଲି ଲାଇଭ୍ ଚିଟ୍ ଚାଟ୍।

କିଛି କଥା କିଛି ଗୀତ, କିଛି ଆପଣମାନଙ୍କ କଥା କିଛି ଆମ କଥା, ଏମିତି କଥା ହଉ ହଉ ଗୀତ ଶୁଣୁ ଶୁଣୁ ସମୟ ତ ଚାଲିଛି ତା ବାଟରେ। ତେବେ ରେନ୍ବୋ ଏସ୍ଏମ୍ଏସ୍ ପ୍ରୋଗ୍ରାମ ଷ୍ଟାର୍ଟ ହେଇଯାଇଛି। ପ୍ରଥମ ମେସେଜଟି କରିଛନ୍ତି ଭରତ ଚନ୍ଦ୍ର ନାୟକ, ସିଡିଏ ସେକ୍ଟର 6 କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଗୋଟେ ଆଲବମ ଗୀତ ମନ ମୋର ହୁଏ ଆଜି, ଇରା ମହାନ୍ତିଙ୍କ କଣ୍ଠରୁ। କଳ୍ପନା ମହାନ୍ତି, ସୋମପ୍ରକାଶ ମଧ୍ୟ ମେସେଜ କରିଛନ୍ତି, ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଏହି ଗୀତଟିକୁ। ଷ୍ଟେ ଟ୍ୟୁନ୍ଡ।

ପରେ ପରେ ମେସେଜ କରିଛନ୍ତି ରୋହିତ ମେହେର ବୁଢ଼ାପାଲ୍ଲୀ ବିଜେପୁର ବରଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି ବୋଜ ଦ ଫର୍ଗେଟ୍ ଇଫ୍ ମୁଭିର ଗୋଟେ ସୁନ୍ଦର ଗୀତ ଏଇ ଗୀତ ପରେ ପରେ ଆପଣମାନେ ଶୁଣିବେ ନିଜ ମନ ପସନ୍ଦର ଗୀତ

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗା ପେଣ୍ଠ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଶକ୍ତି ମିଶ୍ରଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଆଲବମ୍ର ଗୀତ ଶୁଣି ଦେଉଛି ଆପଣଙ୍କ ପସନ୍ଦର ଗୀତ

ପରବର୍ତ୍ତୀ ମେସେଜ୍ ଟି କରିଛନ୍ତି ସୁମନ୍ତ କୁମାର ରାଉତ କାହ୍ନା ବାଙ୍କୀ ଆଠଗଡ଼ କଟକରୁ ମେସେଜ୍ ଟି କରିଛନ୍ତି। ଶୁଣିବା ପାଇଁ ଚାହିଁଛନ୍ତି ରାମ ଜାନେ ଫିଲ୍ମର ଗୋଟେ ବଢ଼ିଆ ଗୀତଟେ। ଶୁଣି ଦେଉଛି ଆପଣଙ୍କ ମନପସନ୍ଦ ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସୁଧ ଷଡ଼ଙ୍ଗୀରୁ ଉର୍ମିଳା ବେହେରା, ପ୍ରଶାନ୍ତ ଲିପୁ ଟୁଟୁ ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ପୂଜାରିଣୀର ଗୋଟିଏ ବଢ଼ିଆ ଗୀତଟି ଅନୁରାଧା ପଡ଼ୱାଲ ଗାଇଛନ୍ତି, ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରେ ପରେ କନ୍ତଳ ଆଠଗଡ଼ରୁ ମେସେଜଟି କରିଛନ୍ତି ମୁନି ରେନି ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳ ମାମାଲି ଶୁଣିବା ପାଇଁ ଚାହିଁଛନ୍ତି ସତୀ ଅନୁସୂୟା ଫିଲ୍ମର ଗୋଟେ ଗୀତ ଶୁଣାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ଦେଖିଛନ୍ତି କିଛି ବି ଗୀତ କୌଣସି ବି ଗୋଟେ ଗୀତ ବଜେଇ ଦିଅନ୍ତୁ, ବଜେଇ ଦେଉଛି ଆପଣଙ୍କ ମନକୁ ନିଶ୍ଚିତ ଭାବରେ ପାଇବ, ଭଲ ଲାଗିବ। ଏଇ ଗୀତଟି ଶୁଣନ୍ତୁ ସନମ ବେଓଫା ମୁଭିର।

ପରେ ପରେ ମେସେଜ ଟି ଆସିଛି ଝାଡ଼ଖଣ୍ଡରୁ। ଲେଖି ପଠାଇଛନ୍ତି ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ ଏବଂ ଦେବେନ। ଶୁଣିବା ପାଇଁ ଚାହିଁଛନ୍ତି ସନମ ବେୱଫା ଫିଲ୍ମର।

ବିଜେପୁର ବରଗଡ଼ରୁ ସେବାରାମ ମେହର ମେସେଜଟି କରିଛନ୍ତି, ଶିବଙ୍କର ଗୋଟେ ଗୀତ ଶୁଣିବା ପାଇଁ ଚାହିଁଛନ୍ତି। ତପୁ ମିଶ୍ରଙ୍କ କଣ୍ଠରୁ ଶୁଣି ଦେଉଛି ଶିବଙ୍କର ଗୋଟେ ଭଜନ।

ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜକୁମାର ସୁତାର ସପନ ବଡ଼ିଙ୍କ ମୁଭିର ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି ସୁରେଶ ୱାଡକର ଗାଇଛନ୍ତି ଏହି ସୁନ୍ଦର ଗୀତଟିକୁ।

ପରେ ପରେ ଟୁକୁ ପ୍ରଧାନ, ଶିବାନୀ ପ୍ରଧାନ, ଟିକି ମିକି ମାନେ ମେସେଜଟି କରିଛନ୍ତି ମାଣିଆବନ୍ଧ ବଡମ୍ବାରୁ, ଶୁଣିବା ପାଇଁ ଚାହିଁଛନ୍ତି ସ୍ତ୍ରୀ କଥା ଚିତ୍ରର ଗୋଟେ ସୁନ୍ଦର ଗୀତ ଆପଣ। କିନ୍ତୁ ଚାନ୍ଦର ଚାନ୍ଦିନୀ ପରି ଲେଖିଛନ୍ତି ଏ ଗୀତଟି ସେଇ କଥା ଚିତ୍ରର ନୁହେଁ, ସ୍ତ୍ରୀ ଫିଲ୍ମର। ମୁଁ ଗୋଟେ ଗୀତ ଶୁଣିଦେଉଛି, ଆପଣଙ୍କୁ ନିହାତି ଭଲ ଲାଗିବ।

ପରବର୍ତ୍ତୀ ମେସେଜଟି କରିଛନ୍ତି ହାଲୁ ଭାଇ ସେୟାନ ଆଠଗଡ଼ରୁ, ଶୁଣିବା ପାଇଁ ଚାହିଁଛନ୍ତି ମୁସ୍କାନ ମୁଭିର ଗୋଟିଏ ଗୀତ, ଗାଇଛନ୍ତି ଅନୁରାଧା ପଡ଼ୁଆ, ଶୁଣନ୍ତୁ ତାହେଲେ ଆପଣଙ୍କ ମନପସନ୍ଦର ଗୀତ।

ରେନ୍ବୋ ଏସ୍ଏମ୍ଏସ୍ରେ ଶେଷ ଗୀତ ପାଇଁ ଅନୁରୋଧ ଆସିଛି, ଲେଖି ପଠାଇଛନ୍ତି ମଣ୍ଟୁ ସାର୍ ଜଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ। ଶୁଣିବା ପାଇଁ ଚାହିଁଛନ୍ତି କ୍ୟା ଏହି ପ୍ୟାର୍ ହେ ଫିଲ୍ମର ମେରି ତରହ ତୁମ୍ଭି। ଶୁଣନ୍ତୁ ଆପଣଙ୍କ ମନପସନ୍ଦର ଏହି ଶେଷ ଗୀତଟିକୁ।

0: ଜିଏସ୍ଟି କାଉନ୍ସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି, ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% ଜିଏସ୍ଟି ଲାଗିବ। ଏହା ସହିତ ବାଲି, ଚୂନର ଇଟା ଓ ପଥର କାମ ଉପରେ ମଧ୍ୟ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି।
1: କଳାକାର ମୁଁ, କଳା ମୋ ଜୀବନ ଧନ, କଳା ବିନା ମୁଁ ବଞ୍ଚିପାରିବିନି ମୁହୂର୍ତ୍ତେ ବା ପ୍ରତିକ୍ଷଣ। କଳାକୁ ଜୀବନ କରିଥିବା, କଳାକୁ ନେଇ ଜୀବନ ଜିଉଥିବା, କଳାର କଳାରେ କଳଙ୍କିତ ହେଉ ବା ନ ହେଉ, କିନ୍ତୁ କଳାର କଳାରଙ୍ଗରେ ଇନ୍ଦ୍ରଧନୁର ପ୍ରତିଛବି ଦେଖୁଥିବା ସବୁ କଳାକାର, ଆଉ କଳାକାରର କଳାତ୍ମକ ଗୁଣକୁ ହୃଦୟ ଦେଇ ଭଲ ପାଉଥିବା ସବୁ କଳାପ୍ରେମୀଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର।

ଟିନୁ ଆନନ୍ଦ ଏ ନାଁ ହୁଏତ ଅନେକଙ୍କ ପାଖରେ ଅଜଣା ଥାଇପାରେ, କିନ୍ତୁ ତାଙ୍କ ଚରିତ୍ର ସମସ୍ତଙ୍କ ପାଖରେ ଅତି ଜଣାଶୁଣା। ଯେମିତି ଗଜେନ୍ଦ୍ର ସି ବସ୍ ମାନେ ନାୟିକା କଳ୍ପନାଙ୍କ ଡାଇରେକ୍ଟର ବା ବସ୍, ସତବୀର କୋହଲି ହୁଅନ୍ତୁ କି ଏକ ଫୁଲ ତିନ କାଣ୍ଡର ଲିଡ୍ କମେଡିଆନ୍ ୟାଦା ହୁଅନ୍ତୁ, ଦବଙ୍ଗର ମାଷ୍ଟରଜୀ ହୁଅନ୍ତୁ କି ଘାତକର ପୁଲିସ ଇନ୍ସପେକ୍ଟର, ଦୟାବନର ଅଜିତ ସିଂହ ହୁଅନ୍ତୁ କି ଦାମିନର ରିଷି କପୁରଙ୍କ ଅଙ୍କଲ, ଅଞ୍ଜାମର ନାୟିକା ମାଧୁରୀଙ୍କ ଭିଣୋଇ ମୋହନଲାଲ ହୁଅନ୍ତୁ କି ଫୌଜର ଇନ୍ସପେକ୍ଟର ରାମ ଲଖନ ଯାଦବ, ଏହିଭଳି ଅନେକ ଚରିତ୍ରରେ ଅଭିନୟ କରିଛନ୍ତି ଟିନୁ ଆନନ୍ଦ।

ବନ୍ଧୁ ଟିନୁ ଆନନ୍ଦ ଜଣେ ଅଭିନେତା ଭାବେ ଯେତିକି ପରିଚିତ ବା ଯେତିକି ଲୋକଙ୍କ ହୃଦୟରେ ବସା ବାନ୍ଧି ପାରିନାହାନ୍ତି, ଜଣେ ନିର୍ଦ୍ଦେଶକ ଭାବରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ଦର୍ଶକଙ୍କୁ। ହଁ, ସେ ସେଞ୍ଜାଦ ହଉ କି କାଲିଆ, ଏଇଭଳି ଅନେକ ସିନେମା ତାଙ୍କର ରହିଛି। ଟିନୁ ଆନନ୍ଦ ହେଉଛନ୍ତି ପ୍ରଖ୍ୟାତ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ତଥା ଲେଖକ ଇନ୍ଦରରାଜ ଆନନ୍ଦଙ୍କ ପୁଅ, ପ୍ରଖ୍ୟାତ ନିର୍ଦ୍ଦେଶକ ବିଜୟ ଆନନ୍ଦଙ୍କ ପୁତ୍ର ଏବଂ ଡାଇରେକ୍ଟର ମୁକୁଲ ଆନନ୍ଦ, ସିଦ୍ଧାର୍ଥ ଆନନ୍ଦଙ୍କ ସମ୍ପର୍କୀୟ। ଟିନୁ ଆନନ୍ଦଙ୍କ ପ୍ରକୃତ ନାଁ ହେଉଛି ବୀରେନ୍ଦ୍ର ରାଜ ଆନନ୍ଦ। 1945 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ, ତେବେ ତାଙ୍କ ବାପା କେବେ ଚାହୁଁନଥିଲେ ପୁଅ ତାଙ୍କ ଭଳି ଫିଲ୍ମ ଲାଇନ୍ରେ ପ୍ରବେଶ କରୁ ବୋଲି। କିନ୍ତୁ ଯେତେବେଳେ ଟିନୁ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ, ତାଙ୍କ ବାପା ପ୍ରଥମେ ବିରକ୍ତ ହୋଇଥିଲେ। ତଥାପି ସେ ପରେ ଆନନ୍ଦଙ୍କ ଦୃଢ଼ ନିଷ୍ପତ୍ତିକୁ ଗ୍ରହଣ କରିଥିଲେ ଆଉ ତାଙ୍କୁ ସତ୍ୟଜିତ ରାୟଙ୍କଠାରୁ ଚଳଚ୍ଚିତ୍ର ନିର୍ଦ୍ଦେଶନା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ପାଇଁ ବ୍ୟବସ୍ଥା କରିଥିଲେ, କାରଣ ସତ୍ୟଜିତ ଥିଲେ ଇନ୍ଦରରାଜଙ୍କ ଘନିଷ୍ଠ ବନ୍ଧୁ। ସତ୍ୟଜିତଙ୍କଠାରୁ ଅନୁମତି ମିଳିଲା ପରେ ତାଙ୍କ ସହିତ କାମ କରିବାକୁ କଲିକତା ଚାଲିଯାଇଥିଲେ ଟିନୁ। ସତ୍ୟଜିତଙ୍କ ସହିତ 5 ବର୍ଷ କାମ କରିଛନ୍ତି ସେ। 5 ବର୍ଷ ବିଭିନ୍ନ ବେଙ୍ଗଲୀ ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ଏହି ସମୟରେ ସେ ବୀରୁ ଦେବଗନଙ୍କଠାରୁ ମଧ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶନାର ଅନେକ ପ୍ରତ୍ୟକ୍ଷ ଜ୍ଞାନ ବୈଷୟିକ ଜ୍ଞାନ ଆରୋହଣ କରିଥିଲେ ଆଉ ଏସବୁର ମିଶ୍ରଣ ଆରମ୍ଭ ହୋଇଥିଲା ତାଙ୍କର ନିର୍ଦ୍ଦେଶନାର ଅଭିଯାନ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ଦୁନିଆ ମେରି ଜେବ୍ ମେ, ଯାହା 1979 ମସିହାରେ ନିର୍ମାଣ କରାଯାଇଥିଲା। ଏଥିରେ ଶଶି କପୁର, ରିଷି କପୁର, ନୀତୁ ସିଂହ ପ୍ରମୁଖ ଭୂମିକାରେ ଥିଲେ। ପରେ ପରେ ଅମିତାଭ ବଚ୍ଚନଙ୍କୁ ନେଇ 1981ରେ ନିର୍ମାଣ କରିଥିଲେ କାଲିଆ। ଏହାପରେ ରିଷି କପୁର ଆଉ ପଦ୍ମିନୀ କୋହ୍ଲାପୁରଙ୍କୁ ନେଇ 1984ରେ ନିର୍ମାଣ କରିଥିଲେ ଏ ଇସ୍କ ନେହିଁ ଆସାନ। ତେବେ ଟିନୁ ଆନନ୍ଦଙ୍କ ସଫଳତାର ସିଡ଼ି ଶୀର୍ଷରେ ପହଞ୍ଚିଥିଲା 1984 ମସିହାରେ, ଯେତେବେଳେ ଅମିତାଭ ବଚ୍ଚନଙ୍କୁ ନେଇ ସେ ଆରମ୍ଭ କରିଥିଲେ ଚଳଚ୍ଚିତ୍ର ସେହନ୍ସା। ଆଉ ଟିନୁ ଆନନ୍ଦଙ୍କ ନିର୍ଦ୍ଦେଶନାର ପୂର୍ଣ୍ଣ ଦକ୍ଷତା ଦେଖିବାକୁ ମିଳିଥିଲା ଏହି ଚଳଚ୍ଚିତ୍ରରେ। ଏହାପରେ ସେ ମେ ଆଜାଦ ହୁଁ, ଜିନା ତେରି ଗଲି ମେ, ମେଜର ସାବ୍ ଆଦିର ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି।

ହଁ ବନ୍ଧୁ, ଆମେ ଆଜି ଚର୍ଚ୍ଚା କରୁଛେ ବରିଷ୍ଠ ଅଭିନେତା ନିର୍ଦ୍ଦେଶକ ଟିନୁ ଆନନ୍ଦ ଓ ବୀରେନ୍ଦ୍ର ରାଜ ଆନନ୍ଦଙ୍କ ସମ୍ପର୍କରେ। ଜଣେ ସଫଳ ନିର୍ଦ୍ଦେଶକ ହେଲେ ମଧ୍ୟ ଜଣେ ଅଭିନେତା ଭାବେ ବିଶେଷ ବଡ଼ ଭୂମିକା ତାଙ୍କୁ ମିଳିପାରିନି। ତାଙ୍କ ନିର୍ଦ୍ଦେଶିତ କୌଣସି ସିନେମାରେ ସେ ଅଭିନୟ କରିନାହାନ୍ତି। ତେବେ 1988 ପ୍ରଥମେ ଦୟାବାନରେ ଅଜିତ ସିଂ ଭୂମିକା ତାଙ୍କୁ ମିଳିଥିଲା। ପରବର୍ତ୍ତୀ ସମୟରେ ଅଗ୍ନିପଥ, ବମ୍ବେ, ଚମତ୍କାର, ଖିଲାଡ଼ି, ଦାମିନୀ, ଚନ୍ଦ୍ରମୁଖୀ, ଅଞ୍ଜାମ, ଫୌଜ, କ୍ରାନ୍ତିବୀର, ଘାତକ, ତ୍ରିମୂର୍ତ୍ତି, ମାସୁମ, ଏକ ଫୁଲ ତିନ କାଣ୍ଟେ, ଚାଇନା ଗେଟ୍, ଗଜନୀ, ଦେ ଦାନାଦାନ, ଦବାଙ୍ଗ, ଦବାଙ୍ଗ ଟୁ, ଫଟା ପୋଷ୍ଟର, ନିକ୍ଲା ହିରୋ ଭଳି ଅନେକ ସିନେମାରେ ଅଭିନୟ କରିଛନ୍ତି ଟିନୁ ଆନନ୍ଦ। କେବଳ ନିର୍ଦ୍ଦେଶନା କିମ୍ବା ବଲିଉଡ୍ ଅଭିନୟ ଭିତରେ ସୀମିତ ନୁହନ୍ତି ଟିନୁ ଆନନ୍ଦ। ସେ ମଧ୍ୟ ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ, ବେଙ୍ଗଲୀ ଆଉ ଇଂରାଜୀ ସିନେମାରେ ଅଭିନୟ କରିଛନ୍ତି। ହିନ୍ଦୀ ୱେବ୍ ସିରିଜ୍ ଚିରାୟାରେ ମଧ୍ୟ ଏକ ଦମଦାର ଭୂମିକାରେ ଅଭିନୟ କରିଛନ୍ତି। ତେବେ ସବୁଠୁ ଚର୍ଚ୍ଚା ଥିଲା ତାଙ୍କର ଗଜନୀର ସେହି ଚରିତ୍ର ନାୟିକା କଳ୍ପନାଙ୍କ ବସ୍ ଭୂମିକାରେ।

104 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଦିଲ୍ ସେ ଦିଲ୍ ତକ୍ ଶୁଣୁଥିଲେ କଳାକାର କାର୍ଯ୍ୟକ୍ରମ ଏଠି ଶେଷ ହୋଇଛି କଳାକାର କାର୍ଯ୍ୟକ୍ରମ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ ବ୍ୟାକ୍ ଟୁ ବ୍ୟାକ୍।

जो बन पे जो

ମିଠା ଗୀତର ସ୍ୱରରେ କିଛି ଜଣା ଅଜଣା କଥାର ତାଳରେ ମୁଁ ପହଞ୍ଚିଗଲି ଆପଣଙ୍କ ବନ୍ଧୁ ଜୟଦେବ ପୁଣି ଥରେ ଆପଣଙ୍କ ପାଖରେ। କେବେ ସଙ୍ଗୀତ ତ କେବେ ସ୍ୱର, କେବେ କଥା ତ କେବେ ନଥା, ଅନେକ କଥା ଅନେକ ଗୀତ ଆଉ ଢେର ସାରା ଗପର ପଚାର ଧରି ପୁଣି ଥରେ କରିବା ଚର୍ଚ୍ଚା। ହଁ, ଗୀତର ଗୀତରେ ଆଉ କଥାର ତାଳରେ ଶୁଣିବା କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। କୁଆଡ଼େ ଯାଆନ୍ତିରେ ବନ୍ଧୁ, ହୃଦୟକୁ ହୃଦୟ ଲଗାଇ ଆମ ସହିତ ଲାଗି ରୁହନ୍ତୁ। 10 କଥନ 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍।

ବଉଳ ଫୁଲର ବାସ ଚହଟାଏ ଚୌପାସ, ଗଭାରୁ ତମ ମହକି ଆସେ ବଉଳ ଫୁଲର ବାସ, ବଉଳ ଫୁଲ ଝରା ଫୁଲ ତୁମେ। ବଉଳ ସଂସ୍କୃତିର ଏକ ମହମହ ବାସ୍ନା, ବଉଳର ମହମହ ବାସ୍ନାର ବିଭୋର ସମସ୍ତେ ଆମ ସାମାଜିକ ପରମ୍ପରାରେ ମିତ ସଂଗାତ ମକର ପରି। ବଉଳ ଗୋଟିଏ ଭଲ ବନ୍ଧୁ ହେବାର ମନସ୍ଥ ଯେଉଁମାନେ କରିଥାନ୍ତି ସେଇ ସ୍ନେହୀ ମଣିଷଟିଏ ବଉଳ ବସେ। ସତରେ ବଉଳକୁ ନେଇ କେତେ କଥା, କେତେ ଚର୍ଚ୍ଚା, କେତେ ଗୀତ। ଏଇ ବଉଳ ଛୋଟ ଫୁଲଟିଏ ହେଲେ ମଧ୍ୟ ତା ବାସରେ ଚୌତିକ ମହକାଇ ଦିଏ, ତା ଫଳର ସ୍ୱାଦିଷ୍ଟ ଆପଣ ସମସ୍ତଙ୍କୁ ଆମୋଦିତ କରିନିଏ। ସେଇ ବଉଳର କଥା ଆଜି କିଛି କଥା କିଛି ଗୀତରେ।

କେବେ ଶିବଙ୍କ ପାଇଁ ଲୋଡ଼ା ତ କେବେ ଜଗା ପାଇଁ ଲୋଡ଼ା। ସତରେ ସେଇ ବଉଳ ଫୁଲର ମହକରେ, ବଉଳ ଫୁଲର ସୁନ୍ଦର ପଣରେ, ବହୁତ ବଉଳ ଫୁଲର ଶୋଭାପଣରେ ମୋହିତ ହୋଇଯାଆନ୍ତି ପ୍ରଭୁ। ସେଇଥିପାଇଁ ତ ବଉଳ ଫୁଲର ହାର ଲୋଡ଼ା ପଡ଼ିଥାଏ ଜଗା ପାଇଁ, ଆଉ ପୁଣି ସେ ବଉଳ ଫୁଲ ଶିବଙ୍କ ଜଟାରେ ବି ବନ୍ଧା ହୁଏ। ବଉଳ

ଠାକୁରଙ୍କୁ ନେଇ କେତେ କଥା, କେତେ ଲେଖା, କେତେ ଯୋଖା, ଗୋଲାପ ମଲ୍ଲି ମହକଠୁ ବଉଳ ଫୁଲର ବାସ, ବର୍ଣ୍ଣବୋଧରେ ଲିଖିତ ଯାହା ଚହଟେ ଚୌପାସ, ମନ୍ଦିର ବେଢ଼ା ପୋଖରୀ ଉଡ଼ା, ବଉଳ ଫୁଲ ଫୁଟି ବାସରେ ତାର ଚମକେ ଖେଳେ ମାଳରେ ଶହେ ଗଣ୍ଠି, ଫୁଟିଲାଠାରୁ ଶୁଖିଲା ଯାଏ ବାସନା ଥାଏ ଭରି, ଦିଶୁନି ଆଉ ସେପରି ଫୁଲ ମନଟ ଯାଏ ମରି, ତାରକା ତୁଲ ଟିକି ଶରୀର ବାସରେ ହଜେ ଜ୍ଞାନ, ବାସନା ସତା ଅଛି ସାହିତା ମାଳରେ ଅଛି ଧ୍ୟାନ, ବଉଳ ପରି ମହକେ ଭରା ବର୍ଣ୍ଣବୋଧର ଗାଥା, ବଉଳ ଫୁଲ ବାସନା ପରି ଲୋଭେଇ ଯାଏ ଚିତ୍ତ। ସତରେ ଏଇ ବଉଳ ଫୁଲକୁ ନେଇ କେତେ କଥା, କେତେ କାହାଣୀ, କେତେ ଗୀତ। ବଉଳ ଫୁଲ ସହିତ ଯୋଡ଼ି ହୋଇଛି ଆମ ସଭ୍ୟତା, ଆମ ସଂସ୍କୃତି, ଆମ ପରମ୍ପରା।

ବଉଳ ବା ବକୁଳ ଏକ ଫୁଲ ଆଉ ଫଳଜାତୀୟ ଦ୍ରୁମଟିଏ ହେଲେ ଏହା ଆମ ରାଜ୍ୟର ଇତିହାସ ସାହିତ୍ୟ ସଂସ୍କୃତି କଳା ସହିତ ଜଡ଼ିତ। ଏହି ବଉଳ ବା ବକୁଳ ମଧୁବର୍ଣ୍ଣବୋଧରେ ବର୍ଣ୍ଣନା ରହିଛି। ବଉଳ ଫୁଲର ବାସ ଚହଟାଏ ଚୌପାସ, ବଉଳ ଗଛର ଐତିହ୍ୟକୁ ବର୍ଣ୍ଣନା କରେ ଏହି ଗୀତ। ଇଏ ସେହି ବଉଳ ଗଛ ସତ୍ୟବାଦୀ ବନବିଦ୍ୟାଳୟ ଯେଉଁ ବଉଳ ବନରେ ଗଢ଼ି ଉଠିଥିଲା। ଆଜି ବି ଶ୍ରୀକ୍ଷେତ୍ରରେ ରଥଯାତ୍ରାରେ ବିଜେପି ମହାପ୍ରଭୁଙ୍କ ସେନାପଟା ଲାଗି ହୁଏ ବଉଳ କାଠରେ। ବଉଳ ବା ବକୁଳ ଏକ ଔଷଧୀୟ ସୁବାସିତ ଦ୍ରୁମ ଜାତୀୟ ଉଦ୍ଭିଦ, ଯାହାର କଞ୍ଚା ଫଳ କଞ୍ଚା ଅବସ୍ଥାରେ କଷାୟ, ପାଚିଲେ କଷାୟ ମଧୁର ସ୍ୱାଦଯୁକ୍ତ ହୋଇଥାଏ। ଏହା ଓଡ଼ିଶାରେ ସର୍ବତ୍ର ଦେଖିବାକୁ ମିଳେ। ଏହି ଛୋଟ ଫଳଗୁଡ଼ିକ ଦାନ୍ତମୂଳକୁ ସୁଦୃଢ଼ କରିବାରେ ଆଉ ଔଷଧୀୟ ଗୁଣ ପାଇଁ ବ୍ୟବହୃତ ହୋଇଥାଏ। ବଉଳ କଞ୍ଚା ଫଳ କଷା ଓ ଅଠାଳିଆ ହୋଇଥିବା ବେଳେ ପାଚିଲା ଫଳ ମଧୁର ଆଉ କଷା ସ୍ୱାଦର ହୋଇଥାଏ। ବଉଳ ଫଳ, ଛାଲି ଆଉ ଏହାର ଗୁଣ୍ଡ ଦାନ୍ତ ହଲିବା ବା ଦାନ୍ତମୂଳ ଦୁର୍ବଳ ହେଲେ ବ୍ୟବହାର କରାଯାଏ। ଏହାକୁ କଞ୍ଚା ଓ ପାଚିଲା ଅବସ୍ଥାରେ ଖିଆଯାଏ। ଏହା ଅତ୍ୟନ୍ତ ସୁଗନ୍ଧିତ ହୋଇଥାଏ। ବଉଳ ଗଛ ବିଶାଳ ନହେଲେ ମଧ୍ୟ ଏହାର ଛାଇ ଘନ ଆଉ ଶୀତଳ ହୋଇଥାଏ। ଏହାର ଫୁଲ ମଧ୍ୟ ବହୁତ ସୁବାସିତ। ବଉଳ ଫୁଲକୁ ଓଡ଼ିଆରେ ବଉଳ ଫଳକୁ ଓଡ଼ିଆରେ ବଉଳ କୋଳି ବୋଲି କୁହାଯାଇଥାଏ।

ବହୁଳ ଏକ ଦ୍ରୁମ ଜାତୀୟ ଉଦ୍ଭିଦ ହେଲେ ବି ଆମ୍ବ ପଣସ ଆଦି ଗଛ ଭଳି ବିଶାଳ ହୋଇନଥାଏ। ଏହାର ରସ ଉଗ୍ର, ଫୁଲ ସୁବାସିତ, ଫଳ କଷାୟ ରସରେ ପୂର୍ଣ୍ଣ। ଓଡ଼ିଶାରେ ସର୍ବତ୍ର ଏହି ଗଛ ଦେଖାଯାଇଥାଏ। ବକୁଳର ଫୁଲଗୁଡ଼ିକ ଏହି ଗଛର ସବୁଠାରୁ ଆକର୍ଷଣୀୟ ବୈଶିଷ୍ଟ୍ୟ। ଏଗୁଡ଼ିକ ଛୋଟ ତାରା ଆକୃତିର, ଆଉ ମହମ ଭଳି ଏବଂ ଏକ ଆନନ୍ଦଦାୟକ ସୁଗନ୍ଧ, ଯାହା ପ୍ରାୟତଃ ଜାସ୍ମିନ୍ ସହିତ ତୁଳନା କରାଯାଇଥାଏ, ତୀବ୍ର ଆଉ ମିଠା। ଫୁଲଗୁଡ଼ିକ ଧଳାରୁ କ୍ରିମ୍ ରଙ୍ଗର ହୋଇଥାଏ ଏବଂ ଏଗୁଡ଼ିକ ଡାଳର ଶେଷରେ ଗୁଚ୍ଛରେ ଦେଖାଯାଏ। ଏଗୁଡ଼ିକର ବାସ୍ନା ରାତିରେ ବିଶେଷ ଭାବରେ ଅତ୍ୟନ୍ତ ହୋଇଥାଏ, ଯାହା ଗଛକୁ ବଗିଚା ଆଉ ଭୂଦୃଶ୍ୟ ପାଇଁ ଏକ ଲୋକପ୍ରିୟ ଆନନ୍ଦ କରିଥାଏ, କାରଣ ଏହା ବାୟୁକୁ ସୁଗନ୍ଧି କରିଥାଏ।

ବଉଳ ଫୁଲ ଧୋବ ଫରଫର ଦିଗ ଚହଟାଏ ବାସରେ ତାର ବଉଳ କେବଳ ନୁହେଁ ଫୁଲ ଝିଅଙ୍କ ଭିତରେ ସମ୍ପର୍କ ଭଲ ଫଗୁଣ ମାସର ବଉଳ ହସେ ତାର ସୁବାସରେ ଜଗତ ବାସେ ନାଲି ଟହଟ ବଉଳ କୋଳି ପିଲାଏ ଖାଆନ୍ତି ହୋଇଣ ମେଳି।

ବଉଳ ଗଛ କେବଳ ଏକ ଗଛ ନୁହେଁ, ବରଂ ଏହା ଅନେକ ଘଟଣା ଦୁର୍ଘଟଣା ଇତିହାସର ମୁଖ ସାକ୍ଷୀ। ଗାଁ ଦାଣ୍ଡ, ଗାଁ ଚୌପାଡ଼ି, ଭାଗବତ ଟୁଙ୍ଗି ନିକଟ ହେଉ କି ମନ୍ଦିର ବେଢ଼ା, ସବୁଠି ବଉଳ ଗଛ ଥାଏ। ଆଉ ସେହି ବଉଳ ଗଛ ମୂଳେ ଅନେକ ନ୍ୟାୟ ନିଶାପ ହୋଇ ସମାଧାନର ବାଟ ବାହାରିଥାଏ। ସେଇଥିପାଇଁ ବଉଳ ଗଛ ହିଁ ସବୁର ସାକ୍ଷୀ ଥାଏ। ଗାଁର ଝିଅ ବାହା ହୋଇ ଅନ୍ୟ ଗାଁକୁ ଯାଉ କି ଗାଁର ବୋହୁଟେ ବାପ ଘରକୁ ଯାଉ, ସେ ସବୁକୁ ମୁକ ସାକ୍ଷୀ ପରି ଅନେଇ ଚାହିଁଥାଏ ବଉଳ ଗଛ।

ବଉଳ ଫୁଲର ବାସ ଚହଟାଇ ଚୌପାସ ପିଲାଦିନେ ପଢ଼ିଥିଲେ ମଧୁବର୍ଣ୍ଣବୋଧ ଆଜି ମନେ ଉଦ୍ଭାସିତ ଶର୍ମୀ କାବ୍ୟ ଲେଖା କଲେ ଘନ ସବୁଜର ପତ୍ର ବୃକ୍ଷ ମଧ୍ୟ କୁନି କୁନି ଧାର ଫୁଲ ମଧୁର ବାସ୍ନାରେ ସ୍ନିଗ୍ଧ ରୂପରେ ମଧୁର ବାସ୍ନାରେ ସ୍ନିଗ୍ଧ ରୂପରେ ହସୁଥାଏ ତରୁଡାଳ ବିଜାକାକରରେ ମଳୟ ବାହାରେ ଝରି ପଡ଼େ ମାଟି ଅଗଣାରେ କୁନି କୁନି ଝିଅ ତୋଳି କୁନି ହାତେ ଗୁନ୍ଥେ ହାର ସରଧାରେ ଭାଉଜରାଣୀର ଗଭା ଗଜରାରେ ବାନ୍ଧିଦିଏ ମାଳ କରେ କେଶ ପ୍ରଖାଳନେ ବଉଳ ମାଳାରେ କଟିଦେଶେ ନଳନ୍ଦରେ କୃଷ୍ଣ ରାସରସ ବଉଳ ସୁବେଶ ଆହା କେଡ଼େ ମନୋହରେ ଗୋପୀ ଗୋପାଙ୍ଗନା ହୁଏ ଆନମନା ରୂପ ରସେ ଆପଣାରେ ବିଷ୍ଣୁ ପୂଜା ପାଇଁ କିଏ ତୋଳି ନୁହେ ବଉଳ ଫୁଲର ବଉଳର ବାସ ଫୁଲ ଶିବ ଶିବା ପାଇଁ ସଜରେ ବଉଳ କିଏ ହେବ ତାର ତୁଲ ସାଙ୍ଗସାଥି ମେଳେ ବଉଳ ବସନ୍ତି ବଉଳର ଫୁଲ ଦେଇ ଫୁଲ ବଉଳ।

ବେଣୀର ଗୀତରେ ଗୀତ ସେ ବୋଲନ୍ତି, ଫୁଲ ବଉଳ ବେଣୀରେ ଗୀତ ସେ ବୋଲନ୍ତି, ଖାଇ ଚାନ୍ଦ ଥୋଇ ଦେଇ ବଉଳ ଫୁଲର ବାସ୍ନା ଭରିଦିଏ ଚଉଦୁକେ ହରସତା, କମ କମ ଧାରେ କୁନି କୁନି ଫୁଲ ମନ କରେ ଆକର୍ଷିତା।

ବଉଳ ବା ବକୁଳ ଏକ ଗଛ ଯାହା ସାଂସ୍କୃତିକ ଉଦ୍ୟାନଗତ ଗୁରୁତ୍ୱ ଉଭୟ ଧାରଣ କରେ। ଏହାକୁ ଚାଷ କରାଯାଉଥିବା ଅଞ୍ଚଳଗୁଡ଼ିକରେ ଏହା ପ୍ରିୟ ଗଛ ହୋଇଥାଏ। ଏହାର ମନୋରମ ସୁଗନ୍ଧ, ସୁନ୍ଦର ଦୃଶ୍ୟ ଏହାକୁ ଯେକୌଣସି ବଗିଚା କିମ୍ବା ଭୂଦୃଶ୍ୟରେ ଏକ ଆଗ୍ରହୀ ଯୋଗ କରିଥାଏ। ବିଶେଷ କରି ଯେଉଁମାନେ ସାଂସ୍କୃତିକ ଏବଂ ପ୍ରତୀକାତ୍ମକ ଗୁରୁତ୍ୱ ଥିବା ଗଛଗୁଡ଼ିକୁ ପ୍ରଶଂସା କରନ୍ତି ସେହିମାନେ ଗଛ ଅଧିକା ଲଗାନ୍ତି। ପୁଷ୍ପ ପୂଜା ସମୟରେ ଭଗବାନ ଗଣେଶଙ୍କୁ ବକୁଳ ଫୁଲ ଅର୍ପଣ କରାଯାଏ। ଜୈନ ଓ ବୌଦ୍ଧ ଧର୍ମରେ ଏହି ଫୁଲଗୁଡ଼ିକ ପ୍ରକୃତରେ ପବିତ୍ର ବୋଲି ବିବେଚନା କରାଯାଏ। ମହାପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ଫୁଲ ବଉଳ। ବଉଳ ଫୁଲର ମାଳ ଜଗାକୁ ବେଶ ମାନେ, ଆଉ ବଉଳ ପଟାରେ ଜଗାର ରଥ ବିଜେ ପହଣ୍ଡି ପାଇଁ ସେନାପଟା ବି ତିଆରି ହୁଏ। ଏତେ ଉପକାରୀ ଏହି ବଉଳ ଫୁଲ, ବଉଳ ଗଛ।

ହଁ ବନ୍ଧୁ, ବଉଳ ଫୁଲଗୁଡ଼ିକ ସୂର୍ଯ୍ୟକିରଣରେ ଶୁଖାଇ ଫୁଲର ଆବରଣ ତିଆରି କରି ଥାଇଲାଣ୍ଡରେ ସବୁଜ ଚା ସହିତ ମିଶ୍ରଣ ଭାବରେ ବ୍ୟବହାର କରାଯାଇଥାଏ। ଏହାର ଫଳର ନରମ ଲୋମଯୁକ୍ତ ପାଚିଲେ ମସୃଣ ଅଣ୍ଡାକାର ଉଜ୍ଜଳ ଲାଲ କମଳା ହୋଇଥାଏ। ଏହାର କାଠ ଏକ ବିଳାସପୂର୍ଣ୍ଣ କାଠ ଯାହା ଅତ୍ୟନ୍ତ କଠିନ, ଦୃଢ଼, ଗଭୀର ଲାଲ ରଙ୍ଗର। ଉପର କାଠ ଅପେକ୍ଷା ଭିତର କାଠରେ ବଉଳ ପଲିସ କଳା ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରାଯାଏ। ଗଭାରୁତୁମ ମହକି ଆସେ ବଉଳ ଫୁଲର ବାସ। ବଉଳ ଫୁଲ ଏକ ଝରା ଫୁଲ, ଖୁବ୍ ସୁଗନ୍ଧିତ। ଏଥିରୁ ଦାମୀ ଅତର ତିଆରି ହୁଏ। ବଉଳ ଫୁଲରେ ବଉଳ ଫୁଲ ତୋର ବାସ୍ ବଉଳ ଫୁଲରେ ବଉଳ ଫୁଲ ତୋର ବାସ୍ନାଦ ଅମୂଲ ମୂଲ।

ଅଟାଉ ଅଛି ସାରାମୂଲକ ତୋର ବାସ୍ନାରେ ଭୁଲୁଚୁଷକ ମହୁମାଛି ଆଉ ଭ୍ରମକ ଯେତେ ଆକର୍ଷଣେ ଆସି ଚୁମନ୍ତି ତତେ। ସତରେ ଏଇ ବଉଳ ଫୁଲର ବାସ୍ନା ଏକ ନିଆରାପଣ। ସେ ନିଆରାପଣରେ ହଜିଯିବା ଭିଜିଯିବା ମଜିଯିବାକୁ ସମସ୍ତଙ୍କର ବିଶେଷ କରି ପଥିକର ଇଚ୍ଛା ହୁଏ ମୁହୂର୍ତ୍ତ କେରେ। ସେ ବଉଳ ଫୁଲରେ ଆସନ୍ତୁ ନା ଆମେ ଭିଜିଯିବା ହଜିଯିବା କିଛି ସମୟ ପାଇଁ।

ଶ୍ରୋତା ବନ୍ଧୁ ଏଇଠି ଆପଣମାନଙ୍କୁ କହି ରଖୁଛୁ, ଆଜି ଆଜି ଚର୍ଚ୍ଚାରେ ଯାହା ଆମେ ଗୋଟାଏ ବାଜେ 10 ମିନିଟ୍ରୁ ଗୋଟାଏ ବାଜେ 50 ମିନିଟ୍ ପର୍ଯ୍ୟନ୍ତ ପ୍ରଚାର କରିବୁ, ତାହାର ବିଷୟବସ୍ତୁ ରହିଛି ଫଳ। ଗୋଟା ଖାଇବାକୁ ଭଲ ପାଆନ୍ତି ନା ଜୁସ୍ କରିକିରି, କ'ଣ ଆପଣଙ୍କର ପସନ୍ଦ? ଯେକୌଣସି ଫଳ ବା ଫ୍ରୁଟ୍ସ ଆପଣ କେମିତି ଖାଆନ୍ତି, ଗୋଟିକିଆ ବା କାଟିକିରି ଖାଆନ୍ତି ନା ତାକୁ ଜୁସ୍ କରି ଖାଆନ୍ତି, ଆପଣଙ୍କର ପସନ୍ଦ ଜୁସ୍ ନା ଗୋଟା ଫଳ? ଆମକୁ ଆପଣଙ୍କର ମତାମତ ଦିଅନ୍ତୁ, SMS ମାଧ୍ୟମରେ ପଠାଇ ଚାଲନ୍ତୁ ଆପଣଙ୍କର ମତାମତକୁ, ଆପଣଙ୍କର ଚିନ୍ତା ଚେତନାକୁ। ଆମେ ଚର୍ଚ୍ଚା କରିବା ଗୋଟାଏ ବାଜି 10 ମିନିଟ୍ରେ ଏହି କାର୍ଯ୍ୟକ୍ରମରେ।

0: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। September 22, 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେଭେଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।
1: ଯେକୌଣସି ପ୍ରକାର ଫଳ ଆପଣ ଖାଇବାକୁ ଭଲ ପାଆନ୍ତି କି, କେଉଁ ଫଳ ଆପଣଙ୍କୁ ବେଶୀ ପସନ୍ଦ ଲାଗେ, ତ ଫଳ ଖାଇଲା ବେଳେ ଆପଣ ତାକୁ ଗୋଟା କିମ୍ବା କାଟିକିରି ଖଣ୍ଡ ଖଣ୍ଡ କରି ଖାଇବାକୁ ଭଲ ପାଆନ୍ତି, ନା ମାନେ ଚୋବେଇକିରି ଖାଇବାକୁ ଭଲ ପାଆନ୍ତି, ନା ତାକୁ ଜୁସ୍ କରି ଖାଇବାକୁ ଭଲ ପାଆନ୍ତି? ଆପଣଙ୍କର ପସନ୍ଦ କ'ଣ ଆମ ସହିତ ସେୟାର କରନ୍ତୁ। ତ ଆପଣ କେଉଁ ଫଳ ଖାଇବାକୁ ପସନ୍ଦ କରନ୍ତି ତାହା ବି ସେୟାର କରନ୍ତୁ। ସେଥିପାଇଁ ଆପଣ ଆମ ପାଖକୁ ପଠାଇ ପାରିବେ ଆପଣଙ୍କର ଏସ୍ଏମ୍ଏସ୍ କରିକି। ଏସ୍ଏମ୍ଏସ୍ କରିବା ପାଇଁ ମୋବାଇଲ୍ରେ ଟାଇପ୍ କରିବେ FMRC ସ୍ପେସ୍, ଦେବେ ନିଜ ନାଁ ଲେଖିବେ, ଠିକଣା ଲେଖିବେ ଓ ଆପଣଙ୍କର ମତାମତ ଲେଖି ଆମ ନିକଟକୁ ପଠାଇଦେବେ। ଆପଣ ମଧ୍ୟ ଆପଣଙ୍କର ମତାମତକୁ ଆମକୁ ହ୍ୱାଟ୍ସଆପ୍ରେ ମେସେଜ୍ରେ କରି ପଠାଇ ପାରିବେ। ଆମ ଏସ୍ଏମ୍ଏସ୍ କରିବାର ନମ୍ବର ହେଲା 09495963210। ଆମ ହ୍ୱାଟ୍ସଆପ୍ କରିବାର ନମ୍ବର ହେଲା 8895254200। ଆଉଥରେ କହି ରଖୁଛି, ଆମ ଏସ୍ଏମ୍ଏସ୍ ନମ୍ବର ହେଲା 09495963210। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895254200। ଡେରି ନକରି ଫଟାଫଟ ପଠାଇ ଦିଅନ୍ତୁ ଆପଣଙ୍କର ମେସେଜ୍। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଫେଭରେଟ୍ ବକଡ଼ ଦିଲ୍ ସେ ଦିଲ୍ ତକ୍।

ଫଳ ପ୍ରକୃତିର ଅନବିଧ ଅବଦାନ ହେଉଛି ଫଳ। ସ୍ୱାଦିଷ୍ଟ ଏହି ଫଳ ଖାଇବାକୁ ଅନେକଙ୍କ ଭଲ ଲାଗେ। ଫଳ ମଧ୍ୟ ଶରୀର ପାଇଁ ବହୁ ଉପକାରୀ। ତେବେ ଫଳ ଖାଇବାର ଭିନ୍ନ ଭିନ୍ନ ତରିକା ରହିଛି। କାହାକୁ ଫଳ ଗୋଟା ଖାଇବାକୁ ଭଲ ଲାଗେ, ପୁଣି କିଏ ଫଳକୁ କାଟିକିରି ଖାଇଥାନ୍ତି। ତେବେ କିଛି ଲୋକଙ୍କୁ ଗୋଟା କି କଟା ଫଳ ବିଲକୁଲ ଭଲ ଲାଗେ ନାହିଁ, ତେଣୁ ସେମାନେ ଫଳରୁ ଜୁସ୍ ବାହାର କରି ଖାଇବାକୁ ଭଲ ପାଆନ୍ତି। ତେବେ ଆପଣଙ୍କର କ'ଣ ପସନ୍ଦ, ଗୋଟା ବା କଟା ଫଳ ଖାଇବାକୁ ନା ଜୁସ୍? ଡେରି ନ କରି ଫଟାଫଟ ପଠାଇ ଦିଅନ୍ତୁ ଆପଣଙ୍କର ମତାମତ SMS ମାଧ୍ୟମରେ ଆମକୁ ଜଣାନ୍ତୁ। ଆପଣଙ୍କର ମତାମତ ଦେବା ପାଇଁ ଆପଣ ଆମକୁ SMS କରିପାରିବେ। SMS କରିବା ପାଇଁ ଟାଇପ୍ କରନ୍ତୁ, ମୋବାଇଲରେ ଟାଇପ୍ କରନ୍ତୁ FMRC ସ୍ପେସ୍ ଦିଅନ୍ତୁ, ନିଜ ନାଁ ଲେଖନ୍ତୁ, ଠିକଣା ଦିଅନ୍ତୁ, ଆପଣଙ୍କର ମତ ଲେଖି ପଠାଇ ଦିଅନ୍ତୁ। ଆମ ନମ୍ବର ହେଲା 09495963210। ଆପଣ ମଧ୍ୟ ଆମର ବିକଳ୍ପ ଭାବେ ଆମର ହ୍ୱାଟ୍ସଆପ୍ ନମ୍ବରରେ ମେସେଜ୍ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895524200। ତ ଆପଣଙ୍କର କ'ଣ ପସନ୍ଦ, ଗୋଟା ବା କଟା ଫଳ ଚୋବେଇକରି ଖାଇବାକୁ ଭଲ ଲାଗେ ଆପଣଙ୍କୁ ନା ଜୁସ୍ କରି ପିଇବାକୁ ଭଲ ଲାଗେ? ଫଳ ସମ୍ପର୍କରେ ଦିଅନ୍ତୁ ଆପଣଙ୍କର ମତାମତ। ଶୁଣୁଥାନ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

0: cho baile, cho baile, cho baile.
1: ବନ୍ଧୁ ଆମ ପାଖରେ ପହଞ୍ଚି ଚାଲିଛି ଆପଣମାନଙ୍କର ଗୋଟିଏ ପରେ ଗୋଟେ ମେସେଜ ମୋ ପାଖରେ ପହଞ୍ଚିଗଲାଣି, ଅନେକ ଗୁଡ଼ିଏ ମେସେଜ ବର୍ତ୍ତମାନ ଗୋଟେ ବଢ଼ିଆ ମେସେଜଟି ଦେଇଛନ୍ତି ସୌଜନ୍ୟ କୁମାର ପରିଡ଼ା, ଲକ୍ଷ୍ମୀ ନାରାୟଣ ବଜାର, ବାର ବଜାର, କେନ୍ଦ୍ରାପଡ଼ାରୁ। ଭାଇ ନମସ୍କାର, ଶୁଭ ଅପରାହ୍ନ। ଫଳକୁ ଚୋବେଇ ଖାଇବାକୁ ଭଲ ଲାଗେ, ବିଶେଷ କରି କୋଳି ଜାତୀୟ ଫଳ। ବିଭିନ୍ନ ସମୟରେ ଋତୁକାଳୀନ ଫଳ ବହୁତ ଭଲ ଲାଗେ। ଫଳ ଗୋଟିଏ ସମ୍ପୂର୍ଣ୍ଣ ଆକାରରେ ଖାଇବା ଆଉ ଜୁସ୍ କରି ପିଇବା ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦେଖିଲେ ଫଳକୁ ସିଧାସଳଖ ଖାଇବା ଅଧିକ ଲାଭଦାୟକ ହୋଇଥାଏ। ଫଳକୁ ସିଧାସଳଖ ଖାଇଲେ ସେଥିରୁ ପ୍ରଚୁର ପରିମାଣରେ ଫାଇବର ମିଳିଥାଏ, ଯାହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ। ଜୁସ୍ କରିବା ସମୟରେ ଫଳର ଚୋପା ଆଉ ଭିତର ଅଂଶ ବାହାରି ଯାଉଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ତନ୍ତୁ ନଷ୍ଟ ହୋଇଯାଏ। ଜୁସ୍ ପିଇଲେ ଶରୀରକୁ ତୁରନ୍ତ ସୁଗାର ମିଳିଥାଏ, ଯାହାଦ୍ୱାରା ବ୍ଲଡ୍ ସୁଗାର ହଠାତ୍ ବଢ଼ିଯାଏ। କିନ୍ତୁ ଫଳକୁ ଧୀରେ ଧୀରେ ଚୋବାଇ ଖାଇଲେ ଏଥିରେ ଥିବା ଫାଇବର ଶର୍କରାକୁ ରକ୍ତରେ ମିଶିବାକୁ ଅଧିକ ସମୟ ନିଏ, ଯାହା ଶରୀର ପାଇଁ ନିରାପଦ। ଫଳକୁ ଚୋବାଇ ଖାଇଲେ ଶରୀରକୁ ସନ୍ତୁଷ୍ଟି ମିଳେ, ପେଟ ଭରପୁର ଲାଗେ। ଜୁସ୍ ପିଇବା ଦ୍ୱାରା ଭୋକ ଶୀଘ୍ର ମରିନଥାଏ, ଯାହାଫଳରେ ଆମେ ଅଧିକ କ୍ୟାଲୋରି ଗ୍ରହଣ କରିବାର ସମ୍ଭାବନା ଥାଏ। ଯଦି ଆପଣଙ୍କୁ ଚୋବେଇ

ଖାଇବାରେ କୌଣସି ଅସୁବିଧା ନାହିଁ, ତେବେ ଫଳ ଖାଇବା ସବୁଠୁ ଭଲ ବିକଳ୍ପ। ଯଦି କେବେ ସମୟ ଅଭାବରୁ ବା ଶରୀରର ଅସୁସ୍ଥ ଥିଲେ ଆପଣ ଜୁସ୍ ପିଇବାକୁ ଯାଉଛନ୍ତି, ତେବେ ଘରେ ତିଆରି ତାଜା ଜୁସ୍ ବିନା ଚିନିରେ ପିଇବା ଉଚିତ। ଏହି ସୁନ୍ଦର ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବନ୍ଧୁ, ଗୋଟେ ପରେ ଗୋଟେ ଅନେକ ମେସେଜ ମୋ ପାଖରେ ପହଞ୍ଚି ଚାଲିଛି। ଆଉ ଗୋଟେ ମେସେଜ ଆସିଛି, ଦେଇଛନ୍ତି ଟୁନା ଭାଇନା ଅରୁଣ କୁମାର ରଥ, ମେଡିକାଲ କଲୋନୀ ଜଗତସିଂହପୁରରୁ। ଶୁଭ ମଧ୍ୟାହ୍ନ ଜୟଦେବ ଭାଇ, ମା ସରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ରଖନ୍ତୁ, ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଭାଇ ଆପଣଙ୍କ ବହୁତ ସୁନ୍ଦର ଉପସ୍ଥାପନା ପାଇଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ। ଭାଇ, ମୁଁ ସବୁ ଫଳ କାଟିକିରି ଖାଇବା ପାଇଁ ପସନ୍ଦ କରେ, କାମୁଡ଼ି ଖାଇଲେ ଦାନ୍ତ ଶକ୍ତି ହୁଏ, ତେଣୁ ଫଳ କାଟିକିରି ମୁଁ ଖାଇଥାଏ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମେସେଜ। ଆଉ ଗୋଟେ ମେସେଜ ଆସିଛି, ଦେଇଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ସୁଦ ଷଡ଼ଙ୍ଗୀ ଖୋର୍ଦ୍ଧାରୁ। ନମସ୍କାର ଜୟଦେବ ଭାଇ, କେମିତି ଅଛନ୍ତି? ଆଜିର ଟପିକ୍ରେ ମୁଁ କହିବି, ମୁଁ ଗୋଟା ଫଳ ଖାଇବାକୁ ଭଲ ପାଏ, ତେବେ ଖାଇଲେ ଫଳ ଗୋଟା ଖାଇଲେ ଦେହ ପାଇଁ ବହୁତ ଭଲ। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସୁନ୍ଦର ମେସେଜ ପାଇଁ। ପରବର୍ତ୍ତୀ ମେସେଜଟି ଦେଇଛନ୍ତି ରାଜେନ୍ଦ୍ର ନନା, ନୂଆଗାଁ କଟକରୁ। ଗୁଡ୍ ଆଫ୍ଟରନୁନ୍ ସାର୍, ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ସୁନ୍ଦର ପ୍ରୋଗ୍ରାମ ପାଇଁ। ମୋତେ ଫଳ କାଟିକିରି ଖାଇବାକୁ ଭଲ ଲାଗେ। ବହୁତ ବହୁତ ଧନ୍ୟବାଦ ଆପଣଙ୍କ ସୁନ୍ଦର ମେସେଜ। ହଁ ବନ୍ଧୁ, ଫଳ କାଟିକିରି ଖାଇବାକୁ ଭଲ ଲାଗେ ବା ଗୋଟିକିଆ ଖାଇବାକୁ ଭଲ ଲାଗେ ନା ଜୁସ୍ କରି ଖାଇବାକୁ ଭଲ ଲାଗେ, ଆପଣ ଦେଇପାରିବେ ଆପଣଙ୍କର ମତାମତ ଆମକୁ ଏସ୍ଏମ୍ଏସ୍ ମାଧ୍ୟମରେ। ଏସ୍ଏମ୍ଏସ୍ କରିବାର ଆମ ନମ୍ବର ହେଲା 09495963210। ଆମ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏ ନମ୍ବରରେ ଆପଣଙ୍କର ମତାମତ ଜଣାନ୍ତୁ। ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍।

ବନ୍ଧୁ, ଏମିତି କଥାରେ କଥାରେ ଆପଣମାନଙ୍କ ସହ ପାଖରେ ଗୀତ ପହଞ୍ଚୁ ପହଞ୍ଚୁ ପହଞ୍ଚିଗଲାଣି ମୋ ପାଖରେ ଗୋଟେ ମେସେଜଟି ଦେଇଛନ୍ତି ସନ୍ତୋଷ ବେହେରା କନ୍ତୋଲ ଆଠଗଡ଼ରୁ। ଜୟ ଶ୍ରୀ ରାଧେ ରାଧେ, ଜୟଦେବ ଭାଇ, ଗୁଡ୍ ଆଫ୍ଟରନୁନ୍। ମୋତେ ଫଳ କାଟିକି ଖାଇବାକୁ ଭଲ ଲାଗେ, ଗୋଟା ଖାଇଲେ ଦାନ୍ତ ମଝିରେ ପଶିଯାଏ ଆଉ ବିନ୍ଧେ। ବଢିଆ କଥା କହିଛନ୍ତି, ସେ ଜୁସ୍ କରି ପିଇବାକୁ ଚାହାନ୍ତି, ଖାଆନ୍ତି, ଗୋଟିକିଆ ଫଳ ନ କରି କାଟିକିରି ଖାଆନ୍ତି, କାରଣ ଅଧିକାଂଶ ଫଳ ଅଛି ଯାହାକୁ ଗୋଟିକିଆ ଖାଇହୁଏନି। କଣ କହୁଛନ୍ତି ଆପଣ, ସପୁରିକି କ'ଣ ବିନା କାଟିକିରି ଖାଇପାରିବେ କି ବନ୍ଧୁ? ଗୋଟିକି କ'ଣ ଖାଇପାରିବେ କି? ତେଣୁ କିଛି ଫଳ ଅଛି କାଟିକିରି ଖିଆଯାଏ, କାଟିବା ହଉ ବା ଗୋଟା ହଉ, ମାନେ ମୁଁ ଜୁସ୍ କଥା କହୁଛି, ଜୁସ୍ କରିବା ନା ଆମେ ଗୋଟିକିଆ ଖାଇବା, ତ ଜୁସ୍ ପିଅନ୍ତୁ ନାହିଁ, ସେ ଫଳକୁ ଚୁବି ଚୁବି ଖାଇବାକୁ ଭଲ ପାଆନ୍ତି। ତ ବହୁତ ବଢିଆ କଥା। ତ ଏମିତି ଆପଣ ମଧ୍ୟ ଚାହିଁଲେ ଆମକୁ ମେସେଜ୍ କରିପାରିବେ, ଆପଣଙ୍କର ମତାମତ ଜଣାଇ ପାରିବେ, ପ୍ରକୃତରେ ଫଳ ଆପଣଙ୍କୁ କିଭଳି ଖାଇବାକୁ ଭଲ ଲାଗେ, ଜୁସ୍ କରିକିରି ନା ଗୋଟିକିଆ ବା କାଟିକିରି ଚୋବେଇକିରି ଖାଇବାକୁ ଫଳ ଭଲ ଲାଗେ, କାରଣ ଫଳ ଉଭୟ ପ୍ରକାରରେ ଉଭୟ ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ ଉପକାରିତା ଅଛି। ଆପଣ ଫଳକୁ ଚୋବେଇ ଖାଇଲେ ଯେଉଁ ଉପକାରିତା ମିଳେ, ଜୁସ୍ କରି ପିଇଲେ ସେ ଉପକାରିତା ମିଳେନି। ତ ଜୁସ୍ କେତେବେଳେ ଆବଶ୍ୟକ ହେବେ ଆଉ ଫଳକୁ କେତେବେଳେ ଆପଣ ଚୋବେଇ ନ ଖାଇଲେ ଜୁସ୍ କରି ଖାଇବେ ତାହା ବି ରହିଛି। ଯେତେବେଳେ ସ୍ୱାସ୍ଥ୍ୟ ଅସୁବିଧା ଥାଏ ସେତେବେଳେ ମଧ୍ୟ ଜୁସ୍ କରି ପିଆଯାଇପାରେ। ତ ଆପଣଙ୍କର ଦିଅନ୍ତୁ ମତାମତ ଆଉ ଶୁଣୁଥାନ୍ତୁ ମିଠା କିଟା ଟ୍ୟୁନ୍ କରୁଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ଫଳ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ କାରଣ ଏଥିରେ ପ୍ରଚୁର ପରିମାଣର ଭିଟାମିନ୍, ଫାଇବର୍, ଆଣ୍ଟିଅକ୍ସିଡେଣ୍ଟ ଥାଏ ଯାହା ଶରୀରକୁ ସୁସ୍ଥ ଆଉ ଶକ୍ତିଶାଳୀ ରଖିଥାଏ। ଦୈନିକ ଫଳ ଖାଇବା ଦ୍ୱାରା ହୃଦୟ ସୁରକ୍ଷିତ ରହେ, ପାଚନ ପ୍ରକ୍ରିୟା ଭଲ ହୁଏ, ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଆଉ ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିଥାଏ। ଫଳ ପୋଷକ ତତ୍ତ୍ୱରେ ଭରପୁର, ଫଳରେ ଭିଟାମିନ୍ ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ ଯେପରିକି ଆଇରନ୍, କ୍ୟାଲସିୟମ୍, ଫସ୍ଫରସ୍, ଜିଙ୍କ୍ ଆଉ ଫାଇବର ଥାଏ। ଫଳରେ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ ଯେପରିକି ଆଇରନ୍, କ୍ୟାଲସିୟମ୍, ଫସ୍ଫରସ୍, ଜିଙ୍କ୍ ଆଉ ଫାଇବର ଥାଏ, ଫଳରେ ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ, ଫଳ ଶୀଘ୍ର ହଜମ ହୋଇଯାଏ ଆଉ ପେଟ ସମସ୍ୟା ଦୂର କରିଥାଏ।

କୋଲେଷ୍ଟ୍ରଲ କମ୍ କରିବା ଏବଂ ହୃଦୟକୁ ସୁରକ୍ଷିତ ରଖିବାରେ ଫଳ ସାହାଯ୍ୟ କରେ। ଏଥିରେ କମ୍ କ୍ୟାଲୋରି ଥିବାରୁ ଓଜନ ନିୟନ୍ତ୍ରଣ ରହେ। ଏଥିରେ ଭିଟାମିନ୍ ଥିବା ଯୋଗୁଁ ଚର୍ମ ମଧ୍ୟ ଚମକଦାର ହୁଏ।

ବନ୍ଧୁ, ଫଳ ଖାଆନ୍ତୁ କି ଜୁସ୍ କରି, ଯିଏ ଉପକାରୀ ତାହା ହିଁ ଖାଆନ୍ତୁ। କାରଣ ଫଳକୁ ଚୋବେ ଖାଇବାରେ ଯେଉଁ ଆନନ୍ଦ ଥାଏ, ଜୁସ୍ କରି ପିଇଦେଲେ ସେ ଆନନ୍ଦ ମିଳେନି। ତେଣୁ ବନ୍ଧୁ, ଜୁସ୍ ଆବଶ୍ୟକ ଯେତେବେଳେ ସେତେବେଳେ ପିଅନ୍ତୁ, କିନ୍ତୁ ଫଳକୁ ସବୁବେଳେ କାଟିକିରି କିମ୍ବା ଗୋଟା ଚୋବେଇକରି ଖାଆନ୍ତୁ। ହଁ, ମନେ ରଖନ୍ତୁ, ଯେକୌଣସି ଫଳ ଖାଇବା ପୂର୍ବରୁ ଭଲ ଭାବରେ ଧୋଇ ଦିଅନ୍ତୁ, କାରଣ ଫଳ ଉପରେ ଅନେକ କୀଟ ପତଙ୍ଗ, ବିଭିନ୍ନ ପ୍ରକାର କୀଟାଣୁ ଜୀବାଣୁ ମଧ୍ୟ ବସିଥାନ୍ତି। ବର୍ତ୍ତମାନ ସମୟରେ ତ ଅନେକ ସିଜିନ୍ ଫଳ ମିଳୁଛି, ଯେଭଳିକି ଆମ୍ବ, କାଜୁ, କାଜୁର ଫଳ ମଧ୍ୟ ଯେଉଁ ଫୁଲଟି ହୋଇଛି ତାକୁ ମଧ୍ୟ ଅନେକ ଲୋକ ଖାଆନ୍ତି। ଅନ୍ୟାନ୍ୟ ଫଳ ମଧ୍ୟ ମିଳୁଛି, ପଣସ ଆଉ କେତେ ଦିନ ଗଲେ ଆସିଯିବ, ପଣସ ଆସିଗଲାଣି, ସପୁରୀ ମଧ୍ୟ ଆସିଯିବ, ଆହୁରି ଅନେକ ଫଳ ଆସିବ, ସେସବୁକୁ ଖାଆନ୍ତୁ ମଧ୍ୟ। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆପଣମାନେ ଓଡ଼ିଆରେ ସମ୍ବାଦ କିଛି ସମୟ ପରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ ଗଣତି। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ଭୋଟ ଗଣତିରେ ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। 190 ଆସନରେ ବିଜେପି ଆଗୁଆ, 95 ତୃଣମୂଳ କଂଗ୍ରେସ। ଆସାମରେ ବିଜେପି 80 ଆସନରେ ଆଗୁଆ ଏବଂ ତାମିଲନାଡୁରେ 110 ଆସନରେ ଆଗରେ ରହିଛି ଟିଭିକେ। କେରଳରେ ୟୁଡିଏଫ୍ ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳମ୍, ଆସାମ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ 8:00 ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବା ପରେ ଇଭିଏମ୍ ଗଣତି ଜାରି ରହିଛି। ଏଥିସହିତ 5 ରାଜ୍ୟର 7 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ଭୋଟ ଗଣତି ଜାରି ରହିଛି। ପଶ୍ଚିମବଙ୍ଗରେ ବିଜେପି ବିଜୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଛି। 294 ଆସନ ମଧ୍ୟରୁ 293 ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ବିଜେପି 190 ଆସନରେ ଆଗୁଆ ଥିବାବେଳେ ତୃଣମୂଳ କଂଗ୍ରେସ 95, ସିପିଏମ୍ ଗୋଟିଏ ଏବଂ ଅନ୍ୟ ଦଳଗୁଡ଼ିକ 4 ଆସନରେ ଆଗରେ ଅଛନ୍ତି। 15 କ୍ଷମତାରେ ରହିବା ପରେ ତୃଣମୂଳ କଂଗ୍ରେସ ପରାଜୟ ଆଡ଼କୁ ଅଗ୍ରସର ହେଉଛି। ସେଠାରେ ସରକାର ଗଠନ ପାଇଁ 148 ଆସନର ଆବଶ୍ୟକତା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଭବାନୀପୁର ଆସନରେ ବିଜେପି ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆଗରେ ରହିଥିବା ବେଳେ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀ ଆଗରେ ଅଛନ୍ତି। ଆସନସୋଲ ଦକ୍ଷିଣ ଆସନରେ ବିଜେପି ପ୍ରାର୍ଥୀ ଅଗ୍ନିମିତ୍ର ପଲ ଟିଏମ୍ସିର ତାପସ ବାନାର୍ଜୀଙ୍କଠାରୁ ଆଗରେ ରହିଥିବା ବେଳେ ଯାଦବପୁରରେ ବିଜେପି ପ୍ରାର୍ଥୀ ସର୍ବରୀ ମୁଖାର୍ଜୀ ଟିଏମ୍ସି ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଆଗରେ ଅଛନ୍ତି। ଆର୍ଜିକର ଘଟଣାର ପୀଡ଼ିତାଙ୍କ ମାତା ତଥା ବିଜେପି ପ୍ରାର୍ଥୀ ରତ୍ନା ଦେବନାଥ ପାଣିହାଟ ଆସନରୁ ଆଗରେ ଅଛନ୍ତି। ଆମ ଜନତା ଉନ୍ନୟନ ପାର୍ଟି ମୁଖ୍ୟ ହୁମାୟୁନ କବୀର ନୱାଡ଼ା ଆସନରେ ଟିଏମ୍ସି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି। ପଶ୍ଚିମବଙ୍ଗରେ 2 ପର୍ଯ୍ୟାୟରେ ଗତମାସ 23 152 ଏବଂ 29 ତାରିଖରେ 142 ଆସନରେ ମତଦାନ ହୋଇଥିଲା। ମାଗ୍ରାହାଟ ପଶ୍ଚିମର 11 ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ଅଞ୍ଚଳର 4 ଆସନରେ ଗତ 2 ତାରିଖରେ ପୁନଃ ମତଦାନ ହୋଇଥିବା ବେଳେ ଫାଲ୍ଟା ବିଧାନସଭା ଆସନ ପାଇଁ ପୁଣିଥରେ ଚଳିତ ମାସ 21 ତାରିଖରେ ଭୋଟ୍ ଗ୍ରହଣ କରାଯାଇ 24 ତାରିଖରେ ଭୋଟ୍ ଗଣତି ହେବ। ଚଳିତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ 291 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ବିଜେପି ସମସ୍ତ 294 ଆସନ ଏବଂ କଂଗ୍ରେସ 292 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 2021 ନିର୍ବାଚନରେ ତୃଣମୂଳ କଂଗ୍ରେସ 215 ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ 77 ଆସନ ମିଳିଥିଲା। ତାମିଲନାଡୁରେ 62 କେନ୍ଦ୍ରରେ ଭୋଟ୍ ଗଣତି ଜାରି ରହିଛି। 234 ଆସନରେ ଫଳାଫଳ ଆସିବା ଆରମ୍ଭ ହୋଇଥିବା ବେଳେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ନେତୃତ୍ୱାଧୀନ ତାମିଲଗା ଭେଟ୍ରି କଡ଼ଗମ୍ ଟିଭିକେ ଦଳ 110 ଆସନରେ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଶାସକ ଡିଏମ୍କେ 49 ଆସନରେ ଆଗୁଆ ଥିବାବେଳେ ଏଆଇଏଡିଏମ୍କେ 56 ଆସନରେ ଆଗରେ ରହିଛି। ପିଏମ୍କେ 5, କଂଗ୍ରେସ 4 ଏବଂ ବିଜେପି 2 ଆସନରେ ଆଗରେ ଅଛନ୍ତି। ଚଳିତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍, ଏଆଇଏଡିଏମ୍କେର ସନ୍ଥନା କ୍ରିଷ୍ଣନ୍, ଟିଭିକେର ଭିଏସ୍ ବାସୁ, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ପ୍ରମୁଖ ରହିଛନ୍ତି। ଆସାମରେ 126 ଆସନ ପାଇଁ ଭୋଟ୍ ଗଣତି ସୁରୁଖୁରୁରେ ଚାଲିଥିବା ବେଳେ 126 ଆସନର ଫଳାଫଳ ଆସିବାରେ ଲାଗିଛି। ବିଜେପି 80 ଆସନରେ ଆଗରେ ରହିଥିବା ବେଳେ ଆସାମ ଗଣପରିଷଦ 9 ଏବଂ କଂଗ୍ରେସ 24 ଆସନରେ ଆଗରେ ରହିଛନ୍ତି। ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ 10 ଆସନରେ ଆଗରେ ରହିଛି। ବିଜେପି ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିକଟତମ କଂଗ୍ରେସ ପ୍ରାର୍ଥୀ ବିଦିଶା ଲିଓଙ୍ଗଙ୍କଠାରୁ 7,000 ଅଧିକ ଭୋଟ୍ରେ ଆଗରେ ଅଛନ୍ତି। ଜାଲୁକବାରୀ ବିଧାନସଭା ଆସନରୁ 6ଷ୍ଠ ଥର ପାଇଁ ହିମନ୍ତ ବିଶ୍ୱଶର୍ମା ନିର୍ବାଚନ ଲଢୁଛନ୍ତି। ଆସାମ କଂଗ୍ରେସ ଅଧ୍ୟକ୍ଷ ଗୌରବ ଗୋଗୋଇ ଜୋରହାଟ ଆସନରେ ବିଜେପି ପ୍ରାର୍ଥୀ ହିତେନ୍ଦ୍ରନାଥ ଗୋସ୍ୱାମୀଙ୍କଠାରୁ ପଛରେ ଅଛନ୍ତି। ବିଜେପି ନେତୃତ୍ୱାଧୀନ ଆସାମ ସରକାରର ଅନେକ ମନ୍ତ୍ରୀ ଆଗରେ ରହିଥିବା ଜଣାପଡ଼ିଛି। କେରଳରେ ଭୋଟ୍ ଗଣତି ଜାରି ରହିଥିବା ବେଳେ କଂଗ୍ରେସ 3 ଆସନରେ ବିଜୟ ଲାଭ କରିଛି, 69 ଆସନରେ ଆଗରେ ରହିଛି।

ଇଣ୍ଡିଆନ୍ ୟୁନିୟନ୍ ମୁସଲିମ୍ ଲିଗ୍ 22 ଆସନରେ ଆଗୁଆ ରହିଥିବା ଜଣାପଡ଼ିଛି। ଶାସକ ସିପିଆଇଏମ୍ ଗୋଟିଏ ଆସନରେ ବିଜୟ ଲାଭ କରିଥିବା ବେଳେ 26 ଆସନରେ ଆଗରେ ରହିଛି। ସିପିଆଇ 9, କେରଳ କଂଗ୍ରେସ 7 ଓ ବିଜେପି 2 ଆସନରେ ଆଗରେ ରହିଛି। ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ନେତା ପିନରାଇ ବିଜୟନ୍ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ପଛରେ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଜର୍ଜ କୁରିଆନ୍ କଂଗ୍ରେସ ପ୍ରାର୍ଥୀ ରୋନି କେ ବେବିଙ୍କଠାରୁ ପଛରେ ଅଛନ୍ତି। ପୁଡୁଚେରୀରେ 30 ବିଧାନସଭା ଆସନରେ 6 କେନ୍ଦ୍ରରେ ମତଗଣନା ଚାଲିଛି। 30 ଆସନ ମଧ୍ୟରୁ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ 5 ଆସନରେ ବିଜୟ ଲାଭ କରିଥିବାବେଳେ 4 ଆସନରେ ଆଗରେ ରହିଛି। ବିଜେପି 2 ଆସନରେ ବିଜୟ ଲାଭ କରିଥିବାବେଳେ 2 ଆଗୁଆ ଏବଂ କଂଗ୍ରେସ 2 ଆସନରେ ବିଜୟ ଲାଭ କରିଛି। ଏଆଇଏଡିଏମ୍କେ ଏବଂ ଡିଏମ୍କେ 1 ଲେଖାଏଁ ଆସନରେ ବିଜୟ ହାସଲ କରିଥିବାବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ 294 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ଭିପି ରାମଲିଙ୍ଗମ୍, ଗୃହମନ୍ତ୍ରୀ ଏ ନବଶିବାୟମ୍, ବାଚସ୍କତି ଆର୍ ସେଲଭମ୍ ଏବଂ ବିରୋଧୀ ଦଳ ନେତା ଆର୍ ଶିବା ଅଛନ୍ତି। 5 ରାଜ୍ୟର 7 ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନ ପାଇଁ ମଧ୍ୟ ଭୋଟ୍ ଗଣନା ଜାରି ରହିଛି। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର 2 ଲେଖାଏଁ ଓ ଗୁଜରାଟ, ତ୍ରିପୁରା ଏବଂ ନାଗାଲାଣ୍ଡର 1 ଲେଖାଏଁ ଆସନରେ ଉପନିର୍ବାଚନ ହୋଇଥିଲା। ସର୍ବଶେଷ ଫଳାଫଳ ଅନୁଯାୟୀ ବିଜେପି 2 ଆସନରେ ବିଜୟ ଲାଭ କରିଥିବାବେଳେ 3 ଆସନରେ ଆଗରେ ରହିଛି। କଂଗ୍ରେସ ଏବଂ ଏନ୍ସିପି 1 ଲେଖାଏଁ ଆସନରେ ଆଗରେ ଅଛନ୍ତି। ତ୍ରିପୁରାର ଧର୍ମନଗର ଆସନରେ ବିଜେପି ପ୍ରାର୍ଥୀ ଜହର ଚକ୍ରବର୍ତ୍ତୀ ସିପିଆଇଏମ୍ର ଅମିତାଭ ଦତ୍ତଙ୍କୁ 18,290 ଖଣ୍ଡ ଭୋଟ୍ରେ ପରାସ୍ତ କରିଥିବାବେଳେ ନାଗାଲାଣ୍ଡର କୋରିଡାଙ୍ଗ ଆସନରେ ବିଜେପିର ଦାଉଚିର ଇନ୍ସେନ୍ ନିକଟତମ ସ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀ ତୋଷି କାବାଙ୍କୁ 3,000 ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି। କର୍ଣ୍ଣାଟକର ଦେବନାଗର ଦକ୍ଷିଣ ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଥିବାବେଳେ ବାଗଲକୋଟ୍ ଆସନରେ କଂଗ୍ରେସ ପ୍ରାର୍ଥୀ 17,000 ଅଧିକ ଭୋଟ୍ରେ ଆଗରେ ଅଛନ୍ତି। ମହାରାଷ୍ଟ୍ରରେ ଉପମୁଖ୍ୟମନ୍ତ୍ରୀ ତଥା ଏନ୍ସିପି ପ୍ରାର୍ଥୀ ସୁନେତ୍ରା ଅଜିତ ପାୱାର ବାରାମତୀ ଆସନରୁ 78,000 ଅଧିକ ଭୋଟ୍ରେ ଆଗରେ ଥିବାବେଳେ ରାହୁରୀ ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ଗୁଜରାଟର ଉମ୍ରେଥ ଆସନରେ ବିଜେପି ପ୍ରାର୍ଥୀ 29,000 ଅଧିକ ଭୋଟ୍ରେ ଆଗରେ ରହିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହେଉଛି। ଅଗ୍ନି ନିରାପତ୍ତା ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଏହି ସପ୍ତାହ ପାଳନ କରାଯିବ। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଅଗ୍ନି ନିରାପତ୍ତା ସପ୍ତାହର ଉଦ୍ଘାଟନ କରିବେ। ସେ ନୂଆଦିଲ୍ଲୀର କର୍ତ୍ତବ୍ୟ ଭବନସ୍ଥିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ଶପଥ ଗ୍ରହଣର ନେତୃତ୍ୱ ନେବେ। ସପ୍ତାହବ୍ୟାପୀ ସମଗ୍ର ଦେଶରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ସଚେତନତା ଅଭିଯାନ, ମକ୍ ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକଳାପ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ରକ୍ଷା ତ୍ରିବେଣୀ ସଂଗମ ସିମ୍ପୋଜିୟମ୍ ଉଦ୍ଘାଟନ କରିବେ। ସିମ୍ପୋଜିୟମ୍ରେ ପ୍ରଯୁକ୍ତି ବିଦ୍ୟା, ଶିଳ୍ପ ଏବଂ ସେନା ଏକତ୍ରୀକରଣ ବିଷୟରେ ଆଲୋଚନା ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ସିମ୍ପୋଜିୟମ୍ ବିଭିନ୍ନ ଆହ୍ୱାନଗୁଡ଼ିକୁ ଦୂର କରିବା ପାଇଁ ଅତ୍ୟାଧୁନିକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ ଏବଂ ସମନ୍ୱିତ କରିବା ପାଇଁ ଏକ ସକ୍ରିୟ ମଞ୍ଚ ଭାବରେ କାର୍ଯ୍ୟ କରିବ। ଏହି ପ୍ରଦର୍ଶନୀରେ ଦେଶର ଏମ୍ଏସ୍ଏମ୍ଇ, ଘରୋଇ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଫାର୍ମ, ଷ୍ଟାର୍ଟଅପ୍ ଏବଂ ନବସୃଜନକାରୀଙ୍କ ସମେତ ବିଭିନ୍ନ ଅଂଶଗ୍ରହଣକାରୀ ସାମିଲ ହେବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ସନ୍ଧ୍ୟା 7:30 ମ୍ୟାଚ୍ ଖେଳାଯିବ। ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହୋଇଥିଲେ। ଏପର୍ଯ୍ୟନ୍ତ ପଏଣ୍ଟ ତାଲିକାରେ 9 ମ୍ୟାଚ୍ରୁ 13 ହାସଲ କରି ପଞ୍ଜାବ କିଙ୍ଗ୍ସ ଶୀର୍ଷରେ ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ 12 ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ କ୍ରୀଡ଼ା ସଂଘ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଇଣ୍ଡିଆନ୍ ଇଣ୍ଡୋର ଓପନ୍ କମ୍ବାଇଣ୍ଡ ଇଭେଣ୍ଟ ଆଣ୍ଡ ପୋଲ୍ ଭଲ୍ଟ ପ୍ରତିଯୋଗିତାରେ ଗତକାଲି ଓଡ଼ିଶାର ପୂର୍ଣ୍ଣିମା ହେମ୍ରମ୍ ମହିଳା ପେଣ୍ଟାଥଲମ୍ରେ ସ୍ୱର୍ଣ୍ଣପଦକ ପାଇଛନ୍ତି। ତାମିଲନାଡୁର ବାରାନିକା ପୋଲ୍ ଭଲ୍ଟରେ 4.23 ମିଟର ଅତିକ୍ରମ କରି ସେ ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ବୃଦ୍ଧି ପାଉଥିବା ଆସ୍ଥା ପ୍ରମାଣିତ କରିଛି। ସେ କହିଛନ୍ତି ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ଏନ୍ଡିଏ ବିକାଶ ଉପରେ ପ୍ରାଧାନ୍ୟ ଦେଉଥିବାରୁ ସମର୍ଥନ ବୃଦ୍ଧି ପାଇଛି। ସେ କହିଛନ୍ତି ଯୁବ ଭୋଟରମାନେ ମୂଲ୍ୟଭିତ୍ତିକ ବିକାଶକୁ ଅଗ୍ରାଧିକାର ଦେଉଛନ୍ତି। 4 ରାଜ୍ୟ ଓ 1 କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ଭୋଟ୍ଗଣତି। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ଭୋଟ୍ଗଣତିରେ ପୂର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। 190 ଆସନରେ ବିଜେପି ଆଗୁଆ ଥିବାବେଳେ 95 ଆସନରେ ତୃଣମୂଳ କଂଗ୍ରେସ ଆଗରେ ରହିଛି। ଆସାମରେ ବିଜେପି 80 ଆସନରେ ଆଗରେ ରହିଛି ଏବଂ ତାମିଲନାଡୁରେ 110 ଆସନରେ ଆଗରେ ରହିଛି ଟିଭିକେ। କେରଳରେ

नमस्कार। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: आकाशवाणी कटक आम परवर्ती कार्यक्रम आंचलिक संवाद।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଚାରୋଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବହୁମତ, କେରଳମ୍ରେ ୟୁଡିଏଫ୍, ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ଏବଂ ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ ସଂଖ୍ୟାଗରିଷ୍ଠତାଠାରୁ କିଛି ଆସନ ପଛରେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା 1,23,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଏବଂ ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍କରଣ କରି ଆଜି ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି। ଅପରାହ୍ନ 2 ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ପଶ୍ଚିମବଙ୍ଗ ଓ ଆସାମରେ ବିଜେପି ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର ହେଉଛି। କେରଳରେ ୟୁଡିଏଫ୍ ମେଣ୍ଟ ସଂଖ୍ୟାଗରିଷ୍ଠତାରେ ଆଗରେ ଥିବାବେଳେ ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ସରକାର ଗଢ଼ିବା ପାଇଁ ସଂଖ୍ୟାଗରିଷ୍ଠତା ନମ୍ଘରରୁ କିଛି ଆସନ କମ୍ରେ ରହି ଅନ୍ୟ ଦଳମାନଙ୍କ ତୁଳନାରେ ସର୍ବାଧିକ ଆସନରେ ଆଗରେ ରହିଛି। 30 ଆସନ ବିଶିଷ୍ଟ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ 15 ଆସନରେ, କଂଗ୍ରେସ 11 ଏବଂ ଅନ୍ୟ ଦଳମାନେ 3 ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଭୋଟ୍ ଗଣତି ଜାରି ରହିଛି। ଆଜି ସକାଳ 8 ଭୋଟ୍ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରାଯିବା ପରେ ଇଭିଏମ୍ ଗଣତି ଜାରି ରହିଛି। ଏଥିସହିତ 5 ରାଜ୍ୟର 7 ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମଧ୍ୟ ଭୋଟ୍ ଗଣତି ଜାରି ରହିଛି। ବିଧାନସଭା କମିଟିର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ବାଚସ୍କତି ନରେନ୍ଦ୍ର ସିଂ ତୋମାରଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ବିଧାନସଭାଗୁଡ଼ିକର କମିଟି ବ୍ୟବସ୍ଥା ଓ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶକୁ ନେଇ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯିବ ଏବଂ ବିଭିନ୍ନ ବୁଝାମଣାପତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାକ୍ଷରିତ ହେବ। ଏଥିସହିତ ଶିଳ୍ପ ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହେବାର

କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ହାଇଦ୍ରାବାଦ ଓ କୋଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରୁ ପ୍ରାୟ 1.5 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରସ୍ତାବ ଆସିଥିଲା। ହାଇଦ୍ରାବାଦ ସମ୍ମିଳନୀରେ 13ଟି ବୁଝାମଣାପତ୍ର ଏବଂ କୋଲକାତା କାର୍ଯ୍ୟକ୍ରମରେ 27ଟି ବୁଝାମଣାପତ୍ର ସରକାର ସ୍ୱାକ୍ଷରିତ କରିଥିଲେ। ରାଜ୍ୟରେ ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ଆଜି ସହାୟତା ରାଶି ପ୍ରଦାନ କରାଯାଇଛି। ଭୁବନେଶ୍ୱର ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ

ଛତ୍ରପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଛତ୍ରପୁର ସଂକୁଳର 6 ବିଦ୍ୟାଳୟର ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ 105 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଥିଲେ। ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା 9 ତାରିଖ ଶନିବାର ଦିନ ଅନୁଷ୍ଠିତ ହେବ। ହାଇକୋର୍ଟ ସମେତ ପ୍ରତ୍ୟେକ ଜିଲ୍ଲା ଓ ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ଥିବା ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ସମାଧାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଅଦାଲତ ଅନୁଷ୍ଠିତ ହେବ। ପାଣିପାଗ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି। ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ୍ଗଣତି ଜାରି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବହୁମତ, କେରଳମ୍ରେ ୟୁଡିଏଫ୍, ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ଏବଂ ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ ସଂଖ୍ୟାଗରିଷ୍ଠତାଠାରୁ କିଛି ଆସନ ପଛରେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା 1,23,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଏବଂ ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍ମରଣ କରି ଆଜି ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଉତ୍ତୁଙ୍ଗ ପର୍ବତମାଳା ବିସ୍ତୀର୍ଣ୍ଣ ଉର୍ବର ସମତଳ ଭୂମି, ଉଚ୍ଚ ମାଳଭୂମି, ଦିଗନ୍ତ ବିସ୍ତାରୀ ଶୁଷ୍କ ମରୁଭୂମି, ନିବିଡ଼ ବନରାଜି, ମନୋହର ହ୍ରଦ, ଗଭୀର ସାଗର ଓ ମହାସାଗର, ଉର୍ବର ଉପକୂଳ, ସୁବିସ୍ତୃତ ନଦୀ ଅବବାହିକା, ଏସବୁକୁ ନେଇ ଗଢ଼ା ଆମ ମାଟି ମା ଭାରତ। ଏ ମାଟିର ଇତିହାସ ଯେତିକି ଚର୍ଚ୍ଚିତ, ଏହାର ଭୂଗୋଳ ସେତିକି ସୁଶୋଭିତ, ଏହାର ଐତିହ୍ୟ ଯେତିକି ପରିପୂର୍ଣ୍ଣ, ଏହାର କଳା ସାମ୍ରାଜ୍ୟ, କଳା ସାହିତ୍ୟ ସଂସ୍କୃତି ସେତିକି ସ୍ୱର୍ଣ୍ଣମୟ, ଜ୍ଞାନ ଗରିମାରେ ଏ ମାଟି ଯେତିକି ବିଖ୍ୟାତ ସେତିକି ପ୍ରସିଦ୍ଧ ଏହାର ବୀରତ୍ୱ, ସାମ୍ରାଜ୍ୟ ଆଉ ଆଭିଜାତ୍ୟ। ତେଣୁ ଏ ମାଟିର କଥା, ଏ ମାଟିର ବୀରଙ୍କ ଗାଥାକୁ ନେଇ ଆରମ୍ଭ କରିଛୁ କାର୍ଯ୍ୟକ୍ରମ ମୋ ଦେଶ।

ବିଶ୍ୱର ପରାକ୍ରମୀ ସେନା ମଧ୍ୟରେ ଅନନ୍ୟ ଭାରତୀୟ ନୌସେନା। ଭାରତୀୟ ସାମରିକ ବାହିନୀର ତିନି ସେନା, ସ୍ଥଳସେନା, ବାୟୁସେନା ଓ ନୌସେନା ମଧ୍ୟରେ ନୌସେନାର ପରାକ୍ରମ ବୀରତ୍ୱ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। 1971 ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ଅବିସ୍କରଣୀୟ ବୀରତ୍ୱ ଆଉ ବିଜୟ କୋଟି କୋଟି ଭାରତୀୟଙ୍କ ହୃଦୟ ଜଳି ନେଇଥିଲା। ସେହି ସ୍କରଣୀୟ ମୁହୂର୍ତ୍ତକୁ ମନେ ରଖିବା ପାଇଁ ପ୍ରତ୍ୟେକ ବର୍ଷ December 4 ପାଳିତ ହୁଏ ଭାରତୀୟ ନୌସେନା ଦିବସ। ଉକ୍ତ ଯୁଦ୍ଧରେ ଶହୀଦ ହୋଇଥିବା ସମସ୍ତ ନୌସେନା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ନୌସେନା ଦିବସ ପାଳନ କରାଯାଇଥାଏ ଏବଂ ନୌସେନାକୁ ତା'ର ପରାକ୍ରମକୁ ମନେ ରଖାଯାଇଥାଏ।

ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା। ତେବେ ଦେଶ ସ୍ୱାଧୀନ ହେବା ପରେ ଭାରତୀୟ ନୌସେନା ନିଜର ଯୁଦ୍ଧ କୌଶଳ ପାଇଁ ସାମରିକ ବାହିନୀରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। December 3, 1971 ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ଭାରତୀୟ ବାୟୁସେନା ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣର ମୁକାବିଲା କରି ଭାରତୀୟ ନୌସେନା ସର୍ବାଧିକ 3 ଯୁଦ୍ଧ ଜାହାଜ ଆଇଏସ୍ଏନ୍ ବୀର, ଆଇଏସ୍ଏନ୍ ନିପଟ ଜାଓ ଓ ଆଇଏସ୍ଏନ୍ ନିର୍ଘାଟ 3 ଜାହାଜ ସର୍ବାଧିକ ବେଗରେ କରାଚୀ ଆଡ଼କୁ ମାଡ଼ିଯାଇ ପାକିସ୍ତାନ ନୌସେନାକୁ ଟକ୍କର ଦେଇଥିଲା। ଏହି ଅପରେସନ୍ ସମୟରେ ଭାରତୀୟ ନୌସେନା ପାକିସ୍ତାନ ସେନାର 3 ଜାହାଜକୁ ନଷ୍ଟ କରିବାରେ ସକ୍ଷମ ହୋଇଥିଲା। ଭାରତୀୟ ନୌସେନାକୁ ଏହି ସଫଳତା ଦେବା ପଛରେ ଆକ୍ରମଣର ନେତୃତ୍ୱ ନେଇଥିଲେ କମାଣ୍ଡର କେପି ଗୋପାଳ ରାଓ। ଅପରେସନ୍ ଟ୍ରାଇଡେଣ୍ଟ ନାମରେ ପ୍ରସିଦ୍ଧ ଏହି ଘଟଣାକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ନୌସେନା ଦିବସ ପାଳନ କରାଯାଇଥାଏ।

0: के टेली लॉ न्याय बंधु कानूनी साक्षरता एवं जागरूकता कार्यक्रम से जुड़े। कानूनी सहायता टेली लॉ के टोल फ्री नंबर 1-4-4-5-4 और वेबसाइट www.tele-law.in से प्राप्त की जा सकती है।
1: ସାମୁଦ୍ରିକ କ୍ଷେତ୍ରରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି। ଋଗ୍ବେଦ ଯୁଗରୁ ଆରମ୍ଭ କରି ପୌରାଣିକ ଯୁଗ, ଇତିହାସରୁ ଆଧୁନିକ ପର୍ଯ୍ୟନ୍ତ ସବୁଠି ଭାରତୀୟ ସାମୁଦ୍ରିକ ଇତିହାସ ଲିପିବଦ୍ଧ। ରତ୍ନର ଭଣ୍ଡାର ରତ୍ନାକର କଳା, ସାହିତ୍ୟ, ସଂସ୍କୃତି, ପୁରାଣ ପରମ୍ପରାରୁ ଆରମ୍ଭ କରି ସଭ୍ୟତା ପର୍ଯ୍ୟନ୍ତ ଭାରତୀୟଙ୍କ ସହ ଯୋଡ଼ି ହୋଇ ରହିଛି। ଅତୀତରେ ନୌବାଣିଜ୍ୟ କ୍ଷେତ୍ରରେ ଭାରତରେ ଏକ ଉଚ୍ଚ ପରମ୍ପରା ରହିଥିଲା। କେବଳ ନୌବାଣିଜ୍ୟ ନୁହେଁ, ନୌବାହିନୀ ମଧ୍ୟ ଭାରତକୁ ସମୃଦ୍ଧ କରିଛି। ଭାରତୀୟ ନୌବାହିନୀ ବିଶ୍ୱର ଅନ୍ୟତମ ବିଶାଳ ନୌବାହିନୀ, ଯେଉଁଥିରେ ପରିପୂର୍ଣ୍ଣ ରହିଛି ଅନେକ ବିଶାଳ ଯୁଦ୍ଧ ଜାହାଜ। ବିଗତ ଦିନରେ ଏହି ନୌବାହିନୀ ବିଶ୍ୱରେ ପରାକ୍ରମ ଦେଖାଇ ଭାରତର ବୀରତ୍ୱକୁ ପ୍ରତିପାଦିତ କରିପାରିଛି।

ଇତିହାସକୁ ଯଦି ନଜର ଦେବା, ସିନ୍ଧୁ ସଭ୍ୟତାରୁ ମେସୋପଟାମିଆ ସଭ୍ୟତା, ବୈଦିକ ଯୁଗରୁ ନନ୍ଦ ଆଉ ମୌର୍ଯ୍ୟଙ୍କ ସାମ୍ରାଜ୍ୟ, ଅଶୋକଙ୍କ ସାମ୍ରାଜ୍ୟରୁ ସାତବାହିନୀ, ଗୁପ୍ତ, ଚୋଳ, ଚେଦି, ପାଣ୍ଡ୍ୟା, କଳିଙ୍ଗ ଆଦି ସାମ୍ରାଜ୍ୟରେ ନୌବାଣିଜ୍ୟ, ନୌସେନା କେତେ ସମୃଦ୍ଧ ଥିଲା ତାହା ଆମର ପୁରାଣ ଇତିହାସରୁ ଅନୁଧ୍ୟାନ କଲେ ଜଣାପଡ଼େ। ନୌବାଣିଜ୍ୟ କ୍ଷେତ୍ରରେ ଆମ ରାଜ୍ୟର ସ୍ୱତନ୍ତ୍ର ଇତିହାସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ଜାଭା, ସୁମାତ୍ରା, ସିଂହଳ, ବାଲି, ଇଣ୍ଡୋନେସିଆ ସହିତ ଆମର ଯେଉଁ ନୌବାଣିଜ୍ୟ ପରମ୍ପରାର ସ୍ମରଣୀୟ ମୁହୂର୍ତ୍ତ ଆଜିର କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗା ଭାଷା ଆଉ ବାଲିଯାତ୍ରା ଆମକୁ ସ୍ମରଣ କରିଦିଏ।

କେବଳ ସେତିକି ନୁହେଁ, ଆଧୁନିକ ଭାରତରେ ଆରବୀୟ, ୟୁରୋପୀୟ, ପର୍ତ୍ତୁଗୀଜ, ଡଚ୍, ଫ୍ରେଞ୍ଚ, ମୋଗଲ ଏପରିକି ବ୍ରିଟିଶରମାନଙ୍କ ଶାସନ ବେଳେ ଭାରତୀୟ ନୌବାଣିଜ୍ୟ, ନୌସେନା ଓ ନୌବାହିନୀର ପରାକ୍ରମ ଦେଖିବାକୁ ମିଳେ। ଶିବାଜୀଙ୍କର ଗୋଟିଏ ବଳିଷ୍ଠ ନୌବାହିନୀ ଥିଲା ବୋଲି ବିଶ୍ୱାସ କରାଯାଏ। କୋଲାବ, ସିନ୍ଧୁଦୁର୍ଗ, ବିଜୟଦୁର୍ଗ ଆଜି ବି ଶିବାଜୀଙ୍କ ନୌବୀରତ୍ର କାହାଣୀ ବଖାଣେ। ବ୍ରିଟିଶରମାନେ ସାମୁଦ୍ରିକ ପଥରେ ହିଁ ଭାରତରେ ପ୍ରବେଶ କରିଥିଲେ ଆଉ ବାଣିଜ୍ୟ କରିବା ପାଇଁ, ତେଣୁ ସେମାନେ ଭାରତର ଶାସନର ନିଜ ହାତକୁ ନେବା ପରେ ଭାରତୀୟ ନୌବାହିନୀକୁ ସମୃଦ୍ଧ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶରମାନେ ଭାରତୀୟ ନୌବାହିନୀର ବ୍ୟବହାର କରି ବିଶ୍ୱକୁ ଚମକାଇ ଦେଇଥିଲେ।

ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଚାଲିଛି କାର୍ଯ୍ୟକ୍ରମ ମୋ ଦେଶ। ମାନେ ଦେଶ ସ୍ୱାଧୀନ ହେବା ପରେ ଭାରତୀୟ ନୌବାହିନୀରୁ ପାକିସ୍ତାନ ଅଲଗା ହୋଇଯାଇଥିଲା। ଏହାପରେ ପ୍ରଥମ ଭାଇସ୍ ଆଡମିରାଲ ଭାବେ ଦାୟିତ୍ୱ ନେଇଥିଲେ ଆର୍ଡି କାଟାରେ। 1958-22 ଏପ୍ରିଲରେ ସେ ଦାୟିତ୍ୱ ନେବା ପରେ ଭାରତୀୟ ନୌବାହିନୀର ବିସ୍ତାର କରିଥିଲେ। ପ୍ରଥମେ ସାମ ନୌ ବରୁଣ ମନ୍ତ୍ରରେ ଦୀକ୍ଷିତ ଏହି ନୌବାହିନୀ ପରେ ସତ୍ୟମେବ ଜୟତେରେ ବିଶ୍ୱାସ ରଖିଥିଲା। ଆଉ ବର୍ତ୍ତମାନ ଆମ ନୌବାହିନୀର ପ୍ରମୁଖ ମନ୍ତ୍ର ହେଉଛି।

100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକର ଦିଲ୍ ସେ ଦିଲ୍ ତକ ଆମେ କଥା ହେଉଛେ ମୋ ଦେଶକୁ ନେଇ, ଏ ଦେଶର କଥା, ଜାତିର କଥା, ବୀରଙ୍କ ଗାଥାକୁ ନେଇ ଆମେ ଚର୍ଚ୍ଚା କରୁଛେ। ଆମ ନୌସେନାର କଥା, ଭାରତୀୟ ନୌସେନାର ମୁଖ୍ୟ ଲକ୍ଷ୍ୟ ହେଉଛି ଭାରତୀୟ ତଟ ସୀମାକୁ ସୁରକ୍ଷା ପ୍ରଦାନ କରିବା। ଏହାଛଡ଼ା ଆନ୍ତର୍ଜାତିକ ସମ୍ପର୍କକୁ ଦୃଢ଼ୀଭୂତ କରିବା ଲାଗି ମଧ୍ୟ ଏହା ସଂଯୁକ୍ତ ଅଭ୍ୟାସ, ବନ୍ଦର ପରିଦର୍ଶନ, ମାନବୀୟ ମିଶନ ଓ ଆପଦ ଉଦ୍ଧାର ଆଦି ମାଧ୍ୟମରେ କାମ କରିଥାଏ। ଅଧୁନ ଆଧୁନିକୀକରଣ ଦ୍ୱାରା ସେନାବାହିନୀର କାମରେ ଲାଗୁଥିବା ପୁରାତନ ଉପକରଣଗୁଡ଼ିକ ସ୍ଥାନରେ ନୂତନ ଉପକରଣ ସ୍ଥାପନ କରାଯାଇଛି। ଭାରତୀୟ ନୌସେନାକୁ ପୂର୍ଣ୍ଣ ବିକଶିତ ନୀଳ ଜଳ ନୌସେନାରେ ପରିଣତ କରିବାର ଅଭିଯାନ ମଧ୍ୟ ସଫଳ ହୋଇପାରିଛି।

ବନ୍ଧୁ, ଆଜି ଭାରତୀୟ ନୌବାହିନୀ ଏକ ସମୃଦ୍ଧ ସାମରିକ ବାହିନୀ, ଯେଉଁଥିରେ ରହିଛି ଶତାଧିକ ଯୁଦ୍ଧ ଜାହାଜ, ବୁଡ଼ା ଜାହାଜ, କ୍ଷେପଣାସ୍ତ୍ର ପ୍ରତିକ୍ଷେପଣ ଜାହାଜ, ଏୟାରକ୍ରାଫ୍ଟ ଅବତରଣ ଜାହାଜ ଭଳି ବହୁ ଅତ୍ୟାଧୁନିକ ଯୁଦ୍ଧ ଜାହାଜ, ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ପରିପୂର୍ଣ୍ଣ ଏହି ନୌବାହିନୀ ଅତୀତରେ ବହୁ ବିଦେଶୀ ରାଷ୍ଟ୍ର ସହିତ ଏକତ୍ର ଯୁଦ୍ଧାଭ୍ୟାସ କରି ନିଜର ପରିକ୍ରମା ପ୍ରତିପାଦିତ କରିଛି। ଯୁଦ୍ଧ ଆତଙ୍କରେ କବଳିତ ଦେଶରୁ ନାଗରିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରି ଏହି ସେନା ନିଜର ବୀରତ୍ୱ ପ୍ରତିପାଦନ କରିଛି। ଉପକୂଳର ସୁରକ୍ଷା ଦେଇ ଦେଶକୁ ସମୃଦ୍ଧ କରିଛି ଆମର ନୌବାହିନୀ। ସେହି ବୀର ନୌବାହିନୀର ବୀରମାନଙ୍କୁ ଦେଶ କରୁଛି ସଲାମ। ଏଇଠି ଶେଷ କରୁଛୁ ଆଜିର କାର୍ଯ୍ୟକ୍ରମ ମୋ ଦେଶ।

ये मौसम बहुत कुछ कहता है और आपके साथ बात करने के लिए भी कहता है। ଖାଲି ସେତିକି ନୁହଁ ସାଥି, ଆପଣଙ୍କ ସହିତ କଥା ହେବା ସହିତ ମଧ୍ୟ ଆପଣଙ୍କର ମିଠା ମିଠା ଯୋଉ ମତାମତ ରହିଛି ତାକୁ ମଧ୍ୟ ଜାଣିବା ପାଇଁ ମୌସମ ବି କହୁଛି, କାହିଁକିନା ମୌସମର ନିଜର କିଛି ଠିକ୍ ଠିକଣା ନାହିଁ। କେତେବେଳେ ବର୍ଷା ହେଉଛି ତ କେତେବେଳେ ଖରା ହେଉଛି, ଆଉ କେତେବେଳକୁ ଟିକେ ଶୁଖିଲା ପାଗ ରଖୁଛି ତ କେତେବେଳେ ଏତେ ଜୋରେ ବର୍ଷା ହେଉଛି, ଝଡ଼ି ତୋଫାନ ହେଉଛି ଯେ ଆମେ କୋଉଠି ଯିବାକୁ ଚାହିଁଲେ ମଧ୍ୟ ଆମେ ଯାଇପାରୁନୁ। ସୋ ମୌସମର ହାଲ କଥା ଛାଡ଼ନ୍ତୁ, ମୌସମ ତ ଏମିତି ଚାଲିବ ହିଁ ଆଗକୁ, କାହିଁକିନା ବର୍ତ୍ତମାନ ଶିଉଲି ଅଛି ଆପଣଙ୍କ ସହିତ, ଆଉ ଶିଉଲି ଅଛି ମାନେ କିଛି ଖାସ କଥା ହେବା, ଖାସ କେତେ ଶୁଣିବା ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ୍ ଦିଲ୍ ସେ ଦିଲ୍ ତାକ୍, ଏବଂ ମୁଁ ଅଛି ମାନେ ଆପଣଙ୍କ ସହିତ ଟିକେ ଦିଲ୍ ଖୋଲିକି କଥା ହେବି ମେସେଜ ମାଧ୍ୟମରେ, ଫୋନ୍ ମାଧ୍ୟମରେ, ଆପଣଙ୍କର ରିକ୍ୱେଷ୍ଟ ସଙ୍ଗକୁ ମଧ୍ୟ ଶୁଣିବି, ଆଣ୍ଡ ମୋ ମନରେ ଯାହା ବି କିଛି ଅଛି ତାହା ମଧ୍ୟ ଆପଣଙ୍କ ସହିତ ସେୟାର କରିପାରିବି। କଥା ଦେଇଥିଲି ମାନେ ନିହାତି ଭାବରେ ଦେଖନ୍ତୁ ଆସି ମୁଁ ଆପଣଙ୍କ ସହିତ ଯୋଡ଼ି ହେଇଯାଇଛି। ସୋ ଆପଣ ମୋ ସହିତ ଏମିତି ରହିଥାନ୍ତୁ ରାତି 11:10 ପର୍ଯ୍ୟନ୍ତ। ବର୍ତ୍ତମାନ ମୁଁ ଶୁଣି ଦେଉଛି ଆପଣଙ୍କୁ ଏଇ ମିଠା ଗୀତଟି, ଷ୍ଟେ କନେକ୍ଟେଡ୍।

ପରିବାର ସହିତ ଯେତେବେଳେ ଆମେ ଏକାଠି ବସିଥାଉ, ଏକାଠି କଥାବାର୍ତ୍ତା ହେଉ, ନହେଲେ ଏକାଠି ଖାଉ। ଆଚ୍ଛା ସାଥୀ, ମୋତେ ଗୋଟେ କଥା କହିଲେ ଯେ ଫୋନ୍ଟି ଆମ ହାତରେ କଣ ପାଇଁ ଥାଏ? ସେତେବେଳେ ଆମେ ଚାହିଁଲେ ବି ଫୋନ୍କୁ ରଖିକି ଏକାଠି ମଧ୍ୟ ପରିବାର କି ସାଙ୍ଗସାଥୀମାନଙ୍କ ସହିତ ଟାଇମ୍ ସ୍ପେଣ୍ଡ କରିପାରିବା। ଆଚ୍ଛା, ଯଦି ନୋ ଫୋନ୍ ଜୋନ୍ ଟ୍ୟାଗ୍ଲାଇନ୍ ଲଗେଇବା ତାହେଲେ କେମିତି ହୁଅନ୍ତା? ମାନେ କି ନୋ ଫୋନ୍ ଜୋନ୍ ମାନେ ଯେତେବେଳକୁ ଆମେ ଆମ ପରିବାରକୁ ଟିକେ ସମୟ ଦେଉଛୁ, ଟିକେ ଗପସପ୍ ଜାରି ରହିଛି, ଟିକେ ଖାଇବା ଜାରି ରହିଛି, ଏବଂ ଆମେ କେଉଁଠି ବାହାରେ ବୁଲିବାକୁ ଯାଉଛୁ କିମ୍ବା କୌଣସି ସାଙ୍ଗସାଥୀମାନଙ୍କ ସହିତ ଆମେ ବାହାରକୁ ଯାଇଛୁ ବୁଲିବା ପାଇଁ, ସେହି ସମୟରେ ଯଦି ଆମେ ଟିକେ ଫୋନ୍ଟିକୁ ହାତ ଛଡ଼ା କରିବା ଏବଂ ସେମାନଙ୍କୁ ସମୟ ଦେବା ତାହେଲେ କେମିତି ହୁଅନ୍ତା? ଫୋନ୍ଟିକୁ ତ ଯେତିକି ସମୟ ଦରକାର ସେତିକି ସମୟ ୟୁଜ୍ କରିବା ହିଁ ଭଲ। ବାକି ସମୟ ଆମ ମୁଣ୍ଡରେ ରହିବା ଦରକାର ଯେ ଫୋନ୍ଟିକୁ ମଧ୍ୟ ରେଷ୍ଟ ଦରକାର, ତାକୁ ବି ଟିକେ ଚାର୍ଜ କରିବାକୁ ପଡ଼ିବ। ଆମେ ଯେତେବେଳେ ଖାଉଛୁ ଆମ ଫୋନ୍କୁ ମଧ୍ୟ ଖାଇବାକୁ ଦେବାକୁ ପଡ଼ିବ, ଫୋନ୍କୁ ମଧ୍ୟ ଚାର୍ଜ କରିବାକୁ ପଡ଼ିବ। ଆଉ ଯଦି ଦେଖିବା ଏମିତିରେ ବି କମ୍ ସ୍କ୍ରିନ୍ ଆଟାଚମେଣ୍ଟ ଦ୍ୱାରା ଚିନ୍ତା, ଡିପ୍ରେସନ୍ ଆଉ ନିଦ୍ରା ସମସ୍ୟା ମଧ୍ୟ ଦୂର ହୋଇଥାଏ, ଏଇଟା ଆମେ ସମସ୍ତେ ଜାଣିଛୁ। ତେଣୁ ସାଥୀ, ଯେତେବେଳକୁ ପରିବାର ସହିତ ଆପଣ ରହୁଛନ୍ତି, ସାଙ୍ଗସାଥୀମାନଙ୍କ ସହିତ ରହୁଛନ୍ତି, କିଛି ଗୋଟେ ଇମ୍ପୋର୍ଟାଣ୍ଟ କାମରେ ରହୁଛନ୍ତି, ତାହେଲେ ଆପଣଙ୍କର ଫୋନ୍ଟିକୁ ପୁରା ନୋ ଫୋନ୍ ଜୋନ୍ରେ ରଖିଦିଅନ୍ତୁ ଆଉ ଆପଣ ଆରାମସେ କାମ କରନ୍ତୁ।

ଚାଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। साथ ही से पार्क कुहंतु फुटपाथ कुहंतु जदि मॉर्निंग वॉक कि इवनिंग वॉक करछंदे ताहले तांको कथा भी कुहंतु ना काहे कि मॉल हेउ अबा काहा को आमे अपेक्षा करथुआ समय रे आमे फोन रो व्यवहार टिके बेसी करिथौ ना कोन कहउछंदी ड्राइविंग समय रे अर्जेंट कॉल भाबी कि फोन रे गपी गपी जाउ। अच्छा जो समय रे आमर फोन रो कोनोसी आवश्यकता नाही आमे ताको बारंबार अनलॉक करी कोन पई देखिथौ ସେଟାକୁ ଆମେ ନିଜେ ହିଁ ମନକୁ ପଚାରିବା ଦରକାର ଯେ ଯେତେବେଳକୁ ଫୋନର କିଛି ଆବଶ୍ୟକତା ନଥାଏ ସେହି ସମୟରେ ଆମେ ଟାଇମ୍ ପାସ୍ କରିବା ପାଇଁ ଫୋନଟାକୁ ଦେଖିଥାଉ ବିନା କାରଣରେ ବାରମ୍ବାର ଫୋନରେ ସମୟ ଦେଖିବା ବାହାନାରେ ସ୍କ୍ରିନ୍କୁ ଅନଲକ୍ କରିକି ସ୍କ୍ରଲିଂ କରିବାରେ ଲାଗିପଡ଼ୁ। ତେଣୁ ଯେତେବେଳକୁ ଆପଣଙ୍କର ଅର୍ଜେଣ୍ଟ କାମ ରହୁଛି କିମ୍ବା କିଛି ଗୋଟେ ଇମ୍ପୋର୍ଟାଣ୍ଟ କଲ୍ ଆସିଲା ଇମ୍ପୋର୍ଟାଣ୍ଟ ମେସେଜ୍ ଆସିଲା ତାକୁ ରିପ୍ଲାଏ ଦେବାର ଅଛି ଫୋନ୍ କଲ୍ସକୁ ରିସିଭ୍ କରିକି କଥା ହେବାର ଅଛି ସେତେବେଳକୁ ହିଁ ଫୋନ୍ଟିକୁ ବେଶୀ ୟୁଜ୍ କରନ୍ତୁ ବାକି ସମୟରେ ତାକୁ ନୋ ଫୋନ୍ ଜୋନ୍ରେ ପକାଇ ଦିଅନ୍ତୁ। ଏମିତି ବହୁତ ସମୟରେ ମଧ୍ୟ ଆମେ ଦେଖିବାକୁ ପାଇଛୁ ଯେ ଖାଇବା ସମୟରେ ବହୁତ ଲୋକ ଅଛନ୍ତି ଯେଉଁମାନେ କି ଫୋନ୍ ଆଡିକ୍ଟେଡ୍ ମାନେ କି ଫୋନ୍ର ରିଲ୍ସ ବ୍ୟାକ୍ ଟୁ ବ୍ୟାକ୍ ଦେଖୁଥିବେ ଏବଂ ଗୋଟେ ହାତରେ ଖାଇବା ଚାଲିଥିବ ଆଉ ଗୋଟେ ହାତରେ ମଧ୍ୟ ଆମେ ଫୋନ୍ ଖେଳେଇ ଚାଲିଥିବୁ କିନ୍ତୁ ସେଇଟା କରିବା ଏକଦମ ଭୁଲ।

ଖାଉଛନ୍ତି ଆରେ ଭାଇ ଆରାମସେ ଖାଆନ୍ତୁ ଏନ୍ଜୟ କରି ଖାଆନ୍ତୁ କାହିଁକିନା ଯେତେବେଳେ ବି ଆପଣ ଖାଉଛନ୍ତି ସେତେବେଳକୁ ଆପଣଙ୍କୁ ଖାଇବାଟାକୁ ଏନ୍ଜୟ କରିବାର ଅଛି କାହିଁକିନା ଫୋନ୍ଟା ତ ସବୁଦିନ ଆପଣଙ୍କ ପାଖରେ ହିଁ ରହିବ ଯେତେବେଳେ ଚାହିଁବେ ସେତେବେଳେ ଦେଖିପାରିବେ ଯେତେବେଳେ କାମ ହବ ସେତେବେଳେ ଫୋନ୍ରେ କାମ କରିପାରିବେ କିନ୍ତୁ ଖାଇବାଟାକୁ ତ ଏନ୍ଜୟ କରିବାର ଅଛି ନା ଆମକୁ କାହିଁକିନା ଆମ ପସନ୍ଦର ଯଦି ଖାଇବା ଥିବ ତାକୁ ଯଦି ଆମେ ଏନ୍ଜୟ ନ କରିକି ଯଦି ବାରମ୍ବାର ଆମେ ଫୋନ୍କୁ ସ୍କ୍ରଲ୍ କରୁଥିବା ତାହେଲେ ସେଇଟା ସେଇଦିନର ଖାଇବାଟାକୁ ଭାବି ନିଅନ୍ତୁ ଆମେ ମନକୁ ମନ ସ୍କିପ୍ କରିଦେଇଥାଉ ଯେତେବେଳେ ବି ଆପଣ କୌଣସି ଇମ୍ପୋର୍ଟାଣ୍ଟ କାମ ରହୁଛି ଫୋନ୍ଟିକୁ ପାଖରେ ଆଣନ୍ତୁ ଏବଂ ଫୋନ୍କୁ ଦେଖନ୍ତୁ କିନ୍ତୁ ଯେତେବେଳେ ଖାଉଛନ୍ତି କିମ୍ବା ମର୍ଣ୍ଣିଂ ୱାକ୍ କରୁଛନ୍ତି ଇଭିନିଂ ୱାକ୍ କରୁଛନ୍ତି ପାର୍କରେ ବସି ନିଜକୁ ଟିକେ ମାଇଣ୍ଡ ଫ୍ରେଶ୍ କରୁଛନ୍ତି କାହା ସହିତ ସାଙ୍ଗ ସହିତ ପାଖରେ ବସି କଥା ହେଉଛନ୍ତି ଫ୍ୟାମିଲି ସହିତ ଟାଇମ୍ ସ୍ପେଣ୍ଡ କରୁଛନ୍ତି ସେତେବେଳକୁ ଫୋନ୍ଟିକୁ ଆପଣଙ୍କ ଠାରୁ ପୁରା ଦୂରେଇକି ରଖନ୍ତୁ

ସାଥେ ବେଳେବେଳେ ଏମିତି ବି ହୁଏ ଯେ ଗୋଟେ ଛୋଟ ପିଲାଟି କାନ୍ଦୁଛି, ଜିଦି କରୁଛି, ଖାଇବନି, ଜିଦି କରୁଛି ପାଠ ପଢିବନି, ନହେଲେ ଆମ ସହିତ ଯେତେବେଳେ ସେ କିଛି କଥା ସେୟାର କରିବାକୁ ଚାହୁଁଛି, ଯଦି ଆମେ ସେତେବେଳେ ବ୍ୟସ୍ତ ରହୁଛୁ ସେହି ସମୟରେ ଆମେ ତାକୁ ସାଙ୍ଗେ ସାଙ୍ଗେ ଫୋନ୍ଟି ଧରେଇ ଦଉଛୁ ଆଉ କହୁଛି ଟିକେ ସମୟ ପାଇଁ ତୁ ଫୋନ୍ ଦେଖିଦେ ଆଉ ମୁଁ ଏ କାମଟି କରିସାରେ ତାପରେ ତୋ କଥା ଶୁଣିବି। କିନ୍ତୁ ମୁଁ ଯଦି କହିବି ଯେ ନା ଆମେ କିଛି ଭୁଲ କରୁଛୁ କି, ଯେଉଁ ସମୟଟି ସାଥୀ ଆମକୁ ପିଲାଙ୍କୁ ଦେବା କଥା ସେହି ସମୟରେ ଆମ ହାତରେ ଫୋନ୍ ରହୁଛି, ଆମ ନିଜ ହାତରେ ଫୋନ୍ ରହୁଛି, ଆଉ ଆମେ ଫୋନ୍ ଦେଖୁଛୁ ମାନେ ସେ ପିଲାଟି ଆସି ଆମ ପାଖରେ ଧୀରେ ଧୀରେ ବସିଲା, ସିଏ ମଧ୍ୟ ଆମ ସହିତ ମିଶିକି ଫୋନ୍ ଦେଖିବାରେ ଲାଗିଲା। ସୋ ମୋ ମତରେ ଯେତେବେଳକୁ ଗୋଟେ ପିଲାଟି ଆସି ଆମ ପାଖରେ ବସୁଛି କିମ୍ବା ଅଲଗା କିଛି ଫୋନ୍ରେ ଦେଖିବା ସମୟରେ ତାଠୁ ଆମେ ବୁଝେଇକି ତାଠୁ ଫୋନ୍ଟି ନେଇଆସିବା ଏବଂ ତାକୁ କିଛି ଆକ୍ଟିଭିଟିଜ୍ କରିବାକୁ ଦେବା, ଏବଂ ସିଏ ଯେତେବେଳେ ଆମଠୁ ସମୟ ମାଗୁଛି ସେତେବେଳକୁ ଆମେ ଯଦି ଆମ ଫୋନ୍ଟିକୁ ନୋ ଫୋନ୍ ଜୋନ୍ରେ ପକେଇ ଦେଉ, ଯଦି ଆମେ ରଖିଦେଉ ତାହେଲେ କେମିତି ହୁଅନ୍ତା। ପିଲାଟିକୁ କିଛି ଆକ୍ଟିଭିଟିଜ୍ କରିବାକୁ ଦେବା, ତା ସହିତ ଖେଳିବା, ମାନେ କି ତାକୁ କିଛି ଟାସ୍କ ଦେବା। ଘରେ ସାଥି ଆମେ ବହୁତ ସାରା କାମ କରୁଛୁ, କିନ୍ତୁ ପିଲାମାନଙ୍କର ମଧ୍ୟ କିଛି ଦାୟିତ୍ୱ ରହିଛି ଯେ ଘର ପ୍ରତି ଯେ ତାଙ୍କୁ ମଧ୍ୟ କିଛି ଶିଖିବାକୁ ଦରକାର, ମଧ୍ୟ ତାଙ୍କୁ ଶିକ୍ଷା ଦେବା ମଧ୍ୟ ଦରକାର ଯେ ନାଇଁ ଘରର ବହୁତ ଛୋଟ ମୋଟ କାମ ରହିଛି ଯେଉଁଗୁଡ଼ିକ ସେମାନେ କରିଲେ ମଧ୍ୟ ସେମାନେ ଖୁସି ହେବେ, ତାଙ୍କ ମା ମାନଙ୍କୁ ସାହାଯ୍ୟ କରିପାରିବେ।

ସେ ବିଷୟରେ ତାଙ୍କୁ ବୁଝେଇ ପାରିବା। ଏହା ସହିତ ମଧ୍ୟ ବହୁତ ସାରା ଗେମ୍ସ ରହିଛି, ଯେମିତିକି ଇନ୍ଡୋର ଗେମ୍ସ ମଧ୍ୟ ତାଙ୍କ ସହିତ ଆମେ ଖେଳିପାରିବା, ତାଙ୍କୁ ଗପ କହିପାରିବା, ତାଙ୍କୁ ଡ୍ରଇଂ ବିଷୟରେ କିଛି ଆମେ ଜ୍ଞାନ ଦେଇପାରିବା ଏବଂ ବୁଝେଇ ପାରିବା। ଆଉଟଡୋର ଗେମ୍ସ ମଧ୍ୟ ଖେଳିପାରିବା। ଗଛ ଲଗେଇବା କେମିତି ତା ବିଷୟରେ ମଧ୍ୟ କଥା ହେଇପାରିବା ତାଙ୍କ ସହିତ। ବହୁତ ସାରା କଥା ରହିଛି, ଛୋଟ ପିଲାମାନଙ୍କ ସହିତ ଆମେ ବସି ଏକାଠି ମଧ୍ୟ ଡିସ୍କସନ୍ କରିପାରିବା ଯେ ତାଙ୍କର ସ୍କୁଲରେ କେତୋଟି ସାଙ୍ଗ ଅଛନ୍ତି, ତାଙ୍କ ଟ୍ୟୁସନ୍ସରେ କେତୋଟି ସାଙ୍ଗ ଅଛନ୍ତି, ସେ ଆଜି କ'ଣ ଖାଇଛି, କେମିତି ତାକୁ ଫିଲ୍ ହେଉଛି ଖାଇବାଟି ଖାଇକି, ଏବଂ ଆମ ସହିତ ବହୁତ ସାରା କଥା ସେ ମଧ୍ୟ ସେୟାର କରିବାକୁ ସୁଯୋଗ ମଧ୍ୟ ପାଇବ। ସୋ ଫୋନ୍ ଜିନିଷଟି ଦେଖିବାକୁ ଭାରି ସୁନ୍ଦର, ତାକୁ ମଧ୍ୟ ଆମେ ପ୍ରତିଟି ମୁହୂର୍ତ୍ତରେ ଟାଇମ୍ ପାସ୍ କରିବା ପାଇଁ ସେ ଗୋଟେ ମାଧ୍ୟମ ହେଇଗଲାଣି। ଇମ୍ପୋର୍ଟାଣ୍ଟ କାମ ଛାଡ଼ିକି ମଧ୍ୟ ଆମେ ଯେତେବେଳକୁ ଟିକେ ସମୟ ପାଉଛୁ ନିଜ ମାଇଣ୍ଡକୁ ରିଲାକ୍ସ କରିବା ପାଇଁ ଟିକେ ଫୋନ୍ ଧରିଦେଉଛୁ। ହଁ ଠିକ୍ ଅଛି, କିନ୍ତୁ ପିଲାମାନଙ୍କ ପକ୍ଷରେ ଯଦି ଦେଖିବା ତାହେଲେ ଟିକେ ତାଙ୍କଠୁ ଦୂରେଇକି ରଖିବାଟା ବହୁତ ହି ଭଲ। ଯେମିତିକି ବହୁତ ସମୟରେ ଆମେ ଦେଖିଛୁ ଯେ ଯେଉଁ ପିଲାମାନେ ଖାଉନାହାନ୍ତି, ଯେଉଁ ପିଲାମାନେ ପାଠ ପଢ଼ୁନାହାନ୍ତି, ଯେଉଁ ପିଲାମାନେ ଜିଦି କରୁଛନ୍ତି ଯେ ନାଇଁ ମୁଁ ଏ କାମଟି କରିପାରିବିନି, ଏଇ ପାଠଟି ମୁଁ ପଢ଼ିପାରିବିନି, ଖାଦ୍ୟଟି ମୁଁ ଖାଇବିନି, ତ ସେତେବେଳେ ଆମେ ହିଁ ବଡ଼ ଲୋକମାନେ କ'ଣ କରୁଛୁ ନା ତାକୁ ଫୋନ୍ ଦେଖେଇକି ଆମେ ବୁଝେଇବା ଯେ ଖୋଇବାରେ ଲାଗୁଛୁ। ତେଣୁ ସେଇ ଯୋଉ ଅଭ୍ୟାସଟିକୁ ଆମକୁ ଧୀରେ ଧୀରେ କମେଇବାର ଅଛି, ଆଉ ସେ ଫୋନ୍ଟିକୁ ନୋ ଫୋନ୍ ଜୋନ୍ ମୋଡ୍ରେ ହିଁ ରଖିବାର ଅଛି। ମୋଡ୍ରେ ମାନେ ଆମେ ନିଜଠୁ ସେ ଫୋନ୍ଟିକୁ କିଛି ସମୟ ପାଇଁ ଦୂରେଇ ଦେବାର ଅଛି। ସେ ପିଲାଟି ଆଖି ସାମ୍ନାରେ ଯେମିତି ସେ ଫୋନ୍ଟି ନ ରହିବ ତାକୁ ମଧ୍ୟ ଲକ୍ଷ୍ୟ ରଖିବାର ଅଛି। ସେୟା କରିଲେ ହିଁ ଆମେ ଗୋଟେ ପିଲାଟିକୁ ବହୁତ ଭଲ ଭାବରେ ଆମେ ସମୟ ଦେଇପାରିବା। ଆଉ ଅଳ୍ପ ସମୟ ପରେ ଆପଣଙ୍କ ସହିତ ଦିଲ ଖୋଲିକି ଶିଉଲି ପୁଣି ଥରେ କଥା ହେବାକୁ ଆସିଯିବ ଡାଇରେକ୍ଟ ଫୋନ୍ ମାଧ୍ୟମରେ। ୟେସ୍, ଫୋନ୍ ମାଧ୍ୟମରେ ମାନେ ଆପଣଙ୍କର ମନର କଥା ସେୟାର କରିପାରିବେ ମୋ ସହିତ। ଆଜିର ଟପିକ୍ ବିଷୟରେ ଯାହା ବି ରହିଛି ତା ବିଷୟରେ ମଧ୍ୟ ଆପଣ କଥା ହେଇପାରିବେ। ତେଣୁ ଜଲ୍ଦି ଜଲ୍ଦି ଆପଣ ରେଡି ହେଇଯାଆନ୍ତୁ, ଶୁଣୁଥାନ୍ତୁ ଏଇ ମିଠା ଗୀତଟି, ଏଞ୍ଜୟ କରୁଥାନ୍ତୁ। ଆଉ ଅପେକ୍ଷାରେ ମୁଁ ରହିଛି ଯେ ଆପଣଙ୍କର ଫୋନ୍ର, ଯେ ଆପଣଙ୍କ ମନରେ କ'ଣ ରହିଛି ଆଜି ଶିଉଲି ସହିତ କଥା ସେୟାର କରିବା ପାଇଁ, ତାହାକୁ ମଧ୍ୟ ମୁଁ ଶୁଣିବା ପାଇଁ ରେଡି ହେଇକି ରହିଛି। ସୋ ଏମିତି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବହୁମତ, କେରଳମ୍ରେ ୟୁଡିଏଫ୍, ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ଏବଂ ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସର ସଂଖ୍ୟାଗରିଷ୍ଠତା ହାସଲ। ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା 1,23,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ଓପିଟିସିଏଲ୍ ପକ୍ଷରୁ ଆଜି ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟରଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ୍ ପରୀକ୍ଷାଗାରକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। କହିଲେ, ଏକ ଶକ୍ତିଶାଳୀ ପରିବହନ ନେଟୱର୍କ ହିଁ ବିକଶିତ ଓଡ଼ିଶାର ମେରୁଦଣ୍ଡ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବେ।

ମୁଖ୍ୟମନ୍ତ୍ରୀ ମହଞ୍ଚଳ ମାଝି। ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭଦ୍ରକ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକୁ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଲେ ଗୃହ ସହରାଞ୍ଚଳ ବିକାଶ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ଜନ ଅଭିଯୋଗ ଶୁଣାଣି ଶିବିର ଏବଂ ଆସନ୍ତା ଶନିବାର 9 ତାରିଖ ଦିନ ଅନୁଷ୍ଠିତ ହେବ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

0: କାହିଁ ଜାଣେ ନା, ମୋତେ ଆଜି ଭାରି ଖୁସି ଲାଗୁଛି। କଣ ପାଇଁ କୁହନ୍ତୁ ସାଥୀ? କାହିଁକି ନା ମୁଁ ଆଜି ଗୋଟେ ବଢିଆ କାମଟେ କରିଛି ଆପଣଙ୍କ ପାଇଁ। ଗୋଟେ ଏତେ ସୁନ୍ଦର ଟପିକ ଆଣିଛି ଯେ ମୁଁ ଆଶା କରୁଛି ଆପଣ ନିହାତି ଭାବରେ ତାକୁ ପସନ୍ଦ କରିଥିବେ। ସୋ ପସନ୍ଦ କରିବାଟା ତ ନିଜ ଉପରେ ଡିପେଣ୍ଡ କରେ। ଏବଂ ଆଉ ଗୋଟେ କଥା ହେଉଛି କି ସାଥୀ, ଗୋଟେ ଭଲ କାମଟା ଯେତେବେଳେ ଆରମ୍ଭ ହୁଏ, ଯେତେବେଳେ ଆମେ ଗୋଟେ ଭଲ କାମ କରିବା ପାଇଁ ଆଗେଇ ଥାଉ, ସେତେବେଳେ ମନରେ ବହୁତ କିଛି ଖୁସି ରହିଥାଏ, ବହୁତ କିଛି ଆଶା ରହିଥାଏ ଯେ ନା ସେ ଭଲ କାମରେ ଆମେ ନିହାତି ଭାବରେ ସକ୍ସେସ ପାଇବା। ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳକୁ ସେ କାମଟି ଆମର ସକ୍ସେସ ହେଇଥାଏ ଏବଂ ଆମେ ବହୁତ ଖୁସି ହେଇଯାଇଥାଉ ଏବଂ ନିଜେ ନିଜକୁ ମଧ୍ୟ ଆମେ ଭେରି ଗୁଡ୍ କହିବା ପାଇଁ ପଛେଇ ନଥାଉ, ଏବଂ ସେତେବେଳକୁ ମନରେ ବସ୍ ଗୋଟିଏ ୱାର୍ଡ ଆସିଥାଏ ଯେ ଯାହା ହଉ ମୁଁ ଆଜି ଗୋଟେ ବଢିଆ କାମଟେ କଲି, ଆଉ ନିଜକୁ ମଧ୍ୟ ବେଳେବେଳେ ମନେ ମନେ ଆମେ କହିଦେଇଥାଉ ଭେରି ଗୁଡ୍। ଆପଣ କେବେ ନିଜକୁ ନିଜେ ଭେରି ଗୁଡ୍ କହିଛନ୍ତି କି? କିଛି ବି କାମ କରିକି ନିଜେ ଖୁସି ହେଇଛନ୍ତି କି? ଯଦି ହଁ, ଦେନ୍ ଆପଣଙ୍କ ମନର କଥାଟି ମୋ ସହିତ ସେୟାର କରିପାରିବେ ଡାଇରେକ୍ଟ ଫୋନ୍ ମାଧ୍ୟମରେ। ସୋ ଫୋନ୍ କରିବା ପାଇଁ ନମ୍ବରଟି କହି ରଖୁଛି 0671230315। ସିଉଲି ଅଛି ଆପଣଙ୍କ ସହିତ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍। ପ୍ରଥମ କଲ୍ ଜଣେ ସାଥୀ ଆମ ସହିତ ଯୋଡି ହେଇଛନ୍ତି, ଦେଖିବା କିଏ ଫୋନ୍ କରିଛନ୍ତି, କୋଉଠୁ ଫୋନ୍ କରିଛନ୍ତି। ହ୍ୟାଲୋ
1: ହ୍ୟାଲୋ ବାପା ନମସ୍କାର, ଗୁଡ୍ ଇଭିନିଂ, ଜୟ ଜଗନ୍ନାଥ।
0: ନମସ୍କାର, ଭେରି ଗୁଡ୍ ଇଭିନିଂ, ଜୟ ଜଗନ୍ନାଥ। କିଏ କହୁଛନ୍ତି, କୋଉଠୁ ଫୋନ୍ କରିଛନ୍ତି?
1: ଆଭାସ କହୁଥିଲି ବାପା।
0: ଆଜ୍ଞା, କେମିତି ଅଛନ୍ତି?
1: ପୁରା ବିନ୍ଦାସ।
0: ପୁରା ବିନ୍ଦାସ ଅଛନ୍ତି ନା? ଆଚ୍ଛା, କଣ କହିବେ ଆଜିର ଟପିକ ବିଷୟରେ?
1: ଟପିକ ତ ଭଲ ଟପିକ ରଖିଛନ୍ତି, ଆମର ବି ପ୍ଲାନରେ ଆଜି ଗୋଟେ ଝିଅ ଡାକ୍ତରା ସେଥିରେ ଜଏନ୍ କରିବା ପାଇଁ, ସେଫ୍ଟି ବିଷୟରେ କିଛି ଜାଣିନି, ତାକୁ ଆଜି ଅଫିସରେ ଆମେ ବସା ବସି କଲୁ ନିଆ ଦୁଇ ଘଣ୍ଟା ଦୁଇ ଘଣ୍ଟା, ଆମେ ତାକୁ ସେଫ୍ଟି ବିଷୟରେ ଟିକେ ଜାଣିପାରିଛି ବିଷୟ, ତାକୁ ଆମେ ବତାବତି କରିଦେଲୁ।
0: ଆଜ୍ଞା,
1: ପଢିଲା, ତାର ସେଥିରେ କାଲି ଅଛି, କାଲି ଇଣ୍ଟରଭ୍ୟୁ ଅଛି, ତାକୁ ହେଇଯାଇପାରେ ମଧ୍ୟ, ହଉ ସେଠି ପଢିବ ଯେତିକି ବାହାରିକି ସେ ପଢାପଢି କେମିତି ଅଛି, ତଥାପି ସେ ଜବ୍ ବିଷୟରେ ଆମେ କିଛି କହିଦେଲୁ, ତାପରେ ସେ ଜବ୍ କେବେ କରିପାରିବ ଆମ ମତ ଲାଗୁଛି। ତାକୁ ଆମେ ଅଫିସରେ ଘଣ୍ଟା ବସେଇଲୁ, ତାପରେ ସବୁ ସେଫ୍ଟି ବିଷୟରେ ସବୁ ତାକୁ ବୁଝାଶୁଣା ସବୁ ଗୋଟେ ଗୋଟେ ବୁଝେଇଲୁ, ତାପରେ ସେ କହିଲା ଠିକ ଅଛି ମୁଁ କରିପାରିବି। ତାପରେ ଆମର ଅଫିସ ଠଟାମ ହେଇଗଲା, କହିଲା ଯାହା ହଉ ଆଜି ଆଭା ସବୁ ଗୋଟେ ପିଲାକୁ ବହୁତ ସାହାଯ୍ୟ କଲେ, ବର୍ତ୍ତମାନ କରିଦେଲେ, ନିଜେ ନିଜେ ବି ଆମେ ଗୁଡ୍ ଭେରି ଗୁଡ୍ ଭେରି ଗୁଡ୍ କହିଲୁ।
0: ଯା ହଉ, ମୁଁ ଆପଣଙ୍କୁ ଭେରି ଗୁଡ୍ କହିଦଉଛି, ଗୋଟେ ଭଲ କାମଟେ ତାହେଲେ ଆପଣ କରିଛନ୍ତି। ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ପାଇଁ, ନମସ୍କାର। ଆଭାସ ଫୋନ୍ କରିଥିଲେ ଆମକୁ, ଏବଂ ଆପଣ ଚାହିଁଲେ ମଧ୍ୟ ସାଥୀ ମୋ ସହିତ ଯୋଡ଼ି ହେଇପାରିବେ ଡାଇରେକ୍ଟ ଫୋନ୍ ମାଧ୍ୟମରେ। ଆଉ କ'ଣ ଭଲ କାମ କରିଛନ୍ତି, ଗୋଟେ କିଛି ଗୋଟେ ନୂଆ କାମ କରିବାକୁ ଚାହୁଁଛନ୍ତି, କିମ୍ବା କେବେ ବି ଏମିତି ଆପଣଙ୍କ ଲାଇଫ୍ରେ ଘଟିଛି ଯେ ଆପଣଙ୍କ ମୁହଁରୁ ଫଟାକ୍ସ ବାହାରିଛି, ଭେରି ଗୁଡ୍ ଆପଣଙ୍କ ନିଜ ପାଇଁ। ନିଜେ ନିଜକୁ ଭେରି ଗୁଡ୍ କହିବା ଗୋଟେ ନିଜ ପାଇଁ ଗୋଟେ କ୍ରେଡିଟ୍ର କଥା ନା, କ'ଣ କହୁଛନ୍ତି? ନିଜକୁ ବହୁତ ଖୁସି ଲାଗେ ଯେ ଯାହା ହଉ ନିଜେ ମଧ୍ୟ ମିରର ସାମ୍ନାରେ ଠିଆ ହେଇକି ଯେତେବେଳକୁ ଆମେ ନିଜେ ନିଜର ତାରିଫ କରିଥାଉ, କେଉଁଠି ଗୋଟେ ବାହାରକୁ ଆମେ ବାହାରୁଛୁ ରେଡି ହେଇକି, ଯେତେବେଳକୁ ନିଜକୁ ନିଜେ ସୁନ୍ଦର ଲାଗୁ ଆମେ ମିରରରେ ସାମ୍ନାରେ ଠିଆ ହେଇକି ଦେଖିଲା ବେଳକୁ, ସେତେବେଳକୁ ଆମେ ନିଜେ ମନକୁ ମନ ହିଁ କହିଥାଉ ଯେ ଯାହା ହଉ ଆଜି ମୋର ମେକଅପ୍ଟା ଏକଦମ ପରଫେକ୍ଟ ହେଇଛି ଏବଂ ବହୁତ ଭଲ ଦେଖାଯାଉଛି, ଆଉ ମୋ ଆଖିରେ ଏଇଟା ଭଲ ଦେଖାଯାଉଛି, ମାନେ ଆଉ 5-6 ଜଣ ମଧ୍ୟ ମୋତେ ସୁନ୍ଦର କହିବେ। ଆପଣ ମଧ୍ୟ ଡେରି ନ କରି ମୋତେ ଡାଇରେକ୍ଟ କଲ୍ କରନ୍ତୁ 0671230315 ନମ୍ବରରେ, ଆଉ କଥା ହେଇଯାଆନ୍ତୁ ଡାଇରେକ୍ଟ ସେଇ।

0: ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହେଇଛନ୍ତି, ଦେଖିବା କିଏ ଫୋନ କରିଛନ୍ତି। ହ୍ୟାଲୋ
1: ଦିଦି ନମସ୍ତେ।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ ଫୋନ କରିଛନ୍ତି?
1: ଜୟ ଶ୍ରୀ ରାଧେ ରାଧେ।
0: ରାଧେ ରାଧେ, କିଏ କହୁଛନ୍ତି, ଆପଣଙ୍କ ନାଁ ଟି କୁହନ୍ତୁ।
1: ସନ୍ତୋଷ ବେହେରା, କୁନ୍ତୁଲ ଆଠଗଡ।
0: ଆଠଗଡରୁ ଫୋନ କରିଛନ୍ତି, କେମିତି ଅଛନ୍ତି?
1: ହଁ ଦିଦି ଭଲ ଅଛି। ମଝିରେ ତ ଟିକେ ବର୍ଷା ହେଇଥିଲା, ଟିକେ ଗରମ କମିଥିଲା, ପୁଣି ଯୋଉ ଗରମ
0: ଆଜିଠୁ ଯୋଉ ଅବସ୍ଥାକୁ ସେଇ ପୂର୍ବ ଅବସ୍ଥାକୁ ସେଇ ଅବସ୍ଥା ନାଇଁ କି?
1: ଆଜ୍ଞା,
0: କଣ କରିବା, ଗରମ ଦିନରେ ଗରମ।

0: ଗରମ ହବ ଖରା ଦିନରେ ତ
1: ନିହାତି
0: ନିହାତି ଭାବରେ ବର୍ଷା ଦିନରେ ବର୍ଷା ହବ କଣ କହିବେ ଆଜି ଟପିକ ବିଷୟରେ
1: ମଝିରେ ଦିନଟାଏ ମନ ହେଲା ଯେ ଆମର ସବୁ ପୋଖରୀରେ ଗାଧେଇକି ଯେତେବେଳେ ଏବେ ସିନା ବ୍ରସ ହେଇଗଲାଣି ସବୁ ଯୋଉ ଦାନ୍ତ ଘଷନ୍ତି କାଠି ଅନ୍ୟ ସବୁ ଗାଧେଇଥାନ୍ତି ସର୍ଫ ଯୋଉ ସବୁ ପକେଇଥାନ୍ତି ନଦୀ ପାଖରେ ପାହାଚ ସବୁ ହେଇଥାଏ ସେ ପଡିଥାଏ ମୁଁ ବସିକି ମୋର ଗୋଟେ ମନରେ ଚିନ୍ତା ଲାଗିଲା ମୋର ସଫା କଲେ କେମିତି ହୁଅନ୍ତା ତେଣୁ ଦିନେ ସଫା କରିଦେଲି ମତେ ନିଜକୁ ନିଜ ଭଲ ଲାଗିଲା ତାପରେ ଜଣେ ଦି ଜଣ କହିଲେ ଯେମିତି ଆଉ ଟିକେ ଖୁସି ଲାଗିଲା ଆମକୁ ଯାହା ଗୋଟେ ଭଲ କାମ ମୁଁ କରିଛି
0: ନିହାତି ଭାବରେ ସତରେ ଭଲ କାମ ଆପଣ କରିଛନ୍ତି କାହିଁକି ନା ସେଟା ଆମର ନିଜର କର୍ତ୍ତବ୍ୟ ଯେ ଆମେ ଯେତେବେଳକୁ ନିଜେ
1: ଭଲ ଲାଗିଲା ମତେ କାହିଁକି ଗୋଟେ ଲାଗିଲା ବସିଥିଲି ମୁଁ କହିଲେ କଲେ କେମିତି ହଁ ସେଠୁ ତାପରେ କଲି ଆଉ ମୁଁ କହିଲା ଯିଏ ଯାହା କହୁ ମତେ ତ ଭଲ ଲାଗିବ
0: ନିହାତି ଭାବରେ ସେଟା ଆପଣ ନିଜେ ଆପଣଙ୍କୁ ସ୍ୱଚ୍ଛ ରଖିନି ବରଂ ଆପଣଙ୍କ ଆଖପାଖରେ ଯେତେକ ଲୋକ ସବୁ ଅଛନ୍ତି ସମସ୍ତଙ୍କୁ ସ୍ୱଚ୍ଛ ରଖିବା ସେଇଟା ହଉଛି ବଡ କଥା ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ପାଇଁ ନମସ୍କାର ସୋ ଫୋନ କରିଥିଲେ ଆମକୁ ସନ୍ତୋଷ କୁମାର ବେହେରା ଆଠଗଡ଼ରୁ ଆପଣ ଚାହିଁଲେ ମଧ୍ୟ ମୋତେ ଫୋନ କରିପାରିବେ ଆପଣଙ୍କ ମନର କଥା ମୋ ସହିତ ସେୟାର କରିପାରିବେ ଏବଂ ଆଜିର ଟପିକ ରହିଛି ଆପଣଙ୍କ ପାଇଁ ଯେ ଆପଣ ନିଜକୁ କେବେ ଭେରି ଗୁଡ୍ କହିଛନ୍ତି କି କିଛି କାମ ପାଇଁ ବି କିଛି କଥା ପାଇଁ କିମ୍ବା କେବେ ଖୁସି ହେଇଛନ୍ତି ଗୋଟେ ଭଲ କାମ କରିକି ନିଜକୁ ଭେରି ଗୁଡ୍ କହିଛନ୍ତି ନିହାତି ଭାବରେ ମୋତେ ଫୋନ କରନ୍ତୁ ଫୋନ କରିବା ପାଇଁ ଡାଏଲ କରନ୍ତୁ ନମ୍ବର 0671230315।

0: ସତରସାଥୀ, ଆମେ କେବେ ବୁଝିବା କହିଲେ ଟ୍ରାଫିକରେ ଠିଆ ହେବା ସମୟରେ ଯେତେବେଳକୁ ରେଡ୍ ଲାଇଟ୍ ହେଇଯାଇଥାଏ ସେତେବେଳକୁ ଆମେ ବହୁତ ବ୍ୟସ୍ତ ବିବ୍ରତ ହେଇଯାଉ ଯେ କେତେବେଳେ ଗ୍ରୀନ୍ ଲାଇଟ୍ ହେବ କେଜାଣି, ଆଗ ଲୋକ କ'ଣ ପାଇଁ ଯାଉନି, ଆମେ ତାକୁ ଓଭରଟେକ୍ କରିକି ଆଗକୁ ଯିବାକୁ ଆମେ ଚେଷ୍ଟା କରିଥାଉ, ଫଳରେ ଆମର ରାଇଟ୍ ସାଇଡ୍ରେ ଯେଉଁ ଲୋକମାନେ କ୍ରସ୍ କରୁଥାନ୍ତି ତାଙ୍କର ଲାଇଟ୍ ରେଡ୍ ହେଇନଥାଏ ଏବଂ ତର୍ତ୍ତରେ ଜଲ୍ଦି ଜଲ୍ଦିରେ ମଧ୍ୟ ଆକ୍ସିଡେଣ୍ଟ ହେବାର ସମ୍ଭାବନା ମଧ୍ୟ ଥାଏ। ସୋ ସେହି ସମୟରେ ଆମକୁ ଅପେକ୍ଷା କରିବାର ଅଛି। ଟ୍ରାଫିକ୍ର ମାନି ହେଉଛି ଅପେକ୍ଷା କରନ୍ତୁ, ସେଫ୍ଲି ଘରକୁ ଫେରନ୍ତୁ, ନା କି ତର୍ତ୍ତର ହେଇକି ନିଜ ଜୀବନକୁ ବାଜି ଲଗେଇକି ଆମେ ସେଠି କମ୍ପିଟିସନ୍ କରିବାକୁ ଯାଉ। ସୋ ଟ୍ରାଫିକ୍ରେ ଯଦି ବି ଆପଣ ଅଛନ୍ତି ତାହେଲେ ରେଡ୍ ଲାଇଟ୍ ଯଦି ହେଇଛି ଟିକେ ମୋ କଥା ଶୁଣିଦିଅନ୍ତୁ, ଟିକେ ଏନ୍ଜୟ କରନ୍ତୁ ମିଠା ମିଠା ଗୀତ ଆଉ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କହୁଥାନ୍ତୁ ଦିଲ ସେ ଦିଲ ତକ। ଆଉ ଜଣେ ସାଥୀ ମୋ ସହିତ ଯୋଡ଼ି ହେଇଛନ୍ତି ଫୋନ୍ରେ, ଦେଖିବା କିଏ ଫୋନ୍ କରିଛନ୍ତି। ହ୍ୟାଲୋ
1: ହ୍ୟାଲୋ ଶୈଳୀ ମ୍ୟାଡମ୍ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ ଫୋନ୍ କରିଛନ୍ତି?
1: ଗଞ୍ଜାମ ଜିଲ୍ଲା ସୋଡ଼ା ବ୍ଲକ ଲୋକାମାରୁ ରାଜୀବ ଗୌଡ କହୁଥିଲେ।
0: କେମିତି ଅଛନ୍ତି?
1: ହଁ ଭଲ ଅଛି ମ୍ୟାଡମ୍।
0: ଆପଣଙ୍କ ସହିତ ବୋଧ ହୁଏ ମୁଁ ଆଜି ପ୍ରଥମ ଥର ପାଇଁ କଥା ହଉଛି ନା ପୂର୍ବରୁ କଥା ହେଇଥିଲି?
1: ନା ଫାର୍ଷ୍ଟ ଟାଇମ୍ ମ୍ୟାଡମ୍।
0: ଆଚ୍ଛା ଆଚ୍ଛା, କଣ କହିବେ ଆଜିର ଟପିକ ବିଷୟରେ?
1: ମ୍ୟାଡମ୍ ଆମେ ଗାଁର ପରିବେଶ ପିଲାମାନଙ୍କୁ ଲଗେଇକି ସଫା ସୁତୁରା କରେ, ଆଉ ଆମର ସ୍କୁଲର ପରିବେଶ ମଧ୍ୟ ପିଲାମାନଙ୍କୁ ଲଗେଇକି ସଫା ସୁତୁରା କରୁ, ଆଉ ବଗିଚାରେ ଯୋଉ ଗଛ ଗୁଡିକ ଥାଏ ପାଣି ଦେଇଥାଉ। ଗ୍ରୀଷ୍ମ ପ୍ରବଳ ଖରା ହଉଛି, ଖରା ତାପରେ ରକ୍ଷା ପାଇବା ପାଇଁ ଗଛ ଗୁଡିକ ପାଣି ଦେଇଥାଉ। ଆଉ ଏଭଳି ଲୋକ ଆଉ ଯୋଉ ରୋଗୀ ବା ସାଙ୍ଗସାଥି ବା ଅନ୍ୟ କୌଣସି ରୋଗୀ ଯଦି ଅସୁବିଧାରେ ପଡୁଛନ୍ତି ତାହେଲେ ମେଡିସିନ ମଧ୍ୟ କିଣି ଆଣିକି ଦେଇଦେଇଥାଉ, ଆମେ ଯେତିକି ଜାଣିଛୁ। ଏଇ ପ୍ରକାର କାମ ଦାୟ କରି ନିଜକୁ ଟିକେ
0: ଖୁସି ଲାଗେ।
1: ହଁ ମ୍ୟାଡମ୍,
0: ନିଜକୁ ଟିକେ ଖୁସି ଲାଗେ ଯେ ଯାହା ପରର ଟିକେ ସାହାଯ୍ୟ କରିବା, କାହାକୁ ଟିକେ କାହାର ଦୁଃଖ ବୁଝିବା, କାହା କଥା ମନ କଥା ଟିକେ ବୁଝିବା, ବହୁତ ବଢିଆ କଥା। ସୋ ଏମିତି ଆପଣ ସମସ୍ତଙ୍କର ସାହାଯ୍ୟ କରୁଥାନ୍ତୁ, ଆମ ସହିତ ଯୋଡ଼ି ହେଇକି ରହିଥାନ୍ତୁ। ରହିଲି ନମସ୍କାର। ସୋ ଫୋନ୍ କରିଥିଲେ ଆମକୁ ରାଜୀବ ଗୌଡ ଗଞ୍ଜାମରୁ, ଆପଣ ଚାହିଁଲେ ମଧ୍ୟ ମୋ ସହିତ ଯୋଡ଼ି ହେଇପାରିବେ ଫୋନ୍ ମାଧ୍ୟମରେ। ସୋ ଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛି, ଡାଏଲ କରନ୍ତୁ 0671230315 3। ଆଉ କୁହନ୍ତୁ ଆପଣଙ୍କ ନିଜର ମନର କଥା କ'ଣ ରହିଛି, ଆପଣଙ୍କ ମନରେ ଆଜିର ଟପିକ ବିଷୟରେ କ'ଣ କହିବାକୁ ଚାହୁଁଛନ୍ତି ଆପଣଙ୍କ ରେନ୍ବୋ ସାଥୀ ଶିଉଲିକୁ? ନିଜକୁ କେବେ ଆପଣ ଭେରି ଗୁଡ୍ କହିଛନ୍ତି କିଛି ବି କଥାରେ ହେଉନା କାହିଁକି, କାହାକୁ ବୁଝେଇଛନ୍ତି, କାହାର ମନ ଦୁଃଖ ଥିବ, କାହାକୁ ଆପଣ ମୋଟିଭେଟ୍ କରିପାରିଛନ୍ତି, କିଛି ଗୋଟେ ଭଲ କାମ କରିଛନ୍ତି, କାହାକୁ ସାହାଯ୍ୟ କରିଛନ୍ତି? ନିଜେ ଭଲ ରୋଷେଇ ବି ତ କରିପାରନ୍ତି ନା, ସୋ ନିଜେ ଭଲ ରୋଷେଇ କରିକି ବି ନିଜେ ଟେଷ୍ଟ କରିକି ମଧ୍ୟ ଆପଣ ଦେଖିଥିବେ, ବେଳେବେଳେ ଏମିତି ବି ହୁଏ ଯେ ଆମକୁ କୋଉ ଆଇଟମ୍ଟା ଆସେନି କିନ୍ତୁ ଆମେ ତାକୁ ଏକ୍ସପେରିମେଣ୍ଟ କରୁ ଏବଂ ତାକୁ ଭଲ ମଧ୍ୟ ଟେଷ୍ଟ ହେଇଥାଏ ଏବଂ ନିଜକୁ ମଧ୍ୟ ଆମେ ପିଠିକୁ ତାବଡ଼େଇ କହିଥାଉ ଯେ ଆରେ ବାହ ବଢିଆ ରୋଷେଇଟି ମୁଁ କରିପାରିଛି। ତ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହେଇଛନ୍ତି, ଦେଖିବା କିଏ ଫୋନ୍ କରିଛନ୍ତି। ହ୍ୟାଲୋ,
2: କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ, କିଛି ଲୋକ ଥୋଇ ଥୋଇ ହସି ହସି ଦେଇ ଜାଣନ୍ତି ଖାଲି ଦୁଃଖ, କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ। ଜୟ ମା ସାରଳା, ନମସ୍କାର।
0: ନମସ୍କାର, ଏତେ ସୁନ୍ଦର ଗୀତଟିରୁ ଆପଣ ଆରମ୍ଭ କରିଲେ, ଆପଣଙ୍କ ନାଁଟି ମୁଁ ଜାଣିବାକୁ ଚାହିଁବି।
2: ମୁଁ ଝଙ୍କଡ଼, ମା ସାରଳାଙ୍କ ଝଙ୍କଡ଼ କନପୁର କଣ୍ଟାପଡ଼ାରୁ କହୁଛି, ଶାରଦା ଚରଣ ଦାସ, ମାଙ୍କ ପାଖରେ ଆମ ଘର।

0: ଆଜ୍ଞା, ଶାରଦା ଚରଣ ଦାସ କଣ କହିବେ ଆଜିର ଟପିକ ବିଷୟରେ? ଏତେ ସୁନ୍ଦର ଗୀତଟି ଆପଣ ଗାଇଲେ ଯେ ଦିଲ ଖୁସି ହେଇଗଲା।
1: ଆଜ୍ଞା, ମୁଁ ବାରିରେ କିଛି ଫସଲ କରିଛି, ଭେଣ୍ଡି, ବାଇଗଣ, କଲରା। ବାରିଟା ଯେତେବେଳେ ଫସଲଟା ଆସେ, ଫଳଟା ଆସେ, ସେତେବେଳେ ମତେ ଟିକେ ଖୁସି ଲାଗେ। ଆଉ କିଛି ବ୍ଲଡ ଡୋନେଟ କରିବାକୁ ମତେ ଟିକେ ଭଲ ଲାଗେ।
0: ଆଚ୍ଛା ଆଚ୍ଛା, ଆଜି ପର୍ଯ୍ୟନ୍ତ କେତେ ଥର ଆପଣ ବ୍ଲଡ ଦେଇ ସାରିଲେଣି, ଡୋନେଟ କରିସାରିଲେଣି?
1: ମୁଁ ଅପା ତିନିଥର ଦେଇସାରିଲିଣି।
0: ତିନିଥର ଦେଇସାରିଲିଣି, ତା ମାନେ ଆଗକୁ?
1: ଆଜ୍ଞା, ମୁଁ ବି ମେଡିକାଲରେ ଲେଖିଦେଇଛି ଯେ ମୋର ଆଖି ଖରାପ, କିନ୍ତୁ ଆଉ ଯୋଉ ଅଙ୍ଗ ଅଛି, ଲିଭର ହଉ, ହାର୍ଟ ହଉ, କିଡ଼ନୀ ହଉ, ମୁଁ ଘରେ କହିଦେଇଛି ଯେତେବେଳେ ମୋର ମରିଆ ଯଦି ମୁଁ ସୁସ୍ଥ ଥିବି, ତାହେଲେ ଡାକ୍ତରଙ୍କ ପରାମର୍ଶରେ ମୁଁ ଏତିକି ଅଙ୍ଗ ଦେଇଦେବି ମୃତ୍ୟୁ ପରେ।
0: ଆପଣ ସବୁବେଳେ ସୁସ୍ଥ ରୁହନ୍ତୁ, ବର୍ତ୍ତମାନ ହଉ କି ଯାହା ବି ହଉ ନା କାହିଁକି। କୁହନ୍ତୁ
1: ନାଇଁ, ଗୋଟେ ଲୋକ ଯୋଗୁରୁ ଆଉ ତ କିଛି, ଆଜ୍ଞା ମୋ ଆଖିଟା ଇଏ ହେଇଗଲା ନା, ମୁଁ ନିଜେ ଜଣେ ଆଖି ଯାଇଛି, ମୁଁ ଅନୁଭବ କରୁଛି କଷ୍ଟଟା କେତେ।
0: ଆଜ୍ଞା,
1: କିନ୍ତୁ ମୁଁ ମଲା ପରେ ନା, ଜନ୍ମ ଜିଅନ୍ତା ବେଳେ କଣ ଦେଇ ହବ କି ଏସବୁ?
0: ନାଇଁ, ଦେଇ ହବନି, ଜନ୍ମ ହେଇଛି ମାନେ ମୃତ୍ୟୁ ସୁନିଶ୍ଚିତ।
1: କିନ୍ତୁ ଆଖିଟା ଛାଡିକିରି ଅପା, ଯେ ଆଉ ତ ମୁଁ ଦେଇଦେଲେ, ଆଉ ତ ଯଦି ହେଇଗଲା ସକ୍ସେସଫୁଲ ଅପରେସନ, ସେମାନେ ତ କିଛି ବଞ୍ଚିଯିବେ ଜୀବନ
0: ନିହାତି ଭାବରେ। ଆଉ ତ କି ଟିକେ ଭଲରେ ବଞ୍ଚିପାରିବେ? ବହୁତ ସୁନ୍ଦର ଡିସିସନ ଆପଣଙ୍କ।
1: 5 ଲକ୍ଷ ଲୋକ ବିନା ଅଙ୍ଗଦାନରେ ରୋଗରେ ମରିଯାଉଛନ୍ତି ଇଣ୍ଡିଆରେ,
0: ଠିକ କଥା।
1: କିନ୍ତୁ 5 ଲକ୍ଷ ଲୋକ ବି ଆମର ମରୁଛନ୍ତି, କିନ୍ତୁ ଆମେ ଦେଇପାରୁନେ
0: ନିହାତି ଭାବରେ।
1: ଯଦି ଭଲ ସୁସ୍ଥରେ ଗୋଟେ ଲୋକ ମରୁଛି, ଦାନ କରିଦେବାଟା ଅପା ଭଲ, କାରଣ ସେଇଟା ଅମର ରହିବ। ଆଜ୍ଞା,
0: ବହୁତ ବଢିଆ, ସୁନ୍ଦର ମତାମତ ଆପଣ ଆମ ସହିତ ସେୟାର କରିଲେ, ଭେରି ଗୁଡ୍ କହିବାକୁ ଚାହୁଁଛି ଆପଣଙ୍କୁ।
1: ଆଜ୍ଞା ରହିଲି, ଧନ୍ୟବାଦ, ଜୟ ମା ଶାରଳା।
0: ଶାରଦା ଚରଣ ଦାସ ଫୋନ କରିଥିଲେ, ଆପଣ ଚାହିଁଲେ ମଧ୍ୟ ସାଥୀ ମୋତେ ଫୋନ କରିପାରିବେ। ନମ୍ବରଟି ଆଉଥରେ କହି ରଖୁଛି, 06712303153 ନମ୍ବରରେ ଫୋନ କରନ୍ତୁ। ଆଉ କୁହନ୍ତୁ ଆପଣ ନିଜକୁ କେବେ ଭେରି ଗୁଡ୍ କହିଛନ୍ତି କି? ଯଦି ଭେରି ଗୁଡ୍ କହିଥିବେ, ତାହେଲେ କ'ଣ ପାଇଁ ଭେରି ଗୁଡ୍ କହିଛନ୍ତି? ଶିଉଲି ସହିତ ସେୟାର କରନ୍ତୁ ଆପଣଙ୍କର ମନର କଥା।

0: ସୁଲେଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ଦିଲ୍ ତାକ୍। ଆଉ ଜଣେ ସାଥୀ ଆମ ସହିତ ଯୋଡି ହେଇଛନ୍ତି, ଦେଖିବା କିଏ ଫୋନ କରିଛନ୍ତି। ହ୍ୟାଲୋ,
1: ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର, କିଏ କହୁଛନ୍ତି?
1: ଅତି ଆଦରଣୀୟ ଭଉଣୀ,
0: ଆଜ୍ଞା
1: ଆପଣ, ମୁଁ ମଣ୍ଟୁ ସାର କହୁଥିଲି, ଜିଗରଣ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ। ମ୍ୟାମ୍
0: କେମିତି ଅଛନ୍ତି?
1: ଫାଷ୍ଟ ଭଗବାନଙ୍କର ଆଶୀର୍ବାଦ, ଆପଣଙ୍କ କୃପାରୁ ମୁଁ ବହୁତ ଭଲ ଅଛି ମ୍ୟାମ୍।
0: ଆଜ୍ଞା,
1: ଆଉ ଫାଷ୍ଟ ଆପଣଙ୍କ ହୃଦୟରୁ ମୁଁ ଧନ୍ୟବାଦ ଦେବି। ଏତେ ବଢିଆ ଗୀତ ବଜାଉଛନ୍ତି, ମାନେ 90s ର ଗୀତ ସବୁ ବଜାଉଛନ୍ତି, ହୃଦୟରୁ ମୁଁ ପଢାଉଥିଲି ପିଲାଙ୍କୁ, କାଲି ଜେଇର ଏକ୍ଜାମ ଅଛି, ମୁଁ ବାଧ୍ୟ ଆପଣଙ୍କୁ କଲ୍ କଲି।
0: ମୋବାଇଲ
1: କରିବି, ପିଲା ଏ ଗୀତରୁ ଶିଖ ହେଲା, ଲଗେଇଲି। ପିଲା ବି କହିଲେ ସାର ଟିକେ ଏଣ୍ଟରଟେନମେଣ୍ଟ ପାଇଁ ଗୀତ ଦରକାର, ବୋଲି ନିଶ୍ଚିନ୍ତ
0: ମାଇଣ୍ଡ ଫ୍ରେସ୍ କରିବା ପାଇଁ ଗୀତ ତ ନିହାତି ଦରକାର,
1: ମାନେ ମେଡିସିନ ଥିଲା ଭଳିଆ କାମ କରିବ। ତାପରେ ମାନେ ଯାହା ହଉ ମ୍ୟାଡାମ, ସତରେ ମାନେ ଆପଣ ମାନେ ଗୋଟେ ଯୋଗ ଜନ୍ମା ମାନେ ଆର୍ଜେ ବହୁତ ଭଲ ଭଲ କଥା କହନ୍ତି ଆଉ ଭଲ ଗୀତ କହନ୍ତି, ଏଇଟା ମତେ କହିବାକୁ ବାଧ୍ୟ, ମୁଁ ସେଥିପାଇଁ ଆପଣଙ୍କୁ କହୁଛି।
0: ଯା ହଉ, ଏମିତି ହିଁ ଭଲ ପାଉଥାନ୍ତୁ, ଆମ ସମସ୍ତଙ୍କୁ ଆପଣଙ୍କ ଭଲ ପାଇବା ଏମିତି ଆମ ପାଇଁ ରହିଥାଉ। ଆଉ କଣ କହିବେ ଆଜିର ଟପିକ ବିଷୟରେ?
1: ଟପିକ ଉପରେ କହିବି ମୁଁ, ମତେ ନିଜକୁ ଥ୍ୟାଙ୍କ ୟୁ କହିବାକୁ ବହୁତ ବେଳେ ଭଲ ଲାଗେ, କାରଣ ପିଲା ଅଛନ୍ତି ଭଲ ପଢେଇଲେ, ପିଲା କିଛି ବୁଝିପାରିଲେ, ନିଜେ ଘରେ ଆସି କହିବି ଯାହା ହଉ ଆଜି ଫିଜିକ୍ସ କ୍ଲାସ ପଢେଇଲି, ପିଲା ଟିକେ ବଜେଇଲେ, କେତେ ପିଲା ମତେ କହିଲେ ସାର ଆପଣ ସେ ନୋଟ ଟା କେମିତି ଦେବେ, କେବେ ଆପଣ କଥା ମାନେ ଭାଇ ଫୋନ 11:00 ପର୍ଯ୍ୟନ୍ତ ଫୋନ ବି ରାତିରେ କଲି ମତେ ହ୍ୱାଟ୍ସଆପ୍ରେ ନୋଟ ପଠାନ୍ତୁ, ଏମିତି ପଚାରି ବୁଝନ୍ତି, ମତେ ଏଇଟା ଭାରି ଭଲ ଲାଗେ, ମୁଁ ନିଜକୁ ସବୁବେଳେ ଭଲ ପାଏ, ନିଜେ ନିଜେ ହସିବି, ନିଜେ କେବେ ମୁଁ ମାନେ ଦୁଃଖ ମନରେ ରୁହେ ନା, ସବୁବେଳେ ନିଜକୁ ମୁଁ ଥ୍ୟାଙ୍କ ୟୁ ସବୁ କ୍ଷେତ୍ରରେ କହେ, ଭଲ ଡ୍ରେସ୍, ଭଲ ପିଲାଙ୍କୁ ପାଠ ପଢିଲେ, ସବୁବେଳେ ମୁଁ ନିଜକୁ ଫାଷ୍ଟ ଭଲ ପାଏ ମ୍ୟାଡାମ। ମୁଁ ଏଇ ଗୋଟେ ମାନେ ମହାପୁରୁଷଙ୍କ ବହି ପଢେ ତାର ଅଛି, ଯଦି ଆମେ ନିଜ ଭିତରେ ସବୁବେଳେ ଖୁସି କରିପାରିବା, ଆମର ଗୋଟେ ପଜିଟିଭ ହାପିନେସ୍ ଆସିବ, ସମସ୍ତଙ୍କୁ ସେ ଖୁସି ପ୍ରଦାନ କରିବ, ଆମ ମାଇଣ୍ଡ ସବୁବେଳେ ଚିନ୍ତାଧାରା ଭଲ ରହିବ, ଆମର ଆଇକ୍ୟୁ ପାୱାର ବହୁତ ମାନେ ଲଞ୍ଜିଭିଟି ବହୁତ ଗେନ୍ କରିବ।
0: ହଁ, ନିଜେ ଖୁସି ରହିବା ଏବଂ ଅନ୍ୟକୁ ଖୁସି ରଖିବା ମଧ୍ୟ ସେଟା ହେଉଛି ଗୋଟେ ବହୁତ ବଢିଆ କଥା, ଏବଂ ଆପଣଙ୍କର ସୁନ୍ଦର ମତାମତ ଆମ ସହିତ ସେୟାର କଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର। ସୋ ଫୋନ କରିଥିଲେ ଆମକୁ ମଣ୍ଟୁ ସାର ରାଜଗରଣରୁ। ଆପଣ ଚାହିଁଲେ ମଧ୍ୟ ସାଥୀ ଆଉ ଡେରି ନ କରି ମଧ୍ୟ ମୋତେ ଫୋନ କରିପାରିବେ, ଫୋନ କରିବା ପାଇଁ ନମ୍ବରଟି ଆଉ ଥରେ କହି ରଖୁଛି 0671230315। ନିଜକୁ କେବେ ଭେରି ଗୁଡ୍ କହିଛନ୍ତି କି? ନିହାତି ଭାବରେ କହିଥିବେ, କାହିଁକିନା ଆମ ଲାଇଫ୍ରେ ମଧ୍ୟ ଆମେ ସକାଳୁ ରାତି ପର୍ଯ୍ୟନ୍ତ ବହୁତ ସାରା କାମ କରୁଛୁ, ନିଜେ ମଧ୍ୟ ନିଜ ପାଇଁ ମଧ୍ୟ ସମୟ ବାହାର କରିବା ସେଇଟା ହେଉଛି ଗୋଟେ ଟପ୍ ଲେବୁଲ୍ର ସମୟ, ଯେମିତିକି ଏତେ ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ ଟିକେ ସମୟ ବାହାର କରିବାଟା ହେଉଛି ବର୍ତ୍ତମାନର ସମୟରେ ଟିକେ କଷ୍ଟକର ହେଇଯାଉଛି, ତଥାପି ଆମେ ସମସ୍ତେ ଚେଷ୍ଟା କରୁଛୁ ନିଜ ପାଇଁ ନିଜକୁ ଟିକେ ସମୟ ଦେବା ପାଇଁ। ଆଉ ଜଣେ ସାଥୀ ଆମକୁ ଫୋନ କରିଛନ୍ତି, ଦେଖିବା କିଏ ଫୋନ କରିଛନ୍ତି। ହ୍ୟାଲୋ, ନମସ୍କାର।
2: ଅଶୋକ ମୁଣ୍ଡା, ମଧୁପାଟନା, କଟକ।
0: କେମିତି ଅଛନ୍ତି?
2: ମୁଁ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ଏକଦମ ବିନ୍ଦାସ ଅଛି, ମୋ ଭଏସ୍ ଶୁଣିକି ଆପଣ ଜାଣିପାରୁଥିବେ ଯେ ମୁଁ ଭଲ ଅଛି କି ଖରାପ ଅଛି।
2: ଆଜ୍ଞା,
0: କିନ୍ତୁ ଆପଣ ଟିକେ ମନ ଦୁଃଖରୁ ମାନେ ଫୋନ କରିଛନ୍ତି ବୋଧହୁଏ। ଫୋନ ଲାଗିବ, ଟିକେ ସମୟ ଲାଗିବ, କାହିଁକି ନା ବହୁତ
2: ଆଜି ସକାଳ 9:00-10:00 ଚେଷ୍ଟା କଲି, ତିନି ଥର ରିଙ୍ଗ ହେଲା, ମ୍ୟାଡାମ ଉଠେଇଲେନି, ମନ ଦୁଃଖ ହେଲା।
0: ଉଠେଇବା ନ ଉଠେଇବା କଥା ନୁହଁ, ସେଟା ଗୋଟେ ନିର୍ଦ୍ଦିଷ୍ଟ ସମୟ ଥାଏ ଯେଉଁ ସମୟ ଭିତରେ ଆମକୁ ପ୍ରୋଗ୍ରାମ ସାରିବାକୁ ପଡିଥାଏ, ଏତେ ସାରା ଶ୍ରୋତା ମାନଙ୍କ ସହିତ ଯୋଡି ହେବାକୁ ପଡିଥାଏ। ସେଇ କାହାର କେତେବେଳେ ଫୋନ ଲାଗିଯାଏ, ଯେତେବେଳକୁ ଫୋନ ଲାଗିଯାଏ ସେତେବେଳକୁ ଆମେ ତାଙ୍କ ସହିତ କଥା ହେଇଯାଉ, ନହେଲେ ଫୋନ ନ ଉଠେଇବାର କୌଣସି ଚାନ୍ସେସ ହିଁ ନାହିଁ। କଣ କହିବୁ ଆଜ ଟପିକ ବିଷୟରେ?
2: କର୍ମ ମୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ମୁଁ ତେଣୁ ଆଜ୍ଞା ଜୀବନରେ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରେ, ଅନ୍ୟକୁ ଅନ୍ୟର ଖୁସି ଦେଖିଲେ ମତେ ଖୁସି ଲାଗେ।
0: ଆଜ୍ଞା,
2: ଅନ୍ୟର ଖୁସି ଦେଖିଲେ କିଏ ଈର୍ଷା କରନ୍ତି, କିନ୍ତୁ ମୁଁ ଅନ୍ୟର ଖୁସି ଦେଖିଲେ ବହୁତ ଖୁସି ହୁଏ। ଆଉ ଯେତେ ପ୍ରକାର ଲୋକ ମତେ ସାହାଯ୍ୟ ମାଗିଛନ୍ତି, ମୁଁ କାହାକୁ ଜୀବନରେ ହଁ ଛଡା ନାହିଁ କେବେ କହିନି। ମୋର ଶକ୍ତି ସାମର୍ଥ୍ୟ

0: ଅନୁସାରେ ମୁଁ ସାହାଯ୍ୟ କରିଛି। ଆଉ ଯୋଉ ଭଲ କାମ କହିଲେ ତାହା ଯଦି ସର୍ବସାଧାରଣରେ ପରିପ୍ରକାଶ କରାଯାଏ ତାର ପୁଣ୍ୟ ଫଳଟା ମିଳେନି। ତେଣୁ ମଣିଷ ଜୀବନରେ ଜନ୍ମ ଥର ହେଇଛ, ଆର ଜନ୍ମରେ କଣ ହବ ତା ଠିକ ନାହିଁ, ମୃତ୍ୟୁ ତ ଦୁର୍ବ ସତ୍ୟ। ତେଣୁ ଯେତିକି ଦିନ ରହିଛ ସେତିକି ଦିନ ଅନ୍ୟମାନଙ୍କୁ ଦୁଃଖୀ ରଙ୍କି ସାହାଯ୍ୟ ପ୍ରାର୍ଥୀ ସମସ୍ତଙ୍କୁ ସାହାଯ୍ୟ କରିବା, ଆଉ କିଛି ଭଲ କାମ କରିଯିବା, ଯାହାପରେ ଆପଣ ଚାଲିଗଲା ପରେ ଲୋକ କହିବେ ଯାହା ହଉ ଭଲ ଲୋକ ଦେଖିଲା ବୋଲି। ତେଣୁ ମୋର ହଉଛି ନୀତି ଏହା।
1: ବହୁତ ବହୁତ ଧନ୍ୟବାଦ। ଯାହା ହଉ ସୁନ୍ଦର କଥାଟି ଆପଣ ସେୟାର କଲେ ଆମ ସମସ୍ତଙ୍କ ସହିତ, ଯେ ମୃତ୍ୟୁ ତ ହେଉଛି ଧ୍ରୁବ ସତ୍ୟ ଏବଂ ସେଇଥିପାଇଁ ଯେତିକି ଦିନ ଆମେ ବଞ୍ଚିଛୁ ସମସ୍ତଙ୍କର ଭଲ କର୍ମ ହିଁ କରିକି ଯିବା, ସମସ୍ତଙ୍କ ପାଇଁ କିଛି ଭଲ କରିକି ଯିବାଟା ହେଉଛି ସେଟା ହଉଛି ସନ୍ତୁଷ୍ଟି, ନୁହଁ କି? ବହୁତ ବହୁତ ଧନ୍ୟବାଦ ସାଥୀ ଆମ ସହିତ ଆପଣ ଯୋଡ଼ି ହେଲେ।
0: ଧନ୍ୟବାଦ, ଧନ୍ୟବାଦ।
1: ନମସ୍କାର। ଏଥର ଖୁସି ତ ଫୋନ ଲାଗିଲା? ନମସ୍କାର। ସବୁ ଆମକୁ ଫୋନ କରିଥିଲେ ଅଶୋକ ପଣ୍ଡା ମଧୁପାଟଣାରୁ। ଆପଣ ଚାହିଁଲେ ମଧ୍ୟ ସାଥୀ ମୋ ସହିତ ଯୋଡ଼ି ହେଇପାରିବେ ଫୋନ ମାଧ୍ୟମରେ। 0671230315 ନମ୍ବରରେ କଲ୍ କରନ୍ତୁ ଆଉ କୁହନ୍ତୁ ଆଜି ଟପିକ୍ ବିଷୟରେ, ଯେ ଆପଣ ନିଜକୁ କେବେ ଭେରି ଗୁଡ୍ କହିଛନ୍ତି କି? ଯଦି ହଁ, ଦେନ୍ କଲ୍ ନିହାତି ଭାବରେ କରନ୍ତୁ। ଆଉ ଜଣେ ସାଥୀ ଆମକୁ ଫୋନ କରିଛନ୍ତି, ଦେଖିବା କିଏ ଫୋନ କରିଛନ୍ତି। ହ୍ୟାଲୋ।
2: ହ୍ୟାଲୋ ମ୍ୟାମ ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର, ଜୟ ଜଗନ୍ନାଥ। କିଏ କହୁଛନ୍ତି, କୋଉଠୁ ଫୋନ କରିଛନ୍ତି?
2: ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି, କୁଆଁରପାଳ ମାଣିଆ ବନ୍ଧୁ।
1: କେମିତି ଅଛନ୍ତି?
2: ବହୁତ ବଢିଆ ଅଛି।
1: ବହୁତ ବଢିଆ ଅଛନ୍ତି।
2: ହଁ ମ୍ୟାମ।
1: କେମିତି ଆପଣଙ୍କ ଘର ପାଖର ମାନେ ପାଗ କେମିତି, ଆପଣଙ୍କ ଏରିଆର ପାଗ?
2: ଖରା ତ ଆଜି ପ୍ରବଳ ହେଇଛି, ଆଉ କାଲି ଟିକେ ଭଲ ପାଗ ଥିଲା, ଆଜି ପ୍ରବଳ ଖରା, ଗୁଗୁଳି ଗୁଳି ହଉଛି, ଆଉ
1: କଣ କରିବା, ସମୟ ସେୟା ଚାଲିଛି ସମସ୍ତଙ୍କ ମୁହଁରୁ ସେଇ ଗୋଟିଏ କଥା ଯେ ବହୁତ ଜୋରେ ଖରା ହେଉଛି। ଆଚ୍ଛା କଣ କହିବେ ଆଜିର ଟପିକ ବିଷୟରେ?
2: ମୁଁ କଣ କହିବି, ଯୋଉଟା କହିଲେ ନିଜକୁ ନିଜ ପ୍ରଶଂସା କରିବା ଠିକ ନୁହେଁ, କିନ୍ତୁ ଏମିତି କେତେ କାମ ହେଇଛି କୋଉଟାରୁ କହିବି ମୁଁ ଭାବିପାରୁନି, କିନ୍ତୁ ଥରେ ଗୋଟେ ଜିନିଷ ହେଲା, କେହି ନାହାନ୍ତି, ତାଙ୍କର ଜଣେ ଲୋକ ଥିଲେ, ଗୋଟେ ଆକ୍ସିଡେଣ୍ଟ ହେଇଗଲା ଆମର ଗାଁ ମଝିରେ, ବୋଲେ ରାସ୍ତା ମଝିରେ ଗାଁ ପାଖରେ କିରେ, ତାଙ୍କୁ ନେବାକୁ ନଥିଲେ, କଣ କରିବୁ, ଆମେ ଦୁଇଜଣ ଲୋକ ନେଲୁ ମେଡିକାଲ, ମେଡିକାଲ ବାଲା କହିଲେ କଟକ ନେଇଯା, ଆଉ ନହେଲେ ଏଠି କିଛି କରିପାରିବନି, ସାଙ୍ଗେ ସାଙ୍ଗେ ଆମେ ତାଙ୍କୁ କଟକ ନେଇଗଲୁ, ଦୁଇଜଣ ଭଡ଼ା କରିକି କଟକ ନେଇଗଲୁ, ତାଙ୍କର କେହି ନଥିଲେ ଲୋକ, ଆମେ ନେଇକି କଟକରେ ପଳେଇଲୁ, କଟକରେ ଦେଖା ଦେଖି କଲା ପରେ ତାଙ୍କର ଏଠି ଲୋକ ଯାଇ ଦୁଇ ଘଣ୍ଟା ପରେ ପହଞ୍ଚିଲେ, ସେ ଲୋକଟି ଅବଶ୍ୟ ବଞ୍ଚିଗଲା, ଭଲ ଲାଗିଲା, ବହୁତ ଖୁସି ଲାଗିଲା। ଏବେ ତାପରେ ବି ଗୋଟେ ଲୋକ ଆଉ ଏଠି ଆକ୍ସିଡେଣ୍ଟ ହେଲା, ଦି ଜଣ ଆଣିକି ବାଡ଼େଇ ଦେଲେ ବାଇକ, ସେ ବି ତାଙ୍କୁ ଆମେ ବହୁତ ଚେଷ୍ଟା କଲୁ ନେଇକି ଯିବାକୁ, ତାଙ୍କୁ ନେଲା ଭିତରେ ସେ ବି ଜଣେ ଲାଇନ୍ସମ୍ୟାନ ସର୍ଭିସମ୍ୟାନ କରିଥିଲେ, ତାଙ୍କ ସ୍ତ୍ରୀ ବି ମେଡିକାଲ ଥିଲେ, ତାଙ୍କୁ ନେଇଗଲା ଭିତରେ ସେ ଯୋଉ ଲୋକଟି ବହୁତ ବୋଲେ ତାଙ୍କର ବହୁତ ଇଞ୍ଜୁର୍ଡ ହେଇଯାଇଥିଲେ, ତେଣୁ ତାଙ୍କୁ କେତେ ପ୍ରକାର ଆମେ ଚେଷ୍ଟା କଲୁ ନେଇକି ଗଲୁ, ନେଇକି ଗଲୁ ମେଡିକାଲ, କିନ୍ତୁ ଲୋକଟା ବଞ୍ଚିପାରିଲାନି, ଭାରି ଦୁଃଖ ଲାଗିଲା। ତାପରେ ଆହୁରି ଏବେ ରିସେଣ୍ଟଲି 8 ଦିନ ତଳେ ଜଣେ କଣ ହେଇଛି, ରାତି 9:10 ଆଣିକି ପଛରେ ଦି ଜଣ ବୟସ୍କ ଲୋକ ଆସୁଛନ୍ତି, ପୁରା ତାଙ୍କୁ 70 ପାଖାପାଖି ହବ, ବାଇକ୍ରେ ପୁରା ସ୍ଲୋରେ ଆସୁଛନ୍ତି, ତାଙ୍କ ଆଗରେ ଯଦି ପିଲାଟିଏ ଯାଉଛି, ସେ କଣ କଲା ନା ତାଙ୍କ ଆଗରେ ଖେଳେଇଲା ଗାଡି, ଖେଳେଇଲା ବୋଲି ସେ ଜାଣିନି ଅନ୍ଧାର ହେଇଛି, ଖେଳେଇଲା ଆଉ ଖେଳେଇଲା ଭିତରେ ସେ ଆସିକି ମାଡ଼ ହେଲେ, 2 ଜଣ ଯାକ 3 ଜଣ ଯାକ ଫୋପାଡ଼ିକି ପଡ଼ିଲେ, ପିଲାଟା ଯୋଉ ପିଲାଟା ଆଗରେ ଯାଉଥିଲା ସେ ଡରିଲା, ତାକୁ ମୁଁ ଏକୁଟିଆ ପ୍ରାୟ ମୁଁ ସଦାବେଳେ ଶଙ୍ଖ ଉପରେ ବୋଲେ ଦୋକାନ ପାଖରେ ଏକୁଟିଆ ମୁଁ ନିଶ୍ଚିତ ରାତି 9:10 ବସିଥିବି, ମୋ ପାଖରେ କେହି ମୋର ପୁତୁରା ଜଣ ହଉ ବନ୍ଧୁ ହଉ କିଏ ଜଣେ ସାଙ୍ଗ ହଉ ବସିଥିବେ,
1: ତେଣୁ
2: କେହି ନଥିଲେ, ମୁଁ ଏଠୁ ଦେଖିଲି ତାଙ୍କୁ ଧାଇଁ ଯାଇକି ଉଠେଇଲି, ସମତିକି ଉଠେଇଲି, ଉଠେଇଲା ଭିତରେ ସେ ପିଲାଟି ଡରିଲା, ତାକୁ ଏଠୁ ମୁଁ ଆଣିକି ଆଶ୍ୱାସନା ଦେଇକି ବସେଇଲି, ଏଠୁ 2-3 ଜଣ ଆସିଲେ ତାକୁ ପାଣି ଫାଣି ଦେଇ କଲେ, ପିଆପି କଲେ, ସେ ବୁଢା ମଉସା ଗୁଡ଼ିକୁ ଏଠୁ ଯାଇକି ଉଠେଇଲୁ, ବୋଲେ ଉଠେଇଲୁ, ତାଙ୍କୁ ଗୋଟେ ଦେଖିଲୁ, ତାଙ୍କ ଛାତି ମାଡ଼ା ହେଇଛି, ତାଙ୍କୁ ଏଠୁ ଗୋଟେ ପିଲାଙ୍କୁ ଡାକିଲୁ, ତାଙ୍କୁ କହିବାରେ ବାଇକଟା ସେ ତ ଚଲେଇ ପାରିନି କଣ କେମିତି କରିବା, ଏଠୁ ଗୋଟେ ପିଲା ଆସିଲା, ତା ନାଁ ହଉଛି ଗୁପ୍ତା, ସେ ଏଠୁ ବାଇକ ତାଙ୍କ ଘରୁ ଆଣିଲା, ତାଙ୍କୁ ନିଜ ମେଡିକାଲ ପଠେଇଲୁ, ଏ ଲୋକକୁ ମୁଁ କହିଲି ଭାଇ ତମେ ଯା ତାଙ୍କ ସହିତ, ତାଙ୍କର କଣ ଖର୍ଚ୍ଚ କରିବ ତାଙ୍କୁ ଦିଅ, ସେ କହିଲେ ଭାଇ ମୋର ଗାଡି କାମ ମୁଁ ଏମିତି ଯିବି, ଏମିତି ଗୋଟେ କାମ ଆଉ। ଆଉ ପୂର୍ବରୁ ତ ଆମର ଗୋଟେ ଅଛି, ଆମେ 1997 ଗୋଟେ ଗ୍ରୁପ ସଂଘ କରିକି ରଖିଛୁ, ଆଜି ବି ଚାଲିଛି ଆମର, ଆଉ ସେଇଟା ଆମେ ଏତେବେଳେ କଣ କରୁନା, 10 ବର୍ଷ ଖଣ୍ଡେ ପିଲାଙ୍କୁ ନେଇକି ପୋଖରୀ ସଫା କରୁ, ଗାଁ ସଫା କରୁ, 8-10 ବର୍ଷ କଲୁ, ତାପରେ କିଛି ପିଲା କହିଲେ ଏତେ ଦିନ କରିବାନି,

0: ନିହାତି ଭାବରେ ସେତିକି ଭଲ ପାଇବା ଆମକୁ ଦରକାର ଯେ ଯେତେବେଳେ ଆପଣ ଟିକେ ଫ୍ରି ରହୁଛନ୍ତି ସେତେବେଳେ ଆମ ସହିତ ଯୋଡି ହୁଅନ୍ତୁ, ବାସ ସେତିକି ଦରକାର।
1: ଆଉ ଆପଣଙ୍କ ପ୍ରେଜେନ୍ସଟା ଭଲ ମତେ ଲାଗେ ଆଉ ଗୀତ ସିଲେକ୍ସନରେ ବହୁତ ବଢିଆ।
0: ବହୁତ ବହୁତ ଧନ୍ୟବାଦ। ସେମିତି ଆପଣ ଆମକୁ ଭଲ ପାଉଥାନ୍ତୁ। କଣ କହିବେ ଆଜିର ଟପିକ ବିଷୟରେ?
1: ହଁ ମ୍ୟାଡାମ ଦେଖନ୍ତୁ, ନିଜ ମାନେ ଯୋଉଟା କାମ କରେ ଯେ କହନ୍ତିନି କେହି,
0: ନାଇଁ ସେଟା ତ କୁହନ୍ତିନି। ହଁ ହଁ, କିନ୍ତୁ କିନ୍ତୁ ମନରେ ବି ବେଳେବେଳେ ଆସେ ନା ଯେ କିଛି ଗୋଟେ କାମ କରିକି ଆମେ ମନେ ମନେ କହିଥାଉ ଯେ ଭେରି ଗୁଡ, ତ ସେମିତି କେବେ ହେଇଛି କି?
1: ମ୍ୟାଡାମ କହିବାକୁ ଯାଉଛି ବର୍ତ୍ତମାନ ଟିକେ ମନ ହେଲା, ସମସ୍ତେ କରୁଛନ୍ତି ଯେହେତୁ ଟିକେ କହିବାକୁ ପଡିବ।
0: କୁହନ୍ତୁ କୁହନ୍ତୁ।
1: ଦେଖନ୍ତୁ ମ୍ୟାଡମ, ମୁଁ ଯୋଉ ବାଇକ ରେ ଯାଏ, ଯୋଉ ବାଟରେ ଯୋଉ ବାଟରେ ବି ଯାଆନ୍ତି ମାନେ କେତେ ରହନ୍ତି, ମତେ କହିବେ ଟିକେ ଲିଫ୍ଟ ଦେବା ପାଇଁ, ତେଣୁ ଲିଫ୍ଟ ମୁଁ ତାଙ୍କମାନଙ୍କୁ ଦେଇଥାଏ, ମାନେ ବିଶ୍ୱାସ କରି ଦେଇଥାଏ। କାହିଁକି ନା କୌଣସି ହଇରାଣ ହଉଥିବ, କାହିଁକି ନା ମୁଁ ଫାଙ୍କା ଯାଉଛି, ଏଟା ମତେ ଟିକେ ବହୁତ ଭଲ ଲାଗେ। କାହିଁକି ନା ମୁଁ ଯେତେବେଳେ ଜଣଙ୍କୁ ହେଲ୍ପ କରୁଛି ମତେ ବହୁତ ଭଲ ଲାଗେ। ଆଉ ମ୍ୟାଡାମ ଆଉ ଗୋଟେ କଥା, ଏଇ ଯୋଉ ଆମର ଯେତେ ସବୁ ମନ୍ଦିର ଅଛି, ମୁଁ ଚାରିଟା ଭିତରେ ଯାଏ ଯେହେତୁ ଫୁଲ ଫୁଲ ତୋଳି, ମନ୍ଦିରରେ ମୁଁ ଯେ ସବୁ ଟିକେ ଓଳାଓଳି କରେ, ଫୁଲ ତୋଳି ଆସେ ଆଉ ଧରିକି ଆସେ, ଏମିତି ସବୁ ଓଳାଳି କରିକି ଆସେ। ଆଉ ମତେ ନିଜକୁ ମଧ୍ୟ ଫିଲ୍ ହେ ମାନେ ମୁଁ ଯେ ଭଲ କାମ କରୁଛି, କାହିଁକି ନା କେହି କେହି ଓଳାଓଳି କରୁଛନ୍ତି, କାରଣ ମୁଁ ଓଳାଳି କରେ। ଆଉ ଯୋଉ ଲୋକମାନଙ୍କୁ ଟିକେ ହେଲ୍ପ କ୍ଷେତ୍ରରେ ଦେଇଦଉଛି, ଟିକେ ଲିଫ୍ଟ ନେବି, ଏଟା ବି ଭଲ ଲାଗେ। ସେଇଟା କାମ ମୁଁ କରେ, ମାନେ ମୋ ମତେ ଅନୁଭୂତ। ଆଉ ତ ଏମିତି କେତେବେଳେ କେମିତି ଧାର ଧାର ମାଗନ୍ତି ପଇସା, ହେଟା ବି କେତେବେଳେ କେମିତି ଯେ ଏମିତି ମୁଁ ଟିକେ କାମ କରେ ଆଉ।
0: ବଢିଆ କଥା ଆପଣ ସେୟାର କରିଛନ୍ତି ଆମ ସହିତ। ସେମିତି ଆମ ସହିତ ଯୋଡି ହେଇକି ରହିଥାନ୍ତୁ, ଶୁଣୁଥାନ୍ତୁ ମିଠା ମିଠା ଗୀତ। ଧନ୍ୟବାଦ ଫୋନ କରିଥିବା। ନମସ୍କାର। ସୋ ଫୋନ କରିଥିଲେ ଆମକୁ ରମେଶ ଚନ୍ଦ୍ର ସାହୁ ଅଖମା ବାହାପୁର ଢେଙ୍କାନାଳରୁ। ଆପଣ କାଇଁ ଡେରି କରୁଛନ୍ତି ସାଥି, ଆମ ସହିତ ଯୋଡି ହୁଅନ୍ତୁ, ଫୋନ ମାଧ୍ୟମରେ କଥା ହୁଅନ୍ତୁ, ଆପଣଙ୍କର ମନର କଥା ମୋ ସହିତ ସେୟାର କରନ୍ତୁ, ଫୋନ କରନ୍ତୁ, କୁହନ୍ତୁ ଆଜିର ଟପିକ ବିଷୟରେ ଯେ ଆପଣ ନିଜକୁ କେବେ ଭେରି ଗୁଡ୍ କହିଛନ୍ତି କି। ଯଦି ଫୋନ କରିବାକୁ ଚାହୁଁଛନ୍ତି ନମ୍ବରଟି ଆଉଥରେ କହି ରଖୁଛି 0671230315।

0: ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତକ୍। ଆଉ ଜଣେ ସାଥୀ ଆମ ସହିତ ଯୋଡି ହେଇଛନ୍ତି, ଦେଖିବା କଣ କହୁଛନ୍ତି, ତାଙ୍କର ମତାମତ କଣ ରହିଛି। ହ୍ୟାଲୋ।
1: ହଁ ସୁଲ ମ୍ୟାମ୍ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ ଫୋନ କରିଛନ୍ତି?
1: ମୁଁ ଜଣେ ଆପଣଙ୍କ ନିୟମିତ ଶ୍ରୋତା ବନ୍ଧୁ ରମେଶ ଚନ୍ଦ୍ର ସାହୁ ଅହୁମା ଭାବରୁ ଢେଙ୍କାନାଳ କହୁଥିଲି।
0: ଆଚ୍ଛା, କେମିତି ଅଛନ୍ତି ପ୍ରଥମେ କୁହନ୍ତୁ।
1: ଏଇ ତ ଆପଣଙ୍କର ପ୍ରୋଗ୍ରାମ ଶୁଣିଛି, ଦୋକାନ ଏଫ୍ଏମ୍ ଟା ଲାଗିଛି। ଆପଣ ରେନ୍ବୋକୁ ମୁଁ ତ ବହୁତ ଭଲ ପାଏ।
0: ଆଜ୍ଞା,
1: ରେନ୍ବୋ ମାନେ ପୁରା ଖାସ ଷ୍ଟେସନ।
0: ଆଜ୍ଞା,
1: ଆପଣଙ୍କ କଥା ସବୁ ଆର୍ଜେଙ୍କ କଥା ସବୁ ଶୁଣେ, ମାନେ ମୁଁ ଫୋନ କରିପାରେନି, ସେତେବେଳେ ଟିକେ ଫାଙ୍କା ପାଇଲେ ଟିକେ ଫୋନ ଥରେ ଆଉ କଣ।

0: ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହେଇଛନ୍ତି, ଦେଖିବା କିଏ ଫୋନ କରିଛନ୍ତି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ଆଚ୍ଛା, ଫୋନ୍ଟିକୁ ଯେତେବେଳେ ସାଥି ଆପଣ କରୁଛନ୍ତି ସେତେବେଳେ ଆପଣଙ୍କର ରେଡିଓର ଭଲ୍ୟୁମ୍କୁ କମ୍ କରିଦିଅନ୍ତୁ, ତାହେଲେ ଆପଣ ମଧ୍ୟ ଇଜିଲି ଶୁଣିପାରିବେ ଏବଂ ଆମେ ମଧ୍ୟ ଆପଣଙ୍କ ଭଏସ୍କୁ ପୁରା ଇଜିଲି ଶୁଣିପାରିବୁ। ସୋ ଯେତେବେଳେ ଆପଣ ଫୋନ୍ କରୁଛନ୍ତି ନା, ସେତେବେଳକୁ ଆପଣଙ୍କ ରେଡିଓର ଭଲ୍ୟୁମ୍କୁ ପୁରା କମ୍ କରିକି ଆମକୁ ଫୋନ୍ କରନ୍ତୁ। ନମ୍ବରଟି ଆଉ ଥରେ କହି ରଖୁଛି 06712303153। କଲ୍ କରନ୍ତୁ, କୁହନ୍ତୁ ଆଜିର ଟପିକ୍ ବିଷୟରେ ଯେ ଆପଣ ନିଜକୁ କେବେ ଭେରି ଗୁଡ୍ କହିଛନ୍ତି କି। ଆଉ ଜଣେ ସାଥୀ ଯୋଡ଼ି ହେଇଛନ୍ତି, ଦେଖିବା କିଏ ଫୋନ କରିଛନ୍ତି। ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ ଫୋନ କରିଛନ୍ତି?
1: ଦିଦି ସୁବସ୍ମିତା କହୁଥିଲି, କଟକ ପ୍ରଦେଶ ମଜର। କେମିତି ଅଛନ୍ତି?
0: ମୁଁ ଏକଦମ ବହୁତ ବଢିଆ ଅଛି, ମାନେ ମୁଁ ଆଗ କାଳେ ପଚାରିଥିବି ସେଇଥିପାଇଁ ଆପଣ ଆପଣଙ୍କଠୁ ପୁରା ଆଗ ପଚାରିଦେଲେ ନା। ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
1: ମୁଁ ବି ବହୁତ ଭଲ ଅଛି ଦିଦି, ଆଜି ବହୁତ ଦିନ ପରେ ବି ଆପଣଙ୍କ ସହିତ କଥା ହଉଛି।
0: ହଁ ହଁ, ବହୁତ ଦିନ ପରେ ମୁଁ ଆପଣଙ୍କ ସହିତ କଥା ହଉଛି। କଣ କହିବେ ଆଜିର ଟପିକ ବିଷୟରେ?
1: ଆଜିର ଟପିକ ବିଷୟରେ ଯଦି କହିବି, ବେଳେବେଳେ ତ ଲାଗେ କି ହଁ କିଛି ତ ଗୋଟେ ଲାଇଫରେ ଭଲ କାମ କରିଛି। ତା ଭିତରୁ ଗୋଟେ କହିବି, ଯେତେବେଳେ ମତେ ବହୁତ ଲୋକ ପିଲାଥାନ୍ତି ନା, ସେମାନେ ବହୁତ କିଛି ଜିନିଷ ଅନ୍ୟମାନଙ୍କ ସହିତ ସେୟାର କରିପାରନ୍ତି ନାହିଁ, ତାଙ୍କ ମନରେ ରଖିଦିଅନ୍ତି। କିନ୍ତୁ ମୋ ଭିତରେ କିଛି ଗୋଟେ ଏମିତି ଟ୍ୟାଲେଣ୍ଟ ଅଛି ଯୋଉଟା ଅନ୍ୟମାନଙ୍କ ସହିତ କେହି ସେୟାର କରି ନପାରନ୍ତି, ସେଟା ମୋ ସହିତ ସେୟାର କରିଦିଅନ୍ତି।
0: କାହିଁକିନା
1: ତାଙ୍କର ମୋ ଉପରେ ଏତିକି ଭରସା ଯାଏ ଯେ ଇଏ ଆମର କେବେ ମଜାକ ବନେଇବନି କି କେବେ ଆମ କଥାକୁ ଅବିଶ୍ୱାସ କରିବନି, ଓଲଟା ମାନେ ଇଏ ଆମକୁ ସମ୍ଭାଳି ପାରିବ ସେ ଟାଇମରେ। ତ ସେମାନେ ତାଙ୍କ କଥା ମୋ ସହିତ ସେୟାର କରନ୍ତି, ଆଉ ମୁଁ ବି ତାଙ୍କ କଥା ଶୁଣେ। ଯଦି ମୋ ପାଖରେ ସେ ପ୍ରୋବ୍ଲେମର କୌଣସି ପ୍ରକାର ସଲ୍ୟୁସନ ଥାଏ, ମୁଁ ବି ତାଙ୍କୁ ସଲ୍ୟୁସନ ଜଣାଏ, ଆଉ ତାଙ୍କୁ ସେ ଟାଇମରେ ମାନେ ବୁଝାଏ କିଛିଟା କଥା କହିକି। ତ ଏଇଟା ଭାବେ ସେ ଟାଇମରେ ତାପରେ ଯେତେବେଳେ ତାଙ୍କ ପ୍ରୋବ୍ଲେମ ସଲ୍ଭ ହେଇଯାଏ ନା,
0: ସେମିତି ସମସ୍ତେ ନଥାନ୍ତି, ଜଣ ଜଣଙ୍କୁ ଦେଖିଲେ ମଧ୍ୟ ଲାଗେ ଯେ ନା ନା ଆଙ୍କ ସହିତ ମୁଁ କିଛି କଥା ସେୟାର କରିପାରିବି, ମୋର ମନର କଥାଟା କିଛି ସେୟାର କରିକି ମାନେ ମୋ ଦୁଃଖଟାକୁ ମୁଁ ସେୟାର କରିପାରିବି, ଯୋଉଟା କି ହାଲକା ହେଇଯାଏ। ମନ କଥାଟାକୁ ସେୟାର କଲେ ମନ ହାଲକା ଲାଗେ ଏବଂ ମାଇଣ୍ଡ ଫ୍ରେସ ମଧ୍ୟ ହେଇଯାଇଥାଏ। ସେମିତି ବୋଧହୁଏ ଆପଣଙ୍କ କ୍ଷେତ୍ରରେ ହେଇଛି, ଆପଣଙ୍କ କ୍ଷେତ୍ରରେ ଦେଖିଛନ୍ତି ଲୋକ, ସେଇଥିପାଇଁ ଆପଣଙ୍କ ସହିତ କଥା ସେୟାର କରନ୍ତି।
1: ଆଜ୍ଞା, କାହିଁକି ନା ବହୁତ କିଛି କଥା ଥାଏ ନା, ଆମେ ସମସ୍ତଙ୍କ ସହିତ କଥା ସେୟାର
0: କରିପାରୁନି,
1: ମାନେ ମାନେ ମନ ଭିତରେ କାନ୍ଦୁଥିବେ, ବହୁତ ଇମୋସନାଲ ଥିବେ, କାହାକୁ କହିପାରୁନଥିବେ, ସେ କଥାଟା ସେ ମତେ ସେୟାର କରିପାରନ୍ତି।
0: ଯା ହଉ, ସେତିକି ହଉଛି ବହୁତ ବଢିଆ କଥା ଯେ ଆପଣ କାହାକୁ ଗୋଟେ

ମୋଟିଭେଟ୍ କରିପାରୁଛନ୍ତି, କାହାକୁ ଗୋଟେ ବୁଝେଇ ପାରୁଛନ୍ତି, ସେତିକି ଶକ୍ତି ଆପଣଙ୍କ ପାଖରେ ଭଗବାନ ଦେଇଛନ୍ତି, ସେଟା ସେଇଟା ହେଉଛି ସବୁଠୁ ବଡ଼ କଥା। ବହୁତ ବହୁତ ଧନ୍ୟବାଦ ସାଥୀ ଆମ ସହିତ ଯୋଡ଼ି ହେଲେ, ଆପଣଙ୍କ ମନର କଥା ସେୟାର କଲେ। ନମସ୍କାର। ସୋ ଫୋନ୍ କରିଥିଲେ ଆମକୁ ଶୁଭସ୍ମିତା ବୟାଳିଶ ମୌଜାରୁ। ଆପଣ ଚାହିଁଲେ ମଧ୍ୟ ସାଥୀ ମୋ ସହିତ ଯୋଡ଼ି ହେଇପାରିବା। ଅଳ୍ପ ସମୟ ବାକି ରହିଛି, 5:48 ହେବାକୁ ଯାଉଛି। ସନ୍ଧ୍ୟା 6 ପର୍ଯ୍ୟନ୍ତ ମୁଁ ଆପଣଙ୍କ ସହିତ ଡାଇରେକ୍ଟ ଫୋନ୍ ମାଧ୍ୟମରେ କଥା ହେଇପାରିବି। ଫୋନ୍ କରିବା ପାଇଁ ଆଉଥରେ ନମ୍ବରଟି କହି ରଖୁଛି 0671230315 ଏବଂ ଫୋନ୍ କରନ୍ତୁ, କୁହନ୍ତୁ ଆଜିର ଟପିକ୍ ବିଷୟରେ କ'ଣ କହିବାକୁ ଚାହୁଁଛନ୍ତି। ଆପଣ ନିଜକୁ କେବେ ଭେରି ଗୁଡ୍ କହିଛନ୍ତି କି?

0: ଆଉ ଜଣେ ସାଙ୍ଗ ଫୋନ କରିଛନ୍ତି, ଦେଖିବା କିଏ କଲ କରିଛନ୍ତି। ହ୍ୟାଲୋ,
1: ଭୁବନେଶ୍ୱରରୁ କହୁଥିଲି, କୃପା ସିନ୍ଧୁ କବି।
0: ନମସ୍କାର, କେମିତି ଅଛନ୍ତି?
1: ଆଜ୍ଞା
0: ନମସ୍କାର, କେମିତି ଅଛନ୍ତି ଆପଣ?
1: ବହୁତ ଭଲ ଅଛି,
0: ବହୁତ ଭଲ ଅଛନ୍ତି। ଆଜି ବହୁତ ସିରିୟସ ଅଛନ୍ତି, କଥା କଣ?
1: ନାଇଁ ସିରିୟସ ନାଇଁ, ଏବେ ଫ୍ରି,
0: ଏବେ ପୁରା ଫ୍ରି ଅଛନ୍ତି ତ?
1: ହଁ ଏକଦମ ଫ୍ରି।
0: ଆଚ୍ଛା, କଣ କହିବେ ଆଜିର ଟପିକ ବିଷୟରେ?
1: ଟପିକ ବିଷୟରେ କଣ କି, ଯଦି ଘର କାମ କିଛି ମୁଁ ଭଲସେ କରିଦେଇଥିବି ତାହେଲେ ଘର ଲୋକ ମତେ କିଛି ସାବାସି ଦିଅନ୍ତି, ନହେଲେ ଆଉ କିଛି ନାହିଁ।
0: ଆଉ ମାନେ ମନରେ ଟିକେ ଦୁଃଖ ରହିଛି କି ନାହିଁ? ଆଉ ଟିକେ ତାରିଫ କରନ୍ତୁ କି ଟିକେ ଆଉ ଟିକେ ବାବା କରନ୍ତୁ, ସେମିତି କିଛି ଲାଗୁଛି କି? ମନରେ ଟିକେ ଦୁଃଖ ରହିଛି କି?
1: ନାଇଁ ଦୁଃଖ ନାହିଁ, ସେମିତି କିଛି ନାହିଁ। ସେ ମତେ ସେତିକି କହିଲେ ଯଥେଷ୍ଟ,
0: ସେତିକି କହିଲେ
1: ଯଥେଷ୍ଟ। ଟିକେ ହଁ, ୱାର୍ଲ୍ଡ ଜିତିଲି।
0: ଯା ହଉ, ମାନେ ଆପଣ ଘର କାମ କରନ୍ତି ନା କରନ୍ତି ନାହିଁ? କେବେ ବେଳେ ବେଳେ ସାହାଯ୍ୟ କରନ୍ତି? ଯା ହଉ, ସେତିକି ସାବାସି ଦଉଛନ୍ତି ମାନେ ଆପଣଙ୍କ ଖୁସିକୁ ଦେଖିକି ଲାଗୁଛି ନାହିଁ, ଆପଣ ପୁରା ଖୁସ ଅଛନ୍ତି ଯେ ସେତିକି ତାରିଫରେ। ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ପାଇଁ, ନମସ୍କାର। ସୋ କୃପା ସିନ୍ଧୁ କବି ଆମକୁ ଫୋନ କରିଥିଲେ ଭୁବନେଶ୍ୱରରୁ। ଆପଣ ଚାହିଁଲେ ମଧ୍ୟ ସାଥୀ ମୋତେ କଲ୍ କରିପାରିବେ ଏବଂ ଆପଣଙ୍କର ମନର କଥାଟି ମୋ ସହିତ ସେୟାର କରିପାରିବେ। ଆପଣ ନିଜକୁ କେବେ ଭେରି ଗୁଡ୍ କହିଛନ୍ତି କି ନାହିଁ, ମନକୁ ମନ କେବେ କହିଛନ୍ତି କି ନାହିଁ, ନିହାତି ଭାବରେ ମୋତେ ଫୋନ କରନ୍ତୁ, କୁହନ୍ତୁ ଆପଣଙ୍କର ଦିଲ୍ କି ବାତ୍। ଆଉ ଅଳ୍ପ ସମୟ ବାକି ରହିଛି, 5:55 ହେବାକୁ ଯାଉଛି, 5 ମିନିଟ୍ ମାତ୍ର ମୁଁ ଆପଣଙ୍କ ସହିତ ଫୋନ୍ ମାଧ୍ୟମରେ କଥା ହେଇପାରିବି। 0671230315 ନମ୍ବରରେ କଲ୍ କରନ୍ତୁ। ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହେଇଛନ୍ତି, ଦେଖିବା କିଏ ଫୋନ୍ କରିଛନ୍ତି। ହ୍ୟାଲୋ, ହ୍ୟାଲୋ,
2: ହ୍ୟାଲୋ,
0: ନମସ୍କାର, କିଏ କହୁଛନ୍ତି, କୋଉଠୁ ଫୋନ୍ କରିଛନ୍ତି? ନା କୁହନ୍ତୁ ଆପଣଙ୍କର। ପ୍ରଥମେ ଆପଣ ଆପଣଙ୍କ ରେଡିଓର ଭଲ୍ୟୁମ୍ଟିକୁ ଟିକେ କମ୍ କରିଦିଅନ୍ତୁ, ତାହେଲେ ଆପଣ ମୋତେ ଆହୁରି ସହଜରେ ଶୁଣିପାରିବେ।
2: ଆଜ୍ଞା,
0: କଣ କହିବେ ଆଜିର ଟପିକ ବିଷୟରେ? ଅସୁବିଧା ହବ ସେଇଥିପାଇଁ ବାରମ୍ବାର ନମ୍ବର ଟି କହୁଥାଏ। କୁହନ୍ତୁ କଣ କହିବା ଯେ ଟପିକ ବିଷୟରେ। ହ୍ୟାଲୋ,
2: ଆମେ ଥରେ ହାଇଦ୍ରାବାଦ ରହୁଥିଲୁ, ସେଠି ଗୋଟେ ପର୍ସ, ଆମେ ମନ୍ଦିର ଯାଉଥିଲୁ, ଗୋଟେ ପର୍ସ ପଡିଥିଲା, ତା ଦେହରେ ସବୁ ଥିଲା ଡକ୍ୟୁମେଣ୍ଟ ଜଣଙ୍କର, ଆଉ ପଇସା ମଧ୍ୟ ଥିଲା ବୋଧେ 1,500 ପାଖାପାଖି। ତାଙ୍କ କାର୍ଡରୁ ଆମେ ନମ୍ବର କରି ତାଙ୍କୁ ଡକେଇ ଫୋନ କରି ପଇସା ଦେଇଥିଲୁ। ସେ ବହୁତ ଖୁସି ହେଇକି ପଇସା ଯାଚୁଥିଲେ, ମୁଁ କହିଲି ନାଇଁ ନାଇଁ ପଇସା ନବୁ ନାଇଁ, ହେଲ୍ପ କଲୁ ତ ଆଉ ପଇସା ଆମେ କଣ କରିବୁ, ସେ ଜବରଦସ୍ତ ଦେଇକି ଗଲେ ପଇସା ଛୁଆଙ୍କୁ।
0: ଆଜ୍ଞା ଆଜ୍ଞା, ନାଇଁ ତାଙ୍କର ଡକ୍ୟୁମେଣ୍ଟ ସବୁ ରହିଯାଇଥିଲା, ସେଟା ଦରକାରୀ ଜିନିଷ, ବାଇଚାନ୍ସ କେମିତି ମିସ୍ ହେଇଯାଇଛି, ଆପଣ ତାଙ୍କୁ ଦେଇଦେଲେ, ସେଟା ହଉଛି ସବୁଠାରୁ ମାନେ ଭଲ କାମ ଆପଣ କରିଛନ୍ତି। ବହୁତ ବହୁତ ଧନ୍ୟବାଦ। ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ଏମିତି ଆମ ସହିତ ଯୋଡ଼ି ହଉଥାନ୍ତୁ ଫୋନ ମାଧ୍ୟମରେ, ଏସ୍ଏମ୍ଏସ୍ ମାଧ୍ୟମରେ। ନମସ୍କାର, ସୋ ଫୋନ କରିଥିଲେ ଆମକୁ ମଞ୍ଜୁଳତା ବେହେରା ତେଲେଙ୍ଗା ପିଣ୍ଠରୁ। ଏଇଟା ସେଠି ବହୁତ ବଢିଆ କଥା, ଯେତେବେଳକୁ ଆମେ କାହାର ସାହାଯ୍ୟ କରୁ, କାହା ପାଇଁ କିଛି କରିବାକୁ ଇଚ୍ଛା ପ୍ରକାଶ କରିଥାଉ, କାହା ପାଇଁ କିଛି ଗୋଟେ କରିକି ନିଜ ମନକୁ ଆମେ ଶାନ୍ତି ଦେଇଥାଉ, ସେତେବେଳକୁ ମନଟି ବହୁତ ହି ଖୁସି ହେଇଥାଏ। ନିଜକୁ ମଧ୍ୟ ଆମେ ସେତେବେଳକୁ ଥ୍ୟାଙ୍କ ୟୁ କହିଥାଉ, ଭେରି ଗୁଡ୍ କହିଥାଉ, ବାହା ବାହା ଦେଇଥାଉ। ଅବଶ୍ୟ

ନିଜର ତାରିଫ ମଧ୍ୟ କାହା ଆଗରେ କହିବାକୁ ମୋତେ ଖରାପ ଲାଗେ। ବହୁତ ଜଣ ସାଥୀ ମଧ୍ୟ ମୋତେ କହିଛନ୍ତି ଫୋନ କଲ୍ସ ମାଧ୍ୟମରେ ଯେ ନିଜର ତାରିଫ କରିବାଟା ଉଚିତ ନୁହଁ, କିନ୍ତୁ ମୁଁ କହିବି ଯେ ବେଳେବେଳେ ଆପଣ ନିଜ ତାରିଫଟି ମିରର ସାମ୍ନାରେ ଯାହା ହେଲେ ବି ଠିଆକି କରନ୍ତୁ, କାହିଁକି ନା ନିଜେ ଯଦି ଆମେ ଖୁସି ରହିବା ନା ତାହେଲେ ଆମେ ଆଉ ପାଞ୍ଚ ଛଅ ଜଣଙ୍କୁ ଖୁସି ରଖିପାରିବା। ଆଉ ନିଜେ ଯଦି ଆମେ ସବୁବେଳେ ଡରିକି ରହିବା, ନିଜେ ସବୁବେଳେ ମନ ଦୁଃଖ କରିକି ରହିବା, ତାହେଲେ ଆମେ ଆଉ କାହାକୁ ଖୁସି କେମିତି ଦେଇପାରିବା କହିଲେ। ସେଇ ଖୁସିରେ ଚାଲନ୍ତୁ, ମୁଁ ଆପଣଙ୍କୁ ଶୁଣେଇ ଦେଉଛି ଆଉ ଗୋଟେ ମିଠା ଗୀତଟି, କେବଳ 100.4 ଆକାଶବାଣୀ FM ରେନ୍ବୋ କାଟେକ ଦିଲ୍ ସେ ଦିଲ୍ ତକ୍।

ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଜାରି। ପଶ୍ଚିମବଙ୍ଗ ଓ ଆସାମରେ ବିଜେପିକୁ ବହୁମତ, କେରଳରେ ୟୁଡିଏଫ୍, ତାମିଲନାଡୁରେ ଆଞ୍ଚଳିକ ଦଳ ଟିଭିକେ ଏବଂ ପୁଡୁଚେରୀରେ ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସର ସଂଖ୍ୟାଗରିଷ୍ଠତା ହାସଲ। ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ସୁଭଦ୍ରା ଯୋଜନାରୁ ବଞ୍ଚିତ ଥିବା 79,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟି ଟଙ୍କା ପ୍ରଦାନ କଲେ ରାଜ୍ୟ ସରକାର। ଅଗ୍ନିବୀରମାନଙ୍କର ଅଦମ୍ୟ ସାହସ, ବୀରତ୍ୱ ଓ ବଳିଦାନକୁ ସ୍କରଣ କରି ଆଜି ବିଶ୍ୱରେ ପାଳନ କରାଯାଉଛି ଆନ୍ତର୍ଜାତିକ ଅଗ୍ନିଶମ କର୍ମଚାରୀ ଦିବସ। ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ଓପିଟିସିଏଲ୍ ପକ୍ଷରୁ ଆଜି ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟରଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ପରୀକ୍ଷାଗାରକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। କହିଲେ ଏକ ଶକ୍ତିଶାଳୀ ପରିବହନ ନେଟୱର୍କ ହିଁ ବିକଶିତ ଓଡ଼ିଶାର ମେରୁଦଣ୍ଡ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଟାଙ୍କି ଛକ ନିକଟରେ ସଡ଼କ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରର ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶିର କଲେ ଘୋଷଣା ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।

ବିଷୟ ରହିଛି ଶିଶୁଟିର ମୁଣ୍ଡ ବଡ଼ ହୋଇଥିଲେ। ଡାକ୍ତର ଦୁର୍ଯ୍ୟୋଧନ ସାମଲଙ୍କ ସହିତ କଥାବାର୍ତ୍ତା। ଶୁଭ ସକାଳ ଶୁଣିବେ, ସକାଳ 7:25 ମର୍ଣ୍ଣିଂ ମେଲୋଡି ଶୁଣିବେ, ସକାଳ 8:30 ସକାଳ 9 ଶୁଣିବେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ସକାଳ 10:00, ଦିନ 11:00 ଶୁଣିବେ କଳାକାର। ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 11:30। ମଧ୍ୟାହ୍ନ 12:00 କିଛି କଥା କିଛି ଗୀତ କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ଚର୍ଚ୍ଚାରେ ଦିନ 1:10 ଶୁଣିପାରିବେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ ସେୟାର କରିପାରିବେ।

ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ। ଦିନ 2:45 ଅପରାହ୍ନ 3:00 ଶୁଣିବେ ମୋ ଦେଶ। ସୁରିଲ ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ଡାଇଲିନ୍ ଲାଇଭ୍ ଚିଟ୍ ଚାଟ୍ ଶୁଣିବେ 5:02। ଏଥିରେ ନିଜର ମତ ହ୍ୱାଟ୍ସଆପ୍ ଏବଂ ଡାଇଲିନ୍ ଲାଇଭ୍ ଚିଟ୍ ଚାଟ୍ ଶୁଣିପାରିବେ 5:02। ଏଥିରେ ଆପଣଙ୍କର ମତ ସେୟାର କରିପାରିବେ ଫୋନ୍ ମାଧ୍ୟମରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମ ଚରିତ ମାନସର ଅଷ୍ଟମ ଭାଗ ଶୁଣିବେ 6:10। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ 6:30। ସନ୍ଧ୍ୟା ଆସରେ ଶୁଣିବେ 7:25। ରାତି 8:02 ଶୁଣିବେ ଗୀତରେ ମିତରେ। ଅଭୁଲା ସ୍ମୃତି ଶୁଣିପାରିବେ 9:15। ରାତି 10:00 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆସନ୍ତାକାଲିର ପ୍ରସାରିତ ହେବାକୁ ଥିବା ପ୍ରୋଗ୍ରାମ ହାଇଲାଇଟ୍ସ।

0: ସେଥି ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ସପ୍ତମ ଭାଗ।
1: एपिसोड नंबर 7।

ସିଉଲିଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେ ତେଲ୍ ତାକ୍ ବର୍ତ୍ତମାନ ସାଥି ଆସନ୍ତୁ ଶୁଣିବା ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗ ଏବଂ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ଟିଭିକେ ଦଳ 111 ଆସନରେ ଆଗୁଆ। ରାଜ୍ୟର 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନରେ ଭୋଟ୍ ଗଣତି ଚାଲିଛି। ଅପରାହ୍ନ 6 ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ଘୋଷିତ ହୋଇଥିବା 61 ଆସନ ମଧ୍ୟରୁ 48 ବିଜେପି ଏବଂ 13 ତୃଣମୂଳ କଂଗ୍ରେସ ବିଜୟୀ ହୋଇସାରିଛି। 153 ଆସନରେ ବିଜେପି ଆଗୁଆ ଥିବାବେଳେ 73 ଆସନରେ ତୃଣମୂଳ କଂଗ୍ରେସ ଆଗୁଆ ରହିଥିବା ଜଣାପଡ଼ିଛି। ଆସାମରେ ବିଜେପି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। 126 ଆସନ ମଧ୍ୟରେ ଏପର୍ଯ୍ୟନ୍ତ 86 ଆସନ ଏନ୍ଡିଏ ପ୍ରାର୍ଥୀ ବିଜୟୀ ହୋଇଛନ୍ତି, ସେଥିମଧ୍ୟରୁ ବିଜେପି 62 ଆସନ ହାସଲ କରିଛି। କେରଳରେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମେଣ୍ଟ 55 ଆସନରେ ବିଜୟ ଲାଭ କରିଥିବା ବେଳେ 8 ଆଗୁଆ ରହିଛି। ତାମିଲନାଡୁରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ଦଳ ଇତିହାସ ରଚିଛି। ମୋଟ 234 ଆସନ ମଧ୍ୟରେ ଏପର୍ଯ୍ୟନ୍ତ ଟିଭିକେ 75 ଆସନରେ ବିଜୟ ଲାଭ କରିଥିବା ବେଳେ 33 ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଡିଏମ୍କେ 9 ଆସନ ଅକ୍ତିଆର କରିଥିବା ବେଳେ 49 ଆସନରେ ଆଗୁଆ ରହିଛି। 30 ଆସନ ବିଶିଷ୍ଟ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ 20 ଆସନର ଫଳାଫଳ ଘୋଷିତ ହୋଇଛି। ଅଲ୍ ଇଣ୍ଡିଆ ଏନ୍ଆର୍ କଂଗ୍ରେସ 9 ଆସନରେ ବିଜୟୀ ହୋଇଥିବା ବେଳେ ଅନ୍ୟ 2 ଆସନରେ ଆଗୁଆ ରହିଛି। ଗୁଜରାଟ, ତ୍ରିପୁରା, ନାଗାଲାଣ୍ଡ ଉପନିର୍ବାଚନରେ ବିଜେପି 1 ଲେଖାଏଁ ଆସନ ହାସଲ କରିଥିବା ବେଳେ କର୍ଣ୍ଣାଟକରେ କଂଗ୍ରେସ ବିଜୟୀ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସୁଭଦ୍ରା ଯୋଜନାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତି ପାଇବାକୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ସହାୟତା

0: ପ୍ରଦାନ କରିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଟ 79,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ 61 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା ଯୋଜନାର ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡ଼ିବା ପାଇଁ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ସୁଭଦ୍ରା ଯୋଜନା ରାଜ୍ୟରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: 23,849 ଜଣ ଯେଉଁମାନେ ବିଭିନ୍ନ ଏନ୍ପିସିଆଇ କାହାର ଇକେୱାଇସି ବିଭିନ୍ନ ବାକି ପଡ଼ିଥିଲା ତାର ଫିଲ୍ଡ ଭେରିଫିକେସନ ପରେ ଆମେ 62 କୋଟି ଟଙ୍କା ଆଜି ମହିଳାମାନଙ୍କ ଖାତାକୁ ଗଲା। ଭାବୁଛି ଆହୁରି 100,000 ଯେଉଁ ଆମର ବାକି ଅଛି ପୁଣି ଯେତେ ଜଲ୍ଦି ଫିଲ୍ଡ ଭେରିଫିକେସନ ସରିବ ସେତେ ଜଲ୍ଦି ପୁଣି ସେମାନଙ୍କୁ ମିଳିଯିବ।
0: ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ବାଚସ୍କତି ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବାଚସ୍କତି ସୁରମା ପାଢ଼ୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଧାନସଭାଗୁଡ଼ିକର କମିଟି ବ୍ୟବସ୍ଥା ଏବଂ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ସପ୍ତାହବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ସ୍ୱରୂପ ଅଗ୍ନି ନିରାପତ୍ତା ସମ୍ବନ୍ଧୀୟ ମକ୍ଡ୍ରିଲ୍, କ୍ଷମତା ନିର୍ମାଣ ପଦକ୍ଷେପ ଏବଂ ଅଗ୍ନି ନିରାପତ୍ତା ମାର୍ଗଦର୍ଶିକା ପ୍ରସାର ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଟାଙ୍କୀ ଛକ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା 5 ଜଣ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ନିବେଶକୁ ନେଇ ରହିଥିବା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଯିବ ଏବଂ ବିଭିନ୍ନ ବୁଝାମଣାପତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାକ୍ଷରିତ ହେବ। ଏଥିସହିତ ଶିଳ୍ପ ପ୍ରତିନିଧି ଏବଂ ସରକାରଙ୍କ ମଧ୍ୟରେ ସ୍ୱତନ୍ତ୍ର ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ହାଇଦ୍ରାବାଦ ଏବଂ କୋଲକାତାରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସେଠାରୁ ପ୍ରାୟ 1.5 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରସ୍ତାବ ଆସିଥିଲା। ହାଇଦ୍ରାବାଦ ସମ୍ମିଳନୀରେ 13 ବୁଝାମଣାପତ୍ର ଏବଂ କୋଲକାତା କାର୍ଯ୍ୟକ୍ରମରେ 27 ବୁଝାମଣାପତ୍ର ସରକାର ସ୍ୱାକ୍ଷରିତ କରିଥିଲେ। ଭୁବନେଶ୍ୱର ଚନ୍ଦକାସ୍ଥିତ ଶକ୍ତି ତାଲିମ କେନ୍ଦ୍ରଠାରେ ଏକ ଅତ୍ୟାଧୁନିକ ଶକ୍ତି ବ୍ୟବସ୍ଥା ଆଧାରିତ ସିମୁଲେସନ୍ ପରୀକ୍ଷାଗାର ଉଦ୍ଘାଟିତ ହୋଇଛି। ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ଓପିଟିସିଏଲ୍ ପକ୍ଷରୁ ପ୍ରସ୍ତୁତ ଏହି ପରୀକ୍ଷାଗାରକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ସିଂହଦେଓ କହିଛନ୍ତି ଏହି ପରୀକ୍ଷାଗାର ଇଞ୍ଜିନିୟରଙ୍କୁ ଶକ୍ତି କ୍ଷେତ୍ରରେ ଭବିଷ୍ୟତ ଆହ୍ୱାନଗୁଡ଼ିକୁ ଆକଳନ କରିବାରେ ସହାୟକ ହେବ। ଶିଳ୍ପ କୃଷି ତଥା ଘରୋଇ ଉପଭୋକ୍ତାଙ୍କୁ ନିରନ୍ତର ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ଏହା ସୁନିଶ୍ଚିତ କରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓପିଟିସିଏଲ୍ର ବୈଷୟିକ ଦକ୍ଷତା, ଗ୍ରିଡ୍ ପରିଚାଳନା ଏବଂ କାର୍ଯ୍ୟ ବିଶ୍ୱସନୀୟତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ପରୀକ୍ଷାଗାର ପ୍ରସ୍ତୁତ କରାଯାଇଛି। ପରୀକ୍ଷାଗାରର ଉପଯୋଗ ମାଧ୍ୟମରେ ରାଜ୍ୟର ବର୍ଦ୍ଧିତ ଶକ୍ତି ଚାହିଦା ପୂରଣ ଏବଂ ଅକ୍ଷୟ ଶକ୍ତି ସଂଯୋଗୀକରଣ କ୍ଷେତ୍ରରେ ଏକ ସୁଦୃଢ଼ ଓ ଭବିଷ୍ୟତ ଉପଯୋଗୀ ଟ୍ରାନ୍ସମିଶନ ନେଟ୍ୱର୍କ ସୁନିଶ୍ଚିତ ହୋଇପାରିବ ବୋଲି ଓପିଟିସିଏଲ୍ ପକ୍ଷରୁ କୁହାଯାଇଛି। ଉଦ୍ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଏବଂ ଅନ୍ୟାନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୈତରଣୀ କୋଚିଲା ଘେରିବନ୍ଧର ନିର୍ମାଣ କାର୍ଯ୍ୟର ଆଜି ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏଥିରେ ଯୋଗ ଦେଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସୁରଜ କହିଛନ୍ତି ଏହି ଘେରିବନ୍ଧ ବନ୍ୟାଦାଉରୁ ଧାମନଗର ଅଞ୍ଚଳକୁ ସୁରକ୍ଷା ପ୍ରଦାନ କରିବ। ବୈତରଣୀ ଏବଂ କୋଚିଲା ନଦୀ ଦ୍ୱାରା ହସନାବାଦ, ପଧାନୀ, ଅର୍ଜୁନପୁର ଏବଂ ଗୋପବନ୍ଧୁ ନଗର ଭଳି ଅଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ଏହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ସୁରଜ କହିଛନ୍ତି। ଯାଜପୁର ଜିଲ୍ଲାରେ ବିଷାକ୍ତ ଖାଦ୍ୟଜନିତ ପ୍ରତିକ୍ରିୟାରେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା 102 ଜଣଙ୍କ ମଧ୍ୟରୁ 83 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ 19 ଜଣଙ୍କର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି। ସେଥିମଧ୍ୟରୁ 3 ଜଣ ଶିଶୁ ୱାର୍ଡ ଏବଂ 16 ଜଣ ବୟସ୍କ ୱାର୍ଡରେ ଚିକିିିିତ ହେଉଛନ୍ତି। ସ୍ୱତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି। ଅତ୍ୟାବଶ୍ୟକ ଔଷଧ, ଓଆର୍ଏସ୍ ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ द्वारा जिल्लारे जांच प्रक्रिया त्वरान्वित हेबा सहित एने लोकंकु सचेतन करा जाउछि। आक्रांत अंचलरे जल नमूना संग्रह करा जाई परीक्षा पई पठा जाई थिबा।

0: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଭଦ୍ରକ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଉଚ୍ଚଶିକ୍ଷା ଓ କ୍ରୀଡ଼ାମନ୍ତ୍ରୀ ସୂରଜବଂଶୀ ସୂରଜ ସମୀକ୍ଷା କରିଛନ୍ତି। ଗୃହ ନିର୍ମାଣ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ, ସ୍ୱରେଜ ଆଦି କ୍ଷେତ୍ରରେ ଜାରି ରହିଥିବା ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ଦୁର୍ଗମ ବିଲାବାଡ଼ି ପଞ୍ଚାୟତକୁ ଜିଲ୍ଲାପାଳ ବେଦଭୂଷଣ କ୍ଷେତ୍ରୀୟ ସମୀକ୍ଷାରେ ଯାଇ ଲୋକଙ୍କ ସହ ମତ ବିନିମୟ କରିଛନ୍ତି। ସେଠାରେ ଥିବା ହସ୍କିଟାଲରେ ଆବଶ୍ୟକ ପଦବୀ ପୂରଣ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରତି ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ସମ୍ଭଲପୁର ଧନକୌଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 46ଟି ଆବେଦନ ଉପରେ ଶୁଣାଣି କରାଯାଇଛି। ସେଥିରୁ 2ଟିର ତତ୍କାଳ ସମାଧାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକରେ ଅନୁଷ୍ଠିତ ଶିବିରରେ 72ଟି ଅଭିଯୋଗ ମଧ୍ୟରୁ 9ଟିର ତତ୍କାଳ ସମାଧାନ କରାଯାଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଶିବିରରେ 115ଟି ଅଭିଯୋଗର ପଞ୍ଜିକୃତ ହୋଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 26ଟି ଅଭିଯୋଗର ଶୁଣାଣି ହୋଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 44ଟି ଅଭିଯୋଗର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ 93ଟି ଅଭିଯୋଗର ଶୁଣାଣି ହୋଇଛି। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।
1: ରାଜ୍ୟରେ କିଛି ସ୍ଥାନରେ ହାଲକା ମଧ୍ୟମ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି, ଝଟକା ପବନ, ବିନ୍ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ପ୍ରବଳ ବର୍ଷା ଆମର ସୁନ୍ଦରଗଡ଼, ଦେଓଗଡ଼, କେଉଁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଜିଲ୍ଲାରେ ହେବାର ସମ୍ଭାବନା ରହିଛି। ତା ସହିତ ଝଟକା ପବନ 50ରୁ 60 କିଲୋମିଟର/ଘଣ୍ଟା ରହିବ। କିନ୍ତୁ ସୁନ୍ଦରଗଡ଼ରେ ବର୍ଷା କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ପବନର ଗତି 50ରୁ 60 କିଲୋମିଟର/ଘଣ୍ଟା ମଧ୍ୟ ରହିବ ବର୍ଷା ଘଡ଼ଘଡ଼ି ହେବା ସମୟରେ।
0: ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥିଲେ। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ଟିଭିକେ ଦଳ 111ଟି ଆସନରେ ଆଗୁଆ। ରାଜ୍ୟର 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏବଂ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ।

ନମସ୍କାର। ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ଆଡ଼କୁ ଅଗ୍ରସର ହେଉଛି ବିଜେପି। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ଟିଭିକେ ଦଳ 111 ଆସନରେ ଆଗୁଆ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନା ଅନ୍ତର୍ଗତ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ କିସ୍ତିରୁ ବାଦ୍ ପଡ଼ିଥିବା 79,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ପ୍ରଦାନ କଲେ 61 କୋଟିରୁ ଅଧିକ ଟଙ୍କା। ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟର ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ ଓପିଟିସିଏଲ୍ ପକ୍ଷରୁ ଆଜି ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟରଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ପରୀକ୍ଷାଗାରକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଯାଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 5 ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାରର ଆତ୍ମୀୟମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କାର ସହାୟତା ରାଶିର କଲେ ଘୋଷଣା। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

ఆకాశవాణి. సంవాద పొడుచుంది చందన్ ఘోష్ ముఖ్య సంవాద. ଚାରୋଟି ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଗଣତି ପ୍ରକ୍ରିୟା ଜାରି. ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ବିଜେପି. ଆସାମ ଓ ପୁଡୁଚେରୀରେ ବିଜେପି, କେରଳରେ ୟୁଡିଏଫ୍ ଓ ତାମିଲନାଡୁରେ ଟିଭିକେର ବହୁମତ ହାସଲ. ପଶ୍ଚିମବଙ୍ଗବାସୀଙ୍କର ସମସ୍ତ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି. ଭାରତ ଜାପାନ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ. ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନର ଗଣତି ପ୍ରକ୍ରିୟା ଜାରି ରହିଛି. ମିଳିଥିବା ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀରେ ବିଜେପି ଆଗୁଆ ରହିଛି. ସେହିଭଳି ତାମିଲନାଡୁରେ ବିଶିଷ୍ଟ ଅଭିନେତା ବିଜୟଙ୍କର ଟିଭିକା ଦଳକୁ ସଫଳତା ମିଳିବାରେ ଲାଗିଛି. କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳରେ ଆଗୁଆ ଥିବା ଜଣାପଡ଼ିଛି. ଏତଦ୍ବ୍ୟତୀତ ଗୁଜରାଟ, ତ୍ରିପୁରା ଓ ନାଗାଲାଣ୍ଡରେ ଅନୁଷ୍ଠିତ ବିଧାନସଭା ଉପନିର୍ବାଚନରେ ବିଜେପି ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଥିବାବେଳେ କର୍ଣ୍ଣାଟକର ଆସନଟି କଂଗ୍ରେସକୁ ମିଳିଛି. ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରି ଇତିହାସ ସୃଷ୍ଟି କରିବାକୁ ଯାଉଛି. ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ଗତ 15 ବର୍ଷ ଧରି ଶାସନ କରୁଥିବା ତୃଣମୂଳ କଂଗ୍ରେସର ପରାଜୟ ହୋଇଛି. ପଶ୍ଚିମବଙ୍ଗର ମୋଟ 293 ବିଧାନସଭା ଆସନ ମଧ୍ୟରୁ 104 ଆସନର ଫଳାଫଳ ଘୋଷଣା କରାଯାଇଛି. ବିଜେପି ସେଥିମଧ୍ୟରୁ 72 ବିଜୟୀ ହୋଇଥିବାବେଳେ ତୃଣମୂଳ କଂଗ୍ରେସକୁ 29 ମିଳିଛି. ଏହାଛଡ଼ା ବିଜେପି 132 ଆସନରେ ଆଗୁଆ ଥିବାବେଳେ 54 ଆସନରେ ଟିଏମ୍ସି ଆଗୁଆ ରହିଛି. କଂଗ୍ରେସ, ସିପିଏମ୍ ଏବଂ ଅନ୍ୟାନ୍ୟ ଗୋଟିଏ ଲେଖାଏଁ ଆସନରେ ଆଗୁଆ ଥିବା ଜଣାପଡ଼ିଛି. ଭବାନୀପୁର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି

ନେତା ମମତା ବାନାର୍ଜୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଆଗୁଆ ରହିଛନ୍ତି। ତେବେ ନନ୍ଦୀଗ୍ରାମ ଆସନରେ ଶୁଭେନ୍ଦୁ ଅଧିକାରୀ ଆଗୁଆ ଥିବା ଜଣାପଡ଼ିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ବହରମପୁର ନିର୍ବାଚନ ମଣ୍ଡଳୀରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁବ୍ରତ ମୈତ୍ରଙ୍କଠାରୁ ପଛୁଆ ଥିବା ଜଣାପଡ଼ିଛି। ଆସାମରେ ବିଜେପି ତୃତୀୟ ଥର ଲାଗି କ୍ଷମତା ହାସଲ ନିମନ୍ତେ ଏକ ଐତିହାସିକ ବିଜୟ ଦିଗରେ ଅଗ୍ରଗତି କରୁଥିବା ଜଣାଯାଇଛି। ମୋଟ 126 ବିଧାନସଭା ଆସନ ମଧ୍ୟରୁ ଏପର୍ଯ୍ୟନ୍ତ ଘୋଷଣା କରାଯାଇଥିବା 101 ଆସନରୁ ବିଜେପି 73 ହାସଲ କରିଛି। ଏଥିସହିତ ଏହାର ମେଣ୍ଟ ଦଳ ଆସାମ ଗଣପରିଷଦ 6 ବିଜୟୀ ହୋଇଥିବା ବେଳେ 8 ସିଟ୍ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ହାତେଇଛି। ଅନ୍ୟପକ୍ଷରେ କଂଗ୍ରେସକୁ 7, ଏଆଇୟୁଡିଏଫ୍ ରାଇଜର ଦଳ ଏବଂ ଟିଏମ୍ସିକୁ 1 ଲେଖାଏଁ ସିଟ୍ ମିଳିଛି। ବିଜେପିର ହିତେନ୍ଦ୍ରନାଥ ଗୋସ୍ୱାମୀ ଆସାମ କଂଗ୍ରେସ ସଭାପତି ଗୌରବ ଗୋଗୋଇଙ୍କୁ ଜୋରହାଟ ଆସନରେ ପରାସ୍ତ କରିଛନ୍ତି। ଏହାଛଡ଼ା ବିଜେପି 9 ଆଗୁଆ ଥିବାବେଳେ ଏହାର ସହଯୋଗୀ ଦଳ ଏଜେପି 3 ଓ ବିପିଏଫ୍ 2 ଆଗୁଆ ଥିବା ଜଣାପଡ଼ିଛି। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମର ମୋଟ 140 ବିଧାନସଭା ଆସନରୁ ମଧ୍ୟରୁ 69 ବିଜୟ ଲାଭ କରିଛି। ମୁଖ୍ୟମନ୍ତ୍ରୀ ତଥା ସିପିଆଇଏମ୍ ନେତା ପିନାରାୟ ବିଜୟନ ଧର୍ମଦାମ ବିଧାନସଭା ନିର୍ବାଚନ ମଣ୍ଡଳୀରେ 19,000 ଉର୍ଦ୍ଧ୍ୱ ଭୋଟ୍ରେ ତାଙ୍କ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଭିପି ଅବଦୁଲ ରସିଦ୍ଙ୍କୁ ପରାସ୍ତ କରିଛନ୍ତି। ସେହିଭଳି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ନେମମ୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ 4,000 ଅଧିକ ଭୋଟ୍ରେ ସିପିଆଇଏମ୍ ନେତା ଭି ଶିଭାଙ୍କୁଟିଙ୍କୁ ପରାସ୍ତ କରିଛନ୍ତି। ତାମିଲନାଡୁରେ ବିଶିଷ୍ଟ ଅଭିନେତା ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ ରାଜ୍ୟ ବିଧାନସଭା ନିର୍ବାଚନରେ ଏକକ ଦଳ ଭାବେ ସଫଳତା ହାସଲ କରିଛି। ମିଳିଥିବା ସୂଚନା ଅନୁଯାୟୀ ମୋଟ 234 ଆସନ ମଧ୍ୟରୁ ଟିଭିକେ 75 ଆଗୁଆ ଥିବାବେଳେ 33 ବିଜୟ ହାସଲ କରିଛି। ସେହିଭଳି ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ନେତୃତ୍ୱାଧୀନ ଡିଏମ୍କେ 49 ଆଗୁଆ ରହିଥିବାବେଳେ 9 ଆସନ ହାସଲ କରିଛି। ଅନ୍ୟପକ୍ଷରେ ଏଆଇଡିଏମ୍କେ 6 ଆସନ ମିଳିଥିବାବେଳେ 40 ଆଗୁଆ ଥିବା ଜଣାପଡ଼ିଛି। ପୁଡୁଚେରୀରେ ଏନ୍ ରଙ୍ଗାସ୍ୱାମୀଙ୍କ ଏଆଇଏନ୍ଆର୍ସି ନେତୃତ୍ୱାଧୀନ ଏନ୍ଡିଏ ପୁନଶ୍ଚ କ୍ଷମତାକୁ ଫେରିବାର ଆଶା କରାଯାଉଛି। ଏହି କେନ୍ଦ୍ରଶାସିତ ଅଞ୍ଚଳର ମୋଟ 30 ବିଧାନସଭା ଆସନ ମଧ୍ୟରୁ ଏଆଇଏନ୍ଆର୍ସିକୁ 9 ଆସନ ମିଳିଥିବାବେଳେ 2 ଆଗୁଆ ରହିଛି। ସେହିଭଳି ବିଜେପି 2 ଆସନରେ ବିଜୟୀ ହୋଇ ଅନ୍ୟ 2 ଆଗୁଆ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏଆଇଡିଏମ୍କେ ଏବଂ କଂଗ୍ରେସ 1 ଲେଖାଏଁ ଆସନରେ ଆଗୁଆ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବେ। ସମ୍ପ୍ରତି 4 ରାଜ୍ୟ ଏବଂ 1 କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନରେ ବିଜେପିର ସଫଳତା ପରିପ୍ରେକ୍ଷୀରେ ଶ୍ରୀ ମୋଦି ଏହି ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଦଳର ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି। 2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସର୍ବଦା ସ୍କରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଜନଶକ୍ତିର ବିଜୟ ହୋଇଛି ଏବଂ ବିଜେପିର ସୁଶାସନ ତଥା ଜନକଲ୍ୟାଣକାରୀ ନୀତିକୁ ରାଜ୍ୟବାସୀ ଆପଣାଇଛନ୍ତି। ଏଥିଲାଗି ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ଶ୍ରୀ ମୋଦି କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଏହି ନିର୍ବାଚନରେ ରାଜ୍ୟବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଛନ୍ତି। ଆଗାମୀ ଦିନରେ ସେମାନଙ୍କର ସମସ୍ତ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ସମସ୍ତ ପଦକ୍ଷେପ ନେବ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। ସମାଜର ସମସ୍ତ ବର୍ଗଙ୍କର ସମ୍ମାନ ବଜାୟ ରଖିବା ସହିତ ସୁଯୋଗ ପ୍ରଦାନ ଦିଗରେ ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ କହିଛନ୍ତି। ତେବେ ଦଳୀୟ କର୍ମକର୍ତ୍ତା ଏବଂ କର୍ମୀମାନଙ୍କର ଅକ୍ଲାନ୍ତ ପରିଶ୍ରମ ବିନା ଏହା ସମ୍ଭବ ହୋଇପାରି ନଥାନ୍ତା ବୋଲି କହିବା ସହିତ ଆଗାମୀ ଦିନରେ ବିଜେପି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ଯେଭଳି ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚପାରିବ ସେ ଦିଗରେ ଯତ୍ନବାନ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗରେ ବିଜେପିକୁ ଏକ ଐତିହାସିକ ଜନାଦେଶ ମିଳିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ସମ୍ପ୍ରତି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ବିଜେପିର ସ୍ୱଚ୍ଛ ରାଜନୀତି, ସୁଶାସନ ଏବଂ ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ଯୋଗୁଁ ଏହି ଜନାଦେଶ ପ୍ରାପ୍ତ ହୋଇଛି। ପଶ୍ଚିମବଙ୍ଗବାସୀ ଶାନ୍ତି, ସମୃଦ୍ଧି ଓ ପ୍ରଗତିର ପଥ ଆପଣାଇଛନ୍ତି ବୋଲି ସେ କହିଛନ୍ତି। ବିଜେପିର କର୍ମକର୍ତ୍ତା ତଥା କର୍ମୀମାନଙ୍କର ତ୍ୟାଗ, ସଂଘର୍ଷ ଓ ବଳିଦାନ ବିନା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏହି ଐତିହାସିକ ବିଜୟ ସମ୍ଭବ ହୋଇପାରି ନଥାନ୍ତା ବୋଲି ଦଳର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜ୍ୟର ବିଭିନ୍ନ ହିଂସା କାର୍ଯ୍ୟକଳାପରେ ପ୍ରଭାବିତ ପରିବାରଙ୍କର ଧୈର୍ଯ୍ୟର ଏହା ବିଜୟ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିଜୟକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରତ୍ୟେକ ଦଳୀୟ କର୍ମୀଙ୍କ ଲାଗି ଏକ ଭାବାବେଗର ମୁହୂର୍ତ୍ତ ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗଡ଼କରୀ ଏହି ଐତିହାସିକ ବିଜୟ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ନିର୍ବାଚନରେ ପଶ୍ଚିମବଙ୍ଗର ଜନସାଧାରଣ ବିଜେପିର ସୁଶାସନ ପ୍ରତି ବିଶ୍ୱାସ ପ୍ରତିପାଦନ କରିଥିବାରୁ ଶ୍ରୀ ଗଡ଼କରୀ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସେଠାରେ ଦଶନ୍ଧି ଦଶନ୍ଧି ଧରି ତୃଣମୂଳ ସ୍ତରରେ ଚାଲିଥିବା ବିଭିନ୍ନ ଗୁଣ୍ଡାରାଜ ତଥା ଭୋଟ୍ ବ୍ୟାଙ୍କ ରାଜନୀତିକୁ ସମାପ୍ତ ହୋଇପାରିଛି ବୋଲି ଶ୍ରୀ ଗଡ଼କରୀ ମତବ୍ୟକ୍ତ କରିଛନ୍ତି। କେରଳମ୍ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିଥିବାରୁ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ରାଜ୍ୟବାସୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଗାନ୍ଧି ୟୁଡିଏଫ୍ର ପ୍ରତ୍ୟେକ କର୍ମକର୍ତ୍ତା ଓ କର୍ମୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଜି ଜାପାନର ସାଂସଦ ତଥା ଏଲ୍ଡିପିର ନୀତି ଗବେଷଣା ପରିଷଦର ଅଧ୍ୟକ୍ଷ ଟାଗାୟୋକି ଓବାୟାସିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋଏଲ କହିଛନ୍ତି, ଭାରତ ଜାପାନ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା, ଏମ୍ଏସ୍ଏମ୍ଇ ଭାଗିଦାରୀକୁ ବୃଦ୍ଧି କରିବା ତଥା ଅଟୋମୋବାଇଲ୍, ଭିତ୍ତିଭୂମି, ଔଷଧ ଭଳି ପ୍ରମୁଖ କ୍ଷେତ୍ରରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଉପରେ ମୁଖ୍ୟତଃ ଆଲୋଚନା କରାଯାଇଛି। ଭାରତରୁ ଜାପାନକୁ ବିଭିନ୍ନ ସାମଗ୍ରୀର ରପ୍ତାନୀ ଉପରେ ଆଲୋକପାତ କରି ଶ୍ରୀ ଗୋଏଲ କହିଛନ୍ତି, ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ଇକୋସିଷ୍ଟମକୁ ଅଧିକ ସଶକ୍ତ କରିବା ଦିଗରେ ଭାରତ ପ୍ରତିବଦ୍ଧ। ଏତଦ୍ବ୍ୟତୀତ ଭାରତ ପ୍ରଶାନ୍ତ ମହାସାଗର ଅର୍ଥନୈତିକ ସହଯୋଗ ଢାଞ୍ଚାରେ ଦୁଇ ଦେଶ ଏହି ପ୍ରକ୍ରିୟାକୁ ଆଗକୁ ନେବା ଦିଗରେ ମିଳିତ ପ୍ରୟାସ କରିବେ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ମୁମ୍ବାଇର ୱାଙ୍କଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ହେବ। ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣି ଥରେ, ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଗଣତି ପ୍ରକ୍ରିୟା ଜାରି, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ବିଜେପି, ଆସାମ ଓ ପୁଡୁଚେରୀରେ ବିଜେପି, କେରଳରେ ୟୁଡିଏଫ୍ ଏବଂ ତାମିଲନାଡୁରେ ଟିଭିକେର ବହୁମତ ହାସଲ, ପଶ୍ଚିମବଙ୍ଗବାସୀଙ୍କର ସମସ୍ତ ସ୍ୱପ୍ନ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରତି, ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ମୁମ୍ବାଇ ଇଣ୍ଡିଆନ୍ସ। ସମ୍ବାଦ ଶେଷ ହେଲା।

ଯାଏ ଯେଉଁ ପ୍ରେମ ପାଇଗଲେ ସରିଯାଏ ସେ କ'ଣ ପ୍ରକୃତର ପ୍ରେମ ପ୍ରେମର ଶେଷ ଯଦି ମିଳନ ହୁଏ ତେବେ ଆକାଶ ଆଉ ମାଟିର କାହାଣୀ ପ୍ରେମ ରାଇଜେ ଲେଖିଛି କିଏ

ପ୍ରେମ ଯଦି ଶାଶ୍ୱତ ଦିଗନ୍ତ ପରିବ୍ୟାପ୍ତ ଏ ଛୋଟିଆ ହୃଦୟରେ ସେ କିପରି ହୁଏ ସମାହିତ? ପ୍ରେମ ବଦଳରେ ପ୍ରେମ ପାଇବା ଇଏ କ'ଣ ପ୍ରେମ ନା? ପ୍ରେମର ସ୍ମୃତିକୁ ହୃଦୟରେ ସାଇତି ତାକୁ ଆଜୀବନ ଭଲ ପାଇବା ହେଉଛି ପ୍ରେମ। ସମସ୍ତେ କୁହନ୍ତି କାଳେ ପ୍ରେମ ପାଇଗଲେ ସରି।

ଜୁଲିଏଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫଏମ୍ ପ୍ରିଣ୍ଟ ପକାଟେକ୍ ଦିଲ୍ ସେ ଦିଲ୍ ତାର ଜଣେ ସାଥୀ ଆମକୁ ମେସେଜ କରିଛନ୍ତି, ଲେଖିଛନ୍ତି ସିଉଲିଓପା ଗୁଡ୍ ଇଭିନିଂ, ନମସ୍କାର, ଜୟ ଜଗନ୍ନାଥପା। ଆଜି ଆମ ଅଫିସକୁ ନ୍ୟୁ ଷ୍ଟାଫ ଆସିଛନ୍ତି, ସେଇ ନ୍ୟୁ ଷ୍ଟାଫକୁ ୱେଲକମ୍ ଓ ଶୁଭକାମନା ଜଣାଉଛି। ଅପା ଦୁନିଆ ପାଇଁ ପଦେ, ବହୁତ ସୁନ୍ଦର କଥା ଗୁଡ଼ିକ ଲେଖିଛନ୍ତି।

ଅଜଣୀ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ ହ୍ୱାଟ୍ସଆପ୍ରେ ମେସେଜ୍ କରିଛନ୍ତି ଲେଖିଛନ୍ତି ଶୁଭ ସନ୍ଧ୍ୟା ଶିଉଲି ମ୍ୟାମ୍ ନମସ୍କାର ସନ୍ଧ୍ୟା ଆସରକୁ ସୁସ୍ୱାଗତମ ପ୍ରଥମେ ମୋର ସମସ୍ତ ରେଡିଓ ପ୍ରେମୀ ଶ୍ରୋତା ଭାଇ ଭଉଣୀମାନଙ୍କୁ ମୋର ଶୁଭ ସନ୍ଧ୍ୟା ସମସ୍ତେ ଖୁସିରେ ମଙ୍ଗଳରେ ରହିଥାନ୍ତୁ କିଛି ନୂଆ ଭାବନା ସକାରାତ୍ମକ ଚିନ୍ତାଧାରା ନେଇ ଜୀବନକୁ ଅତିବାହିତ କରନ୍ତୁ ଯେକୌଣସି କାର୍ଯ୍ୟ କରନ୍ତୁ ସାହସ ବାନ୍ଧନ୍ତୁ ପ୍ରୋଗ୍ରାମ ଗୀତ ବହୁତ ଭଲ ଲାଗୁଛି ଆଜି ମୋର ପୁତୁରାର ଝିଅ ନେହାର ଶୁଭ ଜନ୍ମଦିନ ସେ ରୁହନ୍ତୁ ସାମଲ ବ୍ୟାରେଜ ତାଲଚେରରେ ରୁହନ୍ତି ତାଙ୍କୁ ମୋର ସ୍ନେହପୂର୍ଣ୍ଣ ଶୁଭେଚ୍ଛା ଶୁଭକାମନା ଜଣାଇଦେବେ ନିହାତି ଭାବରେ ହ୍ୟାପି ବର୍ଥଡେ ନେହା ଏବଂ ବହୁତ ବହୁତ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଏବଂ ସୁନ୍ଦର ମେସେଜ୍ ଆପଣ ପଠାଇଛନ୍ତି ଆପଣଙ୍କ ନାଁ ହେଉଛି ରମେଶ ଚନ୍ଦ୍ର ସାହୁ ଅଖମ ଭାବ ଢେଙ୍କାନାଳରୁ ଗୋଟେ ସୁନ୍ଦର ମେସେଜ୍ଟି ଲେଖିକି ଆମ ସମସ୍ତଙ୍କ ପାଇଁ ପଠାଇଛନ୍ତି ଯେ ଲାଇଫ୍ରେ ଆମକୁ କିଭଳି ଭାବରେ ଆମେ ପଜିଟିଭ୍ ରହିପାରିବା ପଜିଟିଭ୍ ରହିଲେ ହିଁ ସବୁ କ୍ଷେତ୍ରରେ ଆମେ ଜିତିପାରିବା ସବୁ କିଛି ବାଧାବିଘ୍ନକୁ ଏଡ଼େଇକି ଆମେ ଆଗକୁ ବଢ଼ିପାରିବା ଭଲ ଭଲ କାମ କରିପାରିବା ସୋ ସାଥୀ ଆପଣ ଏମିତି ହିଁ ଆମ ସହିତ ଯୋଡ଼ିକି ରହିଥାନ୍ତୁ ଆଉ ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେ ଦିଲ୍ସା ଦିଲ୍ତା କହୁଥାନ୍ତୁ।

ନମସ୍କାର, ବର୍ତ୍ତମାନ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଗଣତି ପ୍ରକ୍ରିୟା ଜାରି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ସରକାର ଗଠନ କରିବାକୁ ଯାଉଛି ବିଜେପି। ଆସାମ ଓ ପୁଡୁଚେରୀରେ ବିଜେପି, କେରଳରେ ୟୁଡିଏଫ୍ ଓ ତାମିଲନାଡୁରେ ଟିଭିକେର ବହୁମତ ହାସଲ। ପଶ୍ଚିମବଙ୍ଗବାସୀଙ୍କର ସମସ୍ତ ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ବିଜେପି ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରତି। ଭାରତ ଜାପାନ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ରାଜ୍ୟରେ 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ଚଳ ମାଝି। ଓପିଟିସିଏଲ୍ ପକ୍ଷରୁ ଆଜି ଚଙ୍ଗନ୍ତକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟରଠାରେ ଏକ ଅତ୍ୟାଧୁନିକ ପାୱାର ସିଷ୍ଟମ ସିମୁଲେସନ ପରୀକ୍ଷାଗାରକୁ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ଆସନ୍ତା ଶନିବାର 9 ତାରିଖ ଦିନ ଅନୁଷ୍ଠିତ ହେବ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଲା ମୁମ୍ବାଇ ଇଣ୍ଡିଆନ୍ସ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 10ଟାରେ।

ସ୍ୱପ୍ନ ଦେଖିବା ଖୁବ୍ ସହଜ। ଆଖି ବୁଝିଲେ ଯାହା ଇଚ୍ଛା ହୁଏ ଆମେ ତାହା ଦେଖିଥାଉ ସ୍ୱପ୍ନରେ। କୌଣସି ପରିଶ୍ରମ ପଡ଼େନି, ଭୟ ଲାଗେନି, ବାଧା ନାହିଁ। କିନ୍ତୁ ସ୍ୱପ୍ନ ପୂରଣ କରିବା ହେଉଛି ଗୋଟେ ଯାତ୍ରା। ଏ ଯାତ୍ରାରେ ଥାଏ ଆମର ସେଇ ବୋହି ଯାଉଥିବା ଝାଳ, ଥାଏ ବିଫଳତା, ଥାଏ ରାତିର ନିଦ୍ରା ହରାଇବା, ଥାଏ ଲୋକଙ୍କର ବିରୋଧ ଆଉ ନିଜର ଆତ୍ମସନ୍ଦେହ। ସ୍ୱପ୍ନ କେବଳ ଦେଖିଲେ ହବନି ମୋ ସାଥୀ, ତାକୁ ପୁଣି ପୂରଣ କରିବା ପାଇଁ ଆମକୁ ସେ ଜି ଜାନ ଲଗାଇ ଦେବାକୁ ପଡ଼ିଥାଏ, ସେ ପରିଶ୍ରମ କରିବାକୁ ପଡ଼ିଥାଏ। କେହି ଯଦି ଆମ ସାଙ୍ଗରେ ନଥାନ୍ତି ତେବେ ସେତେବେଳେ ଆମକୁ ଏକା ହିଁ ଚାଲିବାକୁ ପଡ଼ିଥାଏ।

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ ଦିଲ୍ ସେ ଦିଲ୍ ତାକ ସାଥି ଗୋଟେ ଗାଁରେ ଜଣେ ଛାତ୍ରଟି ରହୁଥିଲେ ଏବଂ ତାଙ୍କର ପରିବାର ଏତେ ଗରିବ ଥିଲେ ଯେ ସେ ଖବରକାଗଜ ବିକ୍ରି କରିକି ପଢ଼ିବା ଖର୍ଚ୍ଚ ତାଙ୍କର ଯୋଗାଡ଼ କରୁଥିଲେ କିନ୍ତୁ ତାଙ୍କର ସ୍ୱପ୍ନ କ'ଣ ଥିଲା କହିଲେ ଭବିଷ୍ୟତରେ ଜଣେ ସାଇଣ୍ଟିଷ୍ଟ ହେବେ ଦେଶକୁ ଶକ୍ତିଶାଳୀ କରିବେ ସେଇଥିପାଇଁ କେବେ ହାର ମାନି ନାହାନ୍ତି ବହୁତ ବାର ବହୁତ ଥର ପରୀକ୍ଷା ଦେଇଛନ୍ତି ପରୀକ୍ଷାରେ ବିଫଳ ମଧ୍ୟ ହୋଇଛନ୍ତି କିନ୍ତୁ ନିଜେ କେବେ ହାର ମାନି ନାହାନ୍ତି ଆଉ ସେ କି ଜାଣିଛନ୍ତି ଆମ ଭାରତର ମିସାଇଲ୍ ମ୍ୟାନ୍ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କଲାମ ଏଇଟା ସତ କଥା ସାଥୀ ଯେ ସ୍ୱପ୍ନ ବଡ଼ ହେଲେ ମଧ୍ୟ ନିଜର ପରିଶ୍ରମ ଓ ବିଶ୍ୱାସ ତାହାକୁ ସତ କରିପାରିଥାଏ

ସ୍ୱପ୍ନର ଶାମୁକା ଭିତରୁ ଭାବନାର ମୋତିଟିଏ ପାଇଲି, ହେଲେ ରଖିବି କୋଉଠି, ମୋ ପାଖେ ତ ସିନ୍ଦୁକ ନାହିଁ। ଡରିଲି ହଜିଯିବା ଭୟରେ ତାକୁ ଗୋଟେ ଛୋଟିଆ ମୁନିରେ ବି ଲୁଚାଇ ରଖିପାରି ନାହିଁ, କାଳିକି ନେଇଯିବ। ସେଇଥିପାଇଁ ଛାଡ଼ିଗଲି ତାକୁ ସେଇ ଅଥଳ ସାଗରରେ, ବୁଲି ନ ଚାହିଁ ଚାଲିଗଲି ଆଗକୁ, ତେଣେ ପହଞ୍ଚିବାକୁ ଡେରି ହେଇଯିବ।

ସ୍ୱପ୍ନର ଶାମୁକ ଭିତରୁ ଭାବନାର ମୋତିଟିଏ ପାଇଲି, ହେଲେ ରଖିବି କୋଉଠି? ମୋ ପାଖେ ତ ସିନ୍ଦୁକ ନାହିଁ। ଡରିଲି ହଜିଯିବା ଭୟରେ ତାକୁ ଗୋଟେ ଛୋଟିଆ ମୁଣିରେ ବି ଲୁଚାଇ ରଖିପାରି ନାହିଁ, କାଳିକି ନେଇଯିବ। ସେଇଥିପାଇଁ ଛାଡ଼ିଗଲି ତାକୁ ସେଇ ଅଥଳ ସାଗରରେ, ବୁଲି ନ ଚାହିଁ ଚାଲିଗଲି ଆଗକୁ, ତେଣେ ପହଞ୍ଚିବାକୁ ଡେରି ହେଇଯିବ।

ଶିଉଲି ଅଛି ଆପଣଙ୍କ ସହିତ, ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ପିଲାଟି ବେଳୁ ସେ କେବେ ବି ସଙ୍ଗୀତ ଶିକ୍ଷା କରିନଥିଲେ। ଯେତେବେଳେ ସେ ପାଠ ପଢୁଥିଲେ ସେତେବେଳେ ସୁନ୍ଦର ଭାବରେ ସେ ଚିତ୍ର ଆଙ୍କି ପାରୁଥିଲେ। କେବଳ ପାଠପଢା ଓ ଚିତ୍ର ଆଙ୍କିବା ଛଡ଼ା ସଙ୍ଗୀତ ପ୍ରତି ଜମାରୁ ବି ତାଙ୍କର ଇଣ୍ଟରେଷ୍ଟ ନଥିଲା। ଥରେ ତାଙ୍କ ମାଙ୍କୁ ସେ ଦେଖିଥିଲେ ନମାଜ ପଢ଼ିବାର ଏବଂ ସିଏ ଦେଖିକି ମଧ୍ୟ ଇନ୍ସପାୟାର ହୋଇଥିଲେ ଯେ ମୋ ମା ଯଦି ଏତେ ସୁନ୍ଦର ଭାବରେ ପଢ଼ିପାରୁଛନ୍ତି, ସବୁ ଗୀତଗୁଡ଼ିକୁ ବହୁତ ସୁନ୍ଦର ଭାବରେ ଗାଇପାରୁଛନ୍ତି, ତାହେଲେ ମୁଁ ମୋ ମାଙ୍କ ପାଖରୁ କ'ଣ ପାଇଁ ଶିଖିପାରିବିନି। ମାଙ୍କୁ ଦେଖିକି ଇନ୍ସପାୟାର ହୋଇ ସେ ଇଚ୍ଛା କରିଥିଲେ ଗୀତ ଶିଖିବା ପାଇଁ। ଏବଂ ସେ ହେଉଛନ୍ତି ସବିର ଶେଖ ଅହମ୍ମଦ ଓରଫ ସବିର କୁମାର।

1967 ପ୍ରଥମ ଷ୍ଟେଜ୍ ପରଫର୍ମ କରିଥିଲେ। ରଫି ସାହାବକୁ ବହୁତ ଭଲ ପାଉଥିଲେ, ବହୁତ ମାନୁଥିଲେ, ତାଙ୍କରି ଗୀତକୁ ସେ ଅନୁସରଣ କରୁଥିଲେ। ରଫି ସାହାବଙ୍କର ଗୀତ ଆପଣଙ୍କ ସାଥୀ ମନେଥିବ, ମେରେ ଦୁଶ୍ମନ ତୁ ମେରି ଦୋସ୍ତି କୋ ତରସି, ଏଇ ଗୀତଟି ଗାଇଥିଲେ ସେ ଷ୍ଟେଜ୍ରେ। ଏବଂ ପରେ ପରେ ତାଙ୍କର ନାଁଟି ଥିଲା ସବିର ଅହମ୍ମଦ। ଏବଂ ପରେ ପରେ ସେ ଗୀତଟି ଗାଇସାରିଲା ପରେ ଲୋକଲୋଚନକୁ ଆସିଲେ, ଧୀରେ ଧୀରେ ଲୋକମାନେ ତାଙ୍କୁ ଜାଣିବାକୁ ପାଇଲେ ଯେ ହଁ, ଷ୍ଟେଜ୍ ପରଫର୍ମ କରୁଛନ୍ତି, ବହୁତ ସୁନ୍ଦର ଗାଉଛନ୍ତି। ପରେ ପରେ ତାଙ୍କ ନାଁଟିକୁ ସେ ବଦଳେଇକି ଶବୀର କୁମାର ରଖିବେ ବୋଲି ସ୍ଥିର କରିଥିଲେ। ତେଣୁ ରଫି ସାହବଙ୍କ କଥା ଚର୍ଚ୍ଚା ଚାଲିଛି ମାନେ ଶୁଣିଦେଉଛି ମିଠା ଗୀତଟି, ଏଞ୍ଜୟ କରନ୍ତୁ।

1981 ଉଷା ଖନ୍ନାଙ୍କର ଫିଲ୍ମ ତଜୁର୍ବାରୁ ଡେବ୍ୟୁ ଆରମ୍ଭ ତାଙ୍କର ପରେ ମନମୋହନ ଦେଶାଇ ଏବଂ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କ ଦ୍ୱାରା କୁଲି ଫିଲ୍ମରେ ଅମିତାଭ ବଚ୍ଚନଙ୍କ ପାଇଁ ଗୋଟିଏ ଗୀତ ଗାଇ ବଡ଼ ବ୍ରେକ୍ ପାଇଥିଲେ, ଟର୍ଣ୍ଣିଂ ପଏଣ୍ଟ ମଧ୍ୟ କହିପାରନ୍ତି ତାଙ୍କ ଲାଇଫ୍ର। ଏବଂ ଏ ଗୀତଟି ସାଥେ ଆପଣଙ୍କର ମଧ୍ୟ ମନେଥିବ ଆକ୍ସିଡେଣ୍ଟ ହୋ ଗୟା, କୁଲି ଚଳଚ୍ଚିତ୍ରରୁ ଶୁଣେଇ ଦେଉଛି ଆପଣଙ୍କ ମିଠା ଗୀତଟି।

ସାଙ୍ଗମାନଙ୍କ ସହିତ ଯେତେବେଳକୁ ରାତିରେ ସେ ବୁଲିବାକୁ ବାହାରନ୍ତି ସେତେବେଳେ ତାଙ୍କର ପ୍ରଥମ ମାଇକ୍ରୋଫୋନ୍ର ଅନୁଭୂତି ସାଙ୍ଗମାନଙ୍କ ସାମ୍ନାରେ ସୋ ସାଙ୍ଗମାନଙ୍କ ସହିତ ଯେତେବେଳେ ବୁଲାବୁଲି କରନ୍ତି ସେତେବେଳେ ପ୍ରଥମେ ମାଇକ୍ରୋଫୋନ୍ରେ ଗୀତ ଗାଇବା ଆରମ୍ଭ କରିଥିଲେ ପରେ ପରେ ସାଥୀ ଆମ ପାଖକୁ ବହୁତ ସାରା ଗୀତ ସେ ଭେଟି ଦେଇଛନ୍ତି ଯେମିତିକି ବେତାବ କଥା ଚିତ୍ରରେ ଗୀତ ଗାଇଛନ୍ତି ପ୍ୟାର ଝୁକ୍ତା ନାହିଁ ଗୁଲାମି ମେରି ଜଙ୍ଗ ଆଜ କା ଚୁନ ଘାୟଲ ତେଜାବ ମିଷ୍ଟର ଇଣ୍ଡିଆ ବୋ ସାତ ଦିନ ହାଉସଫୁଲ ପ୍ରେମ ତପସ୍ୟା ଏମିତି ଆହୁରି ବହୁତ ସାରା ଚଳଚ୍ଚିତ୍ରରେ ଆମେ ତାଙ୍କର ଗୀତ ଶୁଣିବାକୁ ପାଇଛୁ

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟେକ୍ ଦିଲ୍ ସେଇ ଦିଲ୍ ତାକ୍ ସାଥି ବର୍ତ୍ତମାନ ସମୟ ଆପଣଙ୍କର ମନପସନ୍ଦର କାର୍ଯ୍ୟକ୍ରମର ଯାହାର ନାଁ ହେଲେ କି ରେନ୍ବୋ ଏସ୍ଏମ୍ଏସ୍ ତେଣୁ ଆଉଥରେ କହି ରଖୁଛି କିଭଳି ଭାବରେ ଆମକୁ ଏସ୍ଏମ୍ଏସ୍ କରିବେ ଏଫ୍ଏମ୍ଆର୍ସି ଟାଇପ୍ କରନ୍ତୁ ସ୍ପେସ୍ ଦେଇ ଗୀତଟିର ପ୍ରଥମ ଧାଡ଼ି ଲେଖନ୍ତୁ ତାପରେ ଆଉ ଟିକେ ସ୍ପେସ୍ ଦେଇ କେଉଁ ଫିଲ୍ମ କେଉଁ ଆଲବମ୍ର ନାଁ ଲେଖନ୍ତୁ ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ଆମ ପାଖକୁ ପଠାଇ ଦିଅନ୍ତୁ 09495963210 ନମ୍ବରରେ ଏହା ସହିତ ମଧ୍ୟ ଆମ ସହିତ ଆପଣ ଯୋଡ଼ି ହୋଇପାରିବେ ହ୍ୱାଟ୍ସଆପ୍ ନମ୍ଘର ମାଧ୍ୟମରେ 8895254200 ନମ୍ଘରରେ ଆମକୁ ମେସେଜ୍ କରନ୍ତୁ ପ୍ରଥମ ଏସ୍ଏମ୍ଏସ୍ଟି ଆସି ପହଞ୍ଚିଯାଇଛି ରାଜେନ୍ଦ୍ର ନନା ନୂଆ ଗାଁରୁ ଏବଂ ଶୁଣିବାକୁ ଚାହିଁଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶଙ୍କ କଣ୍ଠରେ ଏ ସୁନ୍ଦର ଗୀତଟି

ଏଇଥିରେ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ମୁନି ରାନୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ମାମାଲି କଣ୍ଟଳ ଆଠଗଡ଼ରୁ ସତ୍ୟ ଅନସୁୟା ଫିଲ୍ମରୁ ଶୁଣିବାକୁ ଚାହିଁଛନ୍ତି ମିଠା ଗୀତଟି।

ନେକ୍ସଟ ମେସେଜଟି ଆସି ପହଞ୍ଚି ଯାଇଛି ଦିଲ୍ଲୀରୁ ଏବଂ ମେସେଜଟିକୁ ପଠାଇଛନ୍ତି ଅନିଲ ମାନସୀ କବିତା ଅରୋରା ଶୁଣିବାକୁ ଚାହିଁଛନ୍ତି କଭି ଖୁସି କଭି ଗମ୍ ଫିଲ୍ମରୁ ଟାଇଟଲ ଟ୍ରାକ୍ଟି ପହଞ୍ଚିଲି।

ନେକ୍ସଟ ମେସେଜଟି ଆସି ପହଞ୍ଚିଯାଇଛି ଜଗତସିଂହପୁରର ମେଡିକାଲ କଲୋନୀରୁ ଟୁନା ଭାଇନା ମେସେଜ କରିଛନ୍ତି ଏବଂ ଶୁଣିବାକୁ ଚାହିଁଛନ୍ତି ମୋ ପସନ୍ଦର ଗୋଟିଏ ସୁନ୍ଦର ହିନ୍ଦୀ ଗୀତଟି। ନିହାତି ଭାବରେ ସାଥୀ, ମୋ ପସନ୍ଦର ଗୋଟିଏ ସୁନ୍ଦର ହିନ୍ଦୀ ଗୀତଟି ମୁଁ ଆପଣଙ୍କୁ ଶୁଣାଇ ଦେଉଛି।

ନେକ୍ସଟ ମେସେଜ ଟି ପଠେଇଛନ୍ତି ଆମକୁ ସୁନୀଲକାନ୍ତ ମହାନ୍ତି ସିଲୁ ଏବଂ ଆକୃତି ଦେଉକାଳି ଶଙ୍କତ୍ରାସ କଟକରୁ ଶୁଣିବାକୁ ଚାହିଁଛନ୍ତି ସୁନ୍ଦରତା ଫ୍ରମ୍ ଦ ମୁଭି କାବେରୀ।

ନେକ୍ସଟ ମେସେଜ ଟି ଆସି ପହଞ୍ଚି ଯାଇଛି। କନ୍ୟାକୁମାରୀ ବେହେରା, ରୀତାରାଣୀ ବେହେରା, ସଂଯୁକ୍ତା ବେହେରା, ଭାସ୍କର ବେହେରା, ଆର୍ୟନ ବେହେରା, ସୁଦାମ ଚରଣ, ଶବନମ ଖାନ, ଜସ୍ମିନ ଖାନ ସାଲିପୁରରୁ ମେସେଜ କରିଛନ୍ତି ଏବଂ ଶୁଣିବାକୁ ଚାହିଁଛନ୍ତି ପ୍ରସନ୍ନଜିତଙ୍କ କଣ୍ଠରେ ସୁନ୍ଦର ଗୀତଟି।

ପରିପୂରି ଅଜଣା ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି ମେସେଜ ମାଧ୍ୟମରେ। ଟୁକୁ ପ୍ରଧାନ, ଶିବାନୀ ପ୍ରଧାନ, ଟିକି ମିକି, ମାଣିଆ ବନ୍ଧ ବଡ଼ମ୍ବାରୁ ଏବଂ ଶୁଣିବାକୁ ଚାହିଁଛନ୍ତି ନିବେଦିତାଙ୍କ ଭଏସ୍ର ଗୋଟେ ସୁନ୍ଦର ଓଡ଼ିଆ ଆଲବମ୍ର ଗୀତଟି। ସାଥୀ ଆପଣମାନଙ୍କର ଏତେ ସାରା ମେସେଜ ଆମ ପାଖକୁ ଆସି ପହଞ୍ଚି ଯାଇଛି ଏବଂ ଆମେ ଚେଷ୍ଟା କରୁଛୁ ସବୁ ମେସେଜ ଗୁଡ଼ିକୁ ନିହାତି ଭାବରେ ସ୍ଥାନ ଦେବା ପାଇଁ। ତେଣୁ ବର୍ତ୍ତମାନ ଏହି ଗୀତଟି ସମସ୍ତଙ୍କ ପାଇଁ।

ଆଜିର ଶେଷ ଏସଏମଏସ ଟି ପଢିବାକୁ ଚାହୁଁଛି। ସୁମନ୍ତ କୁମାର ରାଉତ ଆଠଗଡ଼ କଟକରୁ ମେସେଜ କରିଛନ୍ତି ଏବଂ ଶୁଣିବାକୁ ଚାହିଁଛନ୍ତି ଅନୁରାଧା ପଡ଼ୱାଲଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଓଡ଼ିଆ ଭଜନଟିଏ।

ନମସ୍କାର। ଆଜିର ଅନ୍ତିମ ମୁଖ୍ୟ ସମ୍ବାଦ ସହ ମୁଁ ସତ୍ୟରଞ୍ଜନ ମହାପାତ୍ର। ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ସହିତ ସରକାର ଗଢ଼ିବା ସ୍ଥିତିରେ ବିଜେପି। ତାମିଲନାଡୁରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ଆଞ୍ଚଳିକ ଟିଭିକେ ଦଳ ସ୍ୱଷ୍ଟ ବହୁମତର ନିକଟବର୍ତ୍ତୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ବିଜୟର ଶ୍ରେୟ ଭାରତର ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ଦେଇଛନ୍ତି। ଭାରତ ଜାପାନ ଅର୍ଥନୈତିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପ୍ରତିବଦ୍ଧତା ଦୋହରାଇଲେ ଦୁଇ ଦେଶ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶର ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନଗୁଡ଼ିକରେ ସଚେତନତା ବୃଦ୍ଧି ନେଇ ଅଗ୍ନି ନିରାପତ୍ତା ସପ୍ତାହ ପାଳନ ଆରମ୍ଭ ହୋଇଛି। ବିଧାନସଭାଗୁଡ଼ିକର କମିଟି ସମ୍ପର୍କିତ ଦ୍ୱିତୀୟ ସର୍ବଭାରତୀୟ ବାଚସ୍କତି ସମ୍ମିଳନୀ ଆସନ୍ତାକାଲି ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ହେବ। ରାଜ୍ୟର 79,000 ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା 61 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି। ଗୁଜରାଟର ଅହମ୍ମଦାବାଦଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ, ଯୋଗଦେବେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ମାଝୀ। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ। କହିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଲୋକାଭିମୁଖୀ ଲୋକସେବା ନିମନ୍ତେ ପ୍ରତିଜ୍ଞାବଦ୍ଧ। ଆସନ୍ତା ଶନିବାର 9 ତାରିଖ ଦିନ ଅନୁଷ୍ଠିତ ହେବ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଏବଂ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଜିର ମୁଖ୍ୟ ସମ୍ବାଦ ସମାପ୍ତ ହେଲା। ନମସ୍କାର।

ଜୁଲିଆଜୀ ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସାଥୀ ଏଫ୍ଏମ୍ ଗଡ଼ରେ ବର୍ତ୍ତମାନ ସମୟ ହୋଇଯାଇଛି ଆପଣଙ୍କଠାରୁ ବିଦା ନେବାର, କିନ୍ତୁ ତା ପୂର୍ବରୁ ଆସନ୍ତା ଶୁଣିନେବା ଆସନ୍ତାକାଲିରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ ସକାଳ 6:05 ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 26ତମ ଭାଗ ଶୁଣିପାରିବେ ସକାଳ 6:40। ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ଶିଶୁଟିର ମୁଣ୍ଡ ବଡ଼ ହୋଇଥିଲେ ଡାକ୍ତର ଦୁର୍ଯ୍ୟୋଧନ ସାମଲଙ୍କ ସହିତ ଚର୍ଚ୍ଚା। ଶୁଭ ସକାଳ ଶୁଣିବେ ସକାଳ 7:25 ମର୍ଣ୍ଣିଂ ମେଲୋଡି ଶୁଣିପାରିବେ ସକାଳ 8:30। ସକାଳ 9:00 ଶୁଣିବେ ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍, ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତ ରଖିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିପାରିବେ ସକାଳ 10:00। ଦିନ 11:00 ଶୁଣିବେ ଏ କଳାକାର, ପୁରୁଣା ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 11:30। ମଧ୍ୟାହ୍ନ 12:00 ଶୁଣିପାରିବେ କିଛି କଥା କିଛି ଗୀତ, କାର୍ଯ୍ୟକ୍ରମରେ ଶୁଣିପାରିବେ କେତୋଟି ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆଜି ଚର୍ଚ୍ଚାରେ ଶୁଣିପାରିବେ ଦିନ 10:00, ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ ସେୟାର କରିପାରିବେ। ଶୁଣିଲେ ଆସନ୍ତାକାଲିର ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ

ଆମର ଏଠାରେ ପ୍ରବଳ ବର୍ଷା ହେଉଛି। ଏହି ବର୍ଷା ଭିଜାରେ ରେନ୍ବୋର ସମସ୍ତ ସଦସ୍ୟ ଏବଂ ଶୁଣୁଥିବା ସମସ୍ତ ଶ୍ରୋତାମାନଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଦେବା ସହ ମା ଶାରଳା ଭଲରେ ଓ ଖୁସିରେ ରଖନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି। ବହୁତ ବହୁତ ଧନ୍ୟବାଦ। ଆପଣ ସମସ୍ତଙ୍କ ପାଇଁ ଚିନ୍ତା କରିଛନ୍ତି, ସମସ୍ତଙ୍କ ପାଇଁ ଗୋଟେ ସୁନ୍ଦର ଏସ୍ଏମ୍ଏସ୍ ଲେଖିଛନ୍ତି। ସନ୍ଧ୍ୟା ଆସରରେ ଆପଣଙ୍କର ଏସ୍ଏମ୍ଏସ୍ ପାଇଁ ବହୁତ ବହୁତ ଧନ୍ୟବାଦ।

ନେକ୍ସଟ ଏସ୍ଏମ୍ଏସ୍ ଟି ଆସି ପହଞ୍ଚି ଯାଇଛି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି ଜ୍ୟୋତି ଅପା ଗୁଡ୍ ଇଭିନିଂ ନମସ୍କାର ଭେରି ଗୁଡ୍ ଇଭିନିଂ ନମସ୍କାର ଜୟ ଶ୍ରୀ ଜଗନ୍ନାଥ ଟାଟା ଷ୍ଟିଲ୍ ପ୍ଲାଣ୍ଟ ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଜଣାଇଛନ୍ତି ଆଜି ଆମର ଷ୍ଟାଫ୍ ରୁଚିକା ରାୟଙ୍କର ହାପି ବଲ ବର୍ଥଡେ ସେଥିପାଇଁ ବହୁତ ଶୁଭକାମନା ଜଣାଇଦେବା ପାଇଁ ଲେଖିଛନ୍ତି ତେବେ ରୁଚିକା ମ୍ୟାଡମ୍ ଆପଣ ଯଦି ଆମକୁ ଶୁଣୁଛନ୍ତି ତେବେ ଆପଣଙ୍କର ଷ୍ଟାଫ୍ମାନେ ଆପଣଙ୍କ ପାଇଁ ବର୍ଥଡେ ୱିସେସ୍ କରିଛନ୍ତି ଆପଣଙ୍କୁ ଭେରି ଭେରି ହାପି ବର୍ଥଡେ ଆମ ତରଫରୁ ଆମ ସମସ୍ତଙ୍କ ତରଫରୁ ଏବଂ ତାପରେ ପରେ ସେ ଲେଖିଛନ୍ତି ଦୁନିଆ ପାଇଁ ପଦେ ଦିଲ୍ କେ ବଜାର ମେ ଦୌଲତ ନହିଁ ଦିଖତି ଦେଖି ଦିଲ୍ କେ ବଜାର ମେ ଦୌଲତ ନହିଁ ଦେଖି ଜାତି ମହବତ ହୋ ଯାଏ ତୋ ସୁରତ ନହିଁ ଦେଖି ଜାତି ଏକ ହି ଶଖ୍ସ ପର ଲୁଟା ଦୋ ଅପନା ସବ କୁଛ କ୍ୟୁକି ପସନ୍ଦ ହୋ ଯାଏ ଚିଜ ତୋ କିମତ ନହିଁ ଦେଖି ଜାତି ଏସ୍ଏମ୍ଏସ୍ କରିଛନ୍ତି ଆଭା ସେନ ରାଜକୁମାର ଭରଦ୍ୱାଜ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଅନୁପା ସ୍ମୃତି ଅପା ସୁଦୀପ ଅପା ନାରାୟଣ ଭାଇଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଆମ ଷ୍ଟାଫ୍ମାନେ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ରୋହିତ ସେନ ଦୀପକ କୁମାର ଅଶୋକ କୁମାର ଅଲିଶା ଅପା ତମନ୍ନା ରେଡ୍ଡିଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଆଜି ପ୍ଲାଣ୍ଟରେ ମେଘ ହୋଇଯାଇଛି ଅପା ରହିଲି ନମସ୍କାର ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ଏସ୍ଏମ୍ଏସ୍ ପାଇଁ ଆଉ ସେପଟର ପାଣିପାଗ ବିଷୟରେ ବି ସୂଚନା ଦେଇଛନ୍ତି ତେବେ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମେସେଜ୍ ପାଇଁ ଏବଂ ରୁଚିକା ରାୟଙ୍କୁ ୱାନ୍ସ ଏଗେନ୍ ହାପି ବର୍ଥଡେ ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ସ୍ୱର୍ଣ୍ଣଲତା ରାଉତ ସନ୍ଥପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ମ୍ୟାମ୍ ଗୁଡ୍ ଇଭିନିଂ ଆଣ୍ଡ ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଶ୍ରୀ ଜଗନ୍ନାଥ ଏବଂ ଲେଖିଛନ୍ତି ପ୍ରଭୁଙ୍କ କୃପାରୁ ବହୁତ ଭଲରେ ଥାନ୍ତୁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ଆମେ ମଧ୍ୟ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ଆପଣ ମଧ୍ୟ ସବୁବେଳେ ଭଲରେ ରୁହନ୍ତୁ

ଆଉ ଗୋଟିଏ ଏସଏମଏସ ସନ୍ଧ୍ୟା ଆସରରେ ଆମ ପାଖରେ ଆସି ପହଞ୍ଚି ଯାଇଛି। ଏସଏମଏସ କରିଛନ୍ତି ମଣ୍ଟୁ ସାର୍ ଜିଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ। ଲେଖିଛନ୍ତି, ମ୍ୟାମ୍ ନମସ୍କାର, ଜୟ ଜଗନ୍ନାଥ ଏବଂ ଗୁଡ୍ ଇଭିନିଂ, ଭେରି ଗୁଡ୍ ଇଭିନିଂ, ଜୟ ଶ୍ରୀ ଜଗନ୍ନାଥ, ନମସ୍କାର ମ୍ୟାମ୍, ଆପଣଙ୍କର ବ୍ୟୁଟିଫୁଲ୍ ପ୍ରେଜେଣ୍ଟେସନ୍ ପାଇଁ ଆପଣଙ୍କୁ ସବୁବେଳେ ହୃଦୟରୁ ଧନ୍ୟବାଦ ଆଣ୍ଡ ଶୁଭ ଅଭିନନ୍ଦନ।

ଏବଂ ଏସଏମଏସରେ ସେ ଲେଖିଛନ୍ତି ଯେ ମ୍ୟାମ୍, ଆଜିର ଶିଶୁ ଅଶାନ୍ତ କାଲିର ନାଗରିକ, ଆସନ୍ତାକାଲିର ନାଗରିକ। ଶିଶୁମାନଙ୍କର ଯତ୍ନ ନିଅନ୍ତୁ ଏବଂ ସେମାନଙ୍କର ଜୀବନକୁ ମଧୁମୟ କରନ୍ତୁ। ବହୁତ ସୁନ୍ଦର ଏସଏମଏସ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଆମର ପ୍ରେଜେଣ୍ଟେସନ ବହୁତ ଭଲ ଲାଗୁଛି, ସେଥିପାଇଁ ମଧ୍ୟ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଏବଂ ଯେଉଁ ସୁନ୍ଦର କଥାଟି ଲେଖିଛନ୍ତି ଯେ ଆଜିର ଶିଶୁ ଆସନ୍ତାକାଲିର ନାଗରିକ, ତେବେ ଶିଶୁମାନଙ୍କର ଯତ୍ନ ନେବା ଜରୁରୀ, ଯେହେତୁ ସେମାନେ ଆମର ଭବିଷ୍ୟତ, ସେମାନେ ଆମର ଉତ୍ତର ପିଢ଼ି। ତେବେ ଆପଣଙ୍କର ଏହି ଚିନ୍ତାଧାରା ସମସ୍ତଙ୍କ ପାଖରେ ପହଞ୍ଚୁ, ସମସ୍ତେ ପିଲାମାନଙ୍କୁ ସ୍ନେହ କରନ୍ତୁ, ସମସ୍ତେ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରନ୍ତୁ। ଏବଂ ଖାଲି କାମନା ନୁହେଁ, ସେଥିପାଇଁ ଆଗକୁ ଆଗକୁ ଅନେକ କାମ କରନ୍ତୁ, ପଦକ୍ଷେପ ନିଅନ୍ତୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏସଏମଏସ ପାଇଁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍। ଶୋ ଚାଲିଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ। ଆରମ୍ଭ କରିବା ଶୋ ଗୀତରେ ମିଥରେ ଏହି ନ୍ୟୁଜ୍ ହେଡ୍ଲାଇନ୍ସ ପରେ।

ରାତିଆଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ପଶ୍ଚିମବଙ୍ଗରେ 15ଟି ବୁଥ୍ରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିତ୍ତିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ। ଛତିଶଗଡ଼ରେ ବିସ୍ଫୋରଣରେ 4 ସୁରକ୍ଷାକର୍ମୀଙ୍କ ମୃତ୍ୟୁ। ଆଇସିସି ମହିଳା T20 ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ରାଜ୍ୟରେ ବଞ୍ଚିତ ଥିବା 1,23,849 ଜଣ ହିତାଧିକାରୀଙ୍କୁ ଆସନ୍ତା 4 ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଅର୍ଥରାଶି, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସରକାରୀ ଓ ବେସରକାରୀ ଜମିର ରେକର୍ଡିଂ ସମ୍ବନ୍ଧୀୟ ସଂଶୋଧିତ ମାର୍ଗଦର୍ଶିକା ଖସଡ଼ା ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶନାମା ଜାରି। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ 2026-27 ବର୍ଷ ନିମନ୍ତେ ନାମଲେଖା ଆସନ୍ତା 15 ତାରିଖକୁ ବୃଦ୍ଧି। ସ୍କୁଲ ଅଫ୍ ସର୍ଭିସେସ୍ ଏବଂ ସ୍କୁଲ ଅଫ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଅନ୍ତର୍ଗତ 10 ବିଷୟରେ ନାମ ଲେଖାଇବେ ଛାତ୍ରଛାତ୍ରୀ। ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ, ପାସ୍ ହାର 95.33 ଶତକଡ଼ା। ଗଜପତି ଜିଲ୍ଲାରେ ସର୍ବାଧିକ 99.31 ପ୍ରତିଶତ ଏବଂ କେନ୍ଦୁଝରରେ ସର୍ବନିମ୍ନ 94.35 ରେଜଲ୍ଟ ହୋଇଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମ ପରୀକ୍ଷା

ଶିକ୍ଷାଫଳ ମଧ୍ୟ ପ୍ରକାଶ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଅନୁଭୂତ। ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ସୁନା ରୂପାର ଗହଣା ସବୁକିଛି ତୁମ ପ୍ରେମ ଆଗରେ ଫିକା। ତୁମ ଓଠର ସେଇ ହସଟିକକ ହିଁ ମୋ ପାଇଁ ସ୍ୱର୍ଗ। ତୁମେ ଖୁସିରେ ରହିଲେ, ତୁମେ ଆନନ୍ଦରେ ରହିଲେ, ତୁମର ଶାନ୍ତିରେ ମୁଁ ବହୁତ ଖୁସି। ତୁମକୁ ଖୁସିରେ ଦେଖିଲି ମୋ ମନରେ ପ୍ରଜାପତି ଉଡ଼େ। ହଁ, ତୁମେ ସବୁବେଳେ ଖୁସିରେ ରୁହ, ଯେଉଁଠି ବି ଥାଅ, ଖାଲି ମୋର ହେଇଥାଅ।

ଜୀବନରେ ଏମିତି କେହି ନା କେହି ଜଣେ ଥାନ୍ତି ଯାହାଙ୍କର କଥାକୁ ଆମେ ସବୁବେଳେ ଅପେକ୍ଷା କରିଥାଉ। ଆଉ ତାଙ୍କରି ମୁହଁରୁ ଦୁଇପଦ କଥା ଶୁଣିଦେଲେ ଆଉ ଯଦି ସେଇ କଥା ହସ ହସ ଭରା କଥା ହେଇଥାଏ, ମିଠା କଥା ହେଇଥାଏ, ତାହେଲେ ତ ପୁରା ଦିନ ତମାମ ଯାହା ଆମର ପରିଶ୍ରମ, ଯାହା ଦୁଃଖ କଷ୍ଟ, ଯାହା ଯନ୍ତ୍ରଣା ଅଛି, ସବୁ ଗୋଟେ ଚୁଟକିରେ କୁଆଡ଼େ ଗାଏବ ହେଇଯାଏ। ହଁ, ତମ କଥା ହିଁ ମୋର ବଞ୍ଚିବାର ଗୋଟିଏ ନୂଆ ବାଟ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ସମାଚାର ସନ୍ଧ୍ୟା ଏବଂ ପରେ ପରେ ଶୁଣିପାରିବେ ନ୍ୟୁଜ୍ ଆଟ୍ 9। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଧନ୍ୟବାଦ କରନ୍ତୁ। ନବଗ୍ରହ କରୁଣା ଶୁଭ ଦୃଷ୍ଟି ଆପଣଙ୍କ ଉପରେ ରଖନ୍ତୁ, ସବୁ ପ୍ରକାରର ସୁଖ ସୁବିଧା ମିଳୁ ଏବଂ ସମସ୍ତଙ୍କ ପାଖରେ ଭଲ ମଣିଷଟିଏ ହୋଇ ପରିଚିତ ହୁଅନ୍ତୁ। ବହୁତ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ଏସ୍ଏମ୍ଏସ୍ ପାଇଁ, ଆପଣଙ୍କର ସୁନ୍ଦର ପ୍ରାର୍ଥନା ପାଇଁ। ଆପଣ ମଧ୍ୟ ଏସ୍ଏମ୍ଏସ୍ କରିପାରିବେ, ଆହୁରି ମଧ୍ୟ କିଛି ଏସ୍ଏମ୍ଏସ୍ ଆମ ପାଖରେ ରହିଛି, ଏସ୍ଏମ୍ଏସ୍ ଗୁଡ଼ିକ ପହଞ୍ଚିଯିବ ଆମ ପାଖରେ ଆପଣଙ୍କ ପାଖରେ। ବାସ୍ କିଛି ମ୍ୟୁଜିକାଲ୍ ବ୍ରେକ୍ ପରେ ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ଓନ୍ସ ଅଗେନ୍ ୱେଲକମ୍ ବ୍ୟାକ୍ ଫ୍ରେଣ୍ଡ୍ସ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ସନ୍ଧ୍ୟା ଆସରରେ ନେକ୍ସଟ ଏସ୍ଏମ୍ଏସ୍ ଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ ଲେଖିଛନ୍ତି ଶୁଭ ସନ୍ଧ୍ୟା ଜ୍ୟୋତି ଭଉଣୀ ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା ମା ସରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ଆମର ଏଠାରେ ପ୍ରବଳ ବର୍ଷା ହେଉଛି ଏହି ବର୍ଷା ଭିଜାରେ ରେନ୍ବୋର ସମସ୍ତ ସଦସ୍ୟ ଏବଂ ଶୁଣୁଥିବା ସମସ୍ତ ଶ୍ରୋତାମାନଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଦେବା ସହ ମା ସରଳା ଭଲରେ ଖୁସିରେ ରଖନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କ ପାଇଁ ଚିନ୍ତା କରିଛନ୍ତି ସମସ୍ତଙ୍କ ପାଇଁ ଗୋଟେ ସୁନ୍ଦର ଏସ୍ଏମ୍ଏସ୍ ଲେଖିଛନ୍ତି ସନ୍ଧ୍ୟା ଆସରରେ ଆପଣଙ୍କର ଏସ୍ଏମ୍ଏସ୍ ପାଇଁ ବହୁତ ବହୁତ ଧନ୍ୟବାଦ

ନେକ୍ସଟ ଏସଏମଏସଟି ଆସି ପହଞ୍ଚି ଯାଇଛି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି ଜ୍ୟୋତି ଅପା ଗୁଡ୍ ଇଭିନିଂ ନମସ୍କାର ଭେରି ଗୁଡ୍ ଇଭିନିଂ ନମସ୍କାର ଜୟ ଶ୍ରୀ ଜଗନ୍ନାଥ ଟାଟା ଷ୍ଟିଲ୍ ପ୍ଲାଣ୍ଟ ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଜଣାଇଛନ୍ତି ଆଜି ଆମର ଷ୍ଟାଫ୍ ରୁଚିକା ରାୟଙ୍କର ହାପି ବଲ ବର୍ଥଡେ ସେଥିପାଇଁ ବହୁତ ଶୁଭକାମନା ଜଣାଇଦେବା ପାଇଁ ଲେଖିଛନ୍ତି ତେବେ ରୁଚିକା ମ୍ୟାଡମ୍ ଆପଣ ଯଦି ଆପଣ ଆମକୁ ଶୁଣୁଛନ୍ତି ତେବେ ଆପଣଙ୍କର ଷ୍ଟାଫ୍ମାନେ ଆପଣଙ୍କ ପାଇଁ ବର୍ଥଡେ ୱିସେସ୍ କରିଛନ୍ତି ଆପଣଙ୍କୁ ଭେରି ଭେରି ହାପି ବର୍ଥଡେ ଆମ ତରଫରୁ ଆମ ସମସ୍ତଙ୍କ ତରଫରୁ ଏବଂ ତାପରେ ପରେ ସେ ଲେଖିଛନ୍ତି ଦୁନିଆ ପାଇଁ ପଦେ ଦିଲ୍ କେ ବଜାର ମେ ଦୌଲତ ନହିଁ ଦିଖତି ଦେଖି ଦିଲ୍ କେ ବଜାର ମେ ଦୌଲତ ନହିଁ ଦେଖି ଜାତି ମହବତ ହୋ ଯାଏ ତୋ ସୁରତ ନହିଁ ଦେଖି ଜାତି ଏକ ହି ଶଖ୍ସ ପର ଲୁଟା ଦୋ ଅପନା ସବ କୁଛ କ୍ୟୁକି ପସନ୍ଦ ହୋ ଯାଏ ଚିଜ ତୋ କିମତ ନହିଁ ଦେଖି ଜାତି ଏସଏମଏସ କରିଛନ୍ତି ଆଭା ସେନ ରାଜକୁମାର ଭରଦ୍ୱାଜ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଅନୁପା ସ୍ମୃତି ଅପା ସୁଦୀପ ଅପା ନାରାୟଣ ଭାଇଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଆମ ଷ୍ଟାଫ୍ମାନେ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ରୋହିତ ସେନ ଦୀପକ କୁମାର ଅଶୋକ କୁମାର ଅଲିଶା ଅପା ତମନ୍ନା ରେଡ୍ଡିଙ୍କୁ ଭେରି ଭେରି ଗୁଡ୍ ଇଭିନିଂ ଆଜି ପ୍ଲାଣ୍ଟରେ ମେଘ ହୋଇଯାଇଛି ଅପା ରହିଲି ନମସ୍କାର ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ଏସଏମଏସ ପାଇଁ ଆଉ ସେପଟର ପାଣିପାଗ ବିଷୟରେ ବି ସୂଚନା ଦେଇଛନ୍ତି ତେବେ ବହୁତ ବହୁତ ଧନ୍ୟବାଦ ଆପଣଙ୍କର ମେସେଜ ପାଇଁ ଏବଂ ରୁଚିକା ରାୟଙ୍କୁ ୱାନ୍ସ ଏଗେନ୍ ହାପି ବର୍ଥଡେ ନେକ୍ସଟ ଏସଏମଏସଟି କରିଛନ୍ତି ସ୍ୱର୍ଣ୍ଣଲତା ରାଉତ ସନ୍ଥପୁର କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ମ୍ୟାମ୍ ଗୁଡ୍ ଇଭିନିଂ ଆଣ୍ଡ ଜୟ ଜଗନ୍ନାଥ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଇଭିନିଂ ଜୟ ଶ୍ରୀ ଜଗନ୍ନାଥ ଏବଂ ଲେଖିଛନ୍ତି ପ୍ରଭୁଙ୍କ କୃପାରୁ ବହୁତ ଭଲରେ ଥାନ୍ତୁ ଆପଣଙ୍କୁ ମଧ୍ୟ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ଆମେ ମଧ୍ୟ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ ଯେ ଆପଣ ମଧ୍ୟ ସବୁବେଳେ ଭଲରେ ରୁହନ୍ତୁ

ଆଉ ଗୋଟିଏ ଏସଏମଏସ ସନ୍ଧ୍ୟା ଆସରରେ ଆମ ପାଖରେ ଆସି ପହଞ୍ଚି ଯାଇଛି। ଏସଏମଏସ କରିଛନ୍ତି ମଣ୍ଟୁ ସାର୍ ଜିଗରନ୍ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ ଲେଖିଛନ୍ତି, ମ୍ୟାମ୍ ନମସ୍କାର, ଜୟ ଜଗନ୍ନାଥ ଏବଂ ଗୁଡ୍ ଇଭିନିଂ, ଭେରି ଗୁଡ୍ ଇଭିନିଂ, ଜୟ ଶ୍ରୀ ଜଗନ୍ନାଥ, ନମସ୍କାର ମ୍ୟାମ୍, ଆପଣଙ୍କର ବ୍ୟୁଟିଫୁଲ୍ ପ୍ରେଜେଣ୍ଟେସନ୍ ପାଇଁ ଆପଣଙ୍କୁ ସବୁବେଳେ ହୃଦୟରୁ ଧନ୍ୟବାଦ ଆଣ୍ଡ ଶୁଭ ଅଭିନନ୍ଦନ।

ଏବଂ ଏସଏମଏସରେ ସେ ଲେଖିଛନ୍ତି ଯେ ମ୍ୟାମ୍, ଆଜିର ଶିଶୁ ଅଶାନ୍ତ କାଲିର ନାଗରିକ, ଆସନ୍ତାକାଲିର ନାଗରିକ। ଶିଶୁମାନଙ୍କର ଯତ୍ନ ନିଅନ୍ତୁ ଏବଂ ସେମାନଙ୍କ

ଙ୍କର ଜୀବନକୁ ମଧୁମୟ କରନ୍ତୁ। ବହୁତ ସୁନ୍ଦର ଏସଏମଏସ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ଆମର ପ୍ରେଜେଣ୍ଟେସନ ବହୁତ ଭଲ ଲାଗୁଛି, ସେଥିପାଇଁ ମଧ୍ୟ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଏବଂ ଯେଉଁ ସୁନ୍ଦର କଥାଟି ଲେଖିଛନ୍ତି ଯେ ଆଜିର ଶିଶୁ ଆସନ୍ତାକାଲିର ନାଗରିକ, ତେବେ ଶିଶୁମାନଙ୍କର ଯତ୍ନ ନେବା ଜରୁରୀ, ଯେହେତୁ ସେମାନେ ଆମର ଭବିଷ୍ୟତ, ସେମାନେ ଆମର ଉତ୍ତର ପିଢ଼ି। ତେବେ ଆପଣଙ୍କର ଏହି ଚିନ୍ତାଧାରା ସମସ୍ତଙ୍କ ପାଖରେ ପହଞ୍ଚୁ, ସମସ୍ତେ ପିଲାମାନଙ୍କୁ ସ୍ନେହ କରନ୍ତୁ, ସମସ୍ତେ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରନ୍ତୁ। ଏବଂ ଖାଲି କାମନା ନୁହେଁ, ସେଥିପାଇଁ ଆଗକୁ ଆଗକୁ ଅନେକ କାମ କରନ୍ତୁ, ପଦକ୍ଷେପ ନିଅନ୍ତୁ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏସଏମଏସ ପାଇଁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍। ଶୋ ଚାଲିଛି ସନ୍ଧ୍ୟା ଆଶାର। ସନ୍ଧ୍ୟା ଆଶାରରେ ଯଦି ଆପଣ ଜଣାଇବାକୁ ଚାହୁଁଛନ୍ତି ନିଜର ମନର କଥା, ନିଜର ଗୁଡ୍ ୱିଶେସ୍ ନିଜର ନିୟର ଆଣ୍ଡ ଡିୟର ୱାନ୍ସଙ୍କ ପାଖକୁ, ତାହେଲେ ନିହାତି ଭାବରେ ଆମକୁ ଏସ୍ଏମ୍ଏସ୍ କରନ୍ତୁ। ଏସ୍ଏମ୍ଏସ୍ କରିବା ପାଇଁ ମୋବାଇଲ୍ର ଏସ୍ଏମ୍ଏସ୍ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ନିଜର ନାଁ ଓ ଠିକଣା ଲେଖି, ନିଜର ଏସ୍ଏମ୍ଏସ୍ଟି ଲେଖି ଆଉ ଗୋଟେ ସ୍ପେସ୍ ଦେଇ ଯାହାଙ୍କ ପାଖକୁ ଏସ୍ଏମ୍ଏସ୍ ଲେଖୁଛନ୍ତି ତାଙ୍କର ନାଁ ଓ ଠିକଣା ଲେଖି ପଠାଇ ଦିଅନ୍ତୁ ଅନ୍ ଦ ନମ୍ବର 09499632100। ଏବଂ ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆପଣଙ୍କର ଏସ୍ଏମ୍ଏସ୍ର ଅପେକ୍ଷାରେ ଜ୍ୟୋତି ରହିଛି ଆଉ ପହଞ୍ଚୁଛି କିଛି ବ୍ୟୁଟିଫୁଲ୍ ମ୍ୟୁଜିକାଲ୍ ଟ୍ରାକ୍ ଆପଣଙ୍କ ପାଖରେ ବ୍ୟାକ୍ ଟୁ ବ୍ୟାକ୍। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏନ୍ଜୟ।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତୁଲସି ତୁଲତାକ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ ଆରମ୍ଭ କରିବା ଶୋ ଗୀତରେ ମିଥରେ ଏହି ନ୍ୟୁଜ୍ ହେଡ୍ଲାଇନ୍ସ ପରେ

ରାତିଆତର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ପଶ୍ଚିମବଙ୍ଗରେ 15 ବୁଥ୍ରେ ଆଜି ପୁନଃ ଭୋଟ୍ ଗ୍ରହଣ ଅନୁଷ୍ଠିତ। ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ବିଧାନସଭା ଆସନ ପାଇଁ ଆସନ୍ତା ସୋମବାର ଭୋଟ୍ ଗଣନା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରେଳ ଭିତ୍ତିଭୂମିର ବିକାଶ ଲାଗି ଭାରତୀୟ ରେଳବାଇ ପକ୍ଷରୁ 895 କୋଟି ଟଙ୍କା ଅନୁମୋଦିତ। ପ୍ରସାର ଭାରତୀର ନୂତନ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ। ଛତିଶଗଡ଼ରେ ବିସ୍ଫୋରଣରେ

ଚାରି ସୁରକ୍ଷାକର୍ମୀଙ୍କ ମୃତ୍ୟୁ। ଆଇସିସି ମହିଳା ଟି ଟ୍ୱେଣ୍ଟି ବିଶ୍ୱକପ୍ 2026 ନିମନ୍ତେ 15 ଜଣିଆ ଦଳ ଘୋଷଣା କଲା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ। ରାଜ୍ୟରେ ବଞ୍ଚିତ ଥିବା 1,23,849 ଜଣ ହିତାଧିକାରୀଙ୍କୁ ଆସନ୍ତା 4 ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଅର୍ଥରାଶି, କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସରକାରୀ ଓ ବେସରକାରୀ ଜମିର ରେକର୍ଡିଂ ସମ୍ବନ୍ଧୀୟ ସଂଶୋଧିତ ମାର୍ଗଦର୍ଶିକା ଖସଡ଼ା ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶନାମା ଜାରି। ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ 2026-27 ବର୍ଷ ନିମନ୍ତେ ନାମଲେଖା ଆସନ୍ତା 15 ତାରିଖକୁ ବୃଦ୍ଧି। ସ୍କୁଲ ଅଫ୍ ସର୍ଭିସେସ୍ ଏବଂ ସ୍କୁଲ ଅଫ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ ଅନ୍ତର୍ଗତ 10 ବିଷୟରେ ନାମ ଲେଖାଇବେ ଛାତ୍ରଛାତ୍ରୀ। ରାଜ୍ୟରେ ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ, ପାସ୍ ହାର 95.33%। ଗଜପତି ଜିଲ୍ଲାରେ ସର୍ବାଧିକ 99.31% ଏବଂ କେନ୍ଦୁଝରରେ ସର୍ବନିମ୍ନ 94.35% ରେଜଲ୍ଟ ହୋଇଥିବା ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମ ପରୀକ୍ଷା ଫଳ ମଧ୍ୟ ପ୍ରକାଶ। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ଅନୁଭୂତ। ଆସନ୍ତା 7 ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ସୁନା ରୂପାର ଗହଣା ସବୁକିଛି ତୁମ ପ୍ରେମ ଆଗରେ ଫିକା। ତୁମ ଓଠର ସେଇ ହସଟିକକ ହିଁ ମୋ ପାଇଁ ସ୍ୱର୍ଗ। ତୁମେ ଖୁସିରେ ରହିଲେ, ତୁମେ ଆନନ୍ଦରେ ରହିଲେ, ତୁମର ଶାନ୍ତିରେ ମୁଁ ବହୁତ ଖୁସି। ତୁମକୁ ଖୁସିରେ ଦେଖିଲି ମୋ ମନରେ ପ୍ରଜାପତି ଉଡ଼େ। ହଁ ତୁମେ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଶୋ ଚାଲିଛି, ଗୀତରେ ମିତରେ ଜ୍ୟୋତି ଅଛି ଆଜି ଇଭିନିଂରେ ଆପଣଙ୍କ ସହିତ। ହଁ, ଆମ ସମସ୍ତଙ୍କ ଜୀବନରେ ଏମିତି ଜଣେ ଜଣେ ଥାନ୍ତି ଯାହାଙ୍କୁ ହରାଇବା ପାଇଁ ଆମେ ସବୁବେଳେ ଡରୁ, ଯାହାଙ୍କ ପାଇଁ ଆମେ ସବୁବେଳେ ଚିନ୍ତା କରୁ। ଆଉ ସେ ଯୁଆଡୁ ଯାଆନ୍ତୁ, ଯେତେବେଳେ ଫେରନ୍ତୁ, ତାଙ୍କ ଫେରିବା ବାଟକୁ ଆମେ ନିହାତି ଭାବରେ ୱେଟ୍ କରିଥାଉ। ତାଙ୍କ ଦେଖା କରିବା, ତାଙ୍କ ସହିତ କଥା ହେବା, ଏସବୁ ଆମକୁ ବହୁତ ବେଶୀ ଭଲ ଲାଗେ। ହଁ, ସେ ହୁଏତ ଆମର ମନର ମଣିଷ ହେଇଥାଇପାରନ୍ତି, ବା ଆମର କେହି ସାଙ୍ଗ ହେଇଥାଇପାରନ୍ତି, କେହି ବି ହେଇପାରନ୍ତି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସି ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ସମାଚାର ସନ୍ଧ୍ୟା ଏବଂ ପରେ ପରେ ଶୁଣିପାରିବେ ନ୍ୟୁଜ୍ ଆଟ୍ 9 ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆମେମାନେ ପ୍ରାୟତଃ ଦେଖିଥାଉ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପୋଲିସ ବିଭାଗ, ନହେଲେ ବ୍ୟକ୍ତିଗତ ଭାବରେ କିଛି ଲୋକ ରାସ୍ତାକଡ଼ରେ ଜଳଛତ୍ର ଖୋଲନ୍ତି, ଆଉ ଜଳସେବା କେନ୍ଦ୍ର ମଧ୍ୟ ତାଙ୍କୁ କୁହାଯାଏ। ୱାଟର ଡୋନେସନ, ଜଳ ଦାନ କରିବା ଜୀବନ ଦାନ କରିବା ସହିତ ହିଁ ସମାନ ହୋଇଥାଏ। ଭାବନ୍ତୁ, ଆପଣ ବାହାରକୁ ଯାଇଛନ୍ତି, ପାଣି ବଟଲ ସାଙ୍ଗରେ ନେଇଛନ୍ତି, ତାପରେ ବି ପାଣି ସରିଯାଇଛି, କୌଣସି ଅସୁବିଧା ହେତୁ କୌଣସି ପାଣି ପାଇନାହାନ୍ତି କୋଉଠି, ଆଉ ସାମ୍ନାରେ ଗୋଟେ ଜଳଛତ୍ର ପଡ଼ିଗଲା, ଜଳଛତ୍ରଟା ଆପଣଙ୍କୁ ଦିଶିଗଲା, କେତେ ଶାନ୍ତି ଆପଣଙ୍କୁ ଲାଗିଥିବ, ଯାହା ହଉ ପାଣି ଟିକେ ପାଇଗଲି। ତେଣୁ ଆମେ ଆମ ଘର ଦ୍ୱାର ମୁହଁରେ ଏହି ବ୍ୟବସ୍ଥାଟା କରିପାରିବା ନା କରିପାରିବାନି, ଚିନ୍ତା କରୁଥାନ୍ତୁ। ତା ଭିତରେ ପହଞ୍ଚୁଛି କିଛି ବ୍ୟୁଟିଫୁଲ ମ୍ୟୁଜିକାଲ ଟ୍ରାକ।

ବା ସନ୍ଷ୍ଟ୍ରୋକ୍ ଯେଉଁ ହୁଏ ସେହିସବୁରୁ ରକ୍ଷା କରିବା ପାଇଁ ମଧ୍ୟ ଏହି ଚଳଚ୍ଚିତ୍ର ବହୁତ ବେଶୀ ସାହାଯ୍ୟ କରିଥାଏ। କେବଳ ଜଳଛତ୍ରରେ ପାଣି ହିଁ ବଣ୍ଟାଯାଏ ତା ନୁହେଁ, ଅନେକ ଜଳଛତ୍ର ଏମିତି ଅଛି ଶୁଦ୍ଧ ଜଳ ସହିତ ବେଲପଣା, ଲେମ୍ବୁ ପାଣି କିମ୍ବା ଓଲୁଅ ଛେନାପାଣି ଏସବୁ ମଧ୍ୟ ଦେଇଥାନ୍ତି, ଯାହା ଶରୀରକୁ ଥଣ୍ଡା ରଖେ। ଆଉ ଗୋଟେ ଭଲ କଥା ହେଉଛି ଏହି ଜଳଛତ୍ର ଦ୍ୱାରା ଯେ ଜଳର କେତେ ଗୁରୁତ୍ୱ ରହିଛି ଆଉ ଜଳ ସଂରକ୍ଷଣ କରିବାଟା କେତେ ଜରୁରୀ ସେ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି ହୋଇଯାଏ। ହଁ ହଁ, ଲୋକମାନେ ଦେଖିକି ହିଁ ବୁଝିପାରନ୍ତି ଯେ ଖରାଦିନେ ଜଳର ଆବଶ୍ୟକତା ଏତେ ଅଧିକ ଅଛି ଯେ ଆମେ ଅନ୍ୟ ସମୟରେ ଯେତେବେଳେ ପାଣିକୁ ବହୁତ ବେଶୀ ନଷ୍ଟ କରୁଛୁ ସେତେବେଳେ ଏଇ ପିଇବା ପାଣି କଥା ଥରେ ତ ଚିନ୍ତା କରିବା ଦରକାର ନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ ଭୋକାଟେକ୍ ଦେଶ ତେଲ ତାକ ସୁରିଲା ଆଫ୍ଟରନୁନ୍ ଡି ଜ୍ୟୋତି ଅଛି ଆପଣଙ୍କ ସହିତ।

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ସମୟରେ ଏହି ଜଳଛତ୍ର ଯାତ୍ରୀ ବା ପଥଚାରୀ ବାଟୋଇ ଯାଇଥାନ୍ତି ବା ଶ୍ରମିକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ତାଙ୍କର ଶୋଷ ମେଣ୍ଟାଇଥାନ୍ତି। ଶରୀରରେ ଜଳୀୟ ଅଂଶ କମିଯିବା ଏବଂ ଯେଉଁ ହିଟ୍ ଷ୍ଟ୍ରୋକ୍

ଓଡ଼ିଶାର ଲୋକ ସାହିତ୍ୟରେ ପାଲା ଓ ଦାସକାଠିଆ ଦୁଇଟି ଅତ୍ୟନ୍ତ ହେଉଛି ଲୋକପ୍ରିୟ ଏବଂ ପାରମ୍ପରିକ ନାଟ୍ୟ ସଙ୍ଗୀତ ରୂପ। ପାଲାର ମୁଖ୍ୟ ଶିଳ୍ପୀଙ୍କୁ ଗାୟକ ବୋଲି କୁହାଯାଏ, ଯେଉଁଠି ଗୀତ, ଆଲୋଚନା ଏବଂ ଅଭିନୟ ତିନୋଟିକୁ ଏକା ସାଥିରେ କରନ୍ତି। ପାଲା ଦଳରେ ସାଧାରଣତଃ 4-6 ଜଣ ଶିଳ୍ପୀ ଥାଆନ୍ତି, ଯେଉଁମାନେ ଗୀତ ଓ ପ୍ରଶ୍ନ ଉତ୍ତର ଶୈଳୀରେ ପ୍ରଦର୍ଶନ କରିଥାନ୍ତି। ଦାସକାଠିଆରେ ମୁଖ୍ୟତଃ 2 ଜଣ ଶିଳ୍ପୀ ଥାଆନ୍ତି, ଜଣେ ଗାୟକ ଏବଂ ଅନ୍ୟ ଜଣେ ହେଉଛନ୍ତି ସହଯୋଗୀ। ସାଥୀ, ଆଉ ଗୋଟେ ସୁନ୍ଦର କଥାଟି କହିବାକୁ ଚାହୁଁଛି। କାଠିଆ ନାମଟି ଆସିଛି କେଉଁଠୁ କହିଲେ? ଏଥିରେ ବ୍ୟବହୃତ ହେଉଥିବା କାଠର ଛୋଟ ଖଣ୍ଡଠାରୁ ଆସିଛି, ଯାହାକି ତାଳ ଦେବା ପାଇଁ ବ୍ୟବହୃତ ହୋଇଥାଏ।

ସୁଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସାଧି ଆମର ଓଡ଼ିଶାର ଲୋକକଳା ଭିତରୁ ତାଳପତ୍ର ଖୋଦେଇ କାମ ଗୋଟେ ସୁନ୍ଦର କାମଟେ ତାଳପତ୍ର ଉପରେ ଖୋଦେଇ କରି ତିଆରି କରାଯାଇଥିବା ସେ ସୂକ୍ଷ୍ମ କଳାକୃତି ଏଥିରେ ରାମାୟଣ ମହାଭାରତର କାହାଣୀ ମଧ୍ୟ ଦେଖିବାକୁ ମିଳେ ଆଉ ବର୍ତ୍ତମାନ ଯଦି ଆମେ ଦେଖିବା ଆମ ପାଇଁ ଗୋଟେ ନୂଆ ଫ୍ୟାସନ ମଧ୍ୟ କହିଲେ ଚଳେ ଆମେ ପୁଣି ଫେରିଯାଉଛୁ ସେ ପୁରୁଣା ଦିନକୁ ମାନେ କି ତାଳପତ୍ରରେ ଆମେ ଆଗରୁ ଖୋଦେଇ କାମ ଦେଖୁଥିଲୁ ଆମର ସବୁ ଟିପଣା ଯୋଉ କୁହନ୍ତି ସେଗୁଡ଼ିକ ସବୁ ଖୋଦେଇ କରିକି ରଖାହଉଥିଲେ ଇମ୍ପୋର୍ଟାଣ୍ଟ ସବୁ କଥାବାର୍ତ୍ତା ଆମର ଜୀବନର ଜାତକ ହେଉ କି ଯାହା ବି କିଛି ହେଉ ସେଇଥିରେ ସବୁ ଖୋଦେଇ କରିକି ରଖା ହୁଏ କିନ୍ତୁ ବର୍ତ୍ତମାନ ଗୋଟେ ନୂଆ ଟ୍ରେଣ୍ଡ ଗୋଟେ ସାମିଲ ହେଇଛି ଆମ ଲାଇଫରେ ଯେ ବାହାଘର ହେଉ ବ୍ରତଘର ହେଉ ଯେକୌଣସି ଇନ୍ଭିଟେସନ୍ କାହାକୁ ଯଦି ଦବାର ଥାଏ ତାହେଲେ ତାଳପତ୍ରରେ ଆମେ ଖୋଦେଇ କରିକି ନୂଆ ପ୍ରିଣ୍ଟ କରିକି

ମଧ୍ୟ ସୁନ୍ଦର ଦେଖାଯିବା ପାଇଁ ମଧ୍ୟ ଆମେ ସମସ୍ତଙ୍କୁ ବାଣ୍ଟି ପାରୁଛୁ ସେ ତାଳପତ୍ରର ଇନ୍ଭିଟେସନ୍ କାର୍ଡ ବନେଇକି। ସୋ କିଏ କହିଲା ଯେ ଆମେ ପୁରୁଣା କଥାକୁ ସବୁ ଭୁଲି ଯାଇଛୁ? ପୁରୁଣା କଥାକୁ ଆମେ ଭୁଲିନୁ, କିନ୍ତୁ ପୁରୁଣା କଥା ଗୁଡ଼ିକୁ ସାଙ୍ଗରେ ନେଇକି ଆମେ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛୁ, ଫେରି ଯାଉଛୁ ସେ ପୁରୁଣା ଦିନକୁ, ସେଇ ପୁରୁଣା ଦିନକୁ ଆକ୍ସେପ୍ଟ କରୁଛୁ, ନୂଆ ଯୁଗରେ ତାଳ ମିଶେଇକି ଚାଲୁଛୁ ଆମେ। କିନ୍ତୁ ବର୍ତ୍ତମାନ ତ ସମୟ ହେଇଯାଇଛି ସିଉଲିଓ ଆପଣଙ୍କ ସହିତ ଚାଲିପାରିବନି ଏକାଠି, କାହିଁକିନା ସମୟ ହେଇଯାଇଛି ଆପଣଙ୍କ ଠାରୁ ବିଦାୟ ନେବାର। କିନ୍ତୁ ହଁ, ମନ ଦୁଃଖ କରନ୍ତୁନି, କାହିଁକିନା ମୁଁ ତ ଯାଉଛି କିନ୍ତୁ ଆପଣଙ୍କୁ ଏକା କରିକି ଯିବିନି, ଆପଣଙ୍କ ପାଖରେ ଆଉ ଜଣେ ସାଥୀ ଯୋଡ଼ି ହେବା ପାଇଁ ଆସି ପହଞ୍ଚିଗଲେଣି। ରାତି 11:10 ପର୍ଯ୍ୟନ୍ତ ଆପଣଙ୍କ ସହିତ ଢେର ସାରା କଥାବାର୍ତ୍ତା ହେବେ, ଆପଣଙ୍କ ସହିତ ଡାଇରେକ୍ଟ ଫୋନ୍ ମାଧ୍ୟମରେ ମିଠା ମିଠା ଗୀତ ଶୁଣେଇବେ, ବହୁତ ସାରା ଇନଫର୍ମେସନ୍ ଆପଣଙ୍କ ପାଇଁ ଆଣିଛନ୍ତି। ତେଣୁ ଆଜି ପାଇଁ ଆପଣଙ୍କର ସିଉଲିକୁ ବିଦାୟ ଦିଅନ୍ତୁ, କଥା ଦେଲେ ନିହାତି ଭାବରେ ଆଉ ଏକ ସୁନ୍ଦର ସନ୍ଧ୍ୟାରେ ଆପଣଙ୍କ ସହିତ ଦେଖା ହେବ। ଆଜି ପାଇଁ ରହୁଛି, ନମସ୍କାର।

ସେତେବେଳେ ଆମେ ମଧ୍ୟ ବୁଝିପାରୁନା ଆଉ ଡରିକି ମଧ୍ୟ କାହାକୁ ପଚାରୁନା ଯେ କଣ ହବ ଆର ଆନ୍ସର, ଏଟାର ସଲ୍ୟୁସନ୍ କଣ ହବ, ଯଦି ପରୀକ୍ଷାରେ ଆମେ ଭୁଲ ବି କରିଦେଇଛୁ ତାହେଲେ ଘରେ ଆସିକି ମାଡ଼ ଡରରେ ଆମେ କାହାକୁ ବି କିଛି ଧାଡ଼ିଏ କହିନଥାଉ। ଆମର ଟ୍ୟୁସନ୍ ସାର୍ ହୁଅନ୍ତୁ କିମ୍ବା ଦିଦି ହୁଅନ୍ତୁ କିମ୍ବା ଆମ ବାପା ମା ହୁଅନ୍ତି ନା କାହିଁକି, ଆମେ ଡରିକି ମଧ୍ୟ ତାଙ୍କୁ କହିବାକୁ ସାହସ ମଧ୍ୟ କରିପାରୁନା, କାହିଁକି ନା ସାଥି ସେଇ ସବଜେକ୍ଟଟା ଆମକୁ ଅତି କଷ୍ଟ ଲାଗିଥାଏ, ନହେଲେ ଆମେ ତାକୁ ଡରିଥାଉ ସେଇ ସବଜେକ୍ଟକୁ ନେଇକି। ଯୋଉଦିନ ସେଇ ସବଜେକ୍ଟର ପରୀକ୍ଷା ଥାଏ ତା ପୂର୍ବ ଦିନ ରାତିରେ ଆମକୁ ନିଦ ହୁଏନି, ନହେଲେ ଆମେ ବିଭିନ୍ନ ପ୍ରକାର ଭୟଙ୍କର ସ୍ୱପ୍ନ ସବୁ ଦେଖିଥାଉ। ଏଇଟା ତ ମୋ କ୍ଷେତ୍ରରେ ବହୁତ ଥର ହେଇଛି, କାହିଁକି ନା ଏମିତି ବହୁତ ସାରା ସବଜେକ୍ଟକୁ ଯେତେବେଳେ ପାଠ ପଢାଯାଏ ଏବଂ କିଛିଟା ଗୋଟାଏ ଦୁଇଟା ସବଜେକ୍ଟକୁ ମଧ୍ୟ ଆମେ ବେଳେବେଳେ ଡରି ଯାଇଥାଉ, ଯାହାକୁ କି ଆମେ କ୍ଲିୟର କରୁନା, ଯେ ଆମର ଡାଉଟ୍ କ୍ଲିୟର କରୁନା ଆମ ଟ୍ୟୁସନ୍ ସାର୍ଙ୍କ ପାଖରେ, ଯେଉଁଥିପାଇଁ କି ଆମେ ସେତେବେଳେ ବୁଝି ମଧ୍ୟ ପାରୁନା ଯେ ନାଇଁ ଏଇଟା ଡାଉଟ୍ କ୍ଲିୟର କଲେ ଆମକୁ ଗୋଟେ ସହଜ ଲାଗିବ ବୋଲି। ବାସ୍ ମାଡ଼ ଡରରେ, ଗାଳି ଡରରେ ଆମେ କିଛି ବି କହିବାକୁ ଆମେ ସାହସ କରିପାରୁନା। ସମସ୍ତଙ୍କର ଲାଇଫରେ ଯେମିତି ବହୁତ କିଛି ଅପ୍ସ ଡାଉନ୍ସ ଅଛି, ବହୁତ କିଛି ମାନ ଅଭିମାନ ଅଛି, ଦୁଃଖ ପରେ ସୁଖ ମଧ୍ୟ ଅଛି, ସେମିତି ସମସ୍ତଙ୍କର ସ୍କୁଲ ଲାଇଫରେ ଗୋଟେ ଗୋଟେ ସବଜେକ୍ଟ ଭୟାନକ ସବଜେକ୍ଟ ଥିବ, ଯେମିତିକି ଯୋଉ ସବଜେକ୍ଟକୁ ଆମେ ଭିଲେନ୍ ବନେଇ ଦେଇଥିବୁ। ସୋ ଆପଣଙ୍କର କେଉଁ ସବଜେକ୍ଟ ଆପଣଙ୍କୁ ଡିଫିକଲ୍ଟ ଲାଗୁଥିଲା, ଯେଉଁଥିପାଇଁ ଆପଣ ବହୁତ ଡରୁଥିଲେ ଯେଉଁଦିନ ପରୀକ୍ଷା ଥାଏ ସେଇ ସବଜେକ୍ଟର, ତା ପୂର୍ବ ଦିନ ବିଭିନ୍ନ ପ୍ରକାର ସ୍ମୃତି ସବୁ ଆପଣଙ୍କ ସହିତ ଯୋଡ଼ି ହେଇକି ରହିଛି, ଭୟଙ୍କର ଭୟଙ୍କର ସ୍ମୃତି, ନିହାତି ଭାବରେ ଆପଣ ସେୟାର କରିପାରିବେ ଆପଣଙ୍କର ରେନ୍ବୋ ସାଥୀ ଶିଉଲି ସହିତ। ଶିଉଲି ଅଛି ଆପଣଙ୍କ ସହିତ, ଶୁଣୁଛନ୍ତି ଆପଣ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଡେକ୍ ଦିଲ୍ ସେ ଦିଲ୍ ତାକ। ସୋ କିଭଳି ଭାବରେ ଆପଣ ସେୟାର କରିବେ, SMS ମାଧ୍ୟମରେ SMS କରିବା ପାଇଁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣଙ୍କର ଉତ୍ତର ଲେଖନ୍ତୁ, ମାନେ ଆଜି ଚର୍ଚ୍ଚାରେ ଏଇ ଯୋଉ କାର୍ଯ୍ୟକ୍ରମରେ ଆପଣଙ୍କ ପାଇଁ ଗୋଟେ ସୁନ୍ଦର ପ୍ରଶ୍ନଟି ରହିଛି, ଭୟଙ୍କର ପ୍ରଶ୍ନ ଅବଶ୍ୟ ନୁହଁ, ଭୟଙ୍କର ସବଜେକ୍ଟ ପଚାରିଛି, ମାନେ କି କେଉଁ ସବଜେକ୍ଟ ଆପଣଙ୍କୁ ଡିଫିକଲ୍ଟ ଲାଗୁଥିଲା ତା ବିଷୟରେ ଆପଣ ଲେଖିବେ ଏବଂ କାହିଁକି ଲାଗୁଥିଲା ତା ବିଷୟରେ ମଧ୍ୟ ଆପଣ ଲେଖିପାରିବେ। ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ମୋ ପାଖକୁ ପଠାଇ ଦିଅନ୍ତୁ। 09495963210 ନମ୍ବର ଏବଂ ଏହା ସହିତ ମଧ୍ୟ ଆମକୁ ହ୍ୱାଟ୍ସଆପ୍ କରିପାରିବେ 8895254200 ନମ୍ବରରେ। ଆମକୁ ଜଲ୍ଦି ଜଲ୍ଦି ମେସେଜ୍ ପଢ଼ନ୍ତୁ ଆଉ ଶିଉଲି ପଢ଼ିବ ଆପଣଙ୍କର ସେ ସୁନ୍ଦର SMS।

କେମିତି ସେୟାର କରିବି, ଆଉ ଆପଣ ଯଦି ନ କହିବେ ତାହେଲେ ଆପଣଙ୍କ ମନରେ କଣ ରହିଛି ସେଟା ମୁଁ ଜାଣିବି କେମିତି। ଏବଂ ନିଜର ମନର କଥାକୁ SMS ମାଧ୍ୟମରେ ଆମ ପାଖକୁ ପଠେଇଛନ୍ତି ସନ୍ତୋଷ ବେହେରା କଣ୍ଟଳ ଆଠଗଡ଼ରୁ। ସୁନ୍ଦର ମେସେଜଟି ଲେଖି ପଠେଇଛନ୍ତି, ଜୟ ଶ୍ରୀ ରାଧେ ରାଧେ ସୁଲି ମ୍ୟାମ, ଆପଣଙ୍କୁ ନମସ୍କାର। ମୋର ଛୋଟବେଳୁ ମ୍ୟାଥ ଦୁର୍ବଳ, ଏଥିପାଇଁ ବଡ଼ ଭାଇ ଜଣେ ଟିଚର ଗଣିତ ପଢ଼ିଲା ବେଳେ ମୋତେ ବହୁତ ମାଡ଼ ଦିଅନ୍ତି। ଶେଷରେ HSC ଏକ୍ସାମରେ ମ୍ୟାଥରେ ମୁଁ 40 marks ରଖିଥିଲି। ସେ ଯାହା ବି ହଉ, ଯେଉଁ ସବଜେକ୍ଟଟି ଆପଣଙ୍କର ଡର ଲାଗୁଥିଲା ସେଇ ସବଜେକ୍ଟରେ ଆପଣ 40 ରଖିଛନ୍ତି, ଏବଂ ଏତେ ଡରୁଥିଲେ ଆପଣ ଯେ ନିଜର ଡାଉଟ୍ ମଧ୍ୟ କ୍ଲିୟର କରିବାର ଥିଲା, ମାଡ଼କୁ ଡରିଲେ, ଯେଉଁଥିପାଇଁ କି ସେ ଯାହା ବି ହଉ ମାର୍କସ୍ ତ ଟିକେ ରହିଯାଇଛି, ଏବଂ ଯେଉଁ ଦିନଟି ପଳେଇଛି ତାକୁ ମଧ୍ୟ ମନେ ପକେଇବା ପାଇଁ ବର୍ତ୍ତମାନ ନିଜକୁ ଟିକେ ହସ ମଧ୍ୟ ଲାଗୁଥିବ, ଏବଂ ମନେ ମନେ ମଧ୍ୟ ଆପଣ ଭାବୁଥିବେ ଯେ ମ୍ୟାଥକୁ ମୁଁ କେତେ ଡରୁଥିଲି, ନମ୍ବର୍ସ ଗୁଡ଼ାକ ଆସିଥିଲା ଏତିକି। ଆଉ ବର୍ତ୍ତମାନର ଡେଟ୍ରେ ପିଲାମାନଙ୍କର ଯେତେବେଳକୁ ରେଜଲ୍ଟ ଆଉଟ୍ ହୁଏ ସେତେବେଳେ ଆମେ ସମସ୍ତେ ତାଙ୍କୁ ମଧ୍ୟ ଆମେ ଗାଇଡ୍ କରିଥାଉ, କାହିଁକି ନା ଆମେ ଯେଉଁ ସବଜେକ୍ଟକୁ ଆମେ ଡରୁଥିଲୁ ଆମେ ଚାହୁଁନା ଯେ ଆମର ପରବର୍ତ୍ତୀ ପିଢ଼ି ମଧ୍ୟ ସେ ସବଜେକ୍ଟକୁ ଡରନ୍ତୁ ବୋଲି। ବହୁତ ବହୁତ ଧନ୍ୟବାଦ ସାଥୀ ଆପଣଙ୍କର ସୁନ୍ଦର ମତାମତ ପାଇଁ। ତେଣୁ ସାଥୀ ଆପଣ ମଧ୍ୟ ଚାହିଁଲେ ମୋ ସହିତ ଆପଣଙ୍କର ମନର କଥାକୁ ସେୟାର କରିପାରିବେ SMS ମାଧ୍ୟମରେ। ସୋ SMS କରିବା ପାଇଁ ଟାଇପ୍ କରନ୍ତୁ FMRC ସ୍ପେସ୍ ଦେଇ ଆପଣଙ୍କ ମନର କଥାଟି ଲେଖନ୍ତୁ, ଯେ କେଉଁ ସବଜେକ୍ଟ ଆପଣଙ୍କୁ ଡିଫିକଲ୍ଟ ଲାଗୁଥିଲା ପିଲାବେଳେ ତା ବିଷୟରେ ଲେଖନ୍ତୁ, ଏବଂ କାହିଁକି ଲାଗୁଥିଲା ତା ବିଷୟରେ ମଧ୍ୟ ଆପଣ ଲେଖିପାରିବେ। ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ମୋତେ SMS କରନ୍ତୁ 09499596321 ନମ୍ବରରେ। ଏହାପରେ ପରେ ହ୍ୱାଟ୍ସଆପ୍ କରିପାରିବେ ମୋତେ 8895254200 ନମ୍ବରରେ। ଆପଣଙ୍କର ମତାମତ ନାଁ ଏବଂ ଠିକଣା ଲେଖିକି ମୋତେ ପଠେଇ ଦିଅନ୍ତୁ ଜଲ୍ଦି ଜଲ୍ଦି।

ଜୁଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ୍ ସେ ଦିଲ୍ ତାକ୍ ପରେ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହୋଇଛନ୍ତି ଏସ୍ଏମ୍ଏସ୍ ମାଧ୍ୟମରେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ଜୁଲି ମ୍ୟାମ୍ ଭେରି ଗୁଡ୍ ଆଫ୍ଟରନୁନ୍ ମୁଁ ଯେତେବେଳେ ସ୍କୁଲରେ ପାଠ ପଢ଼ୁଥିଲି ସେତେବେଳେ ସାର୍ ଆମକୁ ବହୁତ ବାଡ଼ଉଥିଲେ ଆମେ ମାଡ଼ ଡରରେ ଭଲ ମାର୍କ ରଖୁଥିଲୁ ସେଇଟା ହିଁ ତ ଦରକାର ମାଡ଼ ଖାଆନ୍ତୁ ଠିକ୍ ଭାବରେ ପାଠଟି ବୁଝନ୍ତୁ ଭଲ ମାର୍କସ୍ ରଖନ୍ତୁ ବାସ୍ ସେତିକି ଦରକାର ଏହି ସୁନ୍ଦର ମେସେଜ୍ଟି ଆମକୁ ପଠାଇଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣ ଚାହିଁଲେ ମଧ୍ୟ ସାଥି ଆମ ସହିତ ଯୋଡ଼ି ହୋଇପାରିବେ ଏସ୍ଏମ୍ଏସ୍ ମାଧ୍ୟମରେ ସୋ ଏସ୍ଏମ୍ଏସ୍ କରିବା ପାଇଁ ଟାଇପ୍ କରନ୍ତୁ ଏଫ୍ଏମ୍ଆର୍ସି ସ୍ପେସ୍ ଦେଇ ଆଜିର ପ୍ରଶ୍ନର ଉତ୍ତର ଲେଖନ୍ତୁ ଯେମିତି କେଉଁ ସବଜେକ୍ଟ ଆପଣଙ୍କୁ ଡିଫିକଲ୍ଟ ଲାଗୁଥିଲା ପିଲାବେଳେ ଯାହାକୁ କି ଆପଣ ବହୁତ ଡରୁଥିଲେ ଡରିକି ମଧ୍ୟ ଭୟଙ୍କର ଭୟଙ୍କର ସ୍ୱପ୍ନ କେବେ ଦେଖିଛନ୍ତି କି ଯେ ନାଇଁ ମୁଁ ଏଇ ସବଜେକ୍ଟରେ ଫେଲ୍ ହେଇଯାଇଛି ଘରକୁ ଆସିଛି ବହୁତ ମାଡ଼ ଖାଇଛି ବାପାଙ୍କ ଠାରୁ ମାଙ୍କ ଠାରୁ ଆହୁରି ବହୁତ ସାରା କଥା ନିହାତି ଭାବରେ ଆମ ସହିତ ସେୟାର କରନ୍ତୁ ତା ବିଷୟରେ ଲେଖନ୍ତୁ ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ଆମ ପାଖକୁ ପଠାଇ ଦିଅନ୍ତୁ 09495963210 ନମ୍ବରରେ ଏହା ସହିତ ମଧ୍ୟ ଆପଣ ଯୋଡ଼ି ହୋଇପାରିବେ ଆମର ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର ମାଧ୍ୟମରେ 8895254200 ନମ୍ବରରେ ଆମକୁ ମେସେଜ୍ କରନ୍ତୁ ଆଉ ଜଣେ ସାଥୀ ଆମକୁ ମେସେଜ୍ କରିଛନ୍ତି ଶୁଭ ମଧ୍ୟାହ୍ନ ଶିଉଲି ଭଉଣୀ ଶୁଭ ମଧ୍ୟାହ୍ନ ଆପଣଙ୍କୁ ନମସ୍କାର ମା ସରଳା ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି ବହୁତ ବହୁତ ଧନ୍ୟବାଦ ଏତେ ସାରା ଭଲ ପାଇବା ପାଇଁ ପରେ ସେ ଲେଖିଛନ୍ତି ବିଷୟ ସମ୍ପର୍କରେ ଯେ ବିଷୟ ଭଲ ଥିବାରୁ ଆପଣଙ୍କୁ ଧନ୍ୟବାଦ ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଯେ ସୁନ୍ଦର ମେସେଜ୍ର ଆପଣ ରିପ୍ଲାଏ ଦେଇପାରୁଛନ୍ତି ଭଉଣୀ ମୋର ଇଂଲିଶରେ ଭଲ ହୁଏ ନାହିଁ ମୁଁ ପରୀକ୍ଷା ଦେଇ ଫେରେ ଘରେ ମିଛ କଥା କୁହେ ଭଲ ହେଇଛି କିନ୍ତୁ ରେଜଲ୍ଟ ବାହାରେ ମୋର ଖରାପ ହୁଏ ତାହା ଦେଖି ନନା ମୋତେ ଉତ୍ତମ ମଧ୍ୟମ ଦିଅନ୍ତି ସେ ଯାହା ବି ହଉ ଆପଣ କିଛି ସମୟ ପାଇଁ ଯୋଉ ଘରେ ମିଛ କଥା କୁହନ୍ତି ସେତିକି ଟିକେ ସମୟ ପାଇଁ ରେଜଲ୍ଟ ବାହାରିଲା ପର୍ଯ୍ୟନ୍ତ ଆପଣ ଟିକେ ବଞ୍ଚିଯାଆନ୍ତି କିନ୍ତୁ ରେଜଲ୍ଟ ବାହାରି ସାରିଲା ପରେ ତ ଆପଣଙ୍କୁ ଛଡ଼ା ଯିବନି କାହିଁକିନା ମିଛ ଯୋଉଟା କହିଥିଲେ ଆପଣଙ୍କୁ ମାଡ଼ ଖାଇବାକୁ ହିଁ ପଡ଼ିବ ବାସ୍ ତାପରେ ଉତ୍ତମ ମଧ୍ୟମ ଯାହା ବି ନନା ଆପଣଙ୍କର ଦିଅନ୍ତି ସେ ଠିକ୍ କରନ୍ତି କାହିଁକିନା ଆପଣ ମିଛ କହିଥିଲେ ଯଦି ସତ କହିଦେଇଥାନ୍ତେ ତାହେଲେ ଟିକେ ସେ ଆପଣଙ୍କୁ ଛାଡ଼ି ଦେଇଥାନ୍ତେ ଯେହେତୁ ମିଛ କଥା କହିଛନ୍ତି ଯେ ନାଇଁ ନାଇଁ ମୋର ଏ ସବଜେକ୍ଟରେ ଭଲ ହେଇଛି ବୋଲି ତାପରେ ନମ୍ବର ଦେଖିଲେ ଜଣା ପଡ଼ିଯିବ ଯେ ଆପଣ ଭଲ କରିଛନ୍ତି କି ନାଇଁ ଖରାପ କରିଛନ୍ତି ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ପାଇଁ ଏବଂ ମୋତେ ହସେଇଥିବାରୁ ଆହୁରି ଗୋଟିଏ ସୁନ୍ଦର ଧନ୍ୟବାଦଟି ମୁଁ ଆପଣଙ୍କୁ ଦେବାକୁ ଚାହୁଁଛି ସୋ ଆପଣ ଡେରି ନ କରି ମଧ୍ୟ ଆମକୁ ଏସ୍ଏମ୍ଏସ୍ କରିପାରିବେ ଆଉ ଥରେ କହି ରଖୁଛି ଏଫ୍ଏମ୍ଆର୍ସି ଟାଇପ୍ କରନ୍ତୁ ତାପରେ ଆପଣଙ୍କ ମନର କଥା ଲେଖନ୍ତୁ ଆଜିର ଟପିକ୍ ସମ୍ପର୍କରେ ଉତ୍ତର ଦିଅନ୍ତୁ ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ଆମକୁ ପଠାନ୍ତୁ 09495963210 ନମ୍ବରରେ 8895254200 ନମ୍ବରରେ ଆମକୁ ହ୍ୱାଟ୍ସଆପ୍ କରନ୍ତୁ

ସିଉଲି ଅଛି ଆପଣଙ୍କ ସହିତ ଆପଣ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟିକ ଦିଲ୍ ସେ ଦିଲ୍ ତାକ୍ ପରେ ଆଉ ଜଣେ ସାଥୀ ଆମ ସହିତ ଯୋଡ଼ି ହେଇଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ରାଜକୁମାର ଭରଦ୍ୱାଜ ଆଭା ସେନ ଲେଖିଛନ୍ତି ସିଉଲିଓପା ଗୁଡ୍ ଆଫ୍ଟରନୁନ୍ ନମସ୍କାର ନମସ୍କାର ଆପଣଙ୍କୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର ଦେଇଛନ୍ତି ଆମେ ଖାଇକି ବସିଛୁ ଅପା ଆମର ଓଡ଼ିଆରେ ବହୁତ ବଡ଼ ହଇରାଣରେ ଆମେ ପଡ଼ିଥିଲୁ କାରଣ ଆମେ ପ୍ରଥମରୁ ନନ୍ ଓଡ଼ିଆ ଥିଲୁ ଏବଂ ଇଂଲିଶ ଓ ହିନ୍ଦୀ ଆମର ଭଲ ଥିଲା କିନ୍ତୁ ଓଡ଼ିଆକୁ ଆମେ ବହୁତ ଡରୁଥିଲୁ କଷ୍ଟରେ ଆମେ ଓଡ଼ିଆ ପଢ଼ୁଥିଲୁ ଆମର ସବୁଥିରେ ଭଲ ହଉଥିଲା ଏବେ ବି ଆମେ ଓଡ଼ିଆରେ ଲେଖିପାରୁନୁ ଆମର କ୍ଲାସ୍ 10 ଏବଂ ପ୍ଲସ୍ ଟୁ ସମୟରେ ଓଡ଼ିଆରେ କମ୍ ନମ୍ବର ମଧ୍ୟ ଥିଲା ସେଥିପାଇଁ ଆମକୁ ଓଡ଼ିଆ ଟିକେ ଟିକେ ଟିକେ ଜଣା ସୋ ଯାହା ବି ହଉ ଆପଣ ଚେଷ୍ଟା କରିଛନ୍ତି ସେଟା ହେଉଛି ସବୁଠୁ ବଡ଼ କଥା ଏବଂ ଆପଣ ଇଂଲିଶରେ ମଧ୍ୟ ଲେଖିଲେ ମଧ୍ୟ ମୁଁ ଆପଣଙ୍କୁ ସୁନ୍ଦର ଭାବରେ ମୁଁ ପଢ଼ିପାରୁଛି କାହିଁକି ନା ଆପଣଙ୍କର ଓଡ଼ିଆ ଶିଖିବାର ଇଣ୍ଟରେଷ୍ଟ ଅଛି ଏବଂ କହିବାର ଇଣ୍ଟରେଷ୍ଟ ଅଛି ଯେଉଁଥିପାଇଁ କି ଆପଣ ସୁନ୍ଦର ଭାବରେ ଲେଖିପାରୁଛନ୍ତି ଇଂଲିଶରେ ହଉ ନା କାହିଁକି ତେଣୁ ପିଲାବେଳେ ସମସ୍ତଙ୍କର କିଛି ନା କିଛି ସବଜେକ୍ଟରେ ଟିକେ ଡର ଥାଏ ଯେଉଁ ସବଜେକ୍ଟରେ ତାଙ୍କୁ ଟିକେ କଷ୍ଟ ଲାଗେ ଟିକେ ବୁଝିବାକୁ କଷ୍ଟ ହୁଏ ପରିଶ୍ରମ କରିବାକୁ ପଡ଼େ ସେଇ ସବଜେକ୍ଟକୁ ହିଁ ପିଲାମାନେ ଟିକେ ଡରି ଯାଇଥାନ୍ତି ବାସ୍ ଆପଣଙ୍କର ଓଡ଼ିଆ ଯେହେତୁ ଆପଣ ନନ୍ ଓଡ଼ିଆ କହୁଛନ୍ତି ଏବଂ ବର୍ତ୍ତମାନ ଆପଣ ଓଡ଼ିଆ କହି କହି ମଧ୍ୟ ଆପଣଙ୍କର ଅଭ୍ୟାସ ହେଇଗଲାଣି ଏବଂ ସୁନ୍ଦର ଭାବରେ ଆପଣ ଓଡ଼ିଆ କହିପାରୁଛନ୍ତି ସୋ ବହୁତ ବହୁତ ଧନ୍ୟବାଦ ସୁନ୍ଦର ମେସେଜ୍ ପାଇଁ ଆପଣ ଚାହିଁଲେ ମଧ୍ୟ ସେଥିରେ ଆମ ସହିତ ଯୋଡ଼ି ହେଇପାରିବେ ଏସ୍ଏମ୍ଏସ୍ ମାଧ୍ୟମରେ ଏଫ୍ଏମ୍ଆର୍ସି ଟାଇପ୍ କରନ୍ତୁ ସ୍ପେସ୍ ଦେଇ ଆଜିର ପ୍ରଶ୍ନର ଉତ୍ତର ଲେଖନ୍ତୁ ଯେ କେଉଁ ସବଜେକ୍ଟ ଆପଣଙ୍କୁ ଡିଫିକଲ୍ଟ ଲାଗୁଥିଲା ତାପରେ ଆଉ ଟିକେ ସ୍ପେସ୍ ଦେଇ ଆପଣଙ୍କର ନାଁ ଏବଂ ଠିକଣା ଲେଖିକି ଆମ ପାଖକୁ ପଠାଇ ଦିଅନ୍ତୁ 0949596321 ନମ୍ବରରେ 8895252200 ନମ୍ବରରେ ଆମକୁ ହ୍ୱାଟ୍ସଆପ୍ କରିପାରିବେ ଆଉ ଜଣେ ସାଥୀ ଆମକୁ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ସିଉଲି ଭଉଣୀ ମୁଁ ଯେତେବେଳେ 10th କ୍ଲାସ୍ରେ ପଢ଼ୁଥିଲି ସ୍କୁଲରେ ଖାତା ଦେଖେଇ ନାହିଁ ସାର୍ ଖାତା ଗଣନ୍ତି ଗୋଟେ ଖାତା କମ୍ ହୁଏ ବହୁତ ମାଡ଼ ମାରନ୍ତି ଲେଖିଛନ୍ତି ଦିଲୀପ ସୁତାର ଭଦ୍ରକରୁ ମେସେଜ୍ କରିଛନ୍ତି ସ୍କୁଲ ବେଳର ସମୟ ସେ ଯେଉଁ ସ୍ମୃତି ଗୁଡ଼ାକ ଯଦି ଆମେ ମନେ ପକେଇବା ନା ବର୍ତ୍ତମାନ ଆମେ ଟିକେ ଟିକେ ଆମକୁ ହସ ମଧ୍ୟ ଲାଗିବ ଏବଂ ଆମେ ମଧ୍ୟ ଭାବୁ ଯେ କେତେ ଆମେ ଦୁଷ୍ଟାମି କରୁଥିଲୁ କେତେ ମାଡ଼ ଖାଉଥିଲୁ ବିଭିନ୍ନ କାରଣ ପାଇଁ ଆମେ ମାଡ଼ ଖାଉଥିଲୁ କିଛି କାରଣ ବି ନଥିବ ଆମେ ମାଡ଼ ଖାଉଥିବୁ ନହେଲେ କଷ୍ଟ ଆମେ ଲେଖିଲେ ବି ମାଡ଼ ଖାଇବା ନ ଲେଖିଲେ ମଧ୍ୟ ମାଡ଼ ଖାଇବା ବହୁତ ସାରା ତାର ଡିଫରେଣ୍ଟ ଡିଫରେଣ୍ଟ ସବୁ କାରଣ ଥାଏ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ସୁନ୍ଦର ମତାମତ ମୋ ସହିତ ଆପଣ ସେୟାର କରିଲେ ଆଜି ଚର୍ଚ୍ଚାରେ କାର୍ଯ୍ୟକ୍ରମରେ ସିଉଲି ସହିତ ଏମିତି କନେକ୍ଟେଡ୍ ହେଇକି ରହିଥାନ୍ତୁ ଶୁଣିଥାନ୍ତୁ ମିଠା ମିଠା ଗୀତ କେବଳ 100.4 ଆକାଶବାଣୀ ଅଫ୍ ବ୍ରେନ୍ ବୁକ୍ ଦିଲ୍ ସେ ଦିଲ୍ ତାକ୍

ଆଜିର ଗୋଟିଏ ଛୋଟ ଚେଷ୍ଟା ଆଗାମୀକାଲିର ବଡ଼ ସଫଳତାର ଆରମ୍ଭ ହୋଇପାରେ। ନମସ୍କାର, ତ ହେଇସାରିଲାଣି ଆପଣଙ୍କର, ମାନେ ସକାଳଟା ଏକଦମ ଶୁଭ ଶୁଭ ହେଇସାରିବଣି ମୁଁ ଭାବୁଛି। ଆଉ ବଟ୍ ମୋ ତରଫରୁ ଆପଣମାନଙ୍କୁ ନମସ୍କାର, ଅନେକ ଅନେକ ଶୁଭେଚ୍ଛା ଗୋଟିଏ ନୂଆ ଦିନର। ଏବଂ ମୁଁ ଆପଣଙ୍କ ସହିତ ଲାଇଭ୍ ଆସିଯାଇଛି, ନେଇ ଆସିଛି ଆଜି ଦିନକୁ ଆହୁରି ରଙ୍ଗୀନ କରିବା ପାଇଁ ମଜାଦାର ଗୀତ ସବୁ, ଆଉ ତା ସହିତ କିଛି ଚଟପଟା କଥା। ନମସ୍କାର, ୱେଲକମ୍ କରୁଛି ଆପଣମାନଙ୍କୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଦିଲ୍ ସେ ଦିଲ୍ ତକ। ଆଜି ତ ଗୋଟେ ବହୁତ ଖାସ ଦିନ, ମାନେ ଆଜିର ଏଇ ଖାସ ଦିନରେ ଆପଣ ଘରେ ଥିବେ, ବିଶ୍ରାମ କରୁଥିବେ, ପାଗଟା ବି ଏତେ ବଢ଼ିଆ ହେଇଯାଇଛି ନା ଗତକାଲିଠୁ, ମୁଁ କଣ କହିବି ସେ ବିଷୟରେ। ମାନେ କାଲି ରାତିରୁ ନେଇକି ଏପର୍ଯ୍ୟନ୍ତ ପାଗଟା ଏତେ ବଢ଼ିଆ ଅଛି ନା, ଖରା କାଟିଛି ନା ଖରା, ମାନେ ସୂର୍ଯ୍ୟ ହାଲକା ଫୁଲକା ଦେଖା ଦେଇଛନ୍ତି, କିନ୍ତୁ ତାଙ୍କର ଜୋର ଯୋଉ ତାପ ଆମ ଉପରେ ପକେଇ ନାହାନ୍ତି। ସୋ ଥଣ୍ଡା ଥଣ୍ଡା ପାଗରେ ବହୁତ ଏନ୍ଜୟ କରୁଥିବେ। ଆଉ ଯଦି ପାରୁଛନ୍ତି, ଆଜି ଛୁଟି ଦିନ ଅଛି ନା, ଟିକେ ବୁଲାବୁଲି କରି ଆସନ୍ତୁ, କାହିଁକି ନା ସମୟ ତ ଏମିତି ମିଳୁନି, ଆଉ ଖରା ଏତେ ବଢ଼ିଗଲାଣି ଯେ କୁଆଡେ ବାହାରକୁ ବି ଯାଇ ହଉନି, କିନ୍ତୁ ଆଜି ବଢିଆ ପାଗ ବି ଅଛି, ଛୁଟି ଦିନ ବି ଅଛି, ତାହେଲେ ମକାରେ ଚକା ମାରି ଦିଅନ୍ତୁ। ଆରମ୍ଭ କରିବା କଳାକାର କାର୍ଯ୍ୟକ୍ରମ, ଗୋଟେ ସୁନ୍ଦର ଗୀତ ମୁଁ ଅଲରେଡି ଆପଣଙ୍କୁ ଶୁଣେଇ ସାରିଲିଣି, ରବ ନେ ବନା ଦି ଯୋଡ଼ି ଚଳଚ୍ଚିତ୍ରରୁ। ଆଉ ଆଜି ଏଇ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଜଣେ ବ୍ୟୁଟିଫୁଲ ଆକ୍ଟ୍ରେସ ଯିଏ ହେଉଛନ୍ତି ଅନୁଷ୍କା ଶର୍ମା, ତାଙ୍କର ହେଉଛି ଆଜି ହାପି ବୋଲା ବର୍ଥଡେ, ତ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣେଇ ଆଜି କଳାକାର କାର୍ଯ୍ୟକ୍ରମଟି ତାଙ୍କ ଉପରେ ହିଁ ରଖିଛି ମୁଁ। ଆଜି ତାଙ୍କ ବିଷୟରେ ଅନେକ ଗୁଡ଼ିଏ କଥାବାର୍ତ୍ତା ହେବା, ତାଙ୍କ ଚଳଚ୍ଚିତ୍ରରୁ କିଛି ସୁନ୍ଦର ସୁନ୍ଦର ଗୀତ ବି ଶୁଣିବା। ସୋ ଚାଲନ୍ତୁ ଆରମ୍ଭ କରିବା ଆଜିର ଏ ସଫର। ଷ୍ଟେ ଟ୍ୟୁନ୍ଡ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ସି ଦେଲ ତାକ ସୋ କଳାକାର କାର୍ଯ୍ୟକ୍ରମ ଚାଲିଛି ଆଉ ଆଜି ଆମେ କଥା ହଉଛେ ଅନୁଷ୍କା ଶର୍ମାଙ୍କ ବିଷୟରେ ଅନୁଷ୍କା ଶର୍ମା ତାଙ୍କର ବହୁତ ସୁନ୍ଦର ଅଭିନୟ ତାଙ୍କ ଲାଇଫ୍ ଷ୍ଟାଇଲ୍ ଆଉ ଫ୍ୟାସନ୍ କ୍ଷେତ୍ରରେ ତାଙ୍କର ସରଳ କିନ୍ତୁ ଷ୍ଟାଇଲିଶ ଲୁକ୍ ପାଇଁ ସେ ବହୁତ ପରିଚିତ ସମସ୍ତଙ୍କୁ ସମସ୍ତେ ତାଙ୍କୁ ବହୁତ ପସନ୍ଦ ବି କରନ୍ତି ସେ ନେଶ ନାମରେ ଗୋଟେ ସୁନ୍ଦର ସୁନ୍ଦର ଡ୍ରେସେସ୍ ସବୁ ପିନ୍ଧନ୍ତି ଯାହା ବହୁତ ପପୁଲାର କହିପାରିବି ମୁଁ ଆଣ୍ଡ ଅଭିନୟ ସହିତ ସିଏ କ୍ଲିନ୍ ସ୍ଲିଟ୍ ଫିଲ୍ମର ପ୍ରଡକ୍ସନ୍ କମ୍ପାନୀର ସହ ସ୍ଥାପିକା ମଧ୍ୟ ହୋଇଛନ୍ତି ଏବଂ ଏବେ ହିଁ ଆପଣ କିଛି ଦିନ ତଳେ ତାଙ୍କର ଦେଖିଥିବେ NH10 ଆଉ ପାତାଲ ଲୋକ ପରି ସଫଳ ସବୁ ୱେବ୍ ସିରିଜ୍ ଆସିଛି ତାଙ୍କର ସେ ପ୍ରଡକ୍ସନ୍ ହାଉସ୍ରୁ ସୋ ଆଉ ଆମ ସମସ୍ତଙ୍କର ଫେଭରେଟ୍ ଅନୁଷ୍କା ନା ବହୁତ ହି ଖୁସ୍ ମିଜାଜର ଝିଅ ସେ ପଶୁ ସୁରକ୍ଷା ପରିବେଶ ସୁରକ୍ଷା ଆଉ ମାନସିକ ସ୍ୱାସ୍ଥ୍ୟ ଏମିତି ସବୁ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମାଜସେବା

କଳାକାର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ବର୍ତ୍ତମାନ ଅନୁଷ୍କା ଶର୍ମାଙ୍କ ବିଷୟରେ ଆମେ କଥା ହଉଛେ ଆଉ ଅନୁଷ୍କା ଶର୍ମାଙ୍କର ଯୋଉ ସୁନ୍ଦର ଅଭିନୟ ନା ସେଇଟା ସମସ୍ତଙ୍କ ଦର୍ଶକମାନଙ୍କ ମନକୁ ଖୁବ୍ ଆକର୍ଷିତ କରିପାରେ ତେବେ 2008 ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ରବ୍ନି ବନାଦି ଯୋଡ଼ି ଚଳଚ୍ଚିତ୍ରରୁ ତାପରେ ପରେ ବଦମାଶ କମ୍ପାନୀ ବ୍ୟାଣ୍ଡ ବଜା ବରାତ ପଟିଆଲା ହାଉସ ଲେଡିଜ ଭର୍ସେସ ରିକି ଭେଲ ଜବ ତକ୍ ହେ ଜାନ ମଟ୍ରୁକୀ ବିଜଲୀ କା ମଣ୍ଡୋଲା ପିକେ NH10 ବମ୍ବେ ଭେଲଭେଟ ଦିଲ ଧଡ଼କନେ ଦୋ ସୁଲତାନ ଏ ଦିଲ ହେ ମୁଶ୍କିଲ ଫିଲୌରୀ ଜବ ହ୍ୟାରି ମେଟ ସେଜଲ ପରୀ ସଞ୍ଜୁ ସୁଇ ଧାଗା ଜିରୋ ବୁଲବୁଲ କ୍ୱାଲା ଚକଡ଼ା ଏକ୍ସପ୍ରେସ ଏମିତି ବହୁତ ବହୁତ ଗୁଡ଼ିଏ ଚଳଚ୍ଚିତ୍ରରେ ସେ ନିଜର ସୁନ୍ଦର ଆକ୍ଟିଂ ଦେଖାଇଛନ୍ତି ଆଉ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକମାନଙ୍କର ହୃଦୟକୁ ମଧ୍ୟ ସେ ଜିତିପାରିଛନ୍ତି ଆଜି ଦୁଇଟି କୁନି କୁନି ଛୁଆଙ୍କର ସେ ମା ଆଉ ସେଇ ରୋଲ୍କୁ ବି ସେ ବହୁତ ବଢ଼ିଆ ସେ ନିଭାଉଛନ୍ତି ତେବେ ତାଙ୍କ ବିଷୟରେ କଥାବାର୍ତ୍ତା ଆଗକୁ ବି ଜାରି ରହିବ ବର୍ତ୍ତମାନ ଗୋଟିଏ ସୁନ୍ଦର ଗୀତ ତାଙ୍କରି ଅଭିନୀତ ଚଳଚ୍ଚିତ୍ରରୁ

કળાકાર કાર્યક્રમરે આજે આમે કથા અછે અભિનેત્રી અનુષ્કા શર્માંક વિષયરે। તાંકર બહુત કમ સમય સે બોલિવુડરે કામ કરી ગોટે સ્વતંત્ર પરિચય સે બનાઇ પારલે નિજર આઉ સેઇટા કેવળ તાંકર સે જો લગન અછે ના કામ પ્રતિ સેઇપાઇ બહુત ગુડીએ અવોર્ડ્સ તાંકુ મળીચે જેમતી કે ફિલ્મ ફેર અવોર્ડ્સ હો કે આઈફા અવોર્ડ્સ ફોર વેસ ઇન્ડિયા સેલિબ્રિટી 2010 ରେ ଏଇ ଆୱାର୍ଡ ମଧ୍ୟ ତାଙ୍କୁ ମିଳିଛି ଏବଂ ବହୁତ ଗୁଡ଼ିଏ ଆୱାର୍ଡସର ସେ ଅଧିକାରିଣୀ ହେଇସାରିଲେଣି ତାଙ୍କର କାମ ପାଇଁକି ଏବଂ ସ୍ପେଶିଆଲି ବହୁତ ଫେମସ୍ ବି ହେଇଗଲେ ଆହୁରି ଯେତେବେଳେ ବିରାଟ କୋହଲିଙ୍କ ସହିତ ବିବାହ କଲେ ବିରାଟ ଏବଂ ଅନୁଷ୍କା ଦୁଇ ଜଣ ଯାକ ବହୁତ ଚର୍ଚ୍ଚିତ ଜଣେ ଅଭିନେତ୍ରୀ ଆଉ ଜଣେ କ୍ରିକେଟର ସମସ୍ତଙ୍କର ଫେଭରେଟ୍ ତ ଦୁଇ ଜଣଙ୍କର ବିବାହ ମଧ୍ୟ ବହୁତ ଚର୍ଚ୍ଚାରେ ଥିଲା ସୋ ଅନୁଷ୍କାଙ୍କର ଫିଲ୍ମ ବିଷୟରେ ଯଦି କହିବି ତେବେ ବହୁତ ସୁନ୍ଦର ସୁନ୍ଦର ଚଳଚ୍ଚିତ୍ର ତ ସେ କରିଲେ ଆଉ ପର୍ସନାଲି ଯଦି ଆମେ ଦେଖିବାକୁ ଯିବା ସେ ବହୁତ ଡାଉନ୍ ଟୁ ବର୍ଥ ଆଣ୍ଡ ବହୁତ ଖୁସି ମିଜାଜର ଜଣେ ଝିଅ ଏବଂ ତାଙ୍କର ଚୁଲବୁଲି ଅନ୍ଦାଜ ତ ସେ ପର୍ଦ୍ଦାରେ ବି ଅନେକ ସମୟରେ ଦେଖାଇଛନ୍ତି ବିଭିନ୍ନ ଚଳଚ୍ଚିତ୍ର ମାଧ୍ୟମରେ ତ ତାଙ୍କ ବିଷୟରେ କଥାବାର୍ତ୍ତା ଆଗକୁ ମଧ୍ୟ ଜାରି ରହିବ ଆଉ କିଛି ଲଭଲି ଟ୍ରାକ୍ ତାଙ୍କ ଅଭିନୀତ ଚଳଚ୍ଚିତ୍ରରୁ।

ଶ୍ରୋତବନ୍ଧୁ ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ କୋୟଲ ଅଛି ଆପଣମାନଙ୍କ ସାଥିରେ ଆଉ ଆଜି କଳାକାର କାର୍ଯ୍ୟକ୍ରମରେ ଆମେ କଥା ହେଉଛେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିଷୟରେ ଖୁବ୍ ଚର୍ଚ୍ଚାରେ ରୁହନ୍ତି ସେ ତାଙ୍କର ସିମ୍ପଲ୍ ଆଣ୍ଡ ସୋବର୍ ଷ୍ଟାଇଲ୍ ପାଇଁ ତାଙ୍କର ସପୋର୍ଟିଭ୍ ନେଚର୍ ପାଇଁ ଏବଂ ବିଶେଷ କରିକି ସୋସିଆଲ୍ ୱାର୍କ ପାଇଁ ନିଜର ଅଭିନୟ ମାଧ୍ୟମରେ ସେ ତ ସବୁ ଦର୍ଶକମାନଙ୍କର ହୃଦୟକୁ ଜିତି ସାରିଛନ୍ତି ସେମିତି ସେ ବହୁତ ଭଲ ସୋସିଆଲ୍ ୱାର୍କ ସବୁ କରନ୍ତି ଯାହା ପାଇଁକି ତାଙ୍କୁ ବହୁତ ଆପ୍ରିସିଏସନ୍ ମଧ୍ୟ ମିଳେ ୱେଲ୍ ତାଙ୍କ ବିଷୟରେ କଥାବାର୍ତ୍ତା ଚାଲିଛି ଆଜି ତାଙ୍କର ହାପି ବର୍ଥଡେ ଅଛି ତ ଆମ ତରଫରୁ ଆମେ ଅଭ୍ୟାସ କରିବୁ ସେ ସବୁବେଳେ ଖୁସିରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ବର୍ତ୍ତମାନ ଆଉ ଗୋଟେ ଲଭ୍ଲି ଟ୍ରାକ୍ ତାଙ୍କ ଚଳଚ୍ଚିତ୍ର ଅଭିନୟ ଚଳଚ୍ଚିତ୍ରରୁ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲ ସେଇ ତେଲ ତାକ କୋୟଲ ଅଛି ଆପଣମାନଙ୍କ ସାଥିରେ। କଳାକାର କାର୍ଯ୍ୟକ୍ରମରେ ଆଜି ଅନୁଷ୍କା ଶର୍ମାଙ୍କ ବିଷୟରେ ଆମେ କଥା ହେଉଛେ ଏବଂ ଜଣେ ସୁନ୍ଦର ଅଭିନେତ୍ରୀ ହେଇ ସୁନ୍ଦର ଏବଂ ଟ୍ୟାଲେଣ୍ଟେଡ୍ ଅଭିନେତ୍ରୀ ଭାବରେ ସେ ନିଜର ପରିଚୟ ତ ଖୁବ୍ ଭଲ ଭାବରେ ବହୁତ କମ୍ ସମୟରେ ବଲିଉଡ୍ରେ ବନେଇ ପାରିଛନ୍ତି ଆଉ ସବୁ ଦର୍ଶକମାନଙ୍କର ହୃଦୟକୁ ମଧ୍ୟ ଜିତି ପାରୁଛନ୍ତି। ଏମିତି ସେ ଅଭିନୟ କରୁଥାନ୍ତୁ ଏବଂ ସବୁବେଳେ ଜୀବନରେ ଖୁସିରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଏହି କାମନା ସହିତ ଏବେ ସହିତ ତାଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଜଣାଉଛୁ ରେନ୍ବୋ ପରିବାର ତରଫରୁ। ତାଙ୍କ ଅଭିନୀତ ଆଉ କିଛି ସୁନ୍ଦର ଗୀତ ବର୍ତ୍ତମାନ ଆପଣମାନଙ୍କ ପାଇଁ

ବାହାରକୁ ଥରେ ଚାହିଁଲେ ଗ୍ରୀଷ୍ମର ଏଇ ଖରାବେଳ ପରେ ଯେତେବେଳେ ସୂର୍ଯ୍ୟ ଦେବତା ଟିକେ ନଇ ଯାଆନ୍ତି, ଚାରିଆଡ଼େ ଗୋଟିଏ ଅଦ୍ଭୁତ ରଙ୍ଗ ଖେଳିଯାଏ। ରାସ୍ତା କଡ଼ରେ ସେଇ ଲାଲ ଟକ୍ ଟକ୍ ଫୁଲ ଗୁଡ଼ିକୁ ଦେଖିଲେ ମନେ ହୁଏ ଯେମିତି ପ୍ରକୃତି ନିଜେ ଗୋଟିଏ ନୂଆ ରୂପରେ ସଜେଇ ହେଇଛି। ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ମୁଁ କୋୟାଲ ଆପଣମାନଙ୍କ ସାଥିରେ। ବର୍ତ୍ତମାନ କିଛି ସୁନ୍ଦର ସୁନ୍ଦର ଗୀତ ତ ଆପଣମାନେ ଶୁଣିଲେ, ତା ସହିତ ବର୍ତ୍ତମାନ ଆଉ କିଛି ନୂଆ କାର୍ଯ୍ୟକ୍ରମ ଆପଣମାନଙ୍କ ପାଇଁ, ମାନେ କିଛି କଥା କିଛି ଗୀତ କାର୍ଯ୍ୟକ୍ରମ। ତେବେ ଏହି କାର୍ଯ୍ୟକ୍ରମରେ ଆଜି ଆମେ ସୁନ୍ଦର ଲାଲ ରଙ୍ଗର ଫୁଲରେ ହଜିଯିବା। ମୁଁ କହୁଛି ଗୋଟେ ସୁନ୍ଦର ଫୁଲ ବିଷୟରେ, ଯାହା ହେଉଛି ପ୍ରକୃତିର ଲାଲ ଓଢ଼ଣୀ। ପ୍ରକୃତି ହେଉଛି ଗୋଟିଏ ମହାନ ଶିଳ୍ପୀ। ଋତୁ ପରିବର୍ତ୍ତନ ସହିତ ଧରଣୀ ନିଜର ରୂପ ମଧ୍ୟ ବଦଳେଇଥାଏ। ଗ୍ରୀଷ୍ମ ଋତୁର ପ୍ରଖର ତାପ ପ୍ରକୃତିକୁ ଧୂସର କରିଦେଇଥିବା ବେଳେ କୃଷ୍ଣଚୂଡ଼ା ଗଛରେ ଫୁଟିଥିବା ଲାଲ ଟକ୍ ଟକ୍ ଫୁଲ ସତେ ଯେମିତି ପ୍ରାଣ ଭରିଦିଏ ଏହି ଧରଣୀ ରାଣୀରେ। ଧରଣୀ ରାଣୀ ଯେତେବେଳେ କୃଷ୍ଣଚୂଡ଼ା ରଙ୍ଗର ଲାଲ ଓଢ଼ଣୀ ଘୋଡ଼େଇ ହୋଇଯାଏ, ଏହି ପଦଟି ଭାରି ମନକୁ ମୋହିନିଏ। ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟର ବର୍ଣ୍ଣନା କେବେ ବି କେହି କରିପାରିବେନି, ତଥାପି ସମସ୍ତେ ଚେଷ୍ଟା କରନ୍ତି। କବି ଲେଖକ ସମସ୍ତେ ଚେଷ୍ଟା କରନ୍ତି ନିଜ କଲମରେ ଏହି ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିବା ପାଇଁ। ଆଜି ଆମେ ସେହି ସୌନ୍ଦର୍ଯ୍ୟରେ ହଜିବା, ପ୍ରକୃତିର ସେହି ରୂପରେ ହଜିବା। କୃଷ୍ଣଚୂଡ଼ା ରଙ୍ଗର ଲାଲ ଓଢ଼ଣୀ ଘୋଡ଼େଇ ହୋଇଥିବା ଏହି ଧରିତ୍ରୀ ଉପରେ ଆମର ବି ଆଜି ନଜର ରହିବ ଆମର ଏହି କାର୍ଯ୍ୟକ୍ରମରେ। ଆଉ ଆପଣମାନଙ୍କ ପାଇଁ ବର୍ତ୍ତମାନ ରହିଛି କିଛି ସୁନ୍ଦର ଗୀତ ମଧ୍ୟ। ଏଞ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ଆଉ ଆଜି ଏହି ବ୍ୟୁଟିଫୁଲ୍ ଡେରେ ଆମେ କଥା ଅଛି ଆମର ପ୍ରକୃତି କେମିତି ବର୍ତ୍ତମାନ ଟାଇମ୍ରେ ଏଇ ଗ୍ରୀଷ୍ମ ଋତୁରେ ମଧ୍ୟ ବହୁତ ସୁନ୍ଦର ଭାବରେ କୃଷ୍ଣଚୂଡ଼ା ରଙ୍ଗର ଲାଲ ଓଢ଼ଣୀ ଘୋଡ଼େଇ ହୋଇଛି। ସୌନ୍ଦର୍ଯ୍ୟର ପ୍ରତୀକ ହେଉଛି କୃଷ୍ଣଚୂଡ଼ା ଫୁଲ। କୃଷ୍ଣଚୂଡ଼ା ଫୁଲକୁ ପ୍ରେମ ଆଉ ଯୌବନର ପ୍ରତୀକ ବୋଲି କୁହାଯାଏ। ଯେତେବେଳେ ଚାରିଆଡ଼େ ଖରାର ପ୍ରକୋପ ବଢ଼ିଯାଏ ସେତିକି ବେଳେ କୃଷ୍ଣଚୂଡ଼ା ଗଛଗୁଡ଼ିକ ଲାଲ ରଙ୍ଗର ଫୁଲରେ ଭରିଯାଏ। ଦୂରରୁ ଦେଖିଲେ ଯେମିତି ମନେ ହୁଏ ସତେ ଯେମିତି ଶ୍ୟାମଳା ଧରଣୀ ନିଜ ଶରୀରରେ ଗୋଟିଏ ସୁନ୍ଦର ଲାଲ ରଙ୍ଗର ଓଢ଼ଣୀ ଘୋଡ଼େଇ ହୋଇଛି। ଏହି ଦୃଶ୍ୟ ଯେଉଁ ନା ଏଇଟା ଆମ ମନରେ ଗୋଟିଏ ନୂତନ ଶିହରଣ ସୃଷ୍ଟି କରିଥାଏ। ଆଉ ସେଇଥିପାଇଁ ବର୍ତ୍ତମାନ ଆପଣ ରାସ୍ତାଘାଟରେ ଯୁଆଡ଼େ ବି ଯାଉଥିବେ ଚାରିଆଡ଼େ ଖାଲି କୃଷ୍ଣଚୂଡ଼ାର ସୁନ୍ଦର ଫୁଲକୁ ଉପଭୋଗ ନିଶ୍ଚୟ କରୁଥିବେ। ଏହି ଖରାର ଦାଉରୁ ଟିକେ ଆମକୁ ରିଲାକ୍ସ ମିଳିଯାଏ ଯେତେବେଳେ ପ୍ରକୃତିର ଏହି ସୁନ୍ଦରତା ଆମେ ଦେଖିଥାଉ ଉପଭୋଗ କରିଥାଉ। ଆଖିକୁ ଏତେ ଶୀତଳତା ମିଳିଥାଏ ମନକୁ ମଧ୍ୟ ସେତିକି ଶୀତଳତା ମିଳିଥାଏ। ତେବେ ଏହି ସୁନ୍ଦର କୃଷ୍ଣଚୂଡ଼ା ଫୁଲ ଭିତରେ ହଜିଯାଆନ୍ତୁ ଆଉ ନିଜ ମନ ଭିତରେ ତାକୁ ହିଁ ସଜେଇ ଦିଅନ୍ତୁ। ବର୍ତ୍ତମାନ କିଛି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ